ଆକାଶବାଣୀ ଜୟପୁର ଆଜି ବୁଧବାର 1948 ଶତାବ୍ଦ ଭାଦ୍ରପଦ 27 ଦିନ 2026 ମସିହା ସେପ୍ଟେମ୍ବର ମାସର 9 ତାରିଖ ଆପଣମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଟ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗା ହର୍ଟ ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ

ଏଥର ଶିଳ୍ପୀ ବେଣୁଧର ସୁବୁଧି ଗାଇଛନ୍ତି କାଳିଚରଣ ପଟ୍ଟନାୟକଙ୍କ ରଚନାରୁ।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 133ତମ ଭାଗ।
1: ଏପିସୋଡ୍ ନମ୍ବର 133।

ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 133ତମ ଭାଗ ଶୁଣିଲେ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ।

ନିଜ ଭିତରେ ନିଜକୁ ଖୋଜିବାଠାରୁ ବଡ଼ ଶିକ୍ଷା ଆଉ କ'ଣ ହୋଇପାରେ? ତେବେ ନିଜ ଭିତରକୁ ଦେଖିବା ପାଇଁ ମଧ୍ୟ ସାଧନା ଦରକାର। ଉପଯୁକ୍ତ ଭାବରେ ନିଜକୁ ତାଲିମ ଦେଇପାରିଲେ ନିଜ ଭିତରକୁ ଦେଖିହୁଏ। ନିଜର ଦୋଷ ସବୁକୁ ଦେଖି ତାକୁ ସୁଧାରିବା କାମ ସାଙ୍ଗେ ସାଙ୍ଗେ ଆରମ୍ଭ କରିବାକୁ ହୁଏ। ନହେଲେ ନିଜ ଦୋଷ ସବୁ ଆମର ଅଭ୍ୟାସରେ ପରିଣତ ହୋଇ ଆମକୁ ଭଲ ଲାଗିବାକୁ ଆରମ୍ଭ କରିବ। ଆମେ ଏମିତି ଅନେକ କିଛି କରୁ ଯାହା ଅନ୍ୟ କେହି କରୁଥିଲେ ଆମକୁ ଲାଗେ ସେ ଠିକ୍ କରୁନାହିଁ, କିନ୍ତୁ ଅତି ସହଜରେ ଆମେ ସେହିସବୁ କାମ ନିଜେ କରିଦେଇ ଭୁଲିଯାଉ। ଭାବିନୁ କେହି ତ ଜାଣିବେ ନାହିଁ, ଅସୁବିଧା ରହିଲା କେଉଁଠି? ଏହି ଯେଉଁ ଯୁକ୍ତି ଆମେ କରୁ ଏଇଟି କାହା ପାଇଁ କରୁ? ନିଜ ଦୋଷକୁ ଲୁଚାଇବାକୁ ହିଁ ତ କରୁଥାଉ। କିନ୍ତୁ ଯେଉଁ ଦୋଷ ଆମକୁ ଜଣାପଡ଼ିଛି ସେଇଟି ଆଉ ଅଛପା ହୋଇ ରହିନାହିଁ, ତାକୁ ସୁଧାରି ନେବା ହିଁ ଏକମାତ୍ର ଉପାୟ ସେହି ଦୋଷରୁ ମୁକ୍ତ ହେବା ପାଇଁ। ଯଦି ସୁଧାରିବା ଆମ ଅକ୍ତିଆର ବାହାରେ, ତାହେଲେ ସେହି ଦୋଷର ପୁନରାବୃତ୍ତି ଯେମିତି ନ ହୁଏ ସେଥିପ୍ରତି ସତର୍କ ହେବାର ଆବଶ୍ୟକତା ରହିଛି। ତେବେ ନିଜକୁ ସଂଯତ କରିବା ବିଦ୍ୟା ହିଁ ନିଜକୁ ଜାଣିବା ଦିଗରେ ପ୍ରଥମ ପାହାଚ। ଏ ମର୍ମରେ ସୁନ୍ଦର ଗଳ୍ପଟିଏ ରହିଛି। ଥରେ ଜଣେ ଯୁବକ ପାହାଡ଼ ଚଢ଼ି ଜଙ୍ଗଲ ଭିତରେ ବୁଲୁ ବୁଲୁ ଜଣେ ତପସ୍ୱିନୀଙ୍କୁ ଭେଟିଲେ। ଏମିତି ନିରୋଳା ଜଙ୍ଗଲରେ ତାଙ୍କୁ ଦେଖି ଯୁବକ ପଚାରିଲେ, ଏଇଠି କ'ଣ କରୁଛନ୍ତି? ମହିଳା ଜଣକ କହିଲେ, ମୁଁ ଭାରି ବ୍ୟସ୍ତ ଅଛି। ଯୁବକ ତାଙ୍କୁ ପଚାରିଲେ, ଏଠି କାହିଁ କିଛି କାମ ଥିଲା ଭଳି ତ ଦେଖାଯାଉନାହିଁ, କି କାମରେ ବ୍ୟସ୍ତ ଅଛନ୍ତି ଆପଣ? ମହିଳା ଜଣକ କହିଲେ, ଦୁଇଟି ବାଜ ପକ୍ଷୀ, ଦୁଇଟି ଚିଲ, ଦୁଇଟି ଠେକୁଆ, ଗୋଟିଏ ବିଷଧର ସର୍ପ, ଗୋଟିଏ ଗଧ ଏବଂ ଗୋଟିଏ ସିଂହକୁ ତାଲିମ ଦେଉଛି। ଯୁବକ ତାଜୁବ ହୋଇ ତାଙ୍କୁ ଅନାଇ ରହିଲେ କିଛି କ୍ଷଣ। କହିଲେ, ମୁଁ ତ କାହିଁ କାହାକୁ ବି ଦେଖିପାରୁନାହିଁ। ମହିଳା ଜଣକ ଉତ୍ତର ଦେଲେ, ସେ ସମସ୍ତେ ମୋ ଭିତରେ ଅଛନ୍ତି। ଦୁଇଟି ବାଜ ପକ୍ଷୀ ହେଉଛନ୍ତି ମୋର ଦୁଇଟି ଆଖି। ନିର୍ବିଚାରରେ ସେ ଦୁହେଁ ସବୁ ଜିନିଷ ଉପରେ ଝାମ୍ପି ପଡ଼ୁଛନ୍ତି, ସେମାନଙ୍କୁ ଅକ୍ତିଆରରେ ରହିବାକୁ ତାଲିମ ଦେଉଛି। ଦୁଇଟି ଚିଲ ସବୁ ଜିନିଷକୁ ନଷ୍ଟ କରିବାରେ ଲାଗିଛନ୍ତି, ସେମାନଙ୍କୁ ସଂଯତ ରହିବା ଶିଖାଉଛି ସେ ଦୁଇଟି ମୋ ହାତ। ଦୁଇଟି ଠେକୁଆ ଅସ୍ଥିର ଇତସ୍ତତଃ, ସେମାନଙ୍କୁ ସ୍ଥିର ରହି ଉଚିତ ବାଟରେ ଯିବାକୁ ଶିଖାଉଛି ସେ ଦୁଇଟି ମୋର ଗୋଡ଼। ବିଷଧର ସର୍ପକୁ ଖୁବ୍ ଟାଣ ଜାଲି ଭିତରେ ରଖାଯାଇଛି, ତଥାପି ସେ ଚଳଚଞ୍ଚଳ ଅସ୍ଥିର, ସେ ହେଉଛି ମୋ ଜିଭ, ତାକୁ ସଂଯତ ରହିବା ଶିଖାଉଛି। ଗଧ ହେଉଛି ମୋ ଦେହ, ସବୁବେଳେ ଅଳସୁଆ ଥକିଯାଉଛି ବୋଲି କହୁଛି, ତାକୁ ଟିକିଏ ଚଞ୍ଚଳ ହେବାକୁ ଶିଖାଉଛି। ଆଉ ରହିଲା ସିଂହ, ନିଜକୁ ରାଜା ଭାବି ବହୁତ ଗର୍ବ କରୁଛି, ତାକୁ ବହୁତ ଶିଖାଇବାକୁ ପଡ଼ୁଛି। ସେ ହେଉଛି ମୋ ଅହଙ୍କାର, ତାକୁ ମୁହଁ ଚାପି ଭୂମିରେ ରହିବା ତାଲିମ ଦେଉଛି। ଯୁବକ ଜଣକ ବୁଝିଲେ, ଏଇ ତ କହେଁ ଶିକ୍ଷା, ନିଜକୁ ସଂଯତ ରଖି ପ୍ରକୃତି ଏବଂ ପରିବେଶ ସହ ସମନ୍ୱୟ ରକ୍ଷା କରି ସମସ୍ତ ପ୍ରାକୃତିକ ତତ୍ତ୍ୱ ନିକଟରେ ନିଜକୁ ସମର୍ପଣ କରିଦେଇପାରିଲେ ହିଁ ବାସ୍ତବରେ ଶିକ୍ଷା ଆରମ୍ଭ ହୋଇପାରେ। ନିଜ ଆଡ଼କୁ

0: ଏଥିଲା ଆଜିର ଅନୁଚିନ୍ତା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
1: ଆଜି ଚାଷବାସ କଥାରେ ରହିଛି ଲଙ୍କା ମରିଚ ଚାଷ ବିଷୟରେ। ଆମ ରାଜ୍ୟରେ ଲଙ୍କା ଏକ ଲାଭକାରୀ ଫସଲ। ପ୍ରତ୍ୟେକ ଘର ଲାଗି ଲଙ୍କାର ପ୍ରଚୁର ଆବଶ୍ୟକତା ଥିବାରୁ ଆମ ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାରେ ଲଙ୍କା ମରିଚ ଚାଷ କରାଯାଇଥାଏ। ଲଙ୍କା ଗଛ ସାଧାରଣତଃ ସମସ୍ତ ପ୍ରକାର ମାଟିରେ ଚାଷ କରାଯାଇଥାଏ। ଏଥିଲାଗି ଉର୍ବର, ଦୋରସା ଓ ନିଗିଡ଼ା ମାଟିରେ ଲଙ୍କା ଚାଷ କଲେ ଅଧିକ ଅମଳ ହୋଇଥାଏ। ପାଣିର ସୁବିଧା ଥିଲେ ଲଙ୍କା ମରିଚ ବର୍ଷ ସାରା ଚାଷ କରାଯାଇଥାଏ। ସେଥିପାଇଁ ଲଙ୍କାର ତଳି ପ୍ରସ୍ତୁତି କେମିତି କରିବା? ଗୋଟିଏ ଏକର ଜମି ନିମନ୍ତେ ସର୍ବାଧିକ 300 ଗ୍ରାମ ମଞ୍ଜିର ଆବଶ୍ୟକ ହୋଇଥାଏ। ମଞ୍ଜି ଲଗାଇବା ଆଗରୁ ମଞ୍ଜିକୁ ଥିରାମ ଅଥବା କ୍ୟାପ୍ଟେନ୍ ଦ୍ୱାରା ବିଶୋଧିତ କରିନେବାକୁ ପଡ଼ିଥାଏ। ତଳି ଘେରାରେ ଭଲ ଭାବରେ ସଢ଼ା, ଗୁଣ୍ଡ, ଗୋବର ଖତ ଦେଇ ମଞ୍ଜି ବୁଣାଯାଇଥାଏ। ମଞ୍ଜି ବୁଣିବାର ମାସେ ଦେଢ଼ ମାସ ପରେ ଚାରାଗୁଡ଼ିକ ଜମିରେ ଲଗାଇବା ଲାଗି ଉପଯୁକ୍ତ ହୋଇଥାଏ। 1 ଡେସିମିଲ ଜମିରେ ଚାରା ପକାଇଲେ ତାହା ଗୋଟିଏ ଏକର ଜମିରେ ଲଗାଯାଇପାରିବ। କ୍ଷେତ ପ୍ରସ୍ତୁତି କଥା ଯଦି କହିବା, ଜମିକୁ ସର୍ବପ୍ରଥମ 4-5 ଓଡ଼ ଚାଷ କରି ଗୁଣ୍ଡ କରିଦେବାକୁ ହେବ। ଶେଷ ଓଡ଼ ଚାଷ ସମୟରେ ସର୍ବାଧିକ 12 ଶଗଡ଼ ଖତ ଏକର ପ୍ରତି ପ୍ରୟୋଗ କରି ମାଟିରେ ମିଶାଇ ଜମିରେ ମଇ ଦେଇ ସମାନ କରିଦେବାକୁ ପଡ଼ିବ। ଲଙ୍କା ଲଗାଇବା ଲାଗି ପଟାଳିମାନ ସୃଷ୍ଟି କରିବାକୁ ପଡ଼ିବ। ପ୍ରତି ପଟାଳିରେ ଯେପରି ଜଳସେଚନର ସୁବିଧା ହୋଇପାରିବ ସେହିପରି ସିଆର୍ ମାନ କରିବାକୁ ପଡ଼ିଥାଏ। ଧାଡ଼ିକୁ ଧାଡ଼ି 2 ଫୁଟ ଓ ଗଛକୁ ଗଛ 2 ଫୁଟ ବ୍ୟବଧାନ ରଖି ଗଛ ଲଗାଇବ। କ୍ୟାପ୍ସିକମ୍ ଲଙ୍କା ଅଳ୍ପ ଉଚ୍ଚ ହୋଇ ଝଙ୍କାଳିଆ ହେଉଥିବାରୁ ତାହାକୁ କମ୍ ବ୍ୟବଧାନ ମଧ୍ୟରେ ଲଗାଇପାରିବେ। ବିହନ କଥା ଯଦି କହିବା, ସାଧାରଣତଃ ଆମ ରାଜ୍ୟରେ 6 ପ୍ରକାର ଜାତିର ଲଙ୍କା ଚାଷ କରାଯାଇଥାଏ। ତାହା ହେଲା G1, G2, G5, SCP, 46, ସୂର୍ଯ୍ୟମୁଖୀ ଓ ଜ୍ୱାଳା। କ୍ଷେତକୁ କେମିତି ଜଳସେଚନ କରିବା? ଲଙ୍କା ଚାରା ଲଗାଇବାର 3 ସପ୍ତାହ ପରେ ଓ ତା ପର 3 ସପ୍ତାହ ପରେ ଏହିପରି 2 ଥର କୋଡ଼ା ଖୋସା କରାଯାଇଥାଏ। ଏହି ସମୟରେ କ୍ଷେତର ଘାସ ସବୁକୁ ବାଛି ପରିଷ୍କାର କରିଦେବାକୁ ହେବ। ଆଉ ମଧ୍ୟ ଆବଶ୍ୟକ ପରିମାଣରେ ପୁଣି ଥରେ ଖତ ସାର ପ୍ରୟୋଗ କରାଯିବାକୁ ପଡ଼ିବ। ଯତ୍ନ ସହକାରେ ଥରକୁ ଥର ଜମିର ବତର ଦେଖି ଗଛକୁ ଜଳସେଚନ କରିବାକୁ ପଡ଼ିଥାଏ। ଜଳସେଚନ ଆବଶ୍ୟକ ପରିମାଣରେ କରା ନ ଗଲେ ଫଳ ଫଳିବା କମିଯାଇଥାଏ। ଲଙ୍କା ଗଛରେ ସାଧାରଣତଃ ହଳଦୀଗୁଣ୍ଡ ପୋକ ଲାଗିଥାଏ। ଏହା ବାଦ ଯୋଉ ପୋକ ଓ ଫଳକଟା ପୋକ ଲଙ୍କା ମରିଚ ଫସଲର ବିଶେଷ କ୍ଷତି କରିଥାନ୍ତି। ଏପରି ପୋକ ଆକ୍ରମଣରୁ ଗଛକୁ ରକ୍ଷା କରିବାକୁ ହେଲେ ସେଭିନ୍ ମେଟାସିଷ୍ଟକସ୍ ଆବଶ୍ୟକ ପାଣିରେ ମିଶାଇ କ୍ଷେତରେ ସ୍ପ୍ରେ କରିବାକୁ ପଡ଼ିଥାଏ। ଲଙ୍କା ଚାଷରେ ଝାଉଁଳା ରୋଗ ମଧ୍ୟ ହୋଇଥାଏ। ଏଥିସହିତ ଲଙ୍କା ଗଛକୁ ଭାଇରସ୍ ରୋଗ ମଧ୍ୟ ସଂକ୍ରମିତ ହୋଇଥାଏ। ଏହା ବ୍ୟତୀତ ଯେଉଁ କ୍ଷେତରେ ବାଇଗଣ କିମ୍ବା ବିଲାତି ବାଇଗଣ ଲଗାଇଥିବେ ସେହିସବୁ ଜମିରେ ଲଙ୍କା ଚାଷ କରିବେ ନାହିଁ। ପ୍ରତି ଏକର ପିଛା କଞ୍ଚା ଲଙ୍କା ସର୍ବାଧିକ 30-35 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ହୋଇଥାଏ। କଞ୍ଚା ଲଙ୍କା ବିକ୍ରୟ କରିବାର ବିଶେଷ ସୁବିଧା ନଥିଲେ ମଧ୍ୟ କଞ୍ଚା ଲଙ୍କାକୁ ଶୁଖେଇ

0: ବି ବିକ୍ରୟ ମଧ୍ୟ କରିପାରିବେ।
1: ଶୁଣିଲି ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ରମାବତୀ ଏବଂ ସାଥୀ।
2: ଓଡ଼ିଶାର ଅନେକ ଜିଲ୍ଲାରେ କନ୍ଧ ଭାଇ ଭଉଣୀମାନେ ବସବାସ କରନ୍ତି। କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ଫୁଲବାଣୀ ଇତ୍ୟାଦି ଜିଲ୍ଲାମାନଙ୍କରେ ମୁଖ୍ୟ କନ୍ଧ ସମ୍ପ୍ରଦାୟର ଅନେକ ଉପସମ୍ପ୍ରଦାୟ ବସବାସ କରନ୍ତି। କୋରାପୁଟ, ରାୟଗଡ଼ା, ମାଲକାନଗିରି ଇତ୍ୟାଦି ସବ୍ଡିଭିଜନମାନଙ୍କରେ ଏହି କନ୍ଧ ଭାଇ ଭଉଣୀମାନେ ବିଭିନ୍ନ ଗ୍ରାମରେ ବସବାସ କରନ୍ତି। ଏମାନଙ୍କର ଜୀବନଯାପନ ଶୈଳୀ ନିତାନ୍ତ ଭାବରେ ନିରାଡ଼ମ୍ବର। ବଣ ପାହାଡ଼ର ମଣିଷ ଏମାନେ, ତେଣୁ ପାହାଡ଼ର ପଥରଟିଏ ପରି ଏବଂ ଜଙ୍ଗଲର ଗଛଟିଏ ପରି ଏମାନେ ନିଷ୍କପଟ। ମଣିଷ ଯେତେବେଳେ ଗ୍ରହ ଗ୍ରହାନ୍ତରରେ ନିଜର ସଭ୍ୟତାକୁ ପ୍ରତିଷ୍ଠିତ କରିବା ଚିନ୍ତାରେ ମସ୍କୁଲ, ଠିକ୍ ସେତିକିବେଳେ ଯଦି ଆପଣ କୌଣସି ଏକ ସନ୍ଧ୍ୟାରେ ତଥାକଥିତ ଆମର ଏହି କନ୍ଧ ଭାଇ ଭଉଣୀମାନଙ୍କର କୌଣସି ଏକ ଛୋଟ ଗାଁରେ ପହଞ୍ଚିଯିବେ, ତେବେ ନିଶ୍ଚିତ ଭାବରେ ସେମାନଙ୍କର ଗୀତ ନାଚରେ ହଜିଯାଉ ଯାଉ ଆପଣ ଭାବିବେ ବୋଧେ ଆପଣ କେତେ ହଜାର ବର୍ଷ ତଳର ଜଣେ ଆଦିମ ମଣିଷ। ସେତେବେଳେ ଆପଣ ସମ୍ପୂର୍ଣ୍ଣ ରୂପେ ଭୁଲିଯିବେ ପରମାଣୁ ଯୁଦ୍ଧର ଭୟାବହତା ସମ୍ପର୍କରେ। ଏଇଠି ମଣିଷର ଜୀବନ କହିଲେ ମେସିନ୍ଟିଏ, କିନ୍ତୁ ସେଇଠି ମଣିଷର ଜୀବନ କହିଲେ ଜୀବନଟିଏ। ଆସନ୍ତୁ ଶୁଣିବା କନ୍ଧ ଭାଇ ଭଉଣୀମାନଙ୍କର ବାହାଘର ସମୟର ଗୀତ। ପରିବେଷଣ କରିଛନ୍ତି ନୂଆଗାଁ ସର୍ଗିଗୁଡ଼ାର ରମାବତୀ ଏବଂ ସାଥୀ।

କନ୍ଧ ଧାଙ୍ଗଡ଼ିମାନେ ବିବାହ ନିମନ୍ତେ ଭିନ୍ନ ଗାଁରୁ ଗୀତ ମାରିବା ପାଇଁ ଆସିଥିବା କନ୍ଧ ଧାଙ୍ଗଡ଼ାମାନଙ୍କୁ ଆକୃଷ୍ଟ କରିବା ପାଇଁ ଗାଉଥିବା ଗୀତ ଶୁଣନ୍ତୁ। ପରିବେଷଣ କରୁଛନ୍ତି ରାମାବତୀ ଏବଂ ସାଥୀ।

0: ପ୍ରଚାର କଲୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ 6:55। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ରିଚା ଝା। अथ वार्ताः। प्रधानमन्त्री नरेन्द्रमोदी अद्य भारतस्य यूपीआई इत्यस्य

ସମ୍ପର୍କରେ ପ୍ରଚାର କରିବ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ଜ୍ୟୋତିର୍ମୟୀ ମହାପାତ୍ର। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 8:45। ସକାଳ 9:00 ଗୀତିଧାରା ଏବଂ 9:30 ପ୍ରଚାର କରିବ ସପ୍ତଧର କାର୍ଯ୍ୟକ୍ରମ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବ ସକାଳ 10:30। ଦିନ 11:00 ଶୁଣିବେ ନାଟକ ପରାଜିତା ନାୟିକା, ରଚନା ସୁକାମିନୀ ନନ୍ଦ, ପ୍ରଯୋଜନା କୁଞ୍ଜବିହାରୀ ନନ୍ଦ, ସହଯୋଗିତା ଅଶୋକ ମିଶ୍ର, ସୁହାସ ମହାନ୍ତି, ବିନୋଦ ଦାସ ଏବଂ ତୋଫାନ ନାହକ। ସୌରାଭାଷାର କାର୍ଯ୍ୟକ୍ରମ ତାରଭା ଶୁଣିବେ ଦିନ 12:30। ଭକ୍ତିଗୀତର କାର୍ଯ୍ୟକ୍ରମ ପ୍ରଚାର କରିବ ଦିନ 12:50। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05। ଦିନ 1:20 ପ୍ରଚାର କରିବ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଫୋନ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଓ ଓଡ଼ିଆ କଥାଚିତ୍ରର ଗୀତ। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଗୀତ ସୁରେ ମଧୁ ଝରେ। ପରେ ରହିଛି ସାକ୍ଷାତକାର, ପରୀକ୍ଷା ଓ ପ୍ରତିଯୋଗିତାର ଚାପ ଯୁବପିଢ଼ି କିପରି ସମ୍ମୁଖୀନ ହେବେ, ଶେଷରେ ଶୁଣିବେ ନିଯୁକ୍ତି ସୂଚନା। ଅପରାହ୍ନ 5:30 ପ୍ରଚାର କରିବ ହ୍ୟାଲୋ ସର୍ଦ୍ଦାର ଲାଗିବା ଗୀତ। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ, 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବ କୃଷି ଓ କୃଷକ କାର୍ଯ୍ୟକ୍ରମ। ରାତି 8:15 ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଏ ମାସର ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ ଶୁଣିବେ ରାତି 9:30। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ଓଡ଼ିଶା ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ସହିତ ଭିଭିଭୂମି, ନିବେଶ, ଶକ୍ତି କ୍ଷେତ୍ରରେ ଅଧିକ ସହଭାଗିତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝୀ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯାଇ ଆବୁଧାବିଠାରେ ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଏମିରେଟ୍ସର ପ୍ରମୁଖ ବ୍ୟବସାୟିକ ଅନୁଷ୍ଠାନ, ନିବେଶକ ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏମିରେଟ୍ସର ସହଯୋଗରେ ଓଡ଼ିଶାରେ ପ୍ରଯୁକ୍ତି ବିଦ୍ୟା, ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୂତନ ସୁଯୋଗ ସନ୍ଧାନ କରିବା ନେଇ ଆଜିଠାରୁ ଆବୁଧାବିଠାରେ ତିନିଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟ ସରକାର ବସୁନ୍ଧରା ଯୋଜନାରେ 34,251 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଜମି ପ୍ରଦାନ କରିଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। 2024 ଓ 25 ମସିହାରେ କରାଯାଇଥିବା ପ୍ରାରମ୍ଭିକ ସର୍ଭେ ଅନୁସାରେ ରାଜ୍ୟରେ ମୋଟ 1,01,535 ଜଣ ଘରବାରି ନଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ 45,000 ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର 10,658 ଜଣଙ୍କୁ ଘର ଜମି ପଟ୍ଟା ପ୍ରଦାନ କରାଯିବାକୁ ବାକି ରହିଛି। ଭାରତର ପ୍ରାଚୀନ ଜ୍ଞାନ ପରମ୍ପରା ଓ ଭବିଷ୍ୟତର ସ୍ୱାସ୍ଥ୍ୟସେବାର ଆବଶ୍ୟକତା ମଧ୍ୟରେ ଆୟୁର୍ବେଦ ନୂତନ ଦିଗ ଦେବା ସହ ଏକ ଶକ୍ତିଶାଳୀ ସେତୁ ଭାବେ କାର୍ଯ୍ୟ କରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭାମ୍ପାଟି କହିଛନ୍ତି। ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ରାଜ୍ୟ ସରକାର ପୁରୀରେ ସମସ୍ତ ପ୍ରକାର ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କାର୍ଯ୍ୟ ଜାରି ରଖିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍କିଟାଲ ଖୁବ୍ ଶୀଘ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଚଳିତ ବର୍ଷଠାରୁ 7ଟି ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଥିବାବେଳେ କାର୍ଡିଓଲୋଜି, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ ଭଳି 4ଟି ସୁପର ସ୍ୱେଶାଲିଟି ବିଭାଗ କାର୍ଯ୍ୟକ୍ଷମ ହୋଇଛି। ସ୍ୱତନ୍ତ୍ର ହାଇଲେବୁଲ କମିଟି ଦ୍ୱାରା ମେଡିକାଲ କଲେଜରେ ରହିଥିବା ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବ ବୋଲି ଗତକାଲି ମେଡିକାଲ କଲେଜ ପରିଦର୍ଶନ ଯାଇ ଡକ୍ଟର ମହାଲିଙ୍ଗ ଏହା କହିଛନ୍ତି। କଟକରେ ଏକ ଅତ୍ୟାଧୁନିକ କପଡ଼ା ମଣ୍ଡି ଖୋଲାଯିବ। କଟକ ମହାନଗର ନିଗମର 144ତମ ବୈଠକରେ ଅଧ୍ୟକ୍ଷତା କରି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏହା କହିଛନ୍ତି। ଏହି ମଣ୍ଡିରେ ସହରର ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏଥିସହ ସହରର ଟ୍ରାଫିକ୍ ଭିଡ଼ ହ୍ରାସ କରିବା ପାଇଁ ଏକ ସମନ୍ୱିତ ସିଟି ଡିକଞ୍ଜେସନ୍ ପ୍ଲାନ୍ କାର୍ଯ୍ୟକାରୀ କରାଯିବ ବୋଲି ଡକ୍ଟର ପାତ୍ର କହିଛନ୍ତି। ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ନୈଭେଲି ଲିଗ୍ନାଇଟ୍ କର୍ପୋରେସନ ଏନ୍ଏଲ୍ସି କୋଇଲା ଖଣି ଦ୍ୱାରା ବିସ୍ଥାପିତଙ୍କ ଥଇଥାନ ଓ ପୁନର୍ବାସ ସମ୍ପର୍କିତ ଆର୍ପିଡିସି ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖଣି ପ୍ରଭାବିତ ଓ ବିସ୍ଥାପିତଙ୍କ ପାଇଁ ଉଚିତ କ୍ଷତିପୂରଣ ଏବଂ ନିଯୁକ୍ତି ପାଇଁ ଏକ କମିଟି ଗଠନ କରାଯାଇଛି। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ବୈଠକରେ ଯୋଗଦେଇ କହିଛନ୍ତି, ସରକାରଙ୍କ ପକ୍ଷରୁ ଯେଉଁ ପରାମର୍ଶ ଦିଆଯିବ କମ୍ପାନୀ ତାହାର ଅନୁପାଳନ କରିବ। ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୃତ୍ରିମ ପ୍ରଜନନ ଉପାୟରେ 19ଟି ବଉଳା କୁମ୍ଭୀର ଶାବକ ଜନ୍ମ ହୋଇଛନ୍ତି ବୋଲି ରାଜନଗର ବନଖଣ୍ଡ ପକ୍ଷରୁ କୁହାଯାଇଛି। ଭିତରକନିକା ବନାଞ୍ଚଳର ଏକ ମାଇ କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ କୌଶଳରେ ଏହି କୁମ୍ଭୀରମାନଙ୍କର ଜନ୍ମ କରାଯାଇଛି। ବିଲୁପ୍ତ ପ୍ରାୟ ଏହି ବଉଳା କୁମ୍ଭୀରଙ୍କ ବଂଶବୃଦ୍ଧି ନିମନ୍ତେ ବନ ବିଭାଗ ପକ୍ଷରୁ ଏଠାରେ କୃତ୍ରିମ ପ୍ରଜନନ କେନ୍ଦ୍ର ଖୋଲାଯାଇଛି। ସୂଚନା ଅନୁସାରେ ଭିତରକନିକା ଜାତୀୟ ଉଦ୍ୟାନରେ 1,858 କୁମ୍ଭୀର ରହୁଛନ୍ତି। ଚଳିତ ବର୍ଷ ଜାତୀୟ ଉଦ୍ୟାନରେ ମୋଟ 117ଟି କୁମ୍ଭୀର ବସା ଠାବ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମହାବିଦ୍ୟାଳୟରେ ବିଭିନ୍ନ ବିପର୍ଯ୍ୟୟରୁ ଜୀବନ ରକ୍ଷା କୌଶଳ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ପ୍ରଶିକ୍ଷଣ ଶିବିରରେ ପ୍ରାୟ 400ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବର୍ଜ୍ୟବସ୍ତୁ ପରିଚାଳନା ସହିତ ବଜ୍ରପାତ, ବନ୍ୟା ଆଦି ବିଭିନ୍ନ ବିପର୍ଯ୍ୟୟର ଆତ୍ମରକ୍ଷା ନିମନ୍ତେ ବିଭିନ୍ନ କୌଶଳ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥିଲା। ଭାଦ୍ରବ କୃଷ୍ଣ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ବେଶରେ ବଡ଼ଠାକୁର ବଳଭଦ୍ର ବଳରାମ ଓ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଇବେ। ବର୍ଷକୁ ଥରେ ଆଜିର ଦିନରେ ଦେବୀ ସୁଭଦ୍ରା ଚାରିଭୁଜ ଧାରଣ କରିଥାନ୍ତି। ମହାପ୍ରଭୁଙ୍କୁ ଏହି ବେଶରେ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବାର ବିଧି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଶୁକ୍ରବାର ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ

0: ବାତ୍ୟାର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଶିଶୁଙ୍କ ଆଖିର ଯତ୍ନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସଂଘମିତ୍ର କାନନଙ୍କୁ।
2: ଆମେମାନେ ଭାବିଥାଉ ଚକ୍ଷୁ ରୋଗ କେବଳ ବୟସ୍କ ଲୋକମାନଙ୍କୁ ହିଁ ହୁଏ, କିନ୍ତୁ ପ୍ରକୃତରେ ଚକ୍ଷୁ ରୋଗ ସବୁ ବୟସର ଲୋକଙ୍କୁ ହୋଇଥାଏ, ଏମିତିକି ଜନ୍ମିତ ଶିଶୁମାନଙ୍କଠାରେ ବି ପରିଲକ୍ଷିତ ହୋଇଥାଏ। ପୃଥିବୀରେ ମୋଟ 45 ନିୟତ ଦୃଷ୍ଟିହୀନ ଲୋକଙ୍କ ମଧ୍ୟରୁ 1,40,00,000 ହେଉଛନ୍ତି ଶିଶୁ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁଙ୍କର ଦୃଷ୍ଟିଶକ୍ତି ନଷ୍ଟ ହେବାରୁ ବଞ୍ଚିତ ହୋଇପାରିଥାନ୍ତା ଯଦି ପ୍ରଥମରୁ ଠିକ୍ ପ୍ରତିକାର କରାଯାଇପାରିଥାନ୍ତା। ଗର୍ଭ ଅବସ୍ଥାରୁ ଆମେ ଶିଶୁର ଯତ୍ନ ପାଇଁ ବିଭିନ୍ନ ପ୍ରକାରର ଟିକାକରଣ କରିବା ଦରକାର। ଆବଶ୍ୟକ ରକ୍ତ ପରୀକ୍ଷା କରି ଚିକିତ୍ସା କରିବା ଦରକାର, ନହେଲେ ଜନ୍ମିତ ଶିଶୁର ସ୍ୱଚ୍ଛ ପଟଳ ବା କର୍ନିଆ ଧଳା ହୋଇ ତାହା ନଷ୍ଟ ହୋଇଯାଇଥାଏ। ଶିଶୁଟି ଜନ୍ମରୁ ଦୃଷ୍ଟିହୀନ ହୋଇଯାଏ। ଜନ୍ମ ହେଲା ପରେ ବି ଶିଶୁର ନିୟମିତ ଭାବରେ ଟିକାକରଣ କରିବା ଉଚିତ। ଏହାଦ୍ୱାରା ଆମେ ମିଳିମିଳା ହାଡ଼ଫୁଟିରୁ ଆମେ ଶିଶୁକୁ ରକ୍ଷା କରିପାରିବା, ଯାହାର କି ଆଖି ଉପରେ ଖୁବ୍ ଖରାପ ଅସର ଥାଏ, ଆଉ ଭିଟାମିନ୍ ଏ ଜନିତ ଦୃଷ୍ଟି ଦୋଷରୁ ପିଲାଙ୍କୁ ରକ୍ଷା କରିପାରିବା। ଏହା ବ୍ୟତୀତ ପିଲାମାନଙ୍କ କ୍ଷେତ୍ରରେ କେତେକ ସାବଧାନତା ଆମ୍ଭମାନଙ୍କୁ ଅବଲମ୍ବନ କରିବା ଆବଶ୍ୟକ, ଯେପରିକି ପିଲାମାନଙ୍କୁ ହାତ ଗୋଡ଼ ନଖ ଠିକ୍ ସମୟରେ କାଟିବା, ପିଲାଙ୍କୁ ଧାରୁଆ ଖେଳନାଠାରୁ ଦୂରରେ ରଖିବା ଏବଂ ଶିଶୁର ଆଖିକୁ ଭଲ ଭାବରେ ସଫା କରିବା। ଏହାଦ୍ୱାରା ପିଲାର ଚକ୍ଷୁକୁ ଆଘାତ ଜନିତ ସମସ୍ୟା ଓ ବାହ୍ୟ ସଂକ୍ରମିତ ରୋଗରୁ ଆମେ ତାକୁ ରକ୍ଷା କରିପାରିବା। ବର୍ତ୍ତମାନ ହେଉଛି କମ୍ପ୍ୟୁଟର ଯୁଗ। ଆମେ ଦେଖୁଛୁ ଯେ ବହୁ ପିଲାମାନେ କମ୍ପ୍ୟୁଟର, ମୋବାଇଲ ଓ ଟିଭି ସହିତ ଜଡ଼ିତ ହୋଇ ରହିଛନ୍ତି। ବାହାରେ ଖେଳିବାକୁ ଯିବା ପାଇଁ ସେମାନଙ୍କୁ ଭଲ ଲାଗୁନାହିଁ। ବହୁ ସମୟ ଏହିସବୁ କମ୍ପ୍ୟୁଟର, ମୋବାଇଲ ଓ ଟିଭି ଦେଖିଲେ ଆମର ଲୁହ ବଳୟ ଭାଙ୍ଗିଯାଏ ଏବଂ ଚକ୍ଷୁ ଲାଲ ପଡ଼ିଥାଏ, ଖୁଞ୍ଚି ରଗଡ଼ି ହୋଇଥାଏ ଓ କୁଣ୍ଡାଇ ହୋଇଥାଏ। ତେଣୁ ଦରକାର ଅନୁଯାୟୀ ଏସବୁକୁ ବ୍ୟବହାର କରିବାକୁ ପିଲାମାନଙ୍କୁ ସଚେତନ କରାଇଦେବା ଉଚିତ। ପିଲାମାନଙ୍କ ଚକ୍ଷୁ ଖୁବ୍ ଛୋଟବେଳୁ ପରୀକ୍ଷା କରାଇବା ଉଚିତ। କେତେକ ଲକ୍ଷଣ ଦେଖାଗଲେ ଆପଣମାନେ ମଧ୍ୟ ଜାଣିପାରିବେ ଆପଣଙ୍କର ପିଲାର ଆଖି କିପରି ଅଛି, ଯେପରିକି ପିଲା ଖେଳିବା କିମ୍ବା ଚାଲିବା ବେଳେ ବାରମ୍ବାର ଝୁଣ୍ଟୁ ନାହିଁ ତ, ବିଭିନ୍ନ ରଙ୍ଗର ଖେଳନା ଚିହ୍ନି ପାରୁଛି ତ, ଟିଭି ପରଦାର ଖୁବ୍ ନିକଟରେ ଯାଇ ଦେଖୁନାହିଁ ତ, ପଢ଼ିଲା ବେଳେ ବହିକୁ ମୁହଁ ପାଖକୁ ନେଇ ପଢ଼ୁନାହିଁ ତ, କଳାପଟାରେ ଥିବା ଅକ୍ଷରକୁ ଦେଖିପାରୁଛି ତ, ପିଲାର ଆଖି ଟେରା ହୋଇଯାଇନାହିଁ ତ, ଅନ୍ଧାରରେ ଚାଲିବା ବେଳେ ଏଣେ ତେଣେ ଗୋଡ଼ ପକାଉ ନାହିଁ ତ। ଏହିସବୁ ସମସ୍ୟା ଭିତରୁ ଏକ ବା ଅନେକ ଲକ୍ଷଣ ନଜରକୁ ଆସିଲେ ଅଭିଭାବକ ଚକ୍ଷୁ ପରୀକ୍ଷା କରାଇବା ନିତ୍ୟାନ୍ତ ଆବଶ୍ୟକ। ଅନେକ ସମୟରେ ଦେଖାଯାଏ ଚକ୍ଷୁ ଡାକ୍ତରଙ୍କର ପରାମର୍ଶ ସତ୍ତ୍ୱେ ଅଭିଭାବକମାନେ ପିଲାମାନଙ୍କୁ ଚଷମା ପିନ୍ଧାଇବାକୁ ଦିଅନ୍ତି ନାହିଁ। ତାଙ୍କର ଧାରଣା ଯେ ଯଦି ପିଲା ମୋର ଚଷମା ପିନ୍ଧିଲା ତାହେଲେ ଜୀବନସାରା ତାକୁ ଚଷମା ପିନ୍ଧିବା ପାଇଁ ପଡ଼େ, କିମ୍ବା କିଛି ଦିନ ଯଦି ମୋ ପିଲା ଚଷମା ନ ପିନ୍ଧୁଛି ତାହେଲେ ତାର ଆଖି ଆପେ ଆପେ ଭଲ ହୋଇଯାଏ। ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ଯଦି ଚକ୍ଷୁର ଦୋଷ ଥାଇ ପିଲାମାନଙ୍କୁ ଚଷମା ପିନ୍ଧିବା ପାଇଁ ନ ଦିଆଯାଏ ତେବେ ଆଖିର ସ୍ନାୟୁ ଦୁର୍ବଳ ହୋଇଯାଏ ଓ ଆସ୍ତେ ଆସ୍ତେ ଅଚଳ ହୋଇଯାଇଥାଏ। ଆଜିକାଲି ପିଲାମାନେ ଆମେ ଦେଖୁ ଯେ ବହୁତ ବାହାର ଜିନିଷ ଖାଇବା ପାଇଁ ପସନ୍ଦ କରନ୍ତି, ସବୁଜ ରଙ୍ଗର ପନିପରିବା ତାଙ୍କର ଆହାରର ଭିତରେ ନଥାଏ, ଏଥିରୁ ବହୁ ଭାଗରେ ଭିଟାମିନ୍ ଡେଫିସିଏନ୍ସି ରହିଥାଏ। ଭିଟାମିନ୍ ଅଭାବରୁ ଆଖିରେ ଅନ୍ଧାରକଣା, ଶୁଷ୍କ ଆଖି ବା ଡ୍ରାଏ ଆଇ, ସ୍ୱସ୍ଥ ପଟଳ ବା କେରାଟୋମେଲେସିଆ ହୋଇଥାଏ। ଏଣୁ ଭିଟାମିନ୍ ଜାତୀୟ ପନିପରିବା ଯେପରିକି ଶାଗ, ଚୁନା ମାଛ, କ୍ଷୀର, ଅଣ୍ଡା, ଅମୃତଭଣ୍ଡା ଇତ୍ୟାଦି ଖାଇବା ନିହାତି ଆବଶ୍ୟକ।
1: ଶିଶୁଙ୍କ ଆଖିର ଯତ୍ନ ଏ ସମ୍ପର୍କରେ କହିଲେ ଡାକ୍ତର ସଂଘମିତ୍ର କାନନଙ୍କୁ। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଫିନ୍ଟେକ୍ କ୍ଷେତ୍ରରେ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ। ମୁମ୍ବାଇରେ ବିଶ୍ୱ

ଏକ୍ ସମ୍ମିଳନୀ 2026କୁ କଲେ ଉଦ୍ଘାଟନ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ସଙ୍କଟ ସମୟରେ ଶ୍ରୀଲଙ୍କାକୁ ଭାରତ ଏକ ଦୃଢ଼ ପ୍ରତିବେଶୀ ଭାବେ ପ୍ରଦାନ କରିଆସିଛି ସହଯୋଗ। ଆଗାମୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ। ଆମେରିକା ଏବଂ ଇରାନ୍ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ଏବଂ ବିଶ୍ୱ ପାରା ତୀରଚାଳନା ପ୍ରତିଯୋଗିତାରେ ମିଳିତ ବର୍ଗରେ ଆଜି ଫାଇନାଲ୍ ମ୍ୟାଚ୍ ଖେଳିବେ ଭାରତୀୟ ଯୋଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଫିନ୍ଟେକ୍ କ୍ଷେତ୍ରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ମୁମ୍ବାଇରେ ବିଶ୍ୱ ଫିନ୍ଟେକ୍ ସମ୍ମିଳନୀ 2026କୁ ଉଦ୍ଘାଟନ କରି ଶ୍ରୀ ମୋଦି ଏହା କହିଛନ୍ତି। ଭାରତର ଫିନ୍ଟେକ୍ କ୍ଷେତ୍ରରେ ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସମାବେଶୀ ଆର୍ଥିକ ବ୍ୟବସ୍ଥାରେ ୟୁପିଆଇ ଏକ ସର୍ବୋକୃଷ୍ଟ ଗ୍ରହଣୀୟ ମାଧ୍ୟମ। ଅଗଷ୍ଟ ମାସରେ ୟୁପିଆଇ ମାଧ୍ୟମରେ 24 ବିଲିୟନ୍ରୁ ଅଧିକ ଆର୍ଥିକ କାରବାର ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ୟୁପିଆଇ ସମ୍ପର୍କିତ ଏକ ବକ୍ତବ୍ୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଏବେ ୟୁପିଆଇର ବ୍ୟାପକତା ପରିଲକ୍ଷିତ ହୋଇଛି। ଶ୍ରୀ ମାକ୍ରୋନ୍ କହିଥିଲେ ୟୁପିଆଇ ଏକ ସଭ୍ୟତାର କାହାଣୀ ପରିପ୍ରକାଶ କରୁଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି 11ଟି ଦେଶରେ ୟୁପିଆଇ ବ୍ୟବସ୍ଥା ଏବେ କାର୍ଯ୍ୟକାରୀ ହେଉଛି। ଅନ୍ୟ ପ୍ରବାସୀ ଭାରତୀୟ ବହୁଳ ଅଞ୍ଚଳରେ ବାଣିଜ୍ୟ କାରବାରକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଆର୍ଥିକ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ସମ୍ପୃକ୍ତ ଅଂଶୀଦାରଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବିଶ୍ୱସ୍ତରରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସମନ୍ୱିତ ହେବା ଦ୍ୱାରା ପରିବାରକୁ ପାଣ୍ଠି ହସ୍ତାନ୍ତର ଉଲ୍ଲେଖନୀୟ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଶ୍ରୀଲଙ୍କାର ପ୍ରବାସୀ ଭାରତୀୟ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। କଲମ୍ବୋଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ ବେଳେ ଶ୍ରୀ ସିଂ ଏହା କହିଛନ୍ତି। ସେ କହିଛନ୍ତି ସଙ୍କଟ ସମୟରେ ଶ୍ରୀଲଙ୍କା ସହିତ ଭାରତ ସବୁବେଳେ ଦୃଢ଼ ପ୍ରତିବେଶୀ ଭାବେ ଦାୟିତ୍ୱ ନିର୍ବାହ କରିଛି। ଦ୍ୱିପାକ୍ଷିକ ସମ୍ପର୍କ ଇତିହାସ ସଂସ୍କୃତି ଏବଂ ବିଶ୍ୱାସ ଉପରେ ଆଧାରିତ। ଏହି ଅବସରରେ ଶ୍ରୀ ସିଂ ଭାରତର ଆର୍ଥିକ ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି ବିଶ୍ୱ ଅର୍ଥନୈତିକ ଆହ୍ୱାନ ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଭାରତ 7.8% ଅଭିବୃଦ୍ଧି ହାର ହାସଲ କରିଛି। ଗତ 12 ବର୍ଷ ମଧ୍ୟରେ 38ଟି ଦେଶ ସହ ଭାରତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ସେଥିମଧ୍ୟରେ 8ଟି ପ୍ରମୁଖ ରାଷ୍ଟ୍ର ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଅନ୍ତର୍ଭୁକ୍ତ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସବୁଠାରୁ ଉଲ୍ଲେଖନୀୟ ପଦକ୍ଷେପ ବୋଲି ପ୍ରତିରକ୍ଷା ମନ୍ତ୍ରୀ ବର୍ଷ୍ଣନା କରିଛନ୍ତି। ଏହାଦ୍ୱାରା ୟୁରୋପୀୟ ସଂଘ ବଜାରକୁ ଭାରତୀୟ ସାମଗ୍ରୀର ପ୍ରବେଶ ଅତ୍ୟନ୍ତ ସହଜ ଓ ସୁଗମ ହୋଇପାରିଛି। ବୈଷୟିକ ସ୍ତରରେ ଭାରତର ବର୍ଦ୍ଧିତ କୂଟନୈତିକ ସମ୍ପର୍କ ଏବଂ ଆର୍ଥିକ କ୍ଷମତାକୁ ଏହା ପ୍ରତିଫଳନ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଶ୍ରୀଲଙ୍କାକୁ ତିନିଦିନିଆ ପ୍ରତିନିଧି ମଣ୍ଡଳୀ ସ୍ତରୀୟ ଗସ୍ତରେ ଯାଇ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ କଲମ୍ବୋଠାରେ ପହଞ୍ଚିଥିଲେ। ସେଠାରେ ଶ୍ରୀଲଙ୍କା ପ୍ରତିରକ୍ଷା ଉପମନ୍ତ୍ରୀ ଅବସରପ୍ରାପ୍ତ ମେଜର ଜେନେରାଲ ଅରୁଣା ଜୟଶେଖର ଶ୍ରୀ ସିଂଙ୍କୁ ସ୍ୱାଗତ କରିଥିଲେ। ଓଡ଼ିଶା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ସହିତ ଭିଭିଭୂମି ନିବେଶ ଶକ୍ତି କ୍ଷେତ୍ରରେ ଅଧିକ ସହଭାଗିତା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯାଇ ଆବୁଧାବିଠାରେ ଉଚ୍ଚସ୍ତରୀୟ ନିବେଶ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ରାଜ୍ୟରେ ପୁଞ୍ଜିନିବେଶ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ ଏମିରେଟ୍ସର ପ୍ରମୁଖ ବ୍ୟବସାୟିକ ଅନୁଷ୍ଠାନ ନିବେଶକ ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏମିରେଟ୍ସର ସହଯୋଗରେ ଓଡ଼ିଶାରେ ପ୍ରଯୁକ୍ତିବିଦ୍ୟା ବାଣିଜ୍ୟ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ନୂତନ ସୁଯୋଗ ସନ୍ଧାନ କରିବା ନେଇ ଆଜିଠାରୁ ଆବୁଧାବିଠାରେ ତିନିଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତ ଏବଂ କୁଏତ ବିଭିନ୍ନ କ୍ଷେତ୍ରରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ସହମତ ହୋଇଛନ୍ତି। କୁଏତଠାରେ ଗତକାଲି 8ମ ଭାରତ କୁଏତ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅଶ୍ୱିନୀ ମହାଜନ ଏବଂ କୁଏତର ବୈଦେଶିକ ମନ୍ତ୍ରଣାଳୟ ଏସୀୟ ବ୍ୟାପାର ସହ ବୈଦେଶିକ ମନ୍ତ୍ରୀ ନୱାଖ ଅବଦୁଲ ଲାତିଫ୍ ସୁଲେମାନ ଅଲ୍ ଅହମ୍ମଦ ଏହି ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଉଭୟ ପକ୍ଷ ଦ୍ୱିପାକ୍ଷିକ ରଣନୈତିକ ସମ୍ପର୍କ ତଥା ବାଣିଜ୍ୟ ନିବେଶ ପ୍ରତିରକ୍ଷା ସୁରକ୍ଷା ଶକ୍ତି ପ୍ରଯୁକ୍ତିବିଦ୍ୟା କୃଷି ସ୍ୱାସ୍ଥ୍ୟ ସଂସ୍କୃତି ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଘନିଷ୍ଠ କରିବା ନେଇ ମତ ବିନିମୟ କରିଛନ୍ତି। ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଭାରତୀୟ କ୍ରୀଡ଼ାବିତ୍କୁ ପ୍ରତିଯୋଗିତାର ଚାପକୁ ପ୍ରଦର୍ଶନରେ ପରିଣତ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରତିପକ୍ଷଙ୍କୁ ଏକ ସୁଯୋଗ ଭାବେ ଲକ୍ଷ୍ୟ ରଖି ତାହାକୁ ସଫଳତାରେ ପରିଣତ

0: କରିବାକୁ ଶ୍ରୀ ମାଣ୍ଡବ୍ୟ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଗତକାଲି 2026 ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଏହା କହିଛନ୍ତି। ଭାରତୀୟ କ୍ରୀଡ଼ା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଉତ୍କର୍ଷ ହାସଲ ଲାଗି ସରକାର କ୍ରୀଡ଼ାବିତ୍ଙ୍କ ପାଇଁ ନୂତନ ମାର୍ଗ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଦଳକୁ ଗସ୍ତ ସମ୍ଭର୍ଦ୍ଧନା ପ୍ରଦାନ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ମନୋନୀତ 503 ଜଣ ସଦସ୍ୟଙ୍କ ମଧ୍ୟରୁ 300ରୁ ଅଧିକ ଖେଳାଳି ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ କ୍ରୀଡ଼ାର ବ୍ୟାପକତା ଏବଂ ଯୁବ ପ୍ରତିଭାଙ୍କ ଅଂଶଗ୍ରହଣକୁ ଏହା ପ୍ରତିପାଦନ କରୁଛି। 2036 ସୁଦ୍ଧା ଭାରତକୁ ବିଶ୍ୱ କ୍ରୀଡ଼ା ମଞ୍ଚରେ ଏକ ପ୍ରତିଷ୍ଠିତ ରାଷ୍ଟ୍ର ଭାବେ ପରିଗଣିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଆଗାମୀ ଦଶନ୍ଧି ଯୋଜନାରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ପାଇଁ 36,000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଶ୍ରୀ ମାଣ୍ଡବ୍ୟ ସୂଚନା ଦେଇଛନ୍ତି। ଆସନ୍ତା ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଜାପାନରେ ଅନୁଷ୍ଠିତ ହେବ। ଆମେରିକା ଏବଂ ଇରାନ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିବାରୁ ପଶ୍ଚିମ ଏସିଆ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଉଛି। ଗତ 2 ଦିନ ମଧ୍ୟରେ ଆମେରିକୀୟ ଯୁଦ୍ଧ ଜାହାଜ ଉପରେ ଇରାନର ଇସ୍ଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ ଆଇଆର୍ଜିସି ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପ୍ରତିଆକ୍ରମଣ କରିଥିବା ୱାଶିଂଟନ୍ କହିଛି। ଇରାନର 5ଟି ଅଶୋଧିତ ତୈଳ ଟ୍ୟାଙ୍କରକୁ ବ୍ୟାପକ କ୍ଷତି ପହଞ୍ଚିଛି ବୋଲି ଆମେରିକା ସେନା କହିଛି। ଏହାର ପ୍ରତିଶୋଧ ସ୍ୱରୂପ ଜୋର୍ଡାନ୍ସ୍ଥିତ ଆମେରିକୀୟ ଘାଟିଗୁଡ଼ିକ ଉପରେ ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡର ଇରାନ କ୍ଷତିଗ୍ରସ୍ତ ହୋଇଥିବା ତୈଳ ଟ୍ୟାଙ୍କରଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ନୌସେନା ମୁଖ୍ୟ ଆଡମିରାଲ କୃଷ୍ଣ ସ୍ୱାମୀନାଥନ ଆଜି ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ଆଡମିରାଲ ସ୍ୱାମୀନାଥନ ରୟାଲ ଅଷ୍ଟ୍ରେଲିଆନ ନୌସେନାର ବରିଷ୍ଠ ଅଧିକାରୀଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ସେଠାରେ ପ୍ରମୁଖ ତାଲିମ ପ୍ରତିଷ୍ଠାନ ତଥା ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରୟାଲ ନ୍ୟୁଜିଲାଣ୍ଡ ନୌସେନାର କର୍ମଚାରୀ ତଥା ବୃତ୍ତିଗତ ସାମରିକ ଶିକ୍ଷା ଗ୍ରହଣ କରୁଥିବା ଅଧିକାରୀଙ୍କ ସହ ମଧ୍ୟ ଗସ୍ତ ଅବସରରେ ଆଡମିରାଲ ସ୍ୱାମୀନାଥନ ଭାବ ବିନିମୟ କରିବାର ସମ୍ଭାବନା ରହିଛି। ନୂଆଦିଲ୍ଲୀଠାରେ ପୁନଃ ବିକଶିତ ନେହେରୁ ପ୍ଲାନେଟୋରିୟମ ଗତକାଲି ଉଦ୍ଘାଟିତ ହୋଇଛି। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଓ ପାଠାଗାର ପିଏମ୍ଏମ୍ଏଲ୍ ଯୋଜନା ଅଧୀନରେ ଏହି ପ୍ଲାନେଟୋରିୟମର ଆଧୁନିକୀକରଣ କରାଯାଇଛି। ଜ୍ୟୋତିର୍ବିଜ୍ଞାନକୁ ପ୍ରୋହାହନ ଏବଂ ବିଜ୍ଞାନ ଯୋଗାଯୋଗ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ନେଇ ଜନସାଧାରଣଙ୍କ ସହଭାଗିତା ଲକ୍ଷ୍ୟରେ ଏହି ଆଧୁନିକ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ପିଏମ୍ଏମ୍ଏଲ୍ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ପିଏମ୍ଏମ୍ଏଲ୍ ନିର୍ଦ୍ଦେଶକ ଅଶ୍ୱିନୀ ଲୋହାନୀ କହିଛନ୍ତି, ଦେଶର ଛାତ୍ରଛାତ୍ରୀ ଯୁବବର୍ଗ ଏବଂ ଜନସାଧାରଣଙ୍କ ମଧ୍ୟରେ ବିଜ୍ଞାନ ସମ୍ପର୍କିତ ମନୋଭାବକୁ ପ୍ରୋହାହନ ପ୍ରଦାନ କରିବାରେ ନେହେରୁ ପ୍ଲାନେଟୋରିୟମ୍ ଏକ ଅଗ୍ରଣୀ ପ୍ରତିଷ୍ଠାନ ଭାବେ ମାନ୍ୟତା ପାଇଛି। ବିପଦସଂକୁଳ ତଥା ଅସୁରକ୍ଷିତ ଆବାସସ୍ଥଳୀଗୁଡ଼ିକ ବିରୁଦ୍ଧରେ ଦିଲ୍ଲୀ ମହାନଗର ନିଗମ ତରଫରୁ ଅଭିଯାନକୁ ଜୋରଦାର କରାଯାଇଛି। ଆବାସସ୍ଥଳୀଗୁଡ଼ିକର ଚିହ୍ନଟ କରିବା ସହ ବିପଦସ୍ତର ନିର୍ଦ୍ଧାରଣ ଆଧାରରେ ସେଗୁଡ଼ିକୁ ବନ୍ଦ କିମ୍ବା ଭାଙ୍ଗିବା ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ମେୟର ପ୍ରବେଶ ୱାହି ଏବଂ ମହାନଗର ନିଗମ କମିଶନର ସଞ୍ଜୀବ ଖିରୱାଦ ସବୁ ଆଞ୍ଚଳିକ ଉପକମିଶନରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେହି ଆବାସସ୍ଥଳୀଗୁଡ଼ିକର ଅନୁମୋଦନ ତଥା ଅନ୍ୟାନ୍ୟ ନଥିପତ୍ର ଯାଞ୍ଚ କରିବାକୁ କୁହାଯାଇଛି। ବିଶ୍ୱ ପାରାତୀର ଚାଳନା ପ୍ରତିଯୋଗିତାର ମିଳିତ ବର୍ଗରେ ଭାରତର ଭାବନା ଏବଂ ହରବିନ୍ଦର ସିଂ ଆଜି ଫାଇନାଲ୍ ମ୍ୟାଚ୍ ଖେଳିବେ। ଗୁଜରାଟର ଅହମ୍ମଦାବାଦଠାରେ ଏହି ଯୋଡ଼ି ଚୀନ୍ ପ୍ରତିପକ୍ଷଙ୍କୁ ଭେଟିବେ। ପାରା କମ୍ପାଉଣ୍ଡ ବ୍ୟକ୍ତିଗତ ମହିଳା ବର୍ଗରେ ଭାରତର ଶୀତଲ ଦେବୀ ଏବଂ କାଜାଖସ୍ତାନର ଆଇଜାଦା ସୈଦାନଙ୍କ ମଧ୍ୟରେ ମୁକାବିଲା ହେବ। ପାରା କମ୍ପାଉଣ୍ଡ ମିଳିତ ବର୍ଗରେ ଭାରତୀୟ ଖେଳାଳି ବ୍ରୋଞ୍ଜ ପଦକ ପାଇଁ ଇରାକ ପ୍ରତିପକ୍ଷଙ୍କ ସହ ଆଜି ମ୍ୟାଚ୍ ଖେଳିବେ। ଫିନ୍ଟେକ୍ କ୍ଷେତ୍ରରେ ୟୁପିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି କହିଲେ ପ୍ରଧାନମନ୍ତ୍ରୀ। ମୁମ୍ବାଇରେ ବିଶ୍ୱ ଫିନ୍ଟେକ୍ ସମ୍ମିଳନୀ 2026କୁ କଲେ ଉଦ୍ଘାଟନ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସଙ୍କଟ ସମୟରେ ଶ୍ରୀଲଙ୍କାକୁ ଭାରତ ଏକ ଦୃଢ଼ ପ୍ରତିବେଶୀ ଭାବେ ପ୍ରଦାନ କରିଆସିଛି ସହଯୋଗ। ଆଗାମୀ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତୀୟ ଦଳର ଜର୍ସି ଉନ୍ମୋଚନ କଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ। ଆମେରିକା ଏବଂ ଇରାନ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁଁ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ଏବଂ ବିଶ୍ୱ ପାରା ତୀର ଚାଳନା ପ୍ରତିଯୋଗିତାର ମିଳିତ ବର୍ଗରେ ଆଜି ଫାଇନାଲ୍ ମ୍ୟାଚ୍ ଖେଳିବେ ଭାରତୀୟ ଯୋଡ଼ି। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ।

ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ବିବିଧ କାର୍ଯ୍ୟକ୍ରମ ଉପସ୍ଥାପନା କରିଛନ୍ତି ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: କାହାକୁ ଏତେ ସହଜରେ ଛାଡ଼ି ହେବ କି? ଯାହା ସହିତ ହସିଛି, କାନ୍ଦିଛି, ନିଜର ଅନେକ ସ୍ୱପ୍ନ ବାଣ୍ଟିଛି, ତାକୁ କେବଳ ଗୋଟିଏ ମୁହୂର୍ତ୍ତରେ ଭୁଲିଯିବା କ'ଣ ଏତେ ସହଜ?
1: କିଛି ଲୋକ ଆମ ଜୀବନରୁ ଦୂରେଇ ଯାଆନ୍ତି, କିନ୍ତୁ ମନରୁ କେବେ ଦୂରେଇ ପାରନ୍ତି ନାହିଁ। ସେମାନଙ୍କ ସ୍ମୃତି, କଥା, ହସ ଏବଂ ଛୋଟ ଛୋଟ ଅଭ୍ୟାସ ସବୁକିଛି ମନ ଭିତରେ ରହିଯାଏ।
0: କେବେ କେବେ ଅଭିମାନରେ ଆମେ କହିଦଉ ଛାଡ଼ିଦେଲି, ଆଉ କିଛି ନୁହେଁ, କିନ୍ତୁ ହୃଦୟ କ'ଣ ଏତେ ସହଜରେ କାହାକୁ ଛାଡ଼ିପାରିବ?
1: ଦୂରତା ବଢ଼ିପାରେ, କଥାବାର୍ତ୍ତା ବନ୍ଦ ହୋଇପାରେ, ସମ୍ପର୍କର ନାମ ବଦଳିପାରେ,
0: କିନ୍ତୁ ଯିଏ ଥରେ ହୃଦୟରେ ଜାଗା କରିନି ତାକୁ ଭୁଲିବା ପାଇଁ କେବଳ ଛାଡ଼ିଦେବା ଶବ୍ଦଟି ଯଥେଷ୍ଟ ନୁହେଁ।
1: କାହାକୁ ଛାଡ଼ିଦେବା ବୋଧହୁଏ ସହଜ, କିନ୍ତୁ ତାଙ୍କ ସହ ବିତିଥିବା ସ୍ମୃତିଗୁଡ଼ିକୁ ଛାଡ଼ିଦେବା ଆଉ ଟିକେ ଅଧିକ କଷ୍ଟକର।
0: ସମୟ ଆମକୁ ଆଗକୁ ବଢ଼ିବା ଶିଖାଇ ଦିଏ, କିନ୍ତୁ ମନର ଗୋଟିଏ କୋଣରେ ସେ ସବୁଦିନ ପାଇଁ ରହିଯାଇଥାନ୍ତି। ଏହି କଥା ସହ ଆଜିର ବିବିଧ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆମେ ଦୁହେଁ,
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା।
1: ନମସ୍କାର।

0: ମାଟିର ହସ୍ତତନ୍ତ ଓ ବୁଣାକାରଙ୍କ କଳାକୃତି ପୁଣିଥରେ ରାଜ୍ୟସ୍ତରରେ ପାଇଛି ସ୍ୱୀକୃତି। କଟପାଡ ଅଞ୍ଚଳର ବୁଣାକାରମାନଙ୍କ ଦକ୍ଷତା, ପରିଶ୍ରମ ଓ ପାରମ୍ପରିକ କଳାକୁ ସମ୍ମାନ ଜଣାଇ ରାଜ୍ୟସ୍ତରୀୟ ମଞ୍ଚରେ ପୁରସ୍କୃତ କରାଯାଇଛି।
1: ଏହା କେବଳ ଜଣେ ବୁଣାକାରଙ୍କ ସମ୍ମାନ ନୁହେଁ, ବରଂ କୋରାପୁଟର ସମୃଦ୍ଧ ହସ୍ତତନ୍ତ ପରମ୍ପରା, କାରିଗରଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ଆମ ମାଟିର କଳା ସଂସ୍କୃତିର ସମ୍ମାନ।
0: ହାତର ଯାଦୁରୀ ସୂତାକୁ ସୁନ୍ଦର ବସ୍ତ୍ରର ରୂପ ଦେଉଥିବା ଏହି କାରିଗରମାନେ ଆମ ଐତିହ୍ୟର ଜୀବନ୍ତ ପ୍ରତିନିଧି। ଏଭଳି ସମ୍ମାନ ସେମାନଙ୍କୁ ଆହୁରି ଉତ୍ସାହିତ କରିବା ସହିତ ଆମ ପାରମ୍ପରିକ ହସ୍ତତନ୍ତ କଳାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାରେ ବାଟ ଦେଖାଇପାରିବ।
1: ସୂତାର ପ୍ରତ୍ୟେକ ତନ୍ତୁରେ ରହିଛି ସେମାନଙ୍କର ପରିଶ୍ରମ, ପ୍ରତ୍ୟେକ ବୁଣାରେ ରହିଛି ଆମ ପରମ୍ପରା, ଏବଂ ପ୍ରତ୍ୟେକ ଡିଜାଇନ୍ରେ ଝଲସି ଉଠେ ଆମ ମାଟି ଆଉ ସଂସ୍କୃତିର ଛବି। ଏହି କଳା ପିଢ଼ି ପରେ ପିଢ଼ି ଆମ ପାଖକୁ ଆସିଛି।
0: ହାତରେ ବୁଣା କେବଳ ବସ୍ତ୍ର ନୁହେଁ, ସେଥିରେ ବୁଣା ହୋଇଥାଏ ଆମ ମାଟିର ଗର୍ବ, ଆମ ସଂସ୍କୃତି ଓ ଆମ ପରିଚୟ।
1: ଆମର ଆଜିର ଅତିଥି କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଲକର ତିନି ଜଣ ବୁଣାକାରଙ୍କ ଏକ ଦଳ ରାଜ୍ୟସ୍ତରୀୟ ବୁଣାକାର ହ୍ୟାକଥନ୍ରେ ତୃତୀୟ ପୁରସ୍କାର ହାସଲ କରିଥିବା ମଧ୍ୟରୁ ରୁକ୍ମିଣୀ ମହାନ୍ତ, ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ଭଉଣୀ, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧ କାର୍ଯ୍ୟକ୍ରମକୁ।
3: ନମସ୍ତେ, ମୁଁ ରୁକ୍ମିଣୀ ମହାନ୍ତ, ମୁଁ କୋଟପାଡ଼ରେ ରୁହେ, ମିର୍ଗାନ ସାହି।
2: ଘରେ କିଏ କିଏ ଅଛନ୍ତି ମ୍ୟାଡମ?
3: ଘରେ ମୁଁ ଆମ 10 ଜଣ ଫ୍ୟାମିଲି, ବାପା, ମା, ଭାଇ, ଭାଉଜ ସବୁ ଅଛୁ।
2: ଏବେ ନିକଟ ଅତୀତରେ ଆପଣ ସମ୍ମାନରେ ସମ୍ମାନିତ ହୋଇଥିଲେ, ଜଣେ ବୁଣାକାର ହିସାବରେ ଆପଣଙ୍କର ଦଳ ସମ୍ମାନିତ ହୋଇଛି ଭୁବନେଶ୍ୱରଠାରେ। ତେବେ ଏହି ସମ୍ମାନ ଯୋଉ ଆପଣ ପାଇଛନ୍ତି ସେ ବିଷୟରେ ଜାଣିବାକୁ ଚାହିଁବୁ ମ୍ୟାଡମ, କେଉଁଠି ହେଇଥିଲା, କେମିତି ହେଇଥିଲା ଏସବୁ?
3: ଫାର୍ଷ୍ଟ ତ ଡିଷ୍ଟ୍ରିକ୍ଟ ଲେଭେଲର ହେକାଥନ୍ ନାମକ ଗୋଟେ କମ୍ପିଟିସନ୍ ହେଇଥିଲା, ଯୋଉଟାକି ଆମର ହ୍ୟାଣ୍ଡଲୁମ୍ ଡେ ପାଇଁ ସେଟା ଅର୍ଗାନାଇଜ୍ ହେଇଥିଲା, ତ ଡିଷ୍ଟ୍ରିକ୍ଟ ଲେଭେଲ ରହିଥିଲା। ସେଇଠି 10 ଜଣ ଗ୍ରୁପ ଥିଲୁ, ଗୋଟେ ଗୋଟେ ଗ୍ରୁପରେ 3 ଜଣ ଲେଖା ମେମ୍ବର ଥିଲୁ।
2: ତେବେ ଆପଣଙ୍କ ଗ୍ରୁପରୁ ମାନେ ଆପଣ କଟପାଡ଼ରୁ ଆପଣ 3 ଜଣ ଯାଇଥିଲେ?
3: ହଁ, 10 ଜଣ ଗ୍ରୁପରୁ ଫାର୍ଷ୍ଟ ରାଉଣ୍ଡରେ ଆମର 5 ଜଣକୁ ସିଲେକ୍ଟ କରାହେଲା, ତାପରେ ଆଉ ଥରେ ଗୋଟେ ରାଉଣ୍ଡ କମ୍ପିଟିସନ

ହେଲା ସେ କମ୍ପିଟିସନରେ ପ୍ରଥମ ସ୍ଥାନ ନେଇଥିଲୁ। ସେଇଠି ପ୍ରଥମ ସ୍ଥାନ ଯିଏ ଗ୍ରହଣ କରିଥିଲା ତାହାକୁ ଷ୍ଟେଟ୍ ଲେବଲରେ ପଠାଇଥିଲା। ସେଇଠି ଆମକୁ ଡିଷ୍ଟ୍ରିକ୍ଟ ଲେବଲରେ 10,000 ଟଙ୍କା ପୁରସ୍କାର ଆଉ ସାର୍ଟିଫିକେଟ୍ ମିଳିଥିଲା। ସେଇଠି ଟିମ୍ ଲିଡର

0: ମ୍ୟାଡାମ ଏଇ ଯୋଉ କମ୍ପିଟିସନ ହେଇଥିଲା କଣ କମ୍ପିଟିସନ ହେଇଥିଲା ମାନେ ଆପଣ ଏଇଠୁ କିଛି ନେଇକି ଯାଇଥିଲେ ସେଠି ଦେଖେଇଥିଲେ ନା ସେଇଠି କଣ କରିଥିଲେ
1: ନା ଏଇଠି ଯୋଉଟା ଆମର ଡିଷ୍ଟ୍ରିକ୍ଟ ଲେଭେଲରେ ହେଇଥିବ କମ୍ପିଟିସନ ଯୋଉ ଥିମ୍ରେ ତିନିଟା ଥିମ୍ ଥିଲା ତିନିଟା ଥିମ୍ରୁ ଆମେ ଗୋଟେ ଥିମ୍ ଚୁଜ୍ କରିକି ସେଇ ବିଷୟରେ ଫାର୍ଷ୍ଟ ଡ୍ରଇଂ କରିକି ଦେଖିବାର ମାନେ ସେଟା ପ୍ରୋଜେକ୍ଟ ବନେଇକି ପ୍ରୋଜେକ୍ଟକୁ ତାପରେ ବୁଝିବାର ଅଛି ଜଜ୍କୁ ସେଇଟା ଯଦି ସିଲେକ୍ସନ ହେଲା ମାନେ ଆମେ ଷ୍ଟେଟ୍ ଲେଭେଲରେ ଗଲୁ ତ ସେଇଠି ସେଇ ଜିନିଷକୁ ହିଁ ନେଇକି ଆମେ ସେଇଠି ଯାଇକି ରିପ୍ରେଜେଣ୍ଟ ଦେଇଥିଲୁ ମାନେ କଣ ବେସିକରେ ଆମେ କରିଥିଲୁ କୋଉଟା କୋଉ ଥିମ୍ରେ କରିଥିଲୁ କେମିତି ତାର ଇଏ ହବ ମାର୍କେଟିଂ କେମିତି ହବ ସବୁ ସେ ଜଜ୍ ମାନେ କ୍ୱେଶ୍ଚିନ୍ କଲେ ଆଉ ଆମେ ତାଙ୍କୁ ଏକ୍ସପ୍ଲେନ୍ କରିଥିଲୁ
0: ଥିମ୍ଟା କଣ ଥିଲା ମ୍ୟାଡମ୍ ଆପଣଙ୍କର
1: ପୁରୁଣାକୁ ନୂଆ ରୂପ ଦବା ଆମର ବୁଣା ହିସାବରେ ଆମର ସୂତାର କ୍ୱାଲିଟି ଥାଉଛି ତାପରେ ବୁଣାର ଟେକ୍ନିକ୍ ଥାଉଛି ତ ଆମେ ତାହାରେ କେମିତି ଚେଞ୍ଜ କରିପାରିବା ତାହା ଯାହାକି କଷ୍ଟମର ଆଗ୍ରହ ହେଇକି କିଣିପାରିବେ
0: ତେବେ ଆପଣ ଜଣେ ବୁଣାକାର ମ୍ୟାଡମ୍ ତେବେ ଯୋଉ ବୁଣାକାର ଜୀବନଟା ଏଇଟା ପିଢି ସହିତ ପିଢି ପରେ ପିଢି ଆପଣଙ୍କର ଚାଲି ଆସିଛି
1: ହଁ ଏଇଟା ଆମର ନିଜେ ବି ଜାଣିନୁ ଏଇଟା କେବ୍ରୁ ଅଛି କାହିଁକି ନା ଆମ ଛୋଟ ବେଳରୁ ଜେଜେବାପା ଜେଜେବାପାଙ୍କ ବାପା ତା ବାବା ବି ଜେଜେବାପାଙ୍କ ବାପାଙ୍କୁ ଦେଖିକି ଶିଖିଛନ୍ତି ତାଙ୍କ ବାବାଙ୍କୁ ଦେଖିକି ଶିଖିଛନ୍ତି ଆମେ ବି ନିଜ ବାପା ଘରର ପୁରା ପରିବେଶ

0: ସେଥିରେ ଆପଣଙ୍କୁ ମନେ ଅଛି ମ୍ୟାଡମ ଆପଣ ପ୍ରଥମେ କେବେ କଣ ବୁଣିଥିଲେ?
1: ହଁ, ମାନେ ମୁଁ ଛୋଟ ଥିଲି ବହୁତ, ସେଇ ଟାଇମରେ ଜେଜେବାପା ତାଙ୍କ କାମ କରନ୍ତି, ତ ସେଇ ଟାଇମରେ ଆମକୁ ଡାକିକି ଏଇଟା ଟିକେ କରିଦିଅ ସେଇଟା ଟିକେ କରିଦିଅ କହିକି ତାଙ୍କ ସହିତ ହେଲ୍ପ କରି କରିକି ଆମେ ଶିଖିଛୁ। ଆଉ ତାଙ୍କେ ନଥିଲା ଟାଇମରେ ଯାଇକି ଟିକେ ଲୁମ୍ରେ ବସିକି ବୁଣିଦେବା, ସେସବୁ ଏକ୍ସପିରିଏନ୍ସ ହେଇଛି ଆଉ।
0: ତେବେ ମ୍ୟାଡମ ଏବେ ଆପଣ ରାଜ୍ୟସ୍ତରୀୟ ସମ୍ମାନ ପାଇଛନ୍ତି, ଏହି ସମ୍ମାନ ପାଇବା ପରେ ଆପଣଙ୍କର ଅନୁଭୂତି କଣ?
1: ବହୁତ ଭଲ ଲାଗୁଛି, କାହିଁକି ନା ପୁରୁଣା ଜିନିଷକୁ ଆମେ ନୂଆ ଆକାରରେ ତାଙ୍କୁ ରିପ୍ରେଜେଣ୍ଟ କରିଥିଲୁ, ତ ସେଥିରେ ଜଜ୍ ମାନେ ବି ବହୁତ ଖୁସି ହେଲେ, ନିଜକୁ ବି ବହୁତ ଖୁସି ଲାଗିଲା, ଆଉ ଆମ ସୋସାଇଟିର ଲୋକମାନେ ବି ବହୁତ ଖୁସି ହେଲେ। ଆଉ କୋରାପୁଟ ଆମର ଅଫିସ ଅଛି ଯୋଉଟା କି ଆମର ହ୍ୟାଣ୍ଡଲୁମ୍ ପାଇଁ, ତ ସେଠାର ସାର୍ ମାନେ ବି ଯାଇଥିଲେ, ତାଙ୍କେ ବି ବହୁତ ଖୁସି ହେଲେ କି 30-28 ଡିଷ୍ଟ୍ରିକ୍ଟରୁ ଆମେ ଯଦି ସେଠି ନିଜର ତୃତୀୟ ସ୍ଥାନ ଗ୍ରହଣ କରୁଛୁ ମାନେ ସେଟା ଆମ ପାଇଁ ବହୁତ ଖୁସି।
0: ଏହି ସଫଳତା ପଛରେ କାହାର ସହଯୋଗ ରହିଛି ବୋଲି ଆପଣ ଭାବନ୍ତି?
1: ମୁଁ ତ ଫାର୍ଷ୍ଟ ମୋ ହଜବେଣ୍ଡ ଆଉ ମୋ ଫାଦରକୁ ଦେବି, କାହିଁକି ନା ତାଙ୍କେ ମତେ ବହୁତ ସପୋର୍ଟ କରୁଛନ୍ତି ଏ ଜିନିଷକୁ ନେଇକି ହ୍ୟାଣ୍ଡଲୁମ୍ ସେକ୍ଟରରେ, ଯୋଉଠି ବି ମତେ ଡେମୋ ପାଇଁ ଡକେଇବେ ମାନେ ଆଉ ଆମର କଳାକୁ ନେଇକି ସେଠି ପ୍ରଦର୍ଶନ କରିବା ପାଇଁ ତାଙ୍କୁ ବହୁତ ହେଲ୍ପ କରିବେ।
0: ଆପଣ ଯେମିତି କହିଲେ ଆପଣ ଜଣେ ବୁଣାକାର ପରିବାରରୁ ଆସିଛନ୍ତି, ପିଲାବେଳଠୁ ଆପଣ ସେଇ ଢାଞ୍ଚାରେ ବଢି ଆସିଛନ୍ତି, କିନ୍ତୁ ଯେତେବେଳେ ବାହା ହେଲେ, ବାହା ହେଲା ପରେ ଆପଣଙ୍କ ଶ୍ୱଶୁର ଲୋକ ଆପଣଙ୍କୁ ଏଥିପାଇଁ ସପୋର୍ଟ କରିଥିଲେ?
1: ହଁ, ବହୁତ ସପୋର୍ଟ କରନ୍ତି, ଖାସ କରିକି ମୋ ହଜବେଣ୍ଡ, କାହିଁକି ନା ତାଙ୍କେ କେବେ କୋଉ ଜିନିଷରେ ମନା କରୁନାହାନ୍ତି, ଏଇ ଏକ୍ଜିବିସନ ହଉ କି କୋଉଠି ଡେମୋ ଦେଖିବା ପାଇଁ ହଉ, ମୋର ମିଟିଂ ବି କୋଉଠି ଥାଉଛି, ତାପରେ ବୁଣା କାମରେ ବି ତାଙ୍କେ ସବୁ ଜିନିଷରେ ବହୁତ ସପୋର୍ଟିଭ ତାଙ୍କେ କରେଜ କରନ୍ତି, ତାଙ୍କେ କେମିତି କଲେ କଣ ହବ କଣ ସବୁ ତାଙ୍କେ ବୁଝାନ୍ତି।
0: ଆପଣ ଯୋଉ ସ୍ପେସିଫିକ ଯୋଉ ବୁଣାବୁଣି କରୁଛନ୍ତି ତାହାର କିଛି ବ୍ରାଣ୍ଡ ନେମ୍ଟା ଆପଣ ଦେଇଛନ୍ତି?
1: ଆମର ତ କୋଟପାଟ ନାଁରେ ହିଁ ସେଲ୍ ହୁଏ, ପର୍ସନାଲ କିଛି ଆମେ ନାଁ ଦେଇନୁ ତାକୁ, ତ କୋଟପାଟ ହ୍ୟାଣ୍ଡଲୁମ୍, ତାପରେ ମିର୍ଗାନ ଶାଢୀ ଏଇସବୁରେ ହିଁ ସେଲ୍ ହୁଏ।
0: ଜଣେ ବୁଣାକାରର ସବୁଠାରୁ ବଡ ବିଶେଷତା କଣ ବୋଲି ଆପଣ ମନେ କରନ୍ତି ମ୍ୟାଡମ?
1: ଗୋଟେ ବୁଣାକାର ମାନେ ନିଜ କଳାକୁ ଆମେ ଏତେ ଦିନ ଧରିକି ବଞ୍ଚେଇକି ରଖିଛୁ, ଏତେ ହାର୍ଡୱାର୍କ କୁ, ଯୋଉଟା କି ଆମର ଅଲ୍ ଓଭର ଓଡ଼ିଶାରେ ସବୁଠୁ ପ୍ରଥମ ଜିଆଇ ଟେଗ୍ ପ୍ରଡକ୍ଟ ହଉଛି ଆମ କୋଟପାଡ, ତ ସେ ଜିନିଷକୁ ଆମେ ରଖିଛୁ, ଗୋବର, ଜଡ଼ା ତେଲ, ପାଉଁଶ ପାଣି, ଯୋଉ ନେଚୁରାଲ ଡାଇ କରୁଛୁ ଆଉ ଲୋକଙ୍କୁ ଦେଖଉଛୁ, ତାପରେ ଯୋଉଟା କି ସ୍କିନ କୁ ବି କିଛି କ୍ଷତି ଦଉନି, ଆଉ ଏତେ ମାନେ ଆମର ଖାଲି ଓଡ଼ିଶା ନୁହେଁ କି ଦେଶ ନୁହେଁ ବିଦେଶ ନୁହେଁ, ବାହାରେ ସବୁ ଜାଗାରେ ଏବେ ଆମେ ତ USA ବି ଆମର ଜିନିଷ ଯାଉଛି, ତ ନିଜକୁ ବହୁତ ଭଲ ଲାଗୁଛି।
0: ତେବେ ଏସବୁ ହାତ ବୁଣିବା ନା ଆପଣ ନୂଆ ଢାଞ୍ଚାରେ ଏବେ ଆସିଲେଣି, ତ ପରିବେଶ ଚେଞ୍ଜ ହେଉଛି, ସବୁ ଚେଞ୍ଜ ହଉଛି ସୋସାଇଟି, ତ ଏବେ ଆପଣ କିଛି ମେସିନ ବ୍ୟବହାର କରୁଛନ୍ତି?
1: ନା, ଆମର କୌଣସି ମେସିନ ୟୁଜ ହଉନି,

ଖାଲି ଆମର ଯୋଉ ପେଟଲୁମ ଅଛି, ହ୍ୟାଣ୍ଡଲୁମ ଅଛି, ସେଇଟା ଗାତ ଲୁମ ଅଛି ଆଉ ଷ୍ଟାଣ୍ଡିଂ ଲୁମ, ସେଇଟାରେ ହିଁ ଆମର କାମ ଚାଲୁଛି। ମେସିନ୍ କିଛି ୟୁଜ୍ ନାହିଁ। ଗୋଟେ ଗୋଟେ ଡିଜାଇନ୍ କାଢିବା ପାଇଁ ଆମର ଗୋଟେ ଗୋଟେ ସୂତାକୁ ଟେକିକି ମୋଟିଭ୍ ଯାକ କଢା ହଉ।

0: ଯେମିତି ଆପଣ କହିଲେ ମ୍ୟାଡମ ଆପଣ ସବୁ ନିଜେ ତିଆରି କରନ୍ତି, ତ ଏସବୁ କରିବା ପାଇଁ ଯୋଉ ବୁଣିବା ପାଇଁ ଯୋଉ ସୂତାର ବ୍ୟବହାର ହୁଏ, ଏ ର ମେଟେରିଆଲ ସବୁ କେମିତି ଆଣନ୍ତି ମ୍ୟାଡମ?
1: ଆଗ ତ ହଉଥିଲା, କିନ୍ତୁ ଏବେ ଆମେ ବାହାରୁ ବି ମଗଉଛୁ, ବରଗଡ଼ର ହଉ, କଏମ୍ବାଟୋର, ସିଲିଗୁଡ଼ି, ବାହାର ଆମର ବାହାର ଜାଗାରୁ ବି ସେମାନେ ଲୋକଙ୍କୁ ଭେରାଇଟି ଭେରାଇଟି ସୂତା ଦରକାର ପଡୁଛି, କାହିଁକି ନା କାହାକୁ ମୋଟା ଦରକାର, କାହାକୁ ପତଳା ଦରକାର, କାହାକୁ ଫାଇନ୍ କ୍ୱାଲିଟି। ଏବେ ଦେଖନ୍ତୁ ସିଲ୍କରେ ତ ଲୋକ ପସନ୍ଦ କରିବେନି, ନୂଆ ନୂଆ ସୂତା ଉପରେ ଏକ୍ସପେରିମେଣ୍ଟ ଚାଲିଛି, କଦଳୀ ସୂତା ହଉ, ବାଉଁଶ ସୂତା ହଉ, ତ ସେଇସବୁ ଜିନିଷ ଆମର ଓଡ଼ିଶାରେ ବି ଏଭେଲେବଲ୍ ନଥାଉଛି, କିନ୍ତୁ ଆମେ ବାହାରୁ ମଗେଇକି ସେ ଜିନିଷ ମାର୍କେଟରେ ବାହାର କରୁଛୁ।
0: କଟପାଡ଼ ପାଖାପାଖି ଅଞ୍ଚଳରୁ ଆପଣ କିଛି ସୂତା ବ୍ୟବହାର କରନ୍ତି ନା ନାହିଁ?
1: ହଁ, କଟପାଡ଼ରେ ତ ମେନ୍ ଜିନିଷ କଟପାଡ଼ରେ ହିଁ ସୂତା, ମାନେ ଯୋଉ ନେଚୁରାଲ ଡାଇ ଡାଇ ପାଇଁ ଲୋକ ବାହିକି କିଣୁଛନ୍ତି, କାହିଁକି ନା ସବୁ ଜାଗାରେ ବୁଣା ହଉଛି, ସବୁ ଜାଗାରେ ଆର୍ଟ ଭଲ କାମ ବି ହଉଛି, କିନ୍ତୁ ତାର ନେଚୁରାଲ ଡାଇ ପାଇଁ ଲୋକ ଏତେ ଡିମାଣ୍ଡ କରୁଛନ୍ତି।
0: ଗୋଟିଏ ଶାଢୀ କିମ୍ବା ହାତ ବୁଣା ବସ୍ତ୍ର ତିଆରି କରିବାକୁ ସାଧାରଣତଃ କେତେ ସମୟ ଲାଗେ ମ୍ୟାଡମ?
1: ମାନେ ଯଦି ଆମେ ଗାତଲୁମରେ କଲେ ତ ସେଇଟା ଗୋଟେ ଗୋଟେ ହିଁ ଆମର ବାହାରିବ, ତ ଆମର ମିନିମମ 15-20 ଦିନ ବି ଲାଗୁଛି, କୋଉ କୋଉ ଡିଜାଇନଟା ମାସେ ବି ଲାଗୁଛି, ଡିଜାଇନ ଉପରେ ଡିପେଣ୍ଡ କରୁଛି କି କେତେ ଦିନ ଲାଗିବ, ଗୋଟେ ଦୁପଟା ହଉ କି ଶାଢୀ ହଉ, ଡ୍ରେସ ମେଟେରିଆଲ ହଉ, ତାର ଡିଜାଇନ ଉପରେ ଡିପେଣ୍ଡ କରୁଛି ଆମେ କେତେ ଦିନ ସେଇଟା ଯିବ, କାହିଁକି ନା ଗୋଟେ ଗୋଟେ ସୂତା ଟେକିକି କଲାବେଳକୁ ଗୋଟେ ସହିତ ଦୁଇଟା ସେଟେଲ ତିନିଟା ସେଟେଲ ସହିତ କାମ କଲାବେଳକୁ ଟାଇମ ଟେକିଂ ହେଇଯାଉଛି।
0: ଆପଣ ଯାହା ବି ଡିଜାଇନ ବନାନ୍ତି ତାହା ଆମର ପାରମ୍ପରିକ କଳା କିମ୍ବା ସଂସ୍କୃତି ଉପରେ ଆଧାରିତ କି?
1: ହଁ, ସବୁ ପାରମ୍ପରିକ, ଆମର ପୁରୁଣା ଯୋଉ ମୋଟିଭ୍ ଅଛି, ମାଛ, କଙ୍କଡା, ହଳ, ଲଙ୍ଗଳ, ତାପରେ ମନ୍ଦିର, ତାପରେ ପାଲିକି, ବାରାତି, ସବୁ ଟ୍ରେଡିସନାଲ ମୋଟିଭ୍କୁ ନେଇକି ହିଁ ଆମର କାମ କରାହଉଛି, କାହିଁକି ନା ଯଦି ତାହିଁରେ ଆମେ ନୂଆ କିଛି ଏଡ୍ କରିବା, ନୂଆ ମୋଟିଭ୍, ତ କଷ୍ଟମର କିଣିବାକୁ ପସନ୍ଦ କରିବେନି, ଖାଲି କଲର୍ରେ ହିଁ ଚେଞ୍ଜ କରାହଉଛି, ବାକି ମୋଟିଭ୍ ପୁରୁଣା ହିଁ ଥାଉଛି।
0: କଞ୍ଚାମାଲର ଦାମ ଏବଂ ହାତ ବୁଣା ବସ୍ତ୍ରର ଉଚିତ ମୂଲ୍ୟ ପାଇବାରେ ଆପଣଙ୍କୁ କଣ ସମସ୍ୟା ହଉଛି କି?
1: ହଁ, ଯୋଉ ଆମର ର ମେଟେରିଆଲ ହେଲା, ତାପରେ କଲର କରିବା, ତାପରେ ଆଲ, ସେସବୁ ଟିକେ ଡିଫିକଲ୍ଟ, କାହିଁକି ନା ଆମର ଜଙ୍ଗଲ ଏରିଆରୁ ଛିଲ୍କା ଆସୁଛି, ତ ଆଉ ଏତିକି ଟିକେକୁ ପାଇଁ ଆମକୁ ବହୁତ ପଇସା ଦେବାକୁ ପଡୁଛି, ଏତିକି ଟିକେ ଟୋକରୀକୁ 1300-1400-1500 ଥାଉଛି, ତାପରେ ଯୋଉ ଗୋବର ବି କିଣା ହଉଛି, ଏବେ ତ ସମସ୍ତଙ୍କ ଘରେ ଗାଈ ରଖୁନାହାନ୍ତି, ଯାହା ଘରେ ଅଛି ତାକୁ ସୁବିଧା ହଉଛି, ନହେଲେ କିଣିବାକୁ ପଡୁଛି, ତାପରେ ପାଉଁଶ ବି କିଣିବାକୁ ପଡୁଛି, ସମସ୍ତଙ୍କ ଘରେ ତ ଚୁଲି କିଏ ୟୁଜ୍ କରୁନାହାନ୍ତି ଗ୍ୟାସ ଯାକ, ତ ସେଥିପାଇଁ ଟିକେ ପ୍ରୋବ୍ଲେମ ହେଇଯାଉଛି।
0: ଆପଣଙ୍କର ଏଇ ଯୋଉ ବୁଣିବା ପାଇଁ ମାନେ ଅର୍ଡର ଆସିଲେ ଆପଣ ସେତିକି କ୍ୱାଣ୍ଟିଟିର ବୁଣିକି ଦିଅନ୍ତି ନା ଆପଣ ବୁଣି ସାରିଲା ପରେ ଆକୁ ପଠାନ୍ତି?
1: ଅର୍ଡର ବି ନିଆ ହଉଛି, ଯାହାକୁ ଯୋଉ ଡିଜାଇନ ଦରକାର, କେମିତି କଲର କମ୍ବିନେସନ ଦରକାର, ସେଇଟା ଦେଖିକି ଅର୍ଡର ବି କରାହଉଛି ଆମର, ଆଉ ଯୋଉଟା ଆମର ରେଡି ହେଇକି ଥାଉଛି ସେଇଟା ବି କଷ୍ଟମରକୁ ଦେଖାହଉଛି, ଏଇ ଜିନିଷ ଅଛି ମାଗୁଛନ୍ତି, ମାନେ କୋଉ କୋଉ ଡିଜାଇନ ଅଛି, ଯୋଉ ନୂଆ କଷ୍ଟମର ଥିବ ସେ ତ ମାଗି ହୋଇ କୋଉ କୋଉ ପ୍ୟାଟର୍ନ ଅଛି, କଣ କଣ ଅଛି, ତ ଫଟୋ ଦେଲେ ତାଙ୍କେ ୟା ଫିର ଘରେ ଆସୁଛନ୍ତି କଷ୍ଟମର ଡାଇରେକ୍ଟ କିଣୁଛନ୍ତି।
0: ଏବେ ଏହା ଆପଣଙ୍କର ଜୀବନର ଜୀବିକା ନା ଏହା ସହିତ ଆପଣଙ୍କର ଭାବନା ମଧ୍ୟ ଜଡିତ ଅଛି?
1: ଏହା ଖାଲି ଆମର ଜୀବିକା ନୁହେଁ, ଭାବନା ବି ଅଛି, କାରଣ ଏତେ ଦିନ ଧରିକି ଆମେ କାମ କରି ଆସୁଛୁ, ତା ସହିତ ଆମର ଗୋଟେ ଆଟାଚମେଣ୍ଟ ବି ଅଛି, ଯେମିତି ଗୋଟେ ପରିବାର ସହିତ ମା ବାପାଙ୍କ ସମ୍ପର୍କ ଯେମିତି, କାମ ବି ଆମ ପାଇଁ ସେମିତି ଭଗବାନ ସମାନ, ସିଏ କାହିଁକି ନା ଜଣେ ପାଠ ପଢିଲା ପରେ ଜବ୍ କରିବା ପାଇଁ ଖୋଜିବାକୁ ପଡୁଛି, କିନ୍ତୁ ଏ ଜିନିଷରେ ନାହିଁ, ଆମେ ନିଜ ପାଖରେ ଗୋଟେ କଳା ଅଛି, ଆମେ ନିଜେ ଘରେ ବସି ରହିକି ଆମେ 2 ପଇସା ରୋଜଗାର କରୁଛୁ ଆଉ ନିଜର ପରିବାରକୁ ବି ପୋଷଣ କରୁଛୁ, ସେଥିପାଇଁ ଆମର ଏଇଟା ପୁରା ରିଲେସନସିପ ଏଇଟା ଆମର।
0: ଏଇ ଯୋଉ କାମ କରୁଛନ୍ତି ଏତେ ବଢିଆ କାମ କରୁଛନ୍ତି, ତେବେ ଏହାକୁ ନେଇକି ଆପଣଙ୍କ ଜୀବନର କିଛି ସ୍ମରଣୀୟ ଘଟଣା ଅଛି କି?
1: ହଁ, ବହୁତ ଅଛି, କିନ୍ତୁ ଯୋଉ କରୋନା ଫେସ୍ ଥିଲା ସେଇଟା ଆମ ପାଇଁ ବହୁତ ଡିଫିକଲ୍ଟ ଥିଲା, ମାନେ ଏତେ ଯାକ ଆମର ଲକଡାଉନରେ ବହୁତ ଯାକ କାରିଗର ସହିତ କାମ କରୁଛୁ, ନିଜେ ବି କରୁଛୁ, ତ ଏକ୍ସପୋର୍ଟ କଲା ବେଳକୁ ଆମକୁ ବହୁତ ପ୍ରୋବ୍ଲେମ ହଉଥିଲା, ତାପରେ ଘରେ ଲୋକଙ୍କୁ ଖାଇବାକୁ ନଥିଲେ କପଡ଼ା କୁଆଡେ କିଣିବେ, ଆମ ପାଖରେ ବହୁତ ଷ୍ଟକ୍ ହେଇକି ରହିଯାଉଥିଲା, ଯାହାକି

ଏତେ ଆମର ବୁଣାକାର ଘର ତ ଏତେ ବଡ ନଥିବ କି ଯୋଉଠିକି ମୂଷା ଏସବୁ ଖରାପ କରିବେନି, ତ ରଖିବା ପାଇଁ ବି ଜାଗା ସେତେ ଭଲ ନଥିଲା, ତ ବହୁତ ମୂଷା ଖାଇକି କପଡା ଡେମେଜ କରିଦେଇଥିଲେ, ତ ସେଇଟା ଟିକେ ବହୁତ ଡିଫିକଲ୍ଟ ଥିଲା। ତାକୁ ଆମ ମାଇଣ୍ଡ ଟିକେ ଲଗେଇକି ସମ୍ବଲପୁରୀ ମାସ୍କ ଯେମିତି ହଉଥିଲା, ଆମର କଟପାଡ ବି ତାପରେ ମାସ୍କ ତିଆରି କଲି, ଆମାଜନରେ ଦିଆ ହଉଥିଲା, ଆଉ କଷ୍ଟମର ମାନଙ୍କୁ ଦିନକୁ ମୋର 500।

0: ଗୋଟେ ଶାଢୀ ପିଛା ଆପଣଙ୍କର କେତେ ମୂଲ୍ୟ ରହିଛି ମ୍ୟାଡମ?
1: ସେଇଟା ତ ଡିଜାଇନ ଉପରେ ଡିପେଣ୍ଡ କରିବ ମ୍ୟାମ୍।
0: ଷ୍ଟାର୍ଟିଂ କେତେରୁ ଆରମ୍ଭ ହୁଏ?
1: ଷ୍ଟାର୍ଟିଂ ଆମର 7,000-8,000 ଏମିତି ଷ୍ଟାର୍ଟିଂ।
0: ବୁଣାକାରୀ କ୍ଷେତ୍ରରେ ଆପଣ ଯାହା ବି କରୁଛନ୍ତି, ଆପଣ କେତେ ଜଣ ଶ୍ରମିକକୁ ଆପଣଙ୍କ ପାଖରେ ରଖିଛନ୍ତି ବା କେତେ ଜଣ ଆପଣଙ୍କ ପାଇଁ ବୋଲି ସେଠି କାମ କରୁଛନ୍ତି?
1: ମାନେ ମିଶିକି ଆମେ କରୁଛୁ ବାପାଙ୍କ ସହିତ, ତ ଆମର ମିନିମମ 20-25 ଜଣ କାରିଗର ସହିତ ଆମେ କାମ କରୁଛୁ।
0: ଆପଣ ଯାହା ବି ତିଆରି କରୁଛନ୍ତି ତାହା ମୁଖ୍ୟତଃ କେଉଁ ବଜାର ଉପରେ ନିର୍ଭର କରେ? ଲୋକାଲ ମାର୍କେଟ ନା ଆଉଟସାଇଡ ମାର୍କେଟ ନା ଅନଲାଇନ?
1: ଅନଲାଇନ ବି ଏବେ ତ ବହୁତ ସୁବିଧା ହେଇଗଲା, ଆମେ ଘରେ ବସି ରହିକି ଜଣକୁ ଫଟୋ ଦେଇଦେଲେ ତାଙ୍କେ ସିଲେକ୍ଟ କରୁଛନ୍ତି, ଆମେ ପୋଷ୍ଟେଲ ରେ ଦେଇଦେଉଛୁ, ଆରାମସେ ବିକ୍ରି ହେଇଯାଉଛି, କଷ୍ଟମର ଘରେ ବି ଆସିକି ନେଉଛନ୍ତି। ତାପରେ ଆମର ବିଭିନ୍ନ ଏକ୍ଜିବିସନ ହଉଛି, ଗଭର୍ଣ୍ଣମେଣ୍ଟ ରହୁଛି, ପ୍ରାଇଭେଟ ରହୁଛି, ତାହିଁରେ ବି ଯାଇକି ଆମେ ସେଲ୍ କରୁଛୁ। କିନ୍ତୁ ଆମ ପାଇଁ ସବୁଠୁ ବେଟର ଚାନ୍ସ ହଉଛି ଅନଲାଇନ ବିଜନେସ।
0: ଏବେ ଯେମିତି କହିଲେ ଆପଣ ଅନଲାଇନ ରେ ଆପଣଙ୍କର ଏହା ମାର୍କେଟିଂ ବହୁତ ଭଲ ହଉଛି, ତ ଅନଲାଇନ ରେ ବହୁତ ସାରା ବିଜନେସ ହଉଛି, ବହୁତ ସାରା ଡିଫରେଣ୍ଟ ଡିଫରେଣ୍ଟ ମେଟେରିଆଲ୍ସ ମଧ୍ୟ ମିଳୁଛି। ତେବେ ଆପଣ ଜଣେ ବୁଣାକାର ହିସାବରେ ଆପଣ ଏଠି କଣ କହିପାରିବେ କି ଯାହା ବି କଷ୍ଟମର ଆପଣଙ୍କଠୁ କିଣୁଛନ୍ତି ତ ସେମାନେ ହାତ ବୁଣା ବସ୍ତ୍ର ଅଧିକ ପସନ୍ଦ କରୁଛନ୍ତି କାହିଁକି?
1: ମାନେ ତାର ଗୋଟେ ୟୁନିକନେସ ଥାଉଛି, ଯେମିତି ମୂର୍ତ୍ତି ଠୁ ନେଇକି ତାର କଲର ଠୁ ନେଇକି ସବୁ ଜିନିଷ ତାର ହାତ, ଗୋଟେ ମେସିନ ବୁଣା ପିନ୍ଧିବ ଜଣେ ଆଉ ଜଣେ ପିନ୍ଧିବ ହାତ ବୁଣା, ତ ଅଟୋମେଟିକ ଲୁକ ଜାଣିଦେବେ ଏଇଟା ହାତ ବୁଣା ଏଇଟା ମେସିନ ବୁଣା, ତାର ପୁରା କ୍ୱାଲିଟି ଅଲଗା ଦେଖାଯିବ ଆଉ ପର୍ସନାଲିଟି ବି ଅଲଗା ଦେଖାଯିବ।
0: ଆପଣଙ୍କ ପରି ଏହି କଳାକୁ ଆଗକୁ ନେବା ପାଇଁ ପରିବାରର ଯୁବପିଢ଼ି ପ୍ରସ୍ତୁତ ଅଛନ୍ତି କି?
1: ଆମେ ତ ସେଇ ଚେଷ୍ଟାରେ ଅଛୁ କି, କାହିଁକି ନା ଆମ ପରେ ଆଉ ଆମର ଯୋଉ ନେକ୍ସଟ ପିଢ଼ି ଅଛନ୍ତି ତାଙ୍କେ ବି, ଆମେ ଛୋଟବେଳୁ ପାଠପଢା ସହିତ ଏଇ କାମରେ ଏଙ୍ଗେଜ ଥିଲୁ, ତାଙ୍କେ ବି ସେଇ ଜିନିଷ କରିକି ଆଗକୁ ବଢ଼ନ୍ତୁ, ସେଇ ଜିନିଷ ଆମର ଆଶା ଅଛି ଆଉ ତାଙ୍କେ ବି କରୁଛନ୍ତି।
0: ଆପଣ କଣ ଭାବନ୍ତି ମ୍ୟାଡମ ଆପଣଙ୍କ ପରିବାରର ନେକ୍ସଟ ଜେନେରେସନ ସେମାନେ ଆପଣଙ୍କୁ ଦେଖିକି ଏଥିରେ ଇଣ୍ଟରେଷ୍ଟ ନେଇପାରିବେ? କିନ୍ତୁ ଅନ୍ୟ ସମସ୍ତ ଯୁବପିଢ଼ି କଥା ଯଦି ଆମେ କଥା ହେବା ତାହେଲେ ଯୁବପିଢ଼ି ଏହି ପାରମ୍ପରିକ ବୃତ୍ତି ପ୍ରତି ଆଗ୍ରହୀ ହେବା ଉଚିତ ବୋଲି ଆପଣ ଭାବୁଛନ୍ତି କି?
1: ହଁ ଏଇଟା ତ ଉଚିତ, କାହିଁକି ନା ଆମର ଏତେ ବର୍ଷର କଳାକୁ ଆମେ ବଞ୍ଚେଇକି ରଖିଛୁ, ମାନେ ନେକ୍ସଟ ପିଢ଼ି ବି ଏଇ ଜିନିଷକୁ ବଞ୍ଚେଇ ରଖନ୍ତୁ।
0: ଯେମିତି ଆପଣ କହିଲେ ଆପଣ ଅନଲାଇନରେ ସେଲ୍ କରୁଛନ୍ତି ତ ବହୁତ ସାରା ଡିଫରେଣ୍ଟ ଡିଫରେଣ୍ଟ ଡିଜାଇନ ଏବେ ବାହାରୁଛି, ତ ଆପଣ ସେଥିରେ ଭାବୁଛନ୍ତି କି ଆପଣଙ୍କର ଯୋଉ ପାରମ୍ପରିକ ଡିଜାଇନ ଯୋଉ ରହିଛି ତାକୁ ମଡିଫାଏ କରିକି ନୂଆ ଡିଜାଇନ ବି କରିବା ଦରକାର ବୋଲି?
1: ନା ସେ ଜିନିଷ ତ ଚେଞ୍ଜ କଲେ ତାର ଡିମାଣ୍ଡ କିଛି ରହିବନି, କାହିଁକି ନା ଆମର ଟ୍ରେଡିସନାଲ ମୋଟିଭ ଆଉ ଟ୍ରେଡିସନାଲ କଲର ପାଇଁ ହିଁ ଲୋକ ଏତେ ଡିମାଣ୍ଡ କରୁଛନ୍ତି। ଶାଢୀ ଜାଗାରେ କଣ ଅଲଗା ଜିନିଷ ବନେଇବା, ସେଇ ଜିନିଷ ନୂଆ ଭେରାଇଟିରେ ଆମେ ସେଇ ମୋଟିଭ ୟୁଜ କରିପାରିବା, କିନ୍ତୁ ଅନ୍ୟ ମୋଟିଭକୁ ନେଇକି ସେ ଜିନିଷରେ କଲେ କିଛି ଡିମାଣ୍ଡ ରହିବନି।

0: ଆଜିର ସମୟରେ ମ୍ୟାଡମ୍ ବୁଣାକାର ମାନଙ୍କର ସବୁଠାରୁ ବଡ ସମସ୍ୟା କଣ ବୋଲି ଆପଣ ମନେ କରନ୍ତି?
1: ଆଗ ଯେତେ ସମସ୍ୟା ହଉଥିଲା ଏବେ କମିଯାଇଛି, କାହିଁକି ନା ଗଭର୍ଣ୍ଣମେଣ୍ଟ ବି ଇନଭର୍ଟର ଦଉଛନ୍ତି, ତାପରେ ଘର ମରାମତି ପାଇଁ ବି ଦଉଛନ୍ତି, ଆଉ ପିଲାମାନଙ୍କର ଷ୍ଟାଇପେଣ୍ଡ ବି ଦଉଛନ୍ତି, ଟ୍ରେନିଂ ବି ଦଉଛନ୍ତି। ନହେଲେ ଆଗ ବହୁତ ଷ୍ଟ୍ରଗଲ କରୁଥିଲେ ବାପା ମାନେ, ଜେଜେବାପା ମାନେ, ତାଙ୍କେ ହାଟ ହାଟ ଯାଇକି ମାର୍କେଟିଂ କରୁଥିଲେ, ତାପରେ ବହୁତ ଏକ୍ଜିବିସନ ଯାଉଥିଲେ, ଯୋଉଠିକି ନୂଆ ନୂଆ ଜାଗାରେ ଗଲେ ସେଇ ଜିନିଷକୁ ଜାଣୁ ବି ନଥିଲେ ଲୋକ। ଏବେ ଫୋନ ଜରିଆରେ ଆମେ ଛୋଟିଆ କ୍ଲିପ୍ ଏଡିଟ୍ କରୁଛୁ, ତାକୁ ପୋଷ୍ଟ କରୁଛୁ ଇନଷ୍ଟାଗ୍ରାମ ହଉ ଫେସବୁକ୍ ହଉ, ଅଟୋମେଟିକ ଲୋକ ଜାଣୁଛନ୍ତି।

0: ନିଜେ ତାଙ୍କୁ ଖୁସି ହେଇକି ଦେଖିବାକୁ ଆସୁଛନ୍ତି, ଏ ଜିନିଷ ଭଲ ହଉଛି, ସମସ୍ୟା ଫେସ୍ ହଉନି, କାହିଁକି ନା ମାର୍କେଟିଂ ଇଜିଲି ହେଇଯାଉଛି ଘରେ ବସି ରହିକି, ତ ସେତେ ପ୍ରୋବ୍ଲେମ୍ ହଉନି ମାର୍କେଟିଂ ପାଇଁ, ଖାଲି ର ମେଟେରିଆଲଟା ହିଁ ପ୍ରୋବ୍ଲେମ୍ ଥାଉଛି।
1: ହାତ ବୁଣା ଓ ମେସିନ୍ରେ ତିଆରି ଏଇ ଦୁଇଟି ଭିତରେ ଆମେ ଫରକ କେମିତି ଜାଣିପାରିବା?
0: ହାତ ବୁଣା ମେସିନ ମାନେ ମେସିନର ଗୋଟେ କ୍ୱାଲିଟି ଅଲଗା ଥିବ, ତାର ପୁରା ଫାଇନ୍ ଥିବ, ଛୁଇଁଲେ ଅଟୋମେଟିକ ଜଣା ପଡିଯିବ ଆଉ ଦେଖିଲେ ବି ଜଣା ପଡିଯିବ, ପୁରା ଏକଦମ ଫିନିସିଂ ସହିତ ଥିବ ତାର। ଦେଖନ୍ତୁ ଗୋଟେ ମୁଠି ଆମେ ଦେଖିବୁ ଅଟୋମେଟିକ ତାର ସୂତା ଟିକେ ଇଆଡେ ସିଆଡେ ହେଇଯିବ, ତାର ଅଟୋମେଟିକ ଜଣା ପଡିଯିବ ଯେ ଏଇଟା ହାତ ବୁଣା।
1: ପୁରସ୍କାର ପାଇବା ପରେ ଏବେ ଏତେ ସଫଳତା ପାଇବା ପରେ ଆପଣଙ୍କ ଗାଁ ଓ ପରିବାରର ପ୍ରତିକ୍ରିୟା କଣ ଥିଲା? ଆଉ ଆଗକୁ ଆହୁରି ଟିକେ ଅଧିକ ଭଲ କରିବା ପାଇଁ, ଆଗକୁ ଆହୁରି ବଢିବା ପାଇଁ କଣ ଆପଣମାନଙ୍କର ଯୋଜନା ରହିଛି?
0: ପରିବାର ବି ତ ବହୁତ ଖୁସି ଥିଲେ, ଗାଁର ଲୋକ ବି ବହୁତ ଖୁସି ଥିଲେ, ଆମ ସୋସାଇଟି ଯୋଉ ମିର୍ଗାନ କମ୍ୟୁନିଟି ଭାଇମାନେ ଅଛନ୍ତି ତାଙ୍କେ ବି ବହୁତ ଖୁସି ଥିଲେ, ତ ସେଥିପାଇଁ ମୁଁ ଆଉ ଭଲସେ କାମ କରିବାକୁ ଚାହୁଁଛି ଆଉ ନିଜର କଟପାଡର ଯୋଉ ନାଁ ଅଛି ତାହାକୁ ଇଣ୍ଟରନ୍ୟାସନାଲ ମାର୍କେଟରେ ବି ତାକୁ ରଖିବାର ଇଚ୍ଛା ଅଛି, ନୂଆ ଭେରାଇଟିରେ ନୂଆ କିଛି କରିକି ଦେଖିବାକୁ।
1: ଅନ୍ତରେ ଆପଣ ଯେଉଁ ସୂତା ବୁଣିଛନ୍ତି ସେହି ସୂତା ସହିତ ଆମର ମାଟି, ସଂସ୍କୃତି ଓ ପରିଚୟକୁ ମଧ୍ୟ ବୁଣିଛନ୍ତି, ଏହି କଥାକୁ ଆପଣ କେମିତି ଶ୍ରୋତାବନ୍ଧକୁ କହିପାରିବେ?
0: ମୁଁ ଖାଲି ନୁହେଁ, ଆମ ଯେତେ ବୁଣାକାର ଭାଇ ଭଉଣୀ ଅଛୁ ସମସ୍ତେ ତାର ଖାଲି ସେଲିଂ ପାଇଁ ଆମେ କୌଣସି ଜିନିଷ ରେଡି କରୁନୁ, ସେଥିରେ ଆମର ଇମୋସନାଲ ଅଛି, ତାପରେ ଆମର କଳା ଅଛି, ତାପରେ ଆମର ସଂସ୍କୃତି ଅଛି, ଆମର ନିଜର ପରିଚୟ ସେ ଭିତରେ ରଖିକି ଆମେ କାମ କରୁଛୁ, ସେଥିପାଇଁ ଆମକୁ ନିଜକୁ ବହୁତ ଖୁସି ଲାଗୁଛି। ତାକୁ ଆଉ କଷ୍ଟମର ଯୋଉ ସମ୍ମାନ ଦେଇକି ତାକୁ କିଣିକି ନଉଛନ୍ତି ଆଉ ଏତେ ଭଲରେ ବ୍ୟବହାର କରୁଛନ୍ତି, ତ ବହୁତ ଖୁସି ଲାଗୁଛି।

0: ଏହି କ୍ଷେତ୍ରରେ ଆଗକୁ ଆହୁରି ବଢ଼ିବାର ଆପଣଙ୍କର କ'ଣ ସ୍ୱପ୍ନ ରହିଛି?
1: ସେଇଟା ତ ବହୁତ କିଛି ଅଛି, କିନ୍ତୁ ଧୀରେ ଧୀରେ ସେସବୁ ହବ।
0: ଏତେ ବର୍ଷ ହେଲାଣି ଆପଣ ଏହି କାର୍ଯ୍ୟ କରି ଆସୁଛନ୍ତି, ଏତେ ବର୍ଷର ଯାତ୍ରା ଭିତରେ ସବୁଠାରୁ ବଡ ସଫଳତା ଆପଣ କ'ଣ ହାସଲ କରିଛନ୍ତି?
1: ମାନେ ସେଇଟା ତ ବଡ ସଫଳତା ସଫଳତା କିନ୍ତୁ ଏବେ ଆମର ଗ୍ରୁପ ହିସାବରେ ହେଇଥିଲା। ତ ନିଜର ପର୍ସନାଲିଟିକୁ ନେଇକି ଇଣ୍ଡିଭିଜୁଆଲ କିଛି ନୂଆ ପେଟେନ୍ କରିବାକୁ ବହୁତ ଇଚ୍ଛା ଅଛି।
0: କିଛି ବଡ ଅର୍ଡର, ବଡ ପ୍ରୋଜେକ୍ଟ କେବେ ଏମିତି କିଛି ମିଳିଛି
1: ହଁ,
0: କହିପାରିବେ?
1: ଶାଢ଼ୀରେ ବି ମିଳିଛି, ତାପରେ ଡ୍ରେସ୍ ମେଟେରିଆଲ, ତାପରେ ବିଭିନ୍ନ ଡିଜାଇନର ସହିତ କାମ କରିବାର ଇଏ ମୌକା ମିଳିଛି, ତାପରେ ଯୋଉ ଆମର ନୂଆ ପେଟେନ୍ ର ଉପରେ କାମ କରିବା, କୁସନ୍ କଭର, ଟେବଲ ରନର ମେଟ। ତ ନିଜକୁ ଭଲ ଲାଗୁଛି ନୂଆ, ମାନେ ଶାଢ଼ୀ ଡ୍ରେସ୍ ମେଟେରିଆଲ ଓଢ଼ଣୀକୁ ଲୋକ ନ ଜାଣୁଛନ୍ତି, କିନ୍ତୁ ତା ଭିତରେ ଆମେ ନୂଆ କିଛି ବାହାର କରିକି ଡ୍ରେସ୍, ଟେବଲ ରନର, ତାପରେ ମେଟ, କୁସନ୍ କଭର, ଏ ତିନିଟା ଏଡ୍ କରିକି ଭଲ ଲାଗୁଛି କି ଲୋକ ନୂଆ ଜିନିଷ ବି ପାଉଛନ୍ତି।

0: ଆପଣଙ୍କ ମତରେ ଆହୁରି କେଉଁ ପ୍ରକାରର ସହାୟତା ମିଳିଲେ ବୁଣାକାର ମାନେ ଅଧିକ ଲାଭବାନ ହେଇପାରିବେ?
1: ମୋ ହିସାବରେ ତ କାହିଁକି ନା ଜଣେ ଯେତେ ହାର୍ଡୱାର୍କ କରିବ ସେତେ ଭଲ, ସହାୟତାରେ କିଛି ହେଇପାରିବନି। ସରକାର ଗୋଟେ ଥର ବର୍ଷକୁ ସହାୟତା କରିବେ, ବାକି ଟାଇମ୍ ତ ନିଜେ ହିଁ ମେହନତ କରିକି ସବୁ ଜିନିଷ ଇମ୍ପ୍ରୁଭମେଣ୍ଟ ଆଣିବାକୁ ପଡିବ। ତ ସେଥିପାଇଁ ସରକାର ଉପରେ ନିର୍ଭର ନ ରହିକି ନିଜେ ନିଜର ଟ୍ୟାଲେଣ୍ଟ ସହିତ ଆଗକୁ ବଢିଲେ ଭଲ।
0: ବହୁତ ବଢିଆ। ତେବେ ମ୍ୟାଡାମ, ଗୋଟିଏ ଶାଢୀ ତିଆରି କରିବାରେ ପ୍ରଥମ ପଦକ୍ଷେପରୁ ଶେଷ ପର୍ଯ୍ୟନ୍ତ ପ୍ରକ୍ରିୟାଟି କିପରି ହୁଏ?
1: ଆମର ତ ଫାର୍ଷ୍ଟ ଯୋଉ ଟାଣି ହୁଏ, ଟାଣି ପରେ ତାକୁ ଯୋଡ଼ା ହୁଏ, ଜଏଣ୍ଟ କରାହବ, ଗଣ୍ଠି ପକା ହବନି, ତାକୁ ଖାଲି ଜଏଣ୍ଟ କରାହବ। ତାପରେ ଆମର ପାଜିନ କରାହବ, ତାପରେ ଯାଇକି ଆମର ଲୁମ୍ରେ ଫିଟ୍ ହଉଛି। ଲୁମ୍ ଫିଟ୍ ହେଲା ପରେ ତାକୁ ଯାଇକି ବୁଣା ହଉଛି। ଫାର୍ଷ୍ଟ ତ ସବୁଠୁ ଫାର୍ଷ୍ଟ ହଉଛି ଆମର କଲର କାମ, କଲର ହେଲା ପରେ ଯାଇକି ଶାଢୀର ପ୍ରସେସିଂ। ଆଉ ସେ କଲର କାମଟା ଏତେ ଡିଫିକଲ୍ଟ ଯେ ବର୍ଷକୁ ଆମର 6 ମାସ ହିଁ କଲର ହବ, ଆଉ ବାକି ଟାଇମ୍ ବନ୍ଦ ଥିବ।
0: କାହିଁକି?
1: କାହିଁକି ନା ତାକୁ ପ୍ରପର ଖରା ଦରକାର, ଶୀତରୁ ଖରା ଯାଏ ହିଁ କଲର ହବ। ବର୍ଷା ହେଲେ ଟୋଟାଲି ବନ୍ଦ ହେଇଯିବ କଲର କାମଟା। ଖରାରେ ଶୁଖେଇବାର, ତାକୁ ଗୋବର ଜଡ଼ା ତେଲ ସହିତ, ତାପରେ ଆହୁରି ଶୁଖଉଥିବାର, ମାଲିସ କରୁଥିବାର, ଶୁଖିଲା ପରେ ବନ୍ଧରେ ନେଇକି ତାକୁ ୱାଶ କରିବାର, ପୁଣି ତାକୁ ଆଲ୍ ପାଉଡର ଜଡ଼ା ତେଲ ଆଉ ପାଣି ଗରମ ପାଣି ସହିତ ତାକୁ ଡିପ୍ କରିକି ରଖା ହବ। ତାର ନେକ୍ସଟ ଆଉ ପୁଣି ସିଝା ହବ, ଶୁଖା ହବ, ବହୁତ ଲଙ୍ଗ ପ୍ରୋସେସ ଅଛି ସେଟା। ଗୋଟେ ଗୋଟେ ବଣ୍ଡଲ କରିବା ପାଇଁ ଆମର ପୁରା ଟୋଟାଲି ମାସେ ପଳେଇବ ତାର ପ୍ରୋସେସଟା। ଆଉ ପାଣିର ବି ଅଭାବ ଥାଉଛି, ବାହାରେ ଯାଇକି ଅଟୋ ଭଡ଼ା କରିକି କେନାଲରେ ଧୋଇ

0: ତେବେ ଏଇ ଯାତ୍ରାଟା ଏମିତି ଆମେ ଆଶା କରୁଛୁ ଆଗକୁ ଏହି ଯାତ୍ରା ଏମିତି ଚାଲୁ ଏବଂ ଆପଣଙ୍କ ପରେ ଆପଣଙ୍କ ପରବର୍ତ୍ତୀ ପିଢ଼ି ମଧ୍ୟ ଏହି ଯାତ୍ରାରେ ସାମିଲ ହୁଅନ୍ତୁ ଏବଂ ଏବେ ତ ବହୁତ ସଫଳତା ଆପଣମାନେ ହାସଲ କରିଛନ୍ତି ଆଗକୁ ଏହି ପରିଚୟ ଏମିତି ବଜାୟ ରହୁ ଆପଣମାନଙ୍କର ଏତେ ସବୁ ଭଲ କାମ ପାଇଁ ଆମ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆପଣ ପାଇଥିବା ସକ୍ସେସ ପାଇଁ ଆପଣଙ୍କୁ ଆମ ତରଫରୁ ଅଭିନନ୍ଦନ
1: ଧନ୍ୟବାଦ ମ୍ୟାଡମ୍।

0: ବିବିଧରେ ଆଜି ଶୁଣୁଥିଲେ ଜଣେ ବୁଣାକାର ଯିଏକି ହ୍ୟାକଥନ୍ରେ ତୃତୀୟ ପୁରସ୍କାର ହାସଲ କରିଛନ୍ତି, ସେ ଥିଲେ ରୁକ୍ମିଣୀ ମହନ୍ତ। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
1: ତେବେ ଏହା ଥିଲା ଆଜିର ବିବିଧ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲୁ ଆମେ ଦୁହେଁ,
0: ମୁଁ ରଞ୍ଜନ,
1: ମୁଁ ସସ୍ମିତା। ପୁଣି ଏକ ନୂଆ ପ୍ରତିଭା, ନୂଆ ତଥ୍ୟ ଓ ନୂଆ ଆଶା ନେଇ ଆପଣଙ୍କ ପାଖକୁ ଆସିବୁ ଆଗାମୀ ବିବିଧରେ। ତେବେ ଏବେ ବିଦାୟ ନେଉଛୁ ଆଜିର କାର୍ଯ୍ୟକ୍ରମରୁ। ରହିଲୁ, ନମସ୍କାର।

ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିଲେ ବିବିଧ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30ରେ ପ୍ରଚାର କରିବ ସୁରଲହରୀ କାର୍ଯ୍ୟକ୍ରମ। ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ଜ୍ୟୋତିର୍ମୟୀ ମହାପାତ୍ର। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 8:45ରେ। ସକାଳ 9:00ରେ ଗୀତିଧାରା ଏବଂ 9:30ରେ ପ୍ରଚାର କରିବ ସପ୍ତଧାରା କାର୍ଯ୍ୟକ୍ରମ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ପ୍ରଚାର କରିବ ସକାଳ 10:30ରେ। ଦିନ 11:00ରେ ଶୁଣିବେ ନାଟକ ପରାଜିତା ନାୟିକା, ରଚନା ସୁକାମିନୀ ନନ୍ଦ, ପ୍ରଯୋଜନା କୁଞ୍ଜବିହାରୀ ନନ୍ଦ, ସହଯୋଗିତା ଅଶୋକ ମିଶ୍ର, ସୁହାସ ମହାନ୍ତି, ବିନୋଦ ଦାସ ଏବଂ ତୋଫାନ ନାହକ। ସୌରାଭାଷାର କାର୍ଯ୍ୟକ୍ରମ ତାରଭା ଶୁଣିବେ ଦିନ 12:30ରେ। ଦିନ 1:20ରେ ପ୍ରଚାର କରିବ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଫୋନ୍ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଓ ଓଡ଼ିଆ କଥାଚିତ୍ରର ଗୀତ। ଅପରାହ୍ନ 5:00ରେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଗୀତ ସୁରେ ମଧୁ ଝରେ। ପରେ ରହିଛି ସାକ୍ଷାତକାର, ପରୀକ୍ଷା ଓ ପ୍ରତିଯୋଗିତାର ଚାପ ଯୁବପିଢ଼ି କିପରି ସମ୍ମୁଖୀନ ହେବେ। ଶେଷରେ ଶୁଣିବେ ନିଯୁକ୍ତି ସୂଚନା। ଅପରାହ୍ନ 5:30ରେ ପ୍ରଚାର କରିବ ହ୍ୟାଲୋ ଶାରଦା ଲାଗ୍ବା ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବ ସନ୍ଧ୍ୟା 6:20ରେ। ଏ ମାସର ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ ଶୁଣିବେ ରାତି 9:30ରେ। ରାତି 8:15ରେ ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ରାତି 8:00ରେ ପ୍ରଚାର କରିବ ଚିରସବୁଜ କାର୍ଯ୍ୟକ୍ରମ। ରାତି 7:30ରେ ପ୍ରଚାର କରିବ କୃଷି ଓ କୃଷକ କାର୍ଯ୍ୟକ୍ରମ। ସନ୍ଧ୍ୟା 6:30ରେ ଉଜ୍ଜଳ ଆମ ଦେଶ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:00ରେ ପ୍ରଚାର କରିବ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସକାଳ 8:00। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: नमस्कार, आकाशवाणी से समाचार प्रभात के साथ मैं फरहत नास। प्रधानमंत्री नरेंद्र मोदी ने कहा, भारत की फिनटेक सफलता की कहानी में निर्विवाद रूप से यूपीआई का महत्वपूर्ण योगदान। रक्षा मंत्री राजनाथ सिंह ने श्रीलंका में भारतीय समुदाय को दोनों देशों के बीच महत्वपूर्ण सेतु बताया। अमेरिका ने अपने युद्धपोत पर हमले के बाद फारस की खाड़ी में ईरान के 5 तेल टैंकर नष्ट किए। कनाडा ने 600 से अधिक अमरीकी वस्तुओं पर 50% तक जवाबी शुल्क लगाया। दक्षिण पश्चिम मानसून की वापसी शुरू होने से पहले 12 से 21 सितंबर के बीच केंद्रीय, दक्षिणी, पूर्वी और पश्चिमी भारत के बड़े हिस्सों में तेज बारिश की आशंका। और खेलों में टेनिस में आर्ना सबलेंका और फ्रांसिस टियाफो यूएस ओपन के सेमीफाइनल में पहुंचे। अब समाचार विस्तार से। प्रधानमंत्री नरेंद्र मोदी ने भारत के फिनटेक क्षेत्र में उल्लेखनीय प्रगति की सराहना की है। उन्होंने कहा कि फिनटेक की सफलता की कहानी में एकीकृत भुगतान इंटरफेस यूपीआई

ଏଥର ଶିଳ୍ପୀ ଜ୍ୟୋତିର୍ମୟୀ ମହାପାତ୍ର, ଗୀତିକାର ଗୌରବ ପଟ୍ଟନାୟକ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ଜ୍ୟୋତିର୍ମୟୀ ମହାପାତ୍ର। ଗୀତିକାର ଗୌରବ ପଟ୍ଟନାୟକ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ପ୍ରଚାର କଲୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ନରେନ୍ଦ୍ର ବେହେରାଙ୍କ ରଚନାରେ ଶିଳ୍ପୀ ପାମେଲା ଜେନ୍।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପ୍ରଚାର କଲୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର, ସମୟ ସକାଳ 9:00। ଆମର ପରବର୍ତ୍ତୀ ଭେଟି ହିନ୍ଦୀ ଚଳଚ୍ଚିତ୍ରର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମ ଗୀତଟି ନେଇଛୁ ସତ୍ୟମେବ ଜୟତେ ଚଳଚ୍ଚିତ୍ରରୁ। କୁମାରଙ୍କ ରଚନାରେ କଣ୍ଠଶିଳ୍ପୀ ହେଲେ ଅତିଫ ଅସଲମ ଏବଂ ତୁଳସୀ କୁମାର। ସଙ୍ଗୀତ ପରିଚାଳନା ରୋଚକ କହଲି।

ଏଥର ଶିଳ୍ପୀ ହେଲେ ରାହତ ଫତେ ଅଲି ଖାନ ଏବଂ ଶ୍ରିୟା ଘୋଷାଲ, ଗୀତିକାର ସବୀର ଅହମ୍ମଦ, ସଙ୍ଗୀତ ପରିଚାଳନା ହିମେଶ ରେଶମିଆ, ଚଳଚ୍ଚିତ୍ର ଡେଞ୍ଜେରିୟସ୍ ଇସ୍କ।

ଆପଣମାନେ ଗୀତିଧର କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ମୁସ୍ତଫା ଜାହିଦ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ମିଥୁନ। ଚଳଚ୍ଚିତ୍ର ଏକ ବିଲିୟନ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଶିଳ୍ପୀ ଅରିଜିତ ସିଂ ଏବଂ ସୁନିଧି ଚୌହାନଙ୍କ କଣ୍ଠରୁ। ଗୀତ ରଚନା ସାୟିଦ କ୍ୱାଦ୍ରି, ସଙ୍ଗୀତରେ ସଜେଇଛନ୍ତି ମିଥୁନ। ଚଳଚ୍ଚିତ୍ର ସିବାୟ।

ସିବାଇ ଚଳଚ୍ଚିତ୍ରର ଗୀତଟି ସହ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଆକାଶବାଣୀ ଜୟପୁର ସମୟ ସକାଳ 9:30 ଆରମ୍ଭ କରୁଛୁ ସପ୍ତଧାରା କ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଥମ ଗୀତଟି ନେଇଛୁ ଧର୍ମଦେବତା ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ସନୁ ନିଗମ ଏବଂ ସୋନାଲି ବାଜପେୟୀ ନିଜାମଙ୍କ ଗୀତ ସଙ୍ଗୀତ ଅମରେନ୍ଦ୍ର ମହାନ୍ତି

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ କୁମାର ବାପି ଏବଂ ତପୁ ମିଶ୍ର। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସ୍ୱରୂପ ନାୟକ। ଚଳଚ୍ଚିତ୍ର ଏ ଯୁଗର କୃଷ୍ଣ ସୁଦାମା।

ଆପଣମାନେ ସପ୍ତଧାରା କ୍ରମରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଚଳଚ୍ଚିତ୍ର ହିରୋ, ଶିଳ୍ପୀ ହେଲେ ସୌରିନ ଭଟ୍ଟ ଏବଂ ପାମେଲା ଜେନ, ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

ଆପଣମାନେ ଗୀତଟି ଶୁଣୁଥିଲେ ଗଡ୍ ଫାଦର ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ମହମ୍ମଦ ଇରଫାନ ଏବଂ ତପୁ ମିଶ୍ର। ଗୀତ ରଚନା କରିଥିଲେ ନିଜମ, ସଙ୍ଗୀତରେ ସଜେଇଥିଲେ ଅଭିଜିତ ମଜୁମଦାର। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ସନୁ ନିଗମ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ନିଜମଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅମରେନ୍ଦ୍ର ମହାନ୍ତି। ଚଳଚ୍ଚିତ୍ର ସୁନା ପଞ୍ଜୁରୀ।

ଏଥର ଚଳଚ୍ଚିତ୍ର ଲୁକା ଛୁପି ନିର୍ମାଣଙ୍କ ରଚନାରେ କଣ୍ଠଶିଳ୍ପୀ କରଣ ସେମ୍ବି, ସଙ୍ଗୀତ ପରିଚାଳନା ତନିଷ୍କ ବାଗ୍‌ଚୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଅର୍ମାନ ମଲ୍ଲିକ, ମନୋଜ ମୋଣ୍ଟାସେରୀଙ୍କ ଗୀତ, ସଙ୍ଗୀତ ରୋଚକ କହଲି, ଚଳଚ୍ଚିତ୍ର ହ୍ୱାଇଟ୍ ଚିଟ୍ ଇଣ୍ଡିଆ।

ଦେ ଦେ ପ୍ୟାର ଦେ ଏ ଚଳଚ୍ଚିତ୍ରଟିରେ କଣ୍ଠଶିଳ୍ପୀ ଅରମାନ ମଲ୍ଲିକ, କୁନାଲ ବର୍ମାଙ୍କ ଗୀତ, ସଙ୍ଗୀତ ଅମଲ ମଲ୍ଲିକ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଧୁମ୍ 3 ଚଳଚ୍ଚିତ୍ରରୁ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ରଚନାରେ, କଣ୍ଠଶିଳ୍ପୀ ସୁନିଧି ଚୌହାନ, ସଙ୍ଗୀତରେ ସଜେଇଛନ୍ତି ପ୍ରୀତମ୍।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ସାର୍ ଆପଣ ବିଶ୍ୱାସ କରନ୍ତୁ, ଏ ଚିଠି ଦୁଷ୍ମନ୍ତ ମହାପାତ୍ରର।
1: ମୁଁ ବିଶ୍ୱାସ କରୁନି, ଦୁଷ୍ମନ୍ତ ସେମିତି ପିଲା ନୁହେଁ। ମୁଁ ତାକୁ ଦୀର୍ଘ 6 ବର୍ଷ ଧରି ଦେଖି ଆସିଛି, ଏମିତି କଦର୍ଯ୍ୟ କାମ ସେ କେବେ କରିପାରେ ନା।
0: କିନ୍ତୁ ସାର୍ ମୁଁ ଭଲ ଭାବରେ ଜାଣେ ଏସବୁ ତାହାରି କାମ, ଖାଲି ସେତିକି ନୁହେଁ ସାର୍, କଲେଜର କାନ୍ଥ ବାଡ଼ରେ ତାହାରି ଇଙ୍ଗିତରେ ମୋ ନାମ ସହିତ ତା ନାମକୁ ଯୋଡ଼ି ବିଭିନ୍ନ ପ୍ରକାର କଦର୍ଯ୍ୟ କଥା ସବୁ ଲେଖା ହେଇଛି। ବିଶ୍ୱାସ କରନ୍ତୁ ସାର୍, ସେ ଲୋକଟା ମୋତେ ମୋଟେ ସହିପାରୁନି।
1: ଆଚ୍ଛା ଠିକ୍ ଅଛି, ମୁଁ ସବୁ କଥାର ଅନୁସନ୍ଧାନ କରିବି।
0: କିନ୍ତୁ ସାର୍ କଲେଜ ଗୋଟିଏ ପବିତ୍ର ଶିକ୍ଷାନୁଷ୍ଠାନ, ଏଠି ପାଠ ପଢ଼ିବାର ସମସ୍ତଙ୍କ ଅଧିକାର ଅଛି। ଏ ଅନୁଷ୍ଠାନ ଯଦି କେତେ ଇତର ଅଭଦ୍ରଙ୍କ ଦ୍ୱାରା କଳଙ୍କିତ ହୁଏ ତାହେଲେ ସେଥିପାଇଁ ଆପଣ ଦାୟୀ ହେବେ ସାର୍। ଏହାର ଯଦି ଉପଯୁକ୍ତ ବିଚାର ନ ହୁଏ ତାହେଲେ ମୁଁ ମୋର ବାପା ସତ୍ୟସୁନ୍ଦର ସାମନ୍ତରାୟଙ୍କ ଦୃଷ୍ଟି ଆକର୍ଷଣ କରିବି, ତାପରେ ଆପଣ ଭଲ ଭାବେ ଜାଣନ୍ତି ଯାହା ହେବ। ମୁଁ ଆସୁଛି ସାର୍, ନମସ୍କାର।
1: ଦୁଷ୍ମନ୍ତ, ତମ ଉପରେ ମୋର ଅନେକ ବିଶ୍ୱାସ ଆଉ ଭରସା ମଧ୍ୟ। ନିଅ ଏ ଚିଠିଟା ପଢ଼।
2: ସାର୍ ମୋତେ ବିଶ୍ୱାସ କରୁନ୍ ସାର୍, ଏ ଚିଠି ମୁଁ ଆଦୌ ଲେଖିନି, ଏତେ ନିଚ କାମ ମୁଁ କେବେ ହେଲେ କରିପାରିବିନି ସାର୍। ତା ଛଡ଼ା ଆପଣ ତ ମୋତେ ଭଲ ଭାବରେ ଜାଣନ୍ତି ସାର୍।
1: ଶିଖାରେ କିନ୍ତୁ ଦୃଢ଼ ବିଶ୍ୱାସ, ତମେ ଏ ଚିଠି ଲେଖିଛ।
2: ତାହେଲେ ମୋର ହାତ ଲେଖା ମିଳାଇ ପାରନ୍ତି ସାର୍, ଆପଣ ଠିକ୍ ଜାଣିପାରିବେ।
1: ସେଇଟା ବଡ଼ କଥା ନୁହେଁ, ତମେ ଭଲ ଭାବରେ ଜାଣ ଶିଖା ଏ ସହରର ବିଶିଷ୍ଟ ଶିଳ୍ପପତି ସତ୍ୟସୁନ୍ଦର ସାମନ୍ତରାୟଙ୍କର ଝିଅ। ଖାଲି ସେତିକି ନୁହେଁ, କଲେଜର ମ୍ୟାନେଜିଂ କମିଟିର ସେ ହେଉଛନ୍ତି ପ୍ରେସିଡେଣ୍ଟ। ବରଂ ତମେ ଗୋଟିଏ କଥା କର, ତମେ ଶିଖାକୁ ବୁଝାଇବା ପାଇଁ ଚେଷ୍ଟା କର, ବର୍ତ୍ତମାନ ତା ଉପରେ ତମର ଭବିଷ୍ୟତ ନିର୍ଭର କରୁଛି। ଯା ଶୀଘ୍ର ଏ ବିଷୟରେ କିଛି ଗୋଟିଏ ସମାଧାନ କର।
2: ଶିଖାଦେବୀ ଟିକେ ଶୁଣିବେ?
0: କଣ ଦରକାର?
2: ମୋତେ ବିଶ୍ୱାସ କରନ୍ତୁ, ଏପରି ହୀନ କାମ ମୁଁ କେବେ ହେଲେ କରିପାରିବିନି।
0: ଇଚ୍ଛା ହଉଛି ଚପଲେ ଠିକ୍ ଜବାବ ଦିଅନ୍ତି, ତମର ଜାଣିବା ଉଚିତ ତମେ ଗୋଟେ ଛୋଟ ଲୋକ ଇତର, କୋଉ ସାହସରେ ତୁମେ କଥା କରିପାରିଲ? ବାମନ ଏହି ଚନ୍ଦ୍ରକୁ ପାଇବାର ଆଶା ତ ଅନେକ କରନ୍ତି, କିନ୍ତୁ ପାଆନ୍ତି କେତେ ଜଣ?
2: ଶିଖାଦେବୀ ଏ କଣ କରୁଛନ୍ତି? ମୋ ଉପରେ ମୋ ପରିବାରର ଅନେକ ଆଶା, ଅନେକ ଆକାଂକ୍ଷା, କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଆପଣ ଏମିତି କିଛି କରନ୍ତୁନି, ଯାହା ପାଇଁ ସମସ୍ତ କଳଙ୍କ ମୋ ମୁଣ୍ଡ ଉପରେ ଲଦି ହୋଇଯିବ। ଥରେ ମୋତେ ବୁଝିବାକୁ ଚେଷ୍ଟା କରନ୍ତୁ।
0: ଚୁପ୍ କର, କଣ ବୁଝିବାକୁ ବାକି ରହିଛି? ତମେ ପୁଣି ଶିଖା ସାମନ୍ତରାୟକୁ ପ୍ରେମ କରିବ ନା? ଆଇ ସେ ଗେଟ୍ ଆଉଟ୍ ଫ୍ରମ୍ ଦିସ୍ ପ୍ଲେସ୍, ତମ ସାଙ୍ଗରେ କଥା କହିବାକୁ ମୁଁ ଘୃଣା କରେ, ଅଭଦ୍ର ଛୋଟ ଲୋକ।
2: ଶିଖାଦେବୀ ପ୍ଲିଜ୍, ଶିଖାଦେବୀ ମୋତେ ବିଶ୍ୱାସ କରନ୍ତୁ।
0: ଭଲରେ ଭଲରେ ଯିବ ନା ନାହିଁ, ନହେଲେ ବାଧ୍ୟ ହୋଇ ପ୍ରିନ୍ସିପାଲକୁ ରିପୋର୍ଟ କରିବି।
2: ଶିଖାଦେବୀ ପ୍ଲିଜ୍, ଶିଖାଦେବୀ ଶିଖାଦେବୀ।
0: ଡ୍ୟାଡି ଆପଣ କୁହନ୍ତୁ ତ, କୋଏଜୁକେସନ ନାମରେ ପୁଅମାନେ ଯଦି ଝିଅମାନଙ୍କ ଏଭଳି ଭାବରେ ଇତର ବ୍ୟବହାର କରିବେ ତାହେଲେ ଝିଅମାନେ ସେଠି ପାଠ ପଢ଼ି ପାରିବେ କି? ଗୋଟେ ଲୋଫର, ସେ ପୁଣି ମୋ ପାଖକୁ ପ୍ରେମପତ୍ର ଲେଖିବାକୁ ସାହସ କରିବ? ଡ୍ୟାଡି
3: କିନ୍ତୁ ମା, ସବୁ କଥାର ଭାବିଚିନ୍ତି ଗୋଟାଏ କିଛି ସମାଧାନ କରିବାକୁ ପଡ଼ିବ। ମୁଁ ଚାହେଁ ନା କୌଣସି ଭୁଲ ଧାରଣାର ବଶବର୍ତ୍ତୀ ହୋଇ ଜଣଙ୍କର ଜୀବନ ନଷ୍ଟ କରିଦେବି। ତୁ ଆଉ ଥରେ ଭାବି ଦେଖ ମା, ତୋର କିଛି ଭୁଲ ରହିଯାଉନି ତ?
0: ମୋର କେବେ ଭୁଲ ହବନି ଡ୍ୟାଡି, ମୁଁ ଯାହା କହୁଛି ସତ କହୁଛି। ଆପଣ ଏହି ମୁହୂର୍ତ୍ତରେ ପ୍ରିନ୍ସିପାଲଙ୍କୁ ଫୋନ୍ କରି ସେ ବଦମାସକୁ କଲେଜରୁ ରଷ୍ଟିକେଟ୍ କରନ୍ତୁ।
3: ଠିକ୍ ଅଛି,

0: ଏଇ କଲେଜରେ ପଢ଼ି ଶିଖା ସହିତ ମୁଁ ଶତ୍ରୁତା କରିପାରିବିନି। ସବୁ କରିବାର ଦକ୍ଷତା ସେଇମାନଙ୍କର ଅଛି, ପଇସା ବଳରେ ସେମାନେ ସବୁକିଛି କରିପାରିବେ। ବରଂ ଖୁବ୍ ଭଲ ହେବ, ମୁଁ ଏ ସହର ଛାଡ଼ି ଅନ୍ୟ କେଉଁ କଲେଜରେ ଆଡ଼ମିସନ୍ ନେବି।
1: ନା, ଏହା ଅସମ୍ଭବ। ତୁ ହେଉଛୁ ଏ କଲେଜର ଗୌରବ, ତୋତେ ଆମେ ଯିବାକୁ ଦେବୁ ନାହିଁ, ପରିସ୍ଥିତି ଯାହା ହେଉ ନା କାହିଁକି।
0: ଦେଖ ସମର, ତୁ ମୋର ବନ୍ଧୁ, ତୋର ଏ ସହାନୁଭୂତି ମୁଁ ଚିରଦିନ ମନେ ରଖିବି। କିନ୍ତୁ ଏ ସଂକ୍ରାନ୍ତରେ ସାରା କଲେଜରେ ଯେଉଁ ବଦନାମ ମୋର ହୋଇଗଲା, ମୁଁ ଆଉ କୋଉ ମୁହଁରେ ସେଇ କଲେଜକୁ ଯିବି କହିଲୁ। ତା ଛଡ଼ା ଏ ସହରରେ ରହି ପରିଚିତ ଲୋକଙ୍କର ସମ୍ମୁଖୀନ ହେବାକୁ ମୋତେ ଖୁବ୍ ଲାଜ ଲାଗିବ ରେ ସମର, ତେଣୁ ମୁଁ ଠିକ୍ କରିଛି ଏ ସହର ଛାଡ଼ି ଚାଲିଯିବାକୁ।
1: ଦୁଷ୍ମନ୍ତ,
0: କାରଣ ଏଇଠି ରହିଲେ ଅପମାନର ଜ୍ୱାଳରେ ମୁଁ ତିଳ ତିଳ ହୋଇ ଜଳିଯିବି ରେ।
1: ଦୁଷ୍ମନ୍ତ, ମୁଁ ଜାଣି ତୋର କିଛି ଦୋଷ ନାହିଁ, କିନ୍ତୁ ଗୋଟାଏ ବିରାଟ ଧକ୍କା ସମ୍ଭାଳି ନପାରି ପ୍ରତିବାଦ କରିବାର ସାହସ ତୁ ହରାଇ ବସିଛୁ। ଠିକ୍ ଅଛି, ମୁଁ ତତେ ବାଧା ଦେବିନି।

0: ଅପା, ତୋ ସାହସକୁ ମୁଁ ତାରିଫ କରୁଛି। ଏତେ ବଡ଼ କାମ ତୁ କେମିତି କରିପାରିଲୁ? ଗୋଟାଏ ଖାଲି ଅବଶୋଷ ରହିଯାଉଛି। ବିଚରା ଯଦି ସତରେ ନିର୍ଦ୍ଦୋଷ ହୋଇଥାଏ।
1: ମୁଁ ଯାହା କରିଛି ଠିକ୍ କରିଛି ଏବଂ ସବୁ କଥା ଭାବିଚିନ୍ତି କରିଛି। ଏମିତିକା ସାହସିକ ପଦକ୍ଷେପ ନେଲେ ଯାଇ ଏ କଲେଜର ରମ୍ୟମାନଙ୍କୁ ସାବାଡ଼ କରିହେବ।
0: କିନ୍ତୁ ଅପା, କେତେଦିନ ଏମିତି ତୁ ଜିଦ୍ କରି ବସି ରହିବୁ? ଆଜି ନହେଲେ କାଲି ତୋର ବାହାଘର ହେବ, ତୁ ଜଣେ ପୁରୁଷର ସ୍ତ୍ରୀ ତ ହେବୁ, ଏକଥା ଭୁଲି ଯାଉଛୁ କାହିଁକି?
1: ଶିଖା ସାମନ୍ତରାୟର ସ୍ୱାମୀ ହେବାର ଗୌରବ ଅର୍ଜନ କରିବା ଏତେ ସହଜ ନୁହେଁ, ବୁଝିଲୁ ପାଗିଳି? ଯା, ରାତି ଅନେକ ହେଲାଣି,

0: ଠିକଣା ସବୁ ଲେଖି ଦିଅନ୍ତୁ, ମୁଁ ସାହେବକୁ ସ୍ଲିପ୍ ଦେଇ ଆସିବି, ଡକେଇଲେ ଆପଣ ଦେଖା କରିବି।
1: ବସନ୍ତୁ।
2: ଦେଖନ୍ତୁ ସାର୍, ବହୁତ ଦୂରରୁ ମୁଁ ଆସିଛି, ଏଇଠି ଗୋଟେ ସମିଲ କରିବି ବୋଲି ଭାବିଛି, ଆପଣ ଯଦି ଟିକେ ସାହାଯ୍ୟ କରନ୍ତି।
1: କୁହନ୍ତୁ, ମୁଁ ଆପଣଙ୍କୁ କି ପ୍ରକାର ସାହାଯ୍ୟ କରିପାରେ?
2: ଏ କ'ଣ?
1: ଆରେ କ'ଣ ହେଲା? ଆପଣ ମୋତେ ଏମିତି ଅବାକ ହୋଇ ଚାହିଁ ରହିଛନ୍ତି କାହିଁକି?
2: ନା ସାର୍, ମାନେ କଥା କ'ଣ କି?
1: କ'ଣ କହୁନାହାନ୍ତି?
2: ଏକ ରୂପ ଏକ ଚେହେରା ସାର୍, ମୋର ଜଣେ ସାଙ୍ଗ, ତା ନାଁ ଦୁଷ୍ମନ୍ତ ମହାପାତ୍ର, କିନ୍ତୁ ଆପଣଙ୍କ ବୋର୍ଡରେ ଦେଖିଲି ଲେଖା ହୋଇଛି ଗୌତମ ମହାପାତ୍ର ଆଇଏଏସ୍। ଏହା ସମ୍ଭବ ହେଲା କେମିତି? ଅବିକଳ ସେହି ରୂପ
1: ସମର ଅନ୍ୟ କେହି ହେଇଥିଲେ ମୋର ଆତ୍ମ ପରିଚୟ ଦେଇନଥାନ୍ତି।
2: ଆପଣ ମୋ ନାଁ ଜାଣିଲେ କେମିତି?
1: ଆରେ ତୁ ପରା ମୋର ଘନିଷ୍ଠ ବନ୍ଧୁ, ତୋ ନାଁ କେମିତି ମୁଁ ଜାଣିବିନି? ମୁଁ ତୋର ସେଇ ଦୁଷ୍ମନ୍ତ ଯେଦିନ କଲେଜରେ ଏକ କଳଙ୍କମୟ ଇତିହାସ ସୃଷ୍ଟି କରି ଉଭେଇ ଯାଇଥିଲା, ତାପରେ ଯନ୍ତ୍ରଣା ଜର୍ଜରିତ ହୋଇ ନିଜକୁ ଗଢ଼ି ତୋଳିବାର ଶପଥ ନେଲି, ଆଉ ଆଫିଡେଭିଟ୍ କରି ନାଁ ବଦଳେଇ ଗୌତମ ମହାପାତ୍ର ହେଲି। ଅତୀତର କଳଙ୍କିତ ଦୁଷ୍ମନ୍ତ ମହାପାତ୍ର ଆଜି ମରିଯାଇଛି, ଆଉ ତାରି କବରରେ ଆଜି ଠିଆ ହୋଇଛି ଗୌତମ ମହାପାତ୍ର ଆଇଏଏସ୍। ଆରେ ମୁଁ କେବଳ ମୋରି କଥା କହି ଚାଲିଛି, ଆଉ ତୋ ଖବର କ'ଣ?
2: ସବୁ ଭଲ। ତେବେ ବାପା ବୋଉଙ୍କର ଅବସ୍ଥା ବିଶେଷ ଭଲ ନୁହେଁ, ବୟସ ହେଇଗଲାଣି ତ।
1: ତୋର ବାହାଘର ହେଲାଣି ତ?
2: ଆରେ ଦୁଇ ବର୍ଷ ହେଲା, ଆଉ ମିସେସ୍ ବର୍ତ୍ତମାନ ତାଙ୍କ ବାପା ଘରେ, ଜାଣିପାରୁଥିବୁ ନିଶ୍ଚୟ କାରଣଟା କ'ଣ।
1: ଯାହା ହେଉ, ଗୋଟିଏ ଭଲ ଖବର ଶୁଣେଇଲୁ।
2: ଆରେ ହଁ, ତୋ ସାଙ୍ଗରେ ପ୍ରାୟ ପାଞ୍ଚ ବର୍ଷ ପରେ ସାକ୍ଷାତ, କାହିଁ ସେଇ ପୁରୁଣା ସହର ବିଷୟ କିଛି ପଚାରିଲୁନି?
1: ସମର
2: ସେଇ ସହର, ସେଇ ଝିଅ, ଯାହା ନାମ ଶିଖ, ଯାହା ପାଇଁ ତୋ ଜୀବନ

0: ପୁରୁ ପଦ୍ମ ଫୁଲ ହେଇଯାଇଛି।
1: ଦେଖ, ସେସବୁ ପୁରୁଣା କଥା ଛାଡ଼, ସେ କଥା ଭାବିବାକୁ ମୋର ଆଉ ଇଚ୍ଛା ନାହିଁ।
0: ଯାହା କହ ଦୁଷ୍ମନ୍ତ, ଶିକ୍ଷା ପାଇଁ କେବଳ ତୋର ଏ ରାଜ୍ୟପ୍ରାପ୍ତି।
1: ବୁଝିପାରିଲିନି।
0: ସେଦିନ ଶିକ୍ଷାଠାରୁ ସେ ଅପମାନ ପାଇନଥିଲେ ତୁ କ'ଣ ସଫଳତାର ଶୀର୍ଷ ସ୍ଥାନକୁ ଯାଇପାରିଥାନ୍ତୁ? ଏତେ ବଡ଼ ସମ୍ମାନର ଅଧିକାରୀ ହେଇପାରିଥାନ୍ତୁ? ଭାବି ଦେଖ, ଏସବୁ କେବଳ ଶିକ୍ଷାର ଅପମାନ ଫଳରେ ନୁହେଁ କି?
1: ଥାଉ ଥାଉ ତୋର ସେ ଶିକ୍ଷା ଉପାଖ୍ୟାନ।
0: ଆରେ ସେଇ ତ ମଜା, ସହର ପରା ଉଠୁଛି ପଡୁଛି
1: କାହିଁକି
0: ଶିକ୍ଷାକୁ ନେଇ।
1: ତୋ କଥା ଜମା ମୁଁ ବୁଝିପାରୁନି।
0: ବେଶ ଶୁଣ, ଶିକ୍ଷା ବର୍ତ୍ତମାନ ସୁଦ୍ଧା ଅବିବାହିତା, ତୁ ତ ଜାଣୁ ଶିକ୍ଷା ଶିକ୍ଷିତା ସୁନ୍ଦରୀ ଆଉ ସ୍ମାର୍ଟ, ଆଉ ତା ବାପାଙ୍କର ଅନେକ ସମ୍ପତ୍ତି, ସେଇଥିପାଇଁ ତା ପାଇଁ ଉପଯୁକ୍ତ ବର ଖୋଜା ଚାଲିଛି, ଆଉ ମୁଁ ଚାହେଁ।
1: ଥାଉ ଥାଉ, ସେଇ ଶିକ୍ଷା ପାଇଁ ତ ସହର ତ୍ୟାଗୀ ହୋଇଛି।
0: ଆଜି କିନ୍ତୁ ମୁଁ ନିରାଟ ସତ କଥା କହୁଛି ଦୁଷ୍ମନ୍ତ, ସେଦିନ ଶିକ୍ଷାକୁ ଦେଇଥିବା ଲଭ୍ ଲେଟର ମୁଁ ଲେଖିଥିଲି।
1: ସମର,
0: ହଁ ଦୁଷ୍ମନ୍ତ, କଲେଜ ଡ୍ରାମାରେ ତୋତେ ଦେଇଥିବା ଅପମାନ ମୁଁ ସହିପାରିଲିନି, ଆଉ ସେଇଥିପାଇଁ ଛାଡ଼, କିନ୍ତୁ ଫଳ ହେଲା ଓଲଟା।
1: ଆରେ ଶିକ୍ଷା କଥା ଛଡ଼ା ତୋର କ'ଣ ଆଉ କିଛି କଥା ନାହିଁ?
0: ତୋତେ ଦେଖିଲା ପରେ ସେଇ କଥା ମୋ ମନରେ ବାରମ୍ବାର ପ୍ରତିଧ୍ୱନିତ ହେଉଛି। କେତେ ମଜା ହୁଅନ୍ତା ଯଦି ତୁ ଆଉ ଶିକ୍ଷା ସ୍ୱାମୀ ସ୍ତ୍ରୀ ହୁଅନ୍ତା।
1: ଶିକ୍ଷା ଆଉ ମୁଁ, ବାପରେ ବାପ!
0: କାହିଁକି, ତୁ ଜଣେ IAS ଅଫିସର, ତୋତେ ସ୍ୱାମୀ ରୂପରେ ପାଇବା ପାଇଁ ଶିକ୍ଷା ଭଳି ଅନେକ ଝିଅ ଆଜି ପାଗଳ, ପ୍ରସ୍ତାବଟା କିନ୍ତୁ ମନ୍ଦ ହୁଅନ୍ତାନି।
2: ତମେ ପୁଣି ଶିକ୍ଷା ସାମନ୍ତରାୟକୁ ପ୍ରେମ କରିବ ନା? ଆଇ ସେ ଗେଟ୍ ଆଉଟ୍ ଫ୍ରମ୍ ଦିସ୍ ପ୍ଲେସ୍। ତମ ସାଙ୍ଗରେ କଥା କହିବାକୁ ମୁଁ ଘୃଣା କରେ।
1: ଠିକ ଅଛି ସମର, ତୁ ଚେଷ୍ଟା କର, କିନ୍ତୁ ଭୁଲରେ ଯେମିତି କେହି ଜାଣିପାରିବେନି।
0: ଖୁବ୍ ମଜା ହେବ ଦୁଷ୍ମନ୍ତ, ନାଗୁଣୀର ବିଷଦାନ୍ତ ଝଡ଼ି ପଡ଼ିବ, ତୋତେ ସିଏ ଯେଉଁ ଅପମାନ ଦେଇଛି ତାର ପ୍ରତିଶୋଧ ନିଆଯିବ।
1: କିନ୍ତୁ ଏ ପ୍ରସ୍ତାବ ତୁ କେମିତି ଭାବରେ ପକେଇବୁ? ତୁ ନିଜେ ଗଲେ ତ ଭୀଷଣ ଅସୁବିଧା ହେବ।
0: ଆରେ ସେସବୁ ପାଇଁ ତୁ ଜମାରୁ ବ୍ୟସ୍ତ ହୁଅନି, ମୋ ଶ୍ୱଶୁର ଆଉ ଶିଖାର ବାପା ବେଷ୍ଟ ଫ୍ରେଣ୍ଡସ୍, ମୁଁ ଭାବୁଛି ମୋ ଶ୍ୱଶୁରଙ୍କ ଜରିଆରେ ଏ ପ୍ରସ୍ତାବଟା ପକେଇବି ବୋଲି।
1: ତୁ ଯାହା କରୁଛୁ କର ସମର, ହେଲେ ସବୁ ଯେମିତି ଗୋପନରେ ହୁଏ।
0: ଆରେ ସେଥିପାଇଁ ତୁ ଜମା ବ୍ୟସ୍ତ ହୁଅନା।
3: ଆରେ ବିକାଶ, କେମିତି ଅଛୁ? କାହିଁ ବହୁତ ଦିନ ହେଲା ତୋ ସହ ମୋର ସାକ୍ଷାତ ହେଇନି।
4: କ'ଣ କରିବି ଭାଇ, ସଂସାର ଦାୟିତ୍ୱ ଏତେ ବଢ଼ିଯାଇଛି ଯେ ଟିକେ ନିଶ୍ୱାସ ମାରିବା ପାଇଁ ପୁରୁଷୋତ୍ତ ମିଳୁନି। ଆଉ ତୋ ଖବର କ'ଣ, ତୁ ବି ତମ ଘରକୁ ଜମା ଆସୁନୁ।
3: ଠିକ ସେଇ ଅବସ୍ଥା ଭାଇ, ତୁ ତ ଜାଣିଛୁ ମୋର 2 ଝିଅ, କନ୍ୟା ପିତା ହିସାବରେ ସେମାନଙ୍କ ପାଇଁ ଉପଯୁକ୍ତ ପାତ୍ର ଠିକ କରି ସେମାନଙ୍କୁ ବିବାହ ଦେବା କ'ଣ ମୋର ଦାୟିତ୍ୱ ନୁହେଁ?
4: ନିଶ୍ଚୟ ନିଶ୍ଚୟ, ତୋ କଥାରେ ମୁଁ ସମ୍ପୂର୍ଣ୍ଣ ଏକମତ। ତେବେ କୋଉଠି ପାତ୍ର ଠିକ୍ଠାକ୍ କଲୁ ନା କ'ଣ?
3: ବହୁତ ଖୋଜାଖୋଜି ପରେ ଗୋଟିଏ ପାତ୍ର ମିଳିଛି, ପିଲାଟି ଆମେରିକା ଫେରନ୍ତା ଡାକ୍ତର, କିନ୍ତୁ ମୋର ଇଚ୍ଛା 2 ଯାକର ବିଭାଗରେ ଏକ ସଙ୍ଗରେ କରିଦେବା ପାଇଁ, ଦେଖାଯାଉ କ'ଣ ହଉଛି।
4: ଆରେ ତୋ ପାଇଁ ଗୋଟେ ଭଲ ଖବର ନେଇ ଆସିଛି, ମୋତେ କ'ଣ ଦେବୁ କହିଲୁ?
3: ତୁ ତ ମୋର ବନ୍ଧୁ, ତୋତେ ମୁଁ ଆଉ କ'ଣ ଦେବି କହିଲୁ? ତେବେ ହଁ, କଥାଟା ଆଗେ କହ, ତାପରେ ସିନା ଦବା ନବା କଥା।
4: ମୁଁ ତୋ ଝିଅ ପାଇଁ ଗୋଟେ ଆୟୁଷ ପାତ୍ର ସନ୍ଧାନ ନେଇଛି, ପିଲାଟି ଭାରି ଭଲ, ମୋ ଜୋଇର ବନ୍ଧୁ, କୋରାପୁଟରେ ପୋଷ୍ଟିଂ ହୋଇଛି।
3: ଏଇ ସତେ ନା କ'ଣ, ତୁ ଏଇ ପ୍ରସ୍ତାବ ପାଇଁ ଶୀଘ୍ର ଲାଗି ପଡ଼, ତୁ ତ ଜାଣିଛୁ ମୋର 2 ଝିଅ, ମୋର ସବୁ ସ୍ଥାବର ଅସ୍ଥାବର ସମ୍ପତ୍ତି ମୁଁ ସେଇମାନଙ୍କୁ ହିଁ ଦେଇଦେବି।
4: କିନ୍ତୁ ସେ ପିଲାର ଗୋଟେ ସର୍ତ୍ତ ରହିଛି।
3: କ'ଣ ସେ ସର୍ତ୍ତ?
4: ତାର ଇଚ୍ଛା ସେ ଯୋଉଠି ବାହା ହେବ କାଳିକୁଡ଼ିଟି ଯୌତୁକ ହିସାବରେ ନେବ ନାହିଁ, ଆଉ ପାତ୍ରୀ ଶିକ୍ଷିତା ଆଉ ସ୍ମାର୍ଟ ହେବା ଦରକାର, କ'ଣ ବୁଝିଲୁ ତ?
3: ମୁଁ ଭାବୁଛି ଶିକ୍ଷା ପାଇଁ ଏ ପ୍ରସ୍ତାବଟା ଉପଯୁକ୍ତ ହେବ।
4: ତା ଠିକ ଯେ, ତୁ ଯଦି ଚାହୁଁ ମୁଁ ସେ ପାତ୍ରର ଫଟୋଟା ପଠାଇବାର ବନ୍ଦୋବସ୍ତ କରିବି।
3: ଆରେ ନା ନା ନା, ସେସବୁର କିଛି ଆବଶ୍ୟକତା ନାହିଁ, ତୁ ଶୀଘ୍ର ଏ ବିଷୟରେ ଲାଗି ପଡ଼।
4: ହଉ ଭାଇ, ମୋର ଡେରି ହେଲାଣି, ମୁଁ ଆସୁଛି ତାହେଲେ, ଶିକ୍ଷାର ମତାମତ ନେଇ ଶୀଘ୍ର ଜଣେଇବୁ, ବୁଝିଲୁ? ଆୟୁଷ ପାତ୍ର ଯେତେବେଳେ।
3: ହଁ ମୁଁ ତତେ ଜଣେଇବି।

ହେ ନାନୀ, ଜଣା ନାହିଁ ଶୁଣା ନାହିଁ, ହଠାତ୍ କେଉଁଠାରୁ ଗୋଟାଏ କି

0: ସ୍ତ୍ରୀର ବୋହୂ କଲ ଯେ ସେ କଣ ତମ ବଡ଼ ବଡୁଆଙ୍କୁ ପିଣ୍ଡ ଦେବ?
1: ସବୁ ମୋର ଭାଗ୍ୟ, ଭାଗ୍ୟରେ ନଥିଲେ କଣ ମୁଁ ଏମିତି ଲୋକ ସହ ହେଇଥାନ୍ତି?
2: ଏତେ ବଡ ଶୁଭ ଦିନରେ ତୁ କାନ୍ଦୁଛୁ ବୋଉ, ସେ ଘରେ ପରା ନୂଆ ବୋଉ ବସିଛନ୍ତି, ଶୁଣିଲେ କଣ ଭାବିବେ କହିଲୁ?
0: ଶୁଣୁ, ଏତେ ଦୁଃଖ ସହି ମଣିଷ କରିଥିଲେ ଶେଷରେ କଣ ଲୋକ ହସା କରିବ ବୋଲି? ଏଥିରେ ଭଗାରୀ ମାନେ ନାକରେ କାଠି ପୁରେଇ ହସିବେନି?
1: କାହାକୁ କହିବି, ତାରି ଇଚ୍ଛା, ସେ ତ ଛୋଟ ପିଲା ନୁହେଁ, ନିଜେ ନିଜର ମୁରବି ସାଜିଲା।
0: ମା, ସେ ଯଦି ତତେ ମୁରବି ବୋଲି ମାନିଲାନି, ତୁ କଣ ଆଉ ଜାଚି ହୋଇ ମୁରବି ହୋଇଥାନ୍ତୁ ନା କଣ? ହଁ ଲଳିତା, ତୋ ବୋହୁ କଣ ଭାରତରୁ ଆଣିଛି କହିଲୁ?
1: ନା କିଛି ନାହିଁ।
0: କଣ ହେଲା, ତୋ ବୋହୁ କିଛି ଜାଣି ଯୌତୁକ ଆଣିନି?
1: କହିଲି ପରା କିଛି ଆଣିନି।
0: ଦେଲା ଦେଲା ପଟେ ମାରି, ପୁଅ ଆଇଏସ ପାଇଛି ବୋଲି ଗୋଡ ତର ତଳେ ଲାଗୁନଥିଲା, ଏବେ ପା ମଜା। ହଉ ଚାଲୁ ତୋ ବୋହୁକୁ ଦେଖିବା।
3: କିହୋ ସୁକୁଟି ବୋଉ, ଝିଅ ସାଙ୍ଗରେ କଣ ଖୁବ ଗପ ଜମେଇ ଦେଇଛ?
0: ମଲା ଟୋକା କଣ ଆଉ କିଛି ରଖିଛି, ନାକ ନିଶ ପରା ତଳେ ପକେଇ ଦେଇଛି। କୁଆଡୁ ଗୋଟିଏ ଅଜାତିଆ କନ୍ୟା ନେଇ ଆସିଛି ଯେ, ସାଙ୍ଗରେ ଭାର ନାହିଁ କି ଥୁର ନାହିଁ।
3: କଣ କହୁଛ ମୋ ସୁକୁଟି ବୋଉ?
0: ହଁ ପରା, ଖାଲି କଣ ସେତିକି, ଗୋଡଠୁ ମୁଣ୍ଡ ଯାଏ ସୁନା ଗହଣାରେ ଲାଦି ଦେଇଛି।
3: ସୁନା ଦେଇଥିବ ସୁନା, କିହୋ ସହରୀ ଠକ ସିଏ, ସୁନାର ଦର ଯାହା ତାର ଏତେ ତାକ ଯେ ସୁନା ଦେବ, ନକଲି ସୁନା ଦେଇଥିବ।
2: କଣ ସବୁ ଚାଲିଛି ଏଠି? ସେ ପାଖରେ ପରା ନୂଆ ବୋଉ ବସିଛନ୍ତି, ତମେ ଏଡ଼େ ପାଟିରେ କଣ ସବୁ ଆଲୋଚନା କରୁଛ? ନୂଆ ବୋଉଙ୍କ ବାପା ଘର ସବୁ ଦେବା ପାଇଁ ପ୍ରସ୍ତୁତ ଥିଲେ, କିନ୍ତୁ ଭାଇ ନେବା ପାଇଁ ମନା କଲେ, ଏଥିରେ ନୂଆ ବୋଉଙ୍କ ଦୋଷ କେଉଁଠି?
0: ପୁଅ ମନା କଲା ବୋଲି ସେ ଦେବେ ନାହିଁ ନା କଣ?
2: ବୁଝିଲାଇ, ଯୌତୁକ ନେଲେ ସରକାର ଧରିବେ। ହଉ ତମମାନେ ଉଠିଲ, ନୂଆ ବୋଙ୍କୁ ଟିକେ ପବନ ବାଜୁ, ତମମାନେ ଯାଅ ପରେ ଆସିବ। ନୂଆ ବୋ, ମୁଁ ତମର ସାନ ନଣନ୍ଦ ଦେବଜାନୀ, ନେଲ ଏଇ ଜଳଖିଆଟିକ ଖାଇନିଅ। ଭାଇ ପରା ମୋତେ ବ୍ୟସ୍ତ କରୁଛନ୍ତି ତମ ସୁବିଧା ଅସୁବିଧା ବୁଝିବା ପାଇଁ।
4: ନା ମୋତେ ଭୋକ ନାହିଁ, ତମେ ବସ।
2: ନା ନୂଆବୁ, ତେଣେ ଅନେକ କାମ, ଏଇ ଘରେ ଆଉ କିଏ ଅଛି କହିଲ? ସବୁ ତ ମୋତେ କରିବାକୁ ପଡ଼ୁଛି, ମୋ ସୁନା ନୂଆବୁ ପରା, ତମେ ଟିକେ ବିଶ୍ରାମ ନିଅ, ମୁଁ ପୁଣି ଆସିବି।
5: ବୋଉ, ତୋ ପୁଅକୁ ତୁ କଣ କ୍ଷମା କରିବୁନି?
1: ମୁଁ ତୋର ବୋଉ, ତତେ ଜନ୍ମ କରିଛି, ଶେଷରେ ଶେଷରେ ତୁ ମୋତେ ଏଇଆ କଲୁ, ସମସ୍ତଙ୍କ ଆଗରେ ମୋତେ ଛୋଟ କରିଦେଲୁ।
5: ନା ନା ବୋଉ, ସେମିତି କହନା, ଗୋଟିଏ ପରିସ୍ଥିତିରେ ପଡ଼ି ମୁଁ ଏମିତି କରିବାକୁ ବାଧ୍ୟ ହେଇଛି। ଶିଖା ଘର ଖୁବ୍ ବଡ଼ ଲୋକ, ଚାହିଁଥିଲେ ସେମାନେ ମୋତେ ଅନେକ କିଛି ଦେଇପାରିଥାନ୍ତେ ବୋଉ, କିନ୍ତୁ ମୁଁ ସେସବୁ କିଛି ଚାହିଁନି ବୋଉ।
1: ତୁ ଚାହିଁବା ନ ଚାହିଁବାଟାକୁ ସମାଜ କଣ ଗ୍ରହଣ କରିବ?
5: ମୁଁ କିନ୍ତୁ ନିରୁପାୟ ବୋଉ।
2: ହଁ ବୋଉ, ଭାଇ ଯାହା କହୁଛନ୍ତି ସବୁ ଠିକ, ନୂଆ ବୋଉଙ୍କ ସାଥିରେ ଯେଉଁ ସ୍ତ୍ରୀ ଲୋକଟି ଆସିଛି ସେ ପରା କହୁଥିଲା ନୂଆ ବୋଉଙ୍କ ସାନ ଭଉଣୀ ସବୁ ନେଲେ, ନୂଆ ବୋଉଙ୍କ ସବୁ ଜିନିଷ ଏବେ ମଧ୍ୟ ତାଙ୍କ ବାପ ଘରେ ଅଛି। ତୁ ବିଶ୍ୱାସ କର ବୋଉ, ସେମାନେ ସବୁ ଦେବାକୁ ଚାହୁଁଥିଲେ, ଭାଇ ଜିଦ୍ କଲେ କିଛି ଆଣିବିନି ବୋଲି।
5: ବୋଉ, ପିଲାଦିନରୁ ବାପା ଚାଲିଯାଇଛନ୍ତି, ତୁ ଆମ ଦୁଇ ଜଣଙ୍କୁ ଯେଉଁ ଆଦର୍ଶରେ ଗଢ଼ିଛୁ ତାକୁ ମୁଁ ଭାଙ୍ଗି ପାରିଥାନ୍ତି କେମିତି? ତୋ ଆଶୀର୍ବାଦ ଫଳରେ ମୋର ସେସବୁ କିଛି ଅଭାବ ରହିବନି, ହେଲେ ଜାଣିଶୁଣି ତୁ ସବୁକିଛି ନଷ୍ଟ ହେବାକୁ ଦେନା ବୋଉ।
2: ହଁ ବୋଉ, ଘରଟା ଭାଙ୍ଗିଦେବା ଭାରି ସହଜ, କିନ୍ତୁ ସଜାଡ଼ିବା ଭାରି କଷ୍ଟ। ଭାଙ୍ଗିଦେବାକୁ ତ ଅନେକ ଆସିବେ, କିନ୍ତୁ ସଜାଡ଼ିବେ କେତେ ଜଣ? ଯିଏ ତାଙ୍କ ସହ ସାରା ଜୀବନ କଟେଇବେ ସେ ତ ସବୁ ଗ୍ରହଣ କରିନେଲେ, ତୁ କାହିଁକି ନେବୁନି? ନୂଆ ବୋଉ ଆମ ଘରକୁ ତିନି ଦିନ ହେଲା ଆସିଲେଣି, କିନ୍ତୁ ତୁ ଦିନେ ବି ତ ତାଙ୍କ ପାଖକୁ ଯାଇନୁ। ସେ ବିଚାରି ତାଙ୍କ ଘରର ସମସ୍ତଙ୍କୁ ଛାଡ଼ି ଆସିଛନ୍ତି କେବଳ ଆମ ଘରର ଜଣେ ହେବାକୁ। ବୋଉ, ପିଲାଦିନୁ ତାଙ୍କ ମା ନାହିଁ, ତୁ ଯଦି ମା ହୋଇ ତାଙ୍କୁ ଝିଅର ସ୍ନେହ ନ ଦେବୁ ତାଙ୍କ ମନ କଣ ହେବ କହିଲୁ? ତୁ ପରା ଅନ୍ୟ ଲୋକଙ୍କୁ

0: ବୁଝାଉଛୁ, ଧନ କ'ଣ ସବୁଦିନେ ରହିବ? ହେଲେ ହେଲେ ମନ ଭାଙ୍ଗିଗଲେ ଆଉ ଯୋଡ଼ି ହେବ।
1: ଥାଉ ଥାଉ ମା, ମୋତେ ଆଉ ଲଜ୍ଜା ଦେନି। ସତ କଥା, ବୋହୁ କିଏ, ଝିଅ କିଏ? ତୁ ଆଉ ଡେରି କରନି ମା, ମୋତେ ମୋ ଘରର ଲକ୍ଷ୍ମୀ ପାଖକୁ ନେଇଯା।
2: ଶିଖା, ତୁମେ ଚିରଦିନ ସହରରେ ପଡ଼ିଛ, ଆମ ଗାଁ, ଆମ ଘର ଆଉ ଏ ପରିବେଶ ନିଶ୍ଚୟ ତୁମକୁ ଅସୁବିଧା ହେଉଥିବ। ଆରେ ଇଏ କ'ଣ, ତମେ ଓଢ଼ଣା ଟାଣି ଏତେ ଲାଜ କରୁଛ କାହିଁକି? ଆରେ ମୋ ମୁହଁକୁ ଏମିତି ଚାହିଁ ରହିଛ କ'ଣ?
1: ଏ କେମିତି ସମ୍ଭବ, ଏ ତ ହେବାର କଥା ନୁହେଁ। ତୁମେ ତୁମେ ସେଇ ଦୁଷ୍ମନ୍ତ ନା, ଠକ, ପ୍ରତାରକ, ଡ୍ରାଇଭର ଆୟା।
2: ଡ୍ରାଇଭର ଆୟା ସମସ୍ତେ ଚାଲିଗଲେଣି ଶିଖା।
1: ମୁଁ ତୁମକୁ ଘୃଣା କରେ, କେମିତି ତୁମକୁ ସ୍ନେହ ପ୍ରେମ ଦେଇ ସମ୍ମାନ ଜଣେଇବି? ଦୟାକରି ଆମ ଘରକୁ ମୋତେ ଯିବାକୁ ଦିଅ, ନହେଲେ ନହେଲେ ମୁଁ ଚିତ୍କାର କରି ସମସ୍ତଙ୍କୁ ସବୁ କଥା କହିଦେବି।
2: ପ୍ଲିଜ୍ ଶିଖା, ଆସ୍ତେ କୁହ, ଏତେଟା ଅହଙ୍କାର ତମ ପକ୍ଷରେ ଉଚିତ ନୁହେଁ।
1: ତମେ କ'ଣ ଆଶା କରୁଛ ଯେ ତମ ଆଇଏଏସ୍ ପଦବୀ ପାଇଁ ମୁଁ ଅତୀତର ଘୃଣାକୁ ଭୁଲି ପ୍ରେମରେ ଗଦଗଦ ହୋଇ ଉଛୁଳି ପଡ଼ିବି? ସେଇଥିପାଇଁ ମୋତେ ଠକିଛ, ମୋ ବାପାଙ୍କୁ ଠକିଛ, ଗୌତମ ନାମରେ ପ୍ରତାରିତ କରି ମୋତେ ବିବାହ କରିଛ, ଏତେ ନିଚ ତୁମେ।
2: ଶିଖା, ଜୋରରେ ଚିତ୍କାର କର ନା, ଯୋଉଠି ରାତିରେ ବାସର କକ୍ଷରୁ ଏପରି ଚିତ୍କାର ଶୁଣିଲେ ଅନ୍ୟମାନେ ଖରାପ ଭାବେ।
1: ଓ ମୋତେ ଧମକ ଦେଉଛ, ମୋତେ ଜବତ କରିବାକୁ ଚାହୁଁଛ ନା? ମୁଁ କିନ୍ତୁ କାହାକୁ ଭୟ କରେ ନା, ଖାତିର ବି କରେ ନା।
2: କାହିଁ କରିବ,
1: କି ଭୁଲ ମୁଁ କରିଗଲି, ନ ଜାଣି ନ ଶୁଣି ମୋର ମତାମତ ଡ୍ୟାଡିଙ୍କୁ ଦେଇଦେଲି।
2: ମୋର ବି ଭୁଲ ହେଇଯାଇଛି, ମୁଁ ଭାବିଥିଲି ଏତେ ଦିନର ବ୍ୟବଧାନ ଭିତରେ ତମର ଅନେକ କିଛି ପରିବର୍ତ୍ତନ ହୋଇଥିବ, କିନ୍ତୁ ଏବେ ଦେଖୁଛି ସେହି ଅହଙ୍କାର ତମର ଅଛି, ତମର କଦର୍ଯ୍ୟ ସ୍ୱଭାବର ଟିକିଏ ବି ପରିବର୍ତ୍ତନ ହେଇନି। ଯଦି ଜାଣିଥାନ୍ତି ତାହେଲେ ସମର କଥା ମାନି ନଥାନ୍ତି।
1: ସମର, ତମର ସେଇ ଚାମଚ ନା, ସେଇ ଲୋକଟା ଶନି ଗ୍ରହ ପରି ମୋ ପଛରେ ଲାଗି ରହିଛି, ଶେଷରେ ଚକ୍ରାନ୍ତ କରି ମୋତେ ଜନ୍ତାରେ ପକାଇ ଯନ୍ତ୍ରଣାରେ ଛଟପଟ କରିଛି। ମୁଁ ତାକୁ କେବେ ହେଲେ କ୍ଷମା ଦେବିନି।
2: ହଁ, ସେଇ ସମର କହୁଥିଲା, ଦୁଷ୍ମନ୍ତ ବାସର ରାତିରେ ଶିଖାକୁ ଚମକାଇ ଦେଲେ କେମିତି ମଜା ହେବ, କିନ୍ତୁ
1: ନା ନା, ତମେ ମୋତେ ଠକିଛ, ମୁଁ ଯେମିତି ଏଠୁ ଚାଲିଯିବି, କେବେ ତୁମକୁ ବିବାହ କରିଛି ବୋଲି ମୁଁ ଭୁଲିଯିବି।
2: ଶିଖା, ବିବାହଟା ଖେଳଘର ନୁହେଁ, ମନେ ରଖ, ତୁମର ରୂପ କିମ୍ବା ଐଶ୍ୱର୍ଯ୍ୟ ମୋତେ କେବେ ହେଲେ ପ୍ରଲୁବ୍ଧ କରିନି। ତୁମରି ଅନ୍ଧ ଆଭିଜାତ୍ୟକୁ ମୁଁ ଘୃଣା କରେ, ଅତ୍ୟାଧୁନିକତାକୁ ମୁଁ ଅପସନ୍ଦ କରେ, କେବଳ ତୁମର ଅହଙ୍କାରକୁ ଭାଙ୍ଗି ଦେବା ପାଇଁ ମୁଁ ତୁମକୁ ବାଧ୍ୟ ହୋଇ ବିବାହ କରିଛି।
1: କ'ଣ ହେଲା, ମୋତେ ଉପଦେଶ ଦେଉଛ? ମୁଁ ଯଦି ଘୃଣା କ୍ଷେତ୍ରରେ ଜାଣିଥାନ୍ତି ଯେ ଅତୀତର ଦୁର୍ଘଟଣାର ନାୟକ ଦୁଷ୍ମନ୍ତ ମହାପାତ୍ର ଆଉ ଆଇଏସ୍ ଗୌତମ ମହାପାତ୍ର ଏକା ଲୋକ ବୋଲି, ତାହେଲେ ମୁଁ ବେଦିରୁ ଉଠି ଯାଇଥାନ୍ତି। ଚେହେରା ପରିବର୍ତ୍ତନ କରି ତମେ ମୋତେ ଠକିଛ, କିନ୍ତୁ ଜାଣି ରଖ ଦୁଷ୍ମନ୍ତ, ଦିନେ ତୁମକୁ ଘୃଣା କରୁଥିଲି, ଆଜି ବି କରୁଛି, ତୁମ ସହ କେବେ ହେଲେ ମୁଁ ଘର ବାନ୍ଧି ପାରିବିନି, ମୁଁ ଚାଲିଯିବି।
2: ଚାଲିଯିବ, ଯାଅ, କେହି ଦୁଃଖ କରିବେନି, ତମ ଭଳି ଗୋଟିଏ ଉଗ୍ର ସ୍ୱଭାବର ଝିଅକୁ ନେଇ କେବେ ଘର ବାନ୍ଧି ହୁଏ ନା। କିନ୍ତୁ ମନେ ରଖ ଶିଖା, ଥରେ ଏ ଘରୁ ଗୋଡ଼ କାଢ଼ିଲେ ଏ ଘରର ଦରଜା ସବୁଦିନେ ତମ ପାଇଁ ବନ୍ଦ ହୋଇଯିବ। ଅବଶ୍ୟ ସଙ୍ଗ ଦେବାକୁ ଅନେକ ସ୍ଥାବକ ଆସିବେ, କିନ୍ତୁ ବିବାହିତା ନାରୀକୁ କୁମାରୀର ସମ୍ମାନ କେହି ଦେବେନି, ଆଉ ଶେଷରେ ତୁମେ ନଷ୍ଟ ହେବାର ଶେଷ ସୋପାନକୁ ଓହ୍ଲେଇଯିବ। ତୁମର ଏଇ ରୂପ, ଏଇ ଅହଙ୍କାର କେହି ତୁମକୁ ଶାନ୍ତି ଦେଇପାରିବେନି, ତୁମେ କେବଳ ଝୁରିବ, ଆଉ ଝୁରି ଝୁରି ନିଶେଷ ହୋଇଯିବ।
1: ମୁଁ କ'ଣ କରିବି ନ କରିବି ସେ କଥା ମୁଁ ଭାବିବି, ତୁମେ ମୋତେ ଫାଲତୁ ଉପଦେଶ ଦେବ କିଏ?
2: ମୁଁ କିଏ? ମୁଁ ତୁମର କେହି ନୁହେଁ ନା। ଶିଖା, ବିବାହ ବେଦୀର ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ମୋତେ ସ୍ୱାମୀ ବୋଲି ଗ୍ରହଣ କରିଛ, ତାକୁ ତୁମେ ଅଗ୍ରାହ୍ୟ କରିବ?
1: ହଁ କରିବି, କାରଣ ମୁଁ ତୁମକୁ ଘୃଣା କରେ, ଚାଲିଯାଅ, ଚାଲିଯା କହୁଛି, ନହେଲେ ମୁଁ ଚିତ୍କାର କରି ସମସ୍ତଙ୍କୁ ଜଣାଇ ଦେବି।
2: ଠିକ ଅଛି, ମୁଁ ଚାଲିଯାଉଛି, ଭୁଲ ହେବି କେବେ ତୁମର ସାନ୍ନିଧ୍ୟ ଚାହିଁବିନି, ଆଜି ହେଉଛି ତମ ସହିତ ଶେଷ କଥା। ତମେ ବି ଦିନେ ଜାଣିବ ଶିଖା, ଦୁଷ୍ମନ୍ତ ମହାପାତ୍ର କୋଉ ଉପାଦାନରେ ଗଢ଼ା।
1: ମୋର କ'ଣ ହେଇଗଲା, ମୁଁ ଏବେ କରିବି କ'ଣ, କି ଭୁଲ ମୁଁ କଲି, ଜାଣିଶୁଣି ମୋ ଜୀବନକୁ ନଷ୍ଟ ଭ୍ରଷ୍ଟ କରିଦେଲି। ମୃଣାଳ, ତମରି ଆହତ ନିଶ୍ୱାସ ମୋତେ କ୍ଷତ ବିକ୍ଷତ।

0: ଏହି କଣ କଲ ଶିଖା? ମୋ ମନରେ ଭଲ ପାଇବାର ଇନ୍ଦ୍ରଧନୁ ଆଙ୍କି ନିଜ ହାତରେ ସେ ରଙ୍ଗକୁ ଲିଭେଇ ଦେଇପାରିଲ କାହିଁକି? କାହିଁକି ମୋତେ ଭଲ ପାଇବାର ଛଳନା କରି ପ୍ରତାରିତ କଲ? ଶୁଣ ଶୁଣ ଶିଖା, ମୋତେ ତୁମେ ଉପେକ୍ଷା କରିଛ, କିନ୍ତୁ ଆଜି ଆଜି ତମେ ହେଇଛ ଉପେକ୍ଷିତା। ତମେ କାନ୍ଦିବ, ଆହୁରି କାନ୍ଦିବ, କାନ୍ଦିଲେ ବି ତମେ କେବେ ଶାନ୍ତି ପାଇବନି। ନା, କାନ୍ଦିଲେ ବି ତମେ କେବେ ଶାନ୍ତି ପାଇବନି। ନା, ତମେ ଆହୁରି କାନ୍ଦିବ, ତମେ ଆହୁରି କାନ୍ଦିବ, ତମେ ଆହୁରି କାନ୍ଦିବ, ତମେ ଆହୁରି କାନ୍ଦିବ, ତମେ ଆହୁରି କାନ୍ଦିବ।
1: ମୃଣାଳ, ତମେ ବନ୍ଦ କର, ବନ୍ଦ କର, ତମ ଆଘାତ ମୁଁ ଆଉ ସହି ପାରୁନି।
2: କଣ ହେଲା ତୋର? ମନେ ମନେ ଭାବୁଥିଲୁ ତୋ ଜୀବନରେ ପରାଜୟ ନାହିଁ ବୋଲି, ନା? କିନ୍ତୁ ଏବେ ହେଲା କଣ? କହ କହ ଅପା, କହ କହ ଅପା, କହ କହ ଅପା, କହ।
1: ହଁ ଚିତ୍ରା, ତୁ ସତ କହିଛୁ, ମୁଁ ହାରିଯାଇଛି। ଅତି ନିର୍ମମ ଭାବରେ ମୁଁ ହାରିଯାଇଛି ଚିତ୍ରା। ତୁ ଲକ୍ଷ୍ମୀ, ମୃଣାଳ ଭଳି ସ୍ୱାମୀ ପାଇଛୁ, ସୁଖୀ ହେଇଛୁ। ଆଜି ତୋହର ବିବାହର ରାତି, ତୁ ଆଉ ମୃଣାଳ ହସ ଖୁସିରେ ବିତାଇ ଦେଉଥିବା ଆଜିର ମତୁ ଛାଡ଼ିନି। କିନ୍ତୁ କିନ୍ତୁ ମୁଁ ମୋର କଣ ହେଲା? ଏ ଫୁଲମାଳ, ଏ ସାଜସଜା ଆଉ କାହିଁକି? ସବୁ ଚାଳି ପଡ଼ି ଛାଡ଼ କରିଦେବି, ଦରକାର ନାହିଁ, ଦରକାର ନାହିଁ ମୋର ଏସବୁ। ଏଠି ଆଉ ମୁହୂର୍ତ୍ତେ ବି ରହିବିନି, ସହରକୁ ଫେରିଯିବି, ମୁଁ ଆମ ଘରକୁ ଚାଲିଯିବି।
3: Ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha

0: Nuevo, nuevo, ¡eh, nuevo! ¡Cobato colo! ¡Cobato colo no quiamo! ¡Socalo de yogonare pura cola por la ni!
1: ¡Utah! ¡Utah, nuevo! ¡Gadva gorco ya!
2: ¿Qué?
1: ¡Yema! ମୋତେ ଏମିତି ଅନେଇରେ ଅଛ କ'ଣ ବା? ମୁଁ ପରା ମଦ ନାଏ। ଏ ଘରର ସବୁ କିଛି। ହଉ ହଉ ଚାଲ ତମକୁ ଗାଧୁଆ ଘରକୁ ନେଇଯିବି।
2: କିନ୍ତୁ
1: ମଲା ମୋର ମୋତେ କ'ଣ ଗୋଟେ ଲାଜ ବା।
3: କ'ଣ କିରେ ମଦନା, କ'ଣ ନୂଆ ବୋଉଙ୍କୁ କହୁଛୁ?
1: କହିବି ଆଉ କ'ଣ କହୁଛି, ଗାଧୁଆ ଘରକୁ ଯାଇ ଗାଧୁଆ ପାଧୁଆ କର, ମା ପରା ପୂଜା ଘରେ ଅପେକ୍ଷା କରିଛନ୍ତି।
2: ହଉ ହଉ ତୁ ଯା।
1: ମୁଁ ଯାଏ ଲୋ ମା, ମୋର ତେଣେ କେତେ କାମ ହେଇଟି ଦେଇ ନୂଆ ବୋଉଙ୍କୁ ଗାଧୋଇ ପାଧୋଇ ଠାକୁର ଘରକୁ ନେଇ ଆସିବ, ବୁଝିଲଟି? ମୁଁ ଯାଉଛି ଲୋ ମା।
2: ନୂଆ ବୋଉ, ଏ ସେଇଟା ଆମ ଗାଧୁଆ ଘର, ତମେ ଯାଅ ଶୀଘ୍ର ଗାଧୋଇ ପଡ଼। ବୋଉ ତୁମକୁ ଠାକୁର ଘରେ ଅପେକ୍ଷା କରିଛି।
1: ହେଇତିନି ନୂଆବୁ, ତୁମ ବାପା ଆସୁଛନ୍ତି, ଡାକ ଘରକୁ ଫୋନ ନ କରିଥିଲେ ଯେ ଡାକବାଲା କହିଗଲା। ଯାଏ ଲୋ ମା, ମୋର କେତେ କାମ।
2: ନୂଆବୁ, ତମର ବାପା ଆସିବେ।

0: ତମେ ଆମକୁ ଛାଡ଼ି ଚାଲିଯିବ?
1: ତା ଛଡ଼ା ଆଉ ଉପାୟ ନାହିଁ। ତମେ ତ ଜାଣ ଆମ ଦୁଇ ଜଣଙ୍କୁ ବାହା ଦେଲା ପରେ ଡାଡି ଏକା ହେଇଯାଇଛନ୍ତି। ଆମ ଦୁଇ ଭଉଣୀ ଛଡ଼ା ଡାଡିଙ୍କର ତ ଆଉ କେହି ନାହିଁ।
0: ଆଉ ଆମେ ଆମେ ତମର କେହି ନୁହେଁ। ଆରେ ତମ ସାଙ୍ଗରେ କଥା କହୁଛି, କହୁ କହୁ ଡେରି ହେଲାଣି। ତମେ ଗଲ ନୁଆବୁ, ଗାଧୋଇ ପଡ଼ିବୁ।
2: ମା ଶିଖା, କେମିତି ଲାଗୁଛି ଏଇ ପରିବେଶ?
1: ଡାଡି ଏଇଠି ଆଉ ମୁଁ

0: କେତେ ଭଲ ଏମାନେ! ଆଉ ତୋ ଶାଶୁ ତ ଜଣେ ଆଦର୍ଶ ମହିଳା, ମାନେ କୋଟି କରି ଗୋଟିଏ, ଆଉ ନଣନ୍ଦଟି ତ ଖୁବ୍ ସରଳ। ତାହେଲେ ତୋର କଣ ଅସୁବିଧା ହେଲା ମା?
1: ଡାଡି, ଏଠି ସବୁ ଭଲ, ସମସ୍ତେ ଭଲ, ହେଲେ ମୋତେ ଜମାରୁ ଭଲ ଲାଗୁନି। ମୁଁ ଆଜି ତମ ସହିତ ଯିବାକୁ ଚାହେଁ ଡାଡି।
0: ତୁ ଏକା କାହିଁକି ଯିବୁ? ଜ୍ୱଇଁ ବି ତୋ ସହିତ ଆସନ୍ତୁ ନା। ଚିତ୍ରା ଆଉ ମୃଣାଳ ଆସିବେ, ତାଙ୍କ ସହ ଜ୍ୱଇଁଙ୍କର ଭଲ ଭାବେ ଆଳାପ ପରିଚୟ ହେଇଯିବ।
1: କଣ କହିଲ ଡାଡି, ଚିତ୍ରା ଆଉ ମୃଣାଳ ଆସିବେ? ଭଲ ହୁଅନ୍ତା, କିନ୍ତୁ ଶାଶୁ ମୋତେ ଛାଡ଼ିଲେ ତ ତାଙ୍କର ଇଚ୍ଛା, ମୁଁ ଆଉ କିଛି ଦିନ ଏଇଠି ତାଙ୍କ ପାଖେ ରହିବି।
0: କିନ୍ତୁ ତୁ ତ ଏଇଖିଣି କହୁଥିଲୁ ମୋ ସହିତ ଯିବୁ ବୋଲି।
1: ହଁ, ତମକୁ 2-3 ଦିନ ହେଲା ଦେଖିନଥିଲି ତ ସେଇଥିପାଇଁ ହଠାତ୍ ମନ ହେଲା, କିନ୍ତୁ ମୁଁ ତ ଏବେ ଆଉ ଝିଅ ନୁହେଁ ଡାଡି, ମୁଁ ଏଇଖିଣି ବୋହୁ।
0: ହଁ ହଁ ମା, ତୁ ତ ଖାଲି ଝିଅ ନୁହେଁ, ଆଦର୍ଶ ପରିବାରର ବୋହୁ। ମୁଁ ଆଶା କରୁଛି ତୋର ଚାଲିଚଳନ ଆଚାର ବ୍ୟବହାରରେ ତୁ ଏପରି ପ୍ରଭାବିତ କରିବୁ ଯେ ମୋ ଝିଅର ପ୍ରଶଂସା ଶୁଣି ଶୁଣି ମୋ ଛାତି ଗର୍ବରେ ଫୁଲି ଉଠିବ। ମୁଁ ଖାଲି ଏତିକି ଚାହେଁ ମା।
2: ଏ କଣ ସମୁଦି, କଣ ଫେରିଯିବାକୁ ବାହାରିଲେଣି?
0: ସତରେ ସମୁଦୁଣୀ, ଏଠୁ ଯିବାକୁ ମୋର ଟିକିଏ ବି ମନ ନାହିଁ। କଣ କରିବି, ସିଆଡ଼େ ମୋର ଅନେକ ଦାୟିତ୍ୱ, ନଗଲେ ନ ଚଳେ। ହଁ, ଦୁଷ୍ମନ୍ତ କୁଆଡ଼େ ଗଲେ?
2: ଏଇ ସେଇଠି ଠିଆ ହେଇଛି।
0: ବାବା ଦୁଷ୍ମନ୍ତ ଯାଉଛି, ଶିଖା ତୁମକୁ ଲାଗିଲା। ପିଲାଟି ଦିନରୁ ବହୁତ ଆଦରରେ ପଢ଼ି ଆସିଛି ତ, କିଛି ଭୁଲ କରିବ ସେ ଧରିବନି। ହଉ, ଯାଉଛି।

0: ଶିଖା, ତମେ ଶୋଇଛ, ଦେହ ଭଲ ନାହିଁ ନା କଣ?
1: ଛାଡ଼, ମୋ ହାତ ଛାଡ଼ କହୁଛି, ମୋ ଦେହ ଭଲ ହେଲା କି ଖରାପ ହେଲା ତମର ଜାଏଜ କେତେ? ତମେ ଭାବିଛ ତମର ଅଭିନୟରେ ମୁଁ ଭୁଲିଯିବି?
0: ଶିଖା,
1: ତମେ ଏମିତି ଚିତ୍କାର କଲି ଭାବୁଛ ମୁଁ ଡରିଯିବି ନା? ମୁଁ ପୁଣି ଥରେ କହିଦଉଛି, ସ୍ୱାମୀ ବୋଲି ତମ ପ୍ରତି ସ୍ନେହ ପ୍ରେମ ଭଲ ପାଇବା ମୋର କିଛି ନାହିଁ।
0: ତାହେଲେ ଏଠି ରହୁଛ କାହିଁକି? ଡାଡିଙ୍କ ସାଙ୍ଗରେ ସହରକୁ ଚାଲି ଯାଇପାରିଥାନ୍ତ।
1: ଯାଇଥାନ୍ତି, କିନ୍ତୁ ଏତେ ଶୀଘ୍ର ନୁହେଁ, ଯିବାର ସମୟ ଆସିନାହିଁ।
0: ଯଦି ଯାଅ ତାହେଲେ ମନେ ରଖ ଶିଖା, ଏ ଘରର ଦରଜା ତମ ଲାଗି ସବୁଦିନ ପାଇଁ ବନ୍ଦ ହେଇଯିବ। ବାକି ଜୀବନ ତୁମର ତିଳ ତିଳ ହୋଇ ଆତ୍ମଜଳରେ ଜଳି ଜଳି ନିଶେଷ ହେଇଯିବ। ଆଉ ଜାଣି ରଖ, ଭୁଲରେ ବି ମୁଁ ତୁମକୁ ଫେରି ଚାହିଁବିନି।
1: ତମେ ଗୋଟାଏ ହୃଦୟହୀନ।
0: ହଁ, ମୁଁ ଗୋଟାଏ ହୃଦୟହୀନ। ତୁମର ଗର୍ବ, ତୁମର ଅହଙ୍କାର, ତୁମର ଔଦ୍ଧତ୍ୟ ମୋତେ ଏଥିପାଇଁ ବାଧ୍ୟ କରିଛି। ବିଶ୍ୱାସ ଲାଗିନା, ଏଭଳି ଦେବତା ବାପର ତମେ ଝିଅ କେମିତି ହେଇପାରିଲ?
1: ମତାମତ ପାଇଁ ଧନ୍ୟବାଦ, ମୋତେ ଏଇ ମୁହୂର୍ତ୍ତରେ ଆମ ଘରେ ଛାଡ଼ି ଦେଇ ଆସ।
0: ତାହା କେବେ ହେଲେ ସମ୍ଭବ ନୁହେଁ।
1: ତାହେଲେ ମୁଁ ଆତ୍ମହତ୍ୟା କରିବି।
0: ହଁ କର, କେହି ଦୁଃଖ କରିବେନି, ଆଉ ସବୁଠୁ ଖୁସି ହେବି ମୁଁ। କାହିଁକି ଜାଣ, ତମେ ଗୋଟାଏ କାଳନାଗୁଣୀ, ତମର ବିଷାକ୍ତ ନିଶ୍ୱାସର ଜ୍ୱାଳା ମୁଁ ସହିପାରୁନି। ମୁଁ ତୁମକୁ ଘୃଣା କରେ, ଆନ୍ତରିକ ଘୃଣା କରେ।
1: ଆଇ ଆଲସୋ ହେଟ୍ ୟୁ, ହେଟ୍ ୟୁ। ଚାଲି ଯାଅ ଏଠୁ, ଏ ଘରୁ ଚାଲି ଯାଅ କହୁଛି।
0: ହଁ ହଁ, ମୁଁ ଚାଲି ଯିବି, ଏଇ ମୁହୂର୍ତ୍ତରେ ଚାଲି ଯିବି।
2: କିରେ, କୁଆଡେ ବାହାରିଲୁ?
0: ବୋଉ, ଅଫିସରୁ ଟେଲିଗ୍ରାମ ଆସିଛି, ମୋତେ ଯିବାକୁ ହେବ।
2: ତୁ ପରା କହୁଥିଲୁ ଆହୁରି 15 ଦିନ ଛୁଟି ଅଛି ବୋଲି।
0: ହଁ କହୁଥିଲି, କିନ୍ତୁ ସରକାରୀ କାମରେ ଆଉ ଛୁଟି କଣ?
2: ଶିକ୍ଷା ଜାଣେ?
0: ହଁ, ତାକୁ ମୁଁ କହିଛି।
2: ହଉ, ତୋର ଇଚ୍ଛା। ଆରେ ମଦନା, ମଦନା
3: ଯାଉଛି ମା। କଣ କି ମା?
2: ବାବୁଙ୍କ ସାଙ୍ଗରେ ଯା, ବସ୍ରେ ବସେଇ ଦେବୁ।
3: ମଲା ମୋର, ଇଏ କି କଥା ମା, ଏମିତି କଣ କିଏ ଯାଏ?
0: ମଦନା ଶୀଘ୍ର ଚାଲ, ଏ ଆଟେଷ୍ଟା ଧର, ବସ୍ ଟାଇମ ହେଇଗଲାଣି ପରା। ବୋଉ ଯାଉଛି, କାମ ସରିଲେ ମୁଁ ପୁଣି ଆସିବି ଯେ। ଆରେ ତୁ କାନ୍ଦୁଛୁ କାହିଁକି?
3: ମଲା, କି କଥା କହୁଛ ବାବୁ, କାନ୍ଦିବେନି, ଅନ୍ତ ଫାଡ଼ି ଜନ୍ମ ଦେଇଛନ୍ତି ଯେତେବେଳେ।
0: ଚାଲ ତୁ।
3: ହଉ ଚାଲ।
4: ଏ କଣ ନୂଆ ବୋ, ତମେ ଏମିତି ଚୁପଚାପ ହେଇ ବସିଛ କାହିଁକି? ଭାଇ ଚାଲିଗଲେ ବୋଲି ମନ ଖରାପ ହଉଛି ନା କଣ?
2: କାହିଁ ନା ତ,
4: ତମେ ଯେତେ ଲୁଚେଇଲେ ମୁଁ କଣ ଜାଣିପାରୁନି, ଭାଇ ପୁଣି ଆସିବେନି କି? ଆରେ ଏ ତ ମଦନା ଫେରି ଆସିଲାଣି। କିରେ ମଦନା, ଭାଇ ଗଲେ?
3: ହଁ ଗଲେ।
4: କିରେ ଏମିତି କଣ କହୁଛୁ?
3: କହିବିନି।

0: ବେଳେ ବାବୁ ଗଲାବେଳେ ଏତେ ହସ ଖୁସିରେ ଯାଆନ୍ତି, ଆଉ ଏଥର ଗଲେ ଯେ ମୁହଁରେ ପଦେ ବୋଲି କଥା ନାହିଁ, ମୁହଁଟି ଶୁଖି ଯାଇଥାଏ। କଣ ହେଇଛି କେ ଜାଣି ତାଙ୍କର।
1: କିରେ ବୋକା, ହବ ଆଉ କଣ, ଭାଇ ପରା ତାଙ୍କର ସବୁକିଛି ଏଇଠି ଛାଡ଼ି ଦେଇଗଲେ, ଆଉ ମନ ଖରାପ ହବନି।
2: ଦେବଜାନୀ ଭାରି ଦୁଷ୍ଟ ତୁମେ, ମୋ ପାଇଁ ସେ କାହିଁକି ମନ ଖରାପ କରିବେ।
1: କଣ ହେଲା? ଆଚ୍ଛା ନୁ ବାବୁ, ସତ କହିଲ, ଭାଇ ଚାଲିଗଲେ ତମକୁ ଖରାପ ଲାଗୁନି?
2: ନା, ଖରାପ କାହିଁକି ଲାଗିବ।
1: ତାହେଲେ ଚାଲ ଖାଇବ।
2: ନା, ଭୋକ ନାହିଁ।
1: କେମିତି ଭୋକ କରିବ, ଭାଇଙ୍କ ବିରହରେ ପରା।
2: ଏଇ ଦୁଷ୍ଟ, ସତ କହୁଛି, ସେମିତି ଥଟା କଲେ ନା ଆମ ଘରକୁ ଚାଲିଯିବେ।
1: ଦେଖନୁ ବାବୁ, ତମେ ଏ ଘର ଛାଡ଼ି ଆଉ ଯାଇପାରିବନି। ଥରେ ବନ୍ଧନରେ ବାନ୍ଧି ହୋଇଗଲେ ସେ ବନ୍ଧନ ଆଉ ଛିନ୍ନ ହୋଇପାରେ ନା। ମୁଁ ସୁନାନୁ ବାବୁ ପରା, ଚାଲ ତମେ କିଛି ଖାଇନା, କଣ୍ଡିଟା ଖାଇନେବ।
3: ଚିଠି ନିଅ, ଚିଠି।
0: ପିଅନ ବାବୁ ନମସ୍କାର, ଭଲ ଅଛଟି?
3: ହଁ ଭଲ ଅଛି, ତୁ କେମିତି ଅଛୁ?
0: ହଁ, ମୋ କଥା ଆଉ କଣ ପଚାରୁଛ ଯେ, ମୋର ଭଲ ଅଛି ନା ମନ୍ଦ ଅଛି? ଏ ଘରର ଭଲ ହେଲେ ମୋର ଭଲ, ଏ ଘରର ମନ୍ଦ ହେଲେ ମୋର ମନ୍ଦ। ପିଅନ ବାବୁ, କିଏ ଚିଠି ଦେଇଛି କି?
3: କିରେ, ଆଉ ଦବ କିଏ, ତମ ବାବୁ ଦେଇଛନ୍ତି, ଯା ଦେଇଦେବୁ।
0: ହଉ ହଉ ଦିଅ,
3: ଚିଠି ନିଅ, ଚିଠି।
0: ନୂଆବୁ ଗୋ, ଆଗ ଏ ନୂଆବୁ, ତମର ଚିଠି ଆସିଛି
2: ଦେ।
0: ନୂଆବୁ, ତମେ ଚିଠି ପଢୁଥା, ମୁଁ ଯାଉଛି, ମା ତେଣେ ଅନେଇ ବସିଥିବେ ପରା, ଯାଉଛି ଲୋ ମା।
4: ଆଲୋ ମା ଶିଖା, ପୁଅ ଚିଠି ଦେଇଛି, କଣ ଲେଖିଛି, ଭଲ ଅଛି ତ?
2: ହଁ ବୋ, ସେ ଚିଠି ଲେଖିଛନ୍ତି।
4: କାହା ପାଖକୁ?
2: ତମ ପାଖକୁ।
4: ଆଉ ତୋ ପାଖକୁ? ଓ ବୁଝିଲି, ସେ ଚିଠି ପଢ଼ିବା ମୋର ଦରକାର ନାହିଁ। ହେଲେ ମା, ତୁ ଜମେ ବ୍ୟସ୍ତ ହୁଅନା, ସବୁ ଠିକ ହେଇଯିବ।
2: ବୋ
4: ଦେଖ ମା, ମୋ ଜୀବନରେ ବହୁତ ଝଡ଼ଝଞ୍ଜା ମୁଁ ସହିଛି, ଦୁଷ୍ମନ୍ତ ଦେବଜାନୀ ଛୋଟ ଛୋଟ ହେଇଥିଲେ, ତୋ ଶ୍ୱଶୁର ଅସମୟରେ ଆଖି ପୁଜିଦେଲେ, ମୋ ଉପରେ ବିରାଟ ଦାୟିତ୍ୱ, ଜୀବନ ସହିତ ମୁଁ ଖୁବ୍ ଲଢ଼ିଛି, ହେଲେ କେବେ ହାରିଯାଇନି ମା। ହେଲେ ତୁ ଏ ସାମାନ୍ୟ କଥାରେ ବିଚଳିତ ହେଇ ପଡ଼ିଛୁ, ପାଠ ପଢ଼ିଛୁ, ଶିକ୍ଷିତା, ତୋତେ ମୁଁ କ'ଣ ବା ବୁଝେଇବି, ସମୟ ଏ ସବୁ କଥାର ସମାଧାନ କରିବ।
2: ବୋଉ
4: ହଁ ମା,
1: ନୂଆବୁ ତମ ବାପାଙ୍କ ଦେହ ବହୁତ ଖରାପ, ପୋଷ୍ଟ ଅଫିସକୁ ଟେଲିଫୋନ ଆସିଥିଲା, ତମକୁ ଯିବା ପାଇଁ କହିଛନ୍ତି।
4: ଆଉ କ'ଣ କହିଲେ, ଡ୍ୟାଡି ବର୍ତ୍ତମାନ କେମିତି ଅଛନ୍ତି?
1: ନା, ଅବସ୍ଥା ଭଲ ନୁହେଁ, ହାଇ ବ୍ଲଡ୍ ପ୍ରେସର, ତମକୁ ଶୀଘ୍ର ଯିବାକୁ ଖବର ଆସିଛି।
4: କ'ଣ ହେଲା ସମୁଦ୍ରଙ୍କର, କ'ଣ ହେଇଛି?
2: ବୋଉ, ଡ୍ୟାଡିଙ୍କ ଦେହ ଭୀଷଣ ଖରାପ, ମୋତେ ଦେଖିବାକୁ ଖୁବ୍ ବ୍ୟସ୍ତ ହେଉଛନ୍ତି, ମୁଁ ଯିବି।
4: ହଁ ମା, ତୁ ଆଉ ଡେରି କରନା, ଶୀଘ୍ର ଯା, ଏତେ ଦିନ ହେଇଗଲାଣି, ତୁ ବି ତ ତମ ଘରକୁ ଯାଇନୁ, ଗଲେ ତୋର ବି ଟିକେ ପରିବର୍ତ୍ତନ ହେଇଯିବ।
5: ଯା ହଉ, ତୁ ଆସିଗଲୁ ମା, ଏଣିକି ମୋର ଆଉ କିଛି ଭୟ ନାହିଁ, ତତେ 2 ମାସ ହେଲା ନ ଦେଖି ମୋ ମନ ଯା ହଉଥିଲା ମୁଁ ଜାଣେ। ହଉ ମା, ତୁ ଆଗ ଗଲୁ, ତୋ ଫ୍ରେଣ୍ଡସ୍ ମାନଙ୍କୁ ଟେଲିଫୋନରେ ଜଣେଇ ଦେ ତୁ ଆସିଛୁ ବୋଲି।
6: ଆପଣ ବ୍ୟସ୍ତ ହୁଅନ୍ତିନି ଡ୍ୟାଡି, ମୁଁ ଆସିବା କଥା ସେମାନେ ସମସ୍ତେ ଜାଣିଯିବେ ଯେ, ତା ଛଡ଼ା ଆପଣଙ୍କର ଦେହ ଭଲ ନାହିଁ, ଆପଣ ଅଯଥା ଡିଷ୍ଟର୍ବ ହେବାଟା ମୁଁ ମୋଟେ ପସନ୍ଦ କରେନି।
5: ଆରେ ମା, ତୁ ବୁଝିପାରିବୁନି, ଏକା ଏକା ଜୀବନ କଟେଇବାଟା କେତେ ଯେ ଯନ୍ତ୍ରଣାଦାୟକ, ତାହା କେବଳ ଅନୁଭବୀ ହିଁ ଜାଣେ। ତୁ ଏ ଘର ଛାଡ଼ି ଗଲା ପରେ ଏ ଘର ଯେମିତି ଶ୍ମଶାନ ହେଇଯାଇଛି, ମୁଁ ଚାହେଁ ତୁ ଆଗ ଭଳି ସେମିତି ଆନନ୍ଦ ଉଲ୍ଲାସରେ ଘରକୁ ପରିପୂର୍ଣ୍ଣ କରିଦେ ମା।
6: ଡାଡି, ପୁଣି ଆପଣ ବ୍ୟସ୍ତ ହେଉଛନ୍ତି, ସବୁ ହବ, ପ୍ରଥମେ ଆପଣଙ୍କ ଦେହ ଭଲ ହେଇଯାଉ, ତାପରେ ସବୁକିଛି।
5: କିନ୍ତୁ ମା, ତୋର ସତରେ ଏତେଟା ପରିବର୍ତ୍ତନ ହବ ବୋଲି ମୁଁ କଳ୍ପନା କରିନଥିଲି, ସତରେ ତୋ ଶାଶୁଙ୍କ ଭଳି ଆଦର୍ଶ ମହିଳା କୋଟିକରେ ଗୋଟିଏ ମିଳିବା ସମ୍ଭବ ନୁହେଁ।
6: ହଁ ଡାଡି।

0: କେବଳ ତାଙ୍କରି ପାଇଁ ମୋର ଏ ପରିବର୍ତ୍ତନ। କେତେ ଭଲ ପାଆନ୍ତି ମୋତେ, ସେ ତ ମୋର ଶାଶୁ ନୁହନ୍ତି, ମୁଁ ଭାବୁଛି ସେ ମୋର ବୋଉ। ଆଉ ଦେବଯାନୀ, ସେ ତ ନଣନ୍ଦ ନୁହନ୍ତି, ସେ ଯେମିତି ମୋର ଭଉଣୀ।
1: ଅପା, ତୁ କ'ଣ ଖାଲି ତୋ ଶାଶୁଘର କଥା ଭାବି ଚାଲିଛୁ? ସେ ଟେବୁଲ ଉପରେ ପରା ତୋର ଖାଇବା ବଢ଼ା ହେଇଛି, ଚାଲ ଖାଇବୁ ଚାଲ।
2: କିଛି ଖାଇଲୁନି ଯେ ମା?
1: ଆଜି ପରା ଗୁରୁବାର, ଅପା ତା ଶାଶୁର ଆଦର୍ଶ ବୋହୁ କି ନା, ସେଇଥିପାଇଁ ଖାଉନି। ବୁଝିଲା ଡାଡି, ମୁଁ କୌଣସି ଗୁରୁବାର ଫୁରବାର ମାନେନି। ମୃଣାଳ ରାଗିବେ, କହିବେ ଏସବୁ ନ ଖାଇଲେ ଶରୀର ପାଇଁ କ୍ଷତି, ଡାକ୍ତର ତ।
0: ଯାହା ହେଉ, ଚିତ୍ରା ମୋର ବହୁତ କଥା କହି ଶିଖିଲାଣି, ଦିଲ୍ଲୀରେ ରହି ତାର ସ୍ମାର୍ଟନେସ୍ ବଢ଼ିଯାଇଛି।
1: ନହେବ କେମିତି କହିଲୁ ଅପା, ପ୍ରତିଦିନ କ୍ଲବ, ପିକନିକ, ପାର୍ଟି, ସୋସିଆଲ ଫଙ୍କସନ୍ସ ଆଟେଣ୍ଡ କରି କରି ବହୁତ କଥା ମୁଁ କହିବାକୁ ବାଧ୍ୟ ହେଉଛି। ଆରେ ହଁ, ତୋ ସାଙ୍ଗେ ଗପୁଛି କ'ଣ, ଗୋଟେ ବଡ଼ କଥା କହିବାକୁ ଭୁଲି ଯାଇଛି। ତୋର ସେ ସାଙ୍ଗ ସୁଚରିତା ମ, ଏବେ ଏଇଠି ରହୁଛି ତା ସ୍ୱାମୀ ସାଙ୍ଗେ। ଦିନେ ମାର୍କେଟରେ ଦେଖିଥିଲି ତ, ତତେ ବାରମ୍ବାର କହିଛି ତା ଘରକୁ ଯିବୁ, ସେ କଲେଜ ରୋଡ଼ରେ ରହୁଛି, ଘର ନମ୍ବର 297।
0: ସତରେ ଶିଖା, ତୁ ମୋ ଘରକୁ ଆସିବୁ ଏ ବିଶ୍ୱାସ ମୋ ନଥିଲା।
3: ହେଇ ତ ମୁଁ ଆସିଛି, କ'ଣ ବିଶ୍ୱାସ ହଉନି?
0: ରାଜରାଣୀ ହେଇ ଏ ଦିନ ଦରିଦ୍ର କୁଟୀରକୁ
3: ଫେର ଫାଜିଲାମି।
0: ଆଉ ତୋ ମିଷ୍ଟରଙ୍କ ଖବର କ'ଣ, ଘରେ ନାହାନ୍ତି?
4: ନା, ଅଫିସରୁ ଫେରୁ ଫେରୁ ଡେରି ହବ, ସବୁବେଳେ ମୁଁ ତୋ କଥା ତାଙ୍କୁ କହେ।
0: ସତରେ ମୋର ବିଶ୍ୱାସ ନଥିଲା ତତେ ପୁଣି ଥରେ ଦେଖିବି ବୋଲି।
4: ଦେଖ, ତୁ ଯେ ଆସିଲୁ ସିଏ ମୋ ପାଇଁ ଯଥେଷ୍ଟ, ଆଜି ମୋର ବଡ଼ ଭାଗ୍ୟ।
3: ଫେର ଦୁଷ୍ଟ ହିଁ ବାହାରିଲା। ହଇଲୋ, ତୁ କ'ଣ ଜାଣିନୁ ମୁଁ ତତେ କେତେ ଭଲ ପାଏ? ହଁ, ଚାଲୁ ଚାଲୁ ତୋ ଘର ଭିତରେ ବୁଲେଇ ଆଣିବୁ।
4: କ'ଣ ଦେଖୁଛୁ?
0: ଏଇ ଫଟୋଟା ବୋଧ ହୁଏ ତୁ ମିଷ୍ଟରଙ୍କର।
4: ହଁ,
0: ପ୍ରକୃତରେ ତୋ ଘରଦ୍ୱାର ବୁଲି ଦେଖିଲା ପରେ ତୋ ସଂସାର କେଡ଼େ ସୁଖୀ ମୁଁ ଭଲ ଭାବରେ ଅନୁଭବ କରିପାରୁଛି। ସତ କହିଲୁ, ତୋ ମିଷ୍ଟର ତତେ ଖୁବ୍ ଭଲ ପାଆନ୍ତି ନା?
4: ସତ କହୁଥିଲ ଶିଖା, ସେ ମୋତେ ଏତେ ଭଲ ପାଆନ୍ତି ଯେ ମୋର କହିବାକୁ ଭାଷା ନାହିଁ। ମୁଁ ଭାବେ ସ୍ୱାମୀଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବା ସ୍ତ୍ରୀ ଜୀବନର ସର୍ବସ୍ୱ, ଆଉ ଦାମ୍ପତ୍ୟ ଜୀବନର ସାର୍ଥକତା। ଆରେ, ମୁଁ କ'ଣ କେବଳ ମୋ କଥା କହୁଛି, ତୋ କଥା ମୋତେ କିଛି କହ ନା। ତୋ ମିଷ୍ଟର କେମିତି? ଏ ଶିଖା, କ'ଣ ଭାବୁଛୁ?
0: ନା, ଡାଡ଼ିଙ୍କ ଦେହ ଭଲ ନାହିଁ ତ, ସେ ମୋତେ ଖୋଜୁଥିବେ, ପରେ ଆସିବି, ଆସିଲେ ତ ମିଷ୍ଟରଙ୍କ ସହିତ କଥାବାର୍ତ୍ତା ହେବି।

0: ଆଉ ସଞ୍ଜୟ ବାବୁ କଣ କରୁଛନ୍ତି ବର୍ତ୍ତମାନ?
1: କରିବି ଆଉ କଣ, ଅଧମ ଉଦାହରଣ ପନ୍ଥା
0: ମାନେ
1: ଓକିଲାତି।
0: ଆଉ ପ୍ରଫେସନ କେମିତି ଚାଲିଛି?
1: ବୁଝିଲେ ଶିକ୍ଷା ଦେବୀ, କଲେଜରେ ପଢୁଥିବା ବେଳେ ଆପଣଙ୍କ ପୁରୁଷ ବନ୍ଧୁ ବୋଲି ମୁଁ ଜଣେ ନା କଣ କହୁଛନ୍ତି, କିନ୍ତୁ ସବୁଠୁ ଦୁଃଖର କଥା ଆପଣଙ୍କ ବାହାଘର ହେଲା, ଆଇଏଏସ୍ ବର ପାଇଲେ, ଅଥଚ ଏ ଅଧମ କିଛି ଜାଣିପାରିଲା।
0: ହଉ ହେଲା, ଏବେ ଆସିଛନ୍ତି ଯେତେବେଳେ ମୁହଁ ମିଠା କରିଦିଅନ୍ତୁ ନା।
1: ବୁଝିଲେ ଶିକ୍ଷା ଦେବୀ, ଯେତେ ଖାଇଲେ ବି ଏ ଖାଇବା ଜିନିଷ ଗୁଡ଼ାକ ଦେଖିଲେ ମୁଁ ମୋଟେ ଲୋଭ ସମ୍ଭାଳି ପାରେନି। ତା ଛଡ଼ା ଏଇଭଳି ଖାଦ୍ୟ ମିଳିବା ତ ସହଜ ନୁହେଁ ନା।
0: ଯା ହଉ ସଞ୍ଜୟ ବାବୁ, ଆପଣଙ୍କ ମୋଟେ ପରିବର୍ତ୍ତନ ହେଇନି, ଆପଣ ସେଇ କଲେଜର ଦୁର୍ଦ୍ଦାନ୍ତ ହିରୋ ଛାତ୍ର ନେତା ଠିକ ସେଇଭଳି ଅଛନ୍ତି।
1: ବୁଝିଲେ ଶିକ୍ଷା ଦେବୀ, ଆପଣ ହେଉଛନ୍ତି ଆଇଏଏସ୍ଙ୍କ ଗୃହିଣୀ, ତୁଳି ତଳ୍ପରେ ଶୋଇ ସ୍ୱପ୍ନ ଦେଖୁଛନ୍ତି, ଆଉ ଆମେ ହେଲୁ ସାଧାରଣ ମଣିଷ, ବଞ୍ଚିବା ପାଇଁ ସଂଘର୍ଷ କରିବା ଆମର ଧର୍ମ, ଆମେ ଏମିତି ରହିବାକୁ ବାଧ୍ୟ।
0: ଆଉ ସଞ୍ଜୟ ବାବୁ ବିବାହ କଲେଣି? ଆପଣଙ୍କ ମିସେସ୍ କୋଉଠି?
1: ଗାଁରେ ରହୁଛି, ଆଉ ପ୍ରତି ଶନିବାର ମୁଁ ଯିବା ଆସିବା କରୁଛି।
0: ଦେଖନ୍ତୁ ସଞ୍ଜୟ ବାବୁ, ଆଜି ପରା ଶନିବାର, ଆପଣଙ୍କ ଘରକୁ ଯିବେନି, ଆପଣଙ୍କ ସ୍ତ୍ରୀ ଚାହିଁ ବସିଥିବେ।
1: ଆପଣଙ୍କୁ ଅନେକ ଦିନ ପରେ ଦେଖିଲି, ସେଥିପାଇଁ ଆଜି ଆଉ ଯିବିନି ବୋଲି ଭାବିଲି, ଗୋଟାଏ ବଢ଼ିଆ ପିକ୍ଚର ପଡ଼ିଛି, ଚାଲନ୍ତୁ ନା ଦେଖି ଆସିବା।
0: ନା ମୋର ଇଚ୍ଛା ନାହିଁ।
1: କିନ୍ତୁ ଶିଖା ଦେବୀ, କିଛି ମନେ କରିବେନି, ଆପଣଙ୍କ ମୁହଁ ଦେଖି ମନେ ହେଉଛି ଆପଣ ସୁଖୀ ନୁହନ୍ତି।
0: ଜ୍ୟୋତିଷ ଭଳି ଆପଣ କଥା କହୁଛନ୍ତି, ଆପଣ କେମିତି ଜାଣିଲେ ମୁଁ ସୁଖୀ ନୁହେଁ ବୋଲି?
1: ନା ମାନେ ମାନେ କଥା କ'ଣ କି, ଆପଣ କେତେ ହାସ୍ୟମୟ।

0: ଏଇ ଲାସ୍ୟମୟୀ କେତେ ସ୍ମାର୍ଟ, କିନ୍ତୁ ଆପଣଙ୍କୁ ଦେଖିଲେ ଜଣାପଡୁଛି ଯେମିତି ଗୋଟାଏ କିଛି ଆପଣଙ୍କ ମନରେ ଅବଶୋଷ ରହିଯାଇଛି।
1: ଆରେ ନା ନା ସଞ୍ଜୟ ବାବୁ, ମୁଁ ବହୁତ ସୁଖୀ। ମୋ ଶାଶୁ ମୋ ସ୍ୱାମୀ ମୋତେ ମୁହୂର୍ତ୍ତେ ପାଇଁ ବି ଛାଡ଼ିବାକୁ ନାରାଜ। ଏଇ ଆସୁ ଆସୁ ପରା ଦୁଇଥର ଫୋନ କରିସାରିଲେଣି। ମୁଁ କାଲି ଚାଲି ଯାଉଛି।
0: ଏ କାଲି ଚାଲିଯିବେ? ଆମର ଭୋଜିଟା?
1: ଭୋଜି ନିଶ୍ଚୟ ମିଳିବ। ଆରଥରକୁ ଆସିଲେ ଆମେ ଦୁହେଁ ମିଶି ଆପଣଙ୍କୁ ଆପ୍ୟାୟତ କରିବୁ, ହେଲା ତ? ଆରେ ହଁ ସଞ୍ଜୟ ବାବୁ, ମୋର ଅନେକ କାମ ଅଛି।
0: ହଁ ହଁ ବୁଝିପାରୁଛି ଯେ, ହେଲେ କଥା କ'ଣ କି, ଆପଣ ଆଉ କେତେ ଦିନ ଏ ସହରରେ ରହିଥିଲେ ସହରଟା ଆହୁରି ପ୍ରାଣବନ୍ତ ହୋଇଯାଆନ୍ତା। ହଉ ମୁଁ ଉଠୁଛି ତାହେଲେ, ଆଉ ଥରେ ଆସିଲେ କିନ୍ତୁ ନିଶ୍ଚୟ ଖବର ଦେବେ।
2: ଅପା, ତୁ ତ ଏଠି ଏତେ ଦିନ ରହିଲୁଣି, କାଇଁ ଦୁଷ୍ମନ୍ତ ଭାଇ ତ କେବେ ତୋ ପାଖକୁ ଚିଠି ଲେଖୁନାହାନ୍ତି କି ଟେଲିଫୋନ୍ କରୁନାହାନ୍ତି? କିନ୍ତୁ ମୃଣାଳ, ତୁ ତ ଦେଖୁଛୁ ସବୁଦିନେ ଥରେ ଲେଖାଏଁ ଟେଲିଫୋନ୍ ନ କରି ସେ ରହିପାରୁନାହାନ୍ତି। ଆଜି ସକାଳେ ଟେଲିଫୋନ୍ରେ ତାଙ୍କୁ କହିଦେଲି ତମେ ଶୀଘ୍ର ଆସ। ହଁ, ତୋ ଆସିବା କଥା ବି କହିଦେଇଛି।
3: ତୋ ଭାଇଙ୍କର ସବୁବେଳେ ଟୁର୍ ପଡ଼ୁଛି, ହେଡ଼କ୍ୱାର୍ଟର୍ରେ ଆଦୌ ରହୁନାହାନ୍ତି, ଗାଁରେ ଶାଶୁ ଏକୁଟିଆ। ତାଙ୍କୁ ଛାଡ଼ିଯିବି କେମିତି କହିଲୁ? ଆଶ୍ଚର୍ଯ୍ୟ, ତତେ କେମିତି ଯେ ଦୁଷ୍ମନ୍ତ ଭାଇ ଛାଡ଼ି ରହିପାରୁଛନ୍ତି। ମୃଣାଳ କିନ୍ତୁ ରହିପାରିବେନି, କହିବେ ନହେଲେ ନାହିଁ ସେ ଚାକିରି। କିନ୍ତୁ ଚିତ୍ରା, ତମକୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ମୁଁ ରହିପାରିବିନି। ସତେ ଲୋପା, ଏତେ ଭଲ କିଏ କାହାକୁ ପାଆନ୍ତି ମୁଁ ବିଶ୍ୱାସ କରିପାରୁନି।
1: ତ ଦୁଷ୍ମନ୍ତ ଭାଇ ବି ଠିକ୍ ସେମିତି, ଏଇ ତ ଆଠ ଦିନ ତଳେ ଆସିଥିଲେ, ପ୍ରତିଦିନ ଗାଁକୁ ଚିଠି ଲେଖିବେ, କହିବେ ତମେ ଚିଠି ଲେଖିଲେ ତମକୁ ଦେଖିଲା ଭଳି ମନେ ହେଉଛି।
2: ସତେ ନା କ'ଣ? ତାହେଲେ ଆମେ ଦୁଇ ଜଣ ଯାକ ଖୁବ୍ ଭାଗ୍ୟବତୀ ନା ଲୋପା?
4: ମା, ତୁ କ'ଣ ତୋ ଶାଶୁଘର ଗାଁକୁ ଯିବାକୁ ଚାହୁଁଛୁ? କେତେ ଦିନ ହେଲା ବା ଆସିଲୁ। ଏଇ ତ କାଲି ମୃଣାଳ ଆସିବେ, ଚିତ୍ରାକୁ ନେଇଯିବେ, ମୁଁ କେମିତି ରହିବି କହିଲୁ? ତୁ ଆଉ କେତେ ଦିନ ରହିଯା ମା।
1: ଡାଡି, ଗାଁରେ ଶାଶୁ ଏକା, ତାଙ୍କୁ ଏକୁଟିଆ ଛାଡ଼ି ଏଠି ରହିବା କ'ଣ ଉଚିତ ହେବ ଡାଡି?
2: ନା ଅପା, କାଲି ଛାଡ଼ି ପରଦିନ ମୃଣାଳ ଆସିବେ, ଆଉ ତୁ କହୁଛୁ କାଲି ଚାଲିଯିବୁ, ତା କେମିତି ହେବ?
4: ତୁ ଏମିତି ମଫସଲ ଗାଁ ସହିତ ନିଜକୁ ଆଡ଼ଜଷ୍ଟ କରିବୁ ଏ ବିଶ୍ୱାସ ମୋର ନଥିଲା ମା। ତୋ ସମ୍ପର୍କରେ ତୋ ଶାଶୁଙ୍କ ପ୍ରଶଂସା ଶୁଣିଲେ ମୋ ଛାତି ଗର୍ବରେ ଫୁଲି ଉଠୁଛି ମା। ଯା, ତତେ ବାଧା ଦେବାଟା ଉଚିତ ହେବନି।
5: ମା, ଏଣିକି ଆସିଲୁ, ଏଇଟା ନେ ପିନ୍ଧ।
1: ଏଇଟା ମୋର କ'ଣ ହେବ ବୋଉ, ବରଂ ଏହାରଟା ଦେବଜାନୀ ପିନ୍ଧନ୍ତୁ।
5: ନାଇଁ ମା, ଏଇଟା ଏ ବଂଶର ସ୍ମୃତି, ଯିଏ ଘରକୁ ବୋହ ହେଇ ଆସିବ ଏ ହାରଟା କେବଳ ସେ ହିଁ ପିନ୍ଧିବ, ତୁ ମନା କରନା ମା। ଆ, ତତେ ମୁଁ ପିନ୍ଧିଦେବି। ବା, ମାକୁ ଏଇଟା ବେଶ ମାନୁଛି।
1: ବୋଉ, ପିଲାଦିନୁ ମୋର ବୋଉ ନାହିଁ, କିନ୍ତୁ ଏବେ ଜାଣୁଛି ଆପଣଙ୍କ ସବୁ ସ୍ନେହ ମୋ ପାଇଁ ଯେମିତି ସଞ୍ଚିତ ହୋଇ ରହିଥିଲା।
5: ବୁଝିଲୁ ମା, ଏ ଦୁନିଆରେ ବଞ୍ଚିବା ପାଇଁ ମୁଁ ଅନେକ ସଂଘର୍ଷ କରିଛି, କଷ୍ଟ କରିଛି। ରାଧା ମାଧବଙ୍କୁ ଡାକୁଥିଲି, ମୋତେ ମନ ଲାଖି ବୋହୁଟିଏ ଦିଅ, ତାଙ୍କର ଅପାର କରୁଣାରେ ମୁଁ ତତେ ପାଇଛି, ସେତିକି ମୋ ପାଇଁ ଯଥେଷ୍ଟ। ତୁ ସହରରେ ବଢ଼ିଛୁ, ପାଠ ପଢ଼ିଛୁ, ତୁ ବୋହୁ ପଣିଆକୁ ଗାଁରେ ସମସ୍ତେ ଧନ୍ୟ ଧନ୍ୟ କରୁଛନ୍ତି, ତୁ ବୁଝିପାରିବୁନି ମା, ମୁଁ କେତେ ଯେ ଖୁସି। ହେଲେ ହେଲେ ସେ ଟୋକାଟା ମୋ ନାକ ନିଶ ତଳେ ପକେଇଦେଲା।
1: ଆପଣ ମିଛରେ ବ୍ୟସ୍ତ ହେଉଛନ୍ତି ବୋଉ, ନୂଆ କଲେକ୍ଟର ଦାୟିତ୍ୱ ନେଇଛନ୍ତି ତ, ନିଶ୍ଚୟ କାର୍ଯ୍ୟବ୍ୟସ୍ତ ଥିବେ।
5: କ'ଣ କହିଲୁ, କେବଳ ଚାକିରି ଛଡ଼ା ତାର କ'ଣ ଆଉ କିଛି କର୍ତ୍ତବ୍ୟ ନାହିଁ? ମୋ ପ୍ରତି, ତୋ ପ୍ରତି, ତା ଚାକିରି ତା ପାଇଁ ଏତେ ବଡ଼ ଯେ ଚିଠି ଖଣ୍ଡିଏ ଲେଖିବ ନାହିଁ। ଏ କାମ କ'ଣ ଆମକୁ ସ୍ୱର୍ଗକୁ ନେବ? ଏଥିରେ ଆସୁ, ଆସିଲେ ତା ସାଙ୍ଗେ ତତେ ନିଶ୍ଚୟ ପଠେଇଦେବି।
1: ନା ବୋଉ, ତମକୁ ଛାଡ଼ି ମୁଁ କୁଆଡ଼େ ଯିବିନି।
5: ସେ କି କଥା କହୁଛୁ ମା, ସ୍ୱାମୀର ସ୍ତ୍ରୀ ହେଉଛି ସହଧର୍ମିଣୀ, ମୁଁ ଆଉ କାହା କଥା ଶୁଣିବିନି। ଏଥର ମେଲଣକୁ ଆସୁ, ତାପରେ ଦେଖିବୁ ମୁଁ କ'ଣ କରିବି, ଆଉ ତ ଦୁଇ ଦିନ ରହିଲା।
6: ବୋଉ, ଭାଇ ଯେଉଁଠି କଲେକ୍ଟର ନାହାନ୍ତି, ବସନ୍ତ ଭାଇଙ୍କ ସେଇଠି ବଦଳି ହେଇଯାଇଛି, ସେ ଗାଁକୁ ଆସିଛନ୍ତି। ଭାଇ କ'ଣ ଖବର ଦେଇଛନ୍ତି ତତେ କହିବାକୁ ସେ ଆସିଛନ୍ତି।
5: ସତେ?

0: କୁଆଡେ ଗଲା ବସନ୍ତ? ସେ ଦାଣ୍ଡ ଘରେ ଠିଆ ହେଇଛନ୍ତି। ଡାକ ଡାକ ଭିତରକୁ ଡାକ।
1: ନମସ୍କାର ବଡ଼ମା।
0: ବୁଢ଼ାଟିଏ ହେଇଥିବ ବାପ, କେତେବେଳେ ଆସିଲୁ?
1: 2 ଘଣ୍ଟା ହେଲା। ଏ ସୁଟକେସ୍ଟା ନିଅ, ଦୁଷ୍ମନ୍ତ ପଠେଇଛି। କାଲି ତା କୋଠିକି ଯାଇଥିଲି, ପଚାରିଲି କିରେ ମେଲଣକୁ ଗାଁକୁ ଯିବୁନି, ସେ ମନା କଲା, କହିଲା ଛୁଟି ନାହିଁ, କ'ଣ ଭାରି ଜରୁରୀ କାମ ଅଛି।
0: ସିଏ ତାହେଲେ ଆସୁନି?
1: ନା।
0: ତୁ କେବେ ସେଠିକି ବଦଳ ହେଇଗଲୁ କି ବସନ୍ତ?
1: ମାସ ହେଲାଣି ବଡ଼ମା।
0: ତା ସାଙ୍ଗେ ତୋର ଦେଖା ହୁଏ?
1: ମଝିରେ ମଝିରେ ମୁଁ ତାର ବଙ୍ଗଳାକୁ ଯାଏ, ହେଲେ କ'ଣ ତାର ଦେଖା ମିଳେ? ସେ ପରା କୋରାପୁଟରେ କଲେକ୍ଟର, ଆମେ ସିନା ଗାଁ ଦାଣ୍ଡରେ ସାଥି ହୋଇ ବୁଲୁଥିଲୁ, ଏବେ ସେ ଆମ ବଡ଼ ହାକିମ। କାଲି ବାଧ୍ୟ ହୋଇ ଯାଇଥିଲି, ମୋତେ କହିଲା ରହ ଖାଇକି ଯିବୁ। କ'ଣ କହିବି ବଡ଼ମା, ଏତେ ଜିନିଷ ରନ୍ଧା ହୋଇଥିଲା ଯେ ମୋ ଆଖି ଖସି ହୋଇଗଲା, ସବୁ ଖାଲି ପର ଖାଇ ଯାଉଛନ୍ତି।
0: ତା ଦେହ କେମିତି ଅଛି? ସେ ଭଲ ଅଛି ତ?
1: ଭଲ କଥା ଆଉ ପଚାରୁଛ, ଖୁବ୍ ଭଲରେ ଅଛି ସେ।
0: ମାନେ
1: ବଡ଼ମା, ଦୁଷ୍ମନ୍ତ ଯାହା ବାହାଘରକୁ ଆସିଥିଲା, ତାପରଠୁ ତ ସେ ତ ଆଉ ଗାଁକୁ ଆସିନି।
0: ନ ଆସିଲେ ଯେ କ'ଣ ହେଲା?
1: କଥା କ'ଣ କି, ମୁଁ କ'ଣ ତାକୁ ଜାଣିନି, ପିଲାଦିନୁ ଆମେ ଦୁହେଁ କେତେ ସାଙ୍ଗ, ଏକାଠି ଖେଳିଛୁ ବୁଲିଛୁ, ହେଲେ କଥା କ'ଣ କି ବଡ଼ମା, ଲୋକଙ୍କ ମୁହଁରେ ତ ଆଉ ବାଡ଼ବତା ନାହିଁ, ଯାହା ଶୁଣିଛି।
0: କ'ଣ ଶୁଣିଛୁ କହୁନି, କ'ଣ ଶୁଣିଛୁ?
1: ବଡ଼ମା, ଦୁଷ୍ମନ୍ତ ତା ଅଫିସରେ ଗୋଟେ ଝିଅକୁ ଷ୍ଟେନୋ ରଖିଛି। ଅଫିସରେ କୋଠିରେ ଟୁର୍ରେ ଗଲେ ସବୁବେଳେ ସେ ତା ସାଙ୍ଗରେ ଥାଏ।
0: କ'ଣ କହିଲି ତୁ, ମୋରି ଘରେ ବସି ମୋ ପୁଅ ନାଁରେ ଅପପ୍ରଚାର କରୁଛୁ, ତୋର ଏଡ଼େ ସାହସ ହେଲା କେମିତି?
1: ବଡ଼ମା, ତମେ ମିଛରେ ମୋ ଉପରେ ରାଗୁଛ, ଏକଥା କ'ଣ ମୁଁ କହୁଛି, ସେଠି ଲୋକମାନେ ଆହୁରି ଅନେକ କଥା କହୁଛନ୍ତି, ମୋ ଦେହ ସଇଲାନି ବୋଲି କହୁଛି, ଯେତେ ହେଲେ ସେ ମୋର ସାଙ୍ଗ। ଏ ଜିନିଷ ଏଠି ରହିଲା ବଡ଼ମା, ମୁଁ ଯାଉଛି।
0: ସେଟା କ'ଣ ହୁଏ, ମୋ ଶତ୍ରୁ ଜିନିଷ ପଠେଇଛି, ଦରକାର ନାହିଁ, କିଛି ମୋ ଦରକାର ନାହିଁ। ଆଲୋମା ଶିଖା ଶିଖା
2: ବୋଉ, ନୂଆ ବୋଉ ଭାଇଙ୍କ ଫଟୋ ପାଖରେ ବସି କାନ୍ଦୁଛନ୍ତି।
0: କ'ଣ ହେଲା, ସେ କାନ୍ଦୁଛି?
2: ହଁ, ତୁ ଚାଲିଲୁ ବୋଉ, ସେ ଘରକୁ ଚାଲ।
0: ମା, ତୁ କାନ୍ଦୁଛୁ, ଏ ଛୋଟ ଲୋକ ଗୁଡ଼ାଙ୍କ କଥାରେ କାନ ଦେଲେ ଘର ଭାଙ୍ଗିଯିବ, ତୁ ଜାଣିନୁ ମା, ସେମାନେ ଆମକୁ ଈର୍ଷା କରୁଛନ୍ତି, ଆଜି ମୋ ପୁଅ ବଡ଼ ଲୋକ ହେଇଛି ବୋଲି ଏମାନେ ମୋ ଘରେ ପାଦ ପକାଉଛନ୍ତି। ତୁ ଶ୍ୱଶୁର ଯୋଉଦିନ ମରିଗଲେ କାହିଁ କେହି ତ ସେଦିନ ଆସି ଭଲ ମନ୍ଦ ପଚାରି ନଥିଲେ।
2: ମୁଁ ଆମ ଘରକୁ ଚାଲିଯିବି ବୋଉ, ମୁଁ ଚାଲିଗଲେ ହୁଏତ ସେ ଏ ଗାଁକୁ ଆସିବେ, ଯେଉଁଥିରେ ତାଙ୍କର ସୁଖ ସେ କଥା କରନ୍ତୁ ବୋଉ।
0: ଆଲୋ ମା, ତୁ ମୋତେ ଏକୁଟିଆ ଛାଡ଼ି ଚାଲିଯିବୁ, ମୁଁ କ'ଣ ତୋର କେହି ନୁହେଁ, ଏଇ ରାଧା ମା ତୁମ ନାଁରେ ଶପଥ କରି କହୁଛି, ତତେ କେବେବି ମୁଁ ଝିଅ ଛଡ଼ା ଅନ୍ୟ ଆଖି ଦେଖିନି, ସତ କହୁଛି। ତୁ ଚାଲିଗଲେ ମୁଁ ତତେ ଝୁରି ଝୁରି ମରିଯିବି। ମୁଁ ତ ବୁଝିପାରୁନି କାହିଁ, ଦିନେ ତ ତୁ ତାକୁ ତତେ ସେ ଚିଠି ଲେଖିବାରେ ଦେଖିଲିନି, ତୁ ମୋତେ କିଛି ଲୁଚାଲିଲ ମା, ସବୁ କଥା ଖୋଲି କହ।
2: ବୋଉ, କଲେଜରେ ପଢୁଥିବା ବେଳେ ମୁଁ ତାକୁ ଅପମାନିତ କରିଥିଲି, ଆଉ ତାର ପ୍ରତିଶୋଧ ନେବା ପାଇଁ ସେ ମୋତେ ବିବାହ କଲେ। ଚଉଠି ରାତିରେ ଯେତେବେଳେ ଜାଣିଲି ଯେ ଅତୀତର ଦୁର୍ଘଟଣାର ନାୟକ ଦୁଷ୍ମନ୍ତ ମୋର ସ୍ୱାମୀ, ଅସହ୍ୟ କ୍ରୋଧରେ ମୁଁ ଫାଟି ପଡ଼ିଲି, ଆଉ ବାସର ଘରୁ ତାଙ୍କୁ ବାହାର କରିଦେଲି। ତାପରେ ଉଭୟ ଉଭୟଙ୍କୁ ଏଡ଼େଇ ଚାଲିଲି, ମନେ ମନେ ଠିକ କଲି ଆମ ଘରକୁ ଚାଲିଯିବି। ଏକଥା ବାପାଙ୍କୁ କହିପାରିଲିନି, ବାପାଙ୍କ ସହିତ ଚାଲିଯିବାକୁ ଚାହିଁଥିଲି, ହେଲେ ମୋ ସାନ ଭଉଣୀ ଚିତ୍ରାର ସୁଖମୟ ଦାମ୍ପତ୍ୟ ଜୀବନ କଥା ବାପାଙ୍କଠୁ ଶୁଣି ମୋତେ ଅସହ୍ୟ ଲାଗିଲା। ବୋଉ, ତାଙ୍କର କିଛି ଦୋଷ ନାହିଁ ବୋଉ, ସବୁ ଦୋଷ ମୋର, ମୁଁ ତାଙ୍କୁ ଅପମାନିତ କରିଛି। ଆମ ଘରକୁ ଯାଇ ଦେଖିଲି ଚିତ୍ରା ଆଉ ମୋର ଅନ୍ୟ ବାନ୍ଧବୀମାନେ ସମସ୍ତେ ସୁଖୀ, କେବଳ ମୋ ଛଡ଼ା, ସେଇଥିପାଇଁ ସେଠୁ ବି ଚାଲି ଆସିଲି ବୋଉ।

0: ତୁ ଏକଥା ଆଜି ଯାଏ ମତେ କାହିଁକି କହିନୁ ମା? ମୁଁ କଣ ତୋର କେହି ନୁହେଁ?
1: ସେ କଥା କୁହନି ବୋଉ, ପିଲାଦିନଠୁ ମା ସ୍ନେହ କଣ ମୁଁ ଜାଣେ ନା, ସବୁ ମୁଁ ତୁମଠୁ ପାଇଛି। ତୁମରି ସଂସ୍ପର୍ଶରେ ଆସି ମୁଁ ହୃଦୟଙ୍ଗମ କଲି ଯେ ବିବାହିତ ଜୀବନରେ ସ୍ୱାମୀ ହିଁ ସବୁକିଛି। ଆଉ ସେଇଥିପାଇଁ ସେଇଥିପାଇଁ ତାକୁ ମୁଁ ପ୍ରତୀକ୍ଷା କଲି। ଅନୁତାପର ଲୁହ ଢାଳି ତାଙ୍କୁ କ୍ଷମା ମାଗିବି ବୋଉ। ମୁଁ ଭଲ ଭାବରେ ଜାଣେ ତାଙ୍କର ମୋଠି କିଛି ଆକର୍ଷଣ ନାହିଁ। ମୁଁ ଏ ଘର ଛାଡି ଚାଲିଯିବି ବୋଉ।
0: ତୁ ଆଜି ମତେ ଏତେ ବଡ କଥା କହିପାରିଲୁ, ମତେ ତୁ ଛାଡି ଚାଲିଯିବୁ। ଯାହାକୁ ତୁ ଜନ୍ମ ଦେଇଥିଲି ସେ ତ ମୋର ହେଲାନି, ତୁ ତ ବଡ ଝିଅ, ତୁ ବା କାହିଁକି ବୁଝିବୁ। ସମସ୍ତେ ଚାଲି
1: ଯାଉ। ମତେ କ୍ଷମା କର ବୋଉ, ମୁଁ ତୁମକୁ ଛାଡି କୁଆଡେ ଯିବି? ଏଇଠି ତୁମ ପାଖରେ ସବୁଦିନ ରହିବି ବୋଉ।
0: ମା ତୁ ଜମା ବ୍ୟସ୍ତ ହୁଅନା, ସବୁ ଠିକ ହେଇଯିବ।

ଶୁଣୁଥିଲେ ନାଟକ ଅପରାଜିତା ନାୟିକା, ରଚନା ସୁକାମିନୀ ନନ୍ଦ, ପ୍ରଯୋଜନା କରିଥିଲେ କୁଞ୍ଜବିହାରୀ ନନ୍ଦ, ସହାୟତାରେ ଥିଲେ ଅଶୋକ ମିଶ୍ର, ସୁହାସ ମହାନ୍ତି, ବିନୋଦ ଦାସ ଏବଂ ତୋଫାନ ନାହକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ହିରୋ ଚଳଚ୍ଚିତ୍ରରୁ, ଶିଳ୍ପୀ ହେଲେ ଲତା ମଙ୍ଗେସ୍କର ଏବଂ ମନୋହର ଉଦାସ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ପରିଚାଳନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଆପଣମାନେ ଶୁଣୁଛନ୍ତି ଆରାଧନା ଚଳଚ୍ଚିତ୍ରର ଗୀତ, ଶିଳ୍ପୀ ହେଲେ କିଶୋର କୁମାର। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ସଚିନ ଦେ ପରମନ।

ଆପଣମାନେ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଆଶା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ମୁକଦ୍ଦର କା ସିକନ୍ଦର ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କିଶୋର କୁମାର, ଗୀତ ରଚନା କରିଛନ୍ତି ଅଞ୍ଜାନ, ସଙ୍ଗୀତ ପରିଚାଳନା କଲ୍ୟାଣଜୀ ଆନନ୍ଦଜୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଧରମବୀର ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ମହମ୍ମଦ ରଫି ଏବଂ ମୁକେଶ। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ, ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 12:30। ଶୁଣନ୍ତୁ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ପୂର୍ଣ୍ଣା ସବର ଏବଂ କଦନ୍ସନ୍ ସବର।

0: ଫୁଲ ବଗିଚା ନା ନା କେନ୍ ପରିବା ନେଲେ ନେଲେ ନିଜେ ଆଗୁ ତାଇ ନା ଏଞ୍ଞ ଯଙ୍ଗ ତାଇ ତାତେ ଇଞ୍ଞ ତ ପସିଜେଞ୍ଜ ଇଞ୍ଞ ନେ ତଡକୁ ଆଇ ତେନେ ଆଡକୁ ନାପସିଜେଞ୍ଜ ଏନାଙ୍ଗ ନେ ନାସନ ଡାକୁ ଆଡକୁ ଇଞ୍ଞ ଲବଟେ ପସିଜେଞ୍ଜ ଯାକି ଆଙ୍ଗ ଇଡେ ନାର ସାନେ ଜି ଆସୁଙ୍ଗ ଜାନ ନ ଯାଉ ପାଇଁ ଯାକି ଇଞ୍ଞ ତ ଜି ତିଆ ଆଉ ଆଉ ଦେଶରେ ନେଲେ ପସିଜେଞ୍ଜ ତେନେ ଅଙ୍ଗା ଆଟାୟାମ ସାରନ ପଡେ ତେ ଅଙ୍ଗା ଆଟାୟାମ ଇନି ତିତବୁ ଲେ ସରାମରେଞ୍ଜ ଜି ଆଡକୁ ନା ଆନ ନ ଯାଉ ପାଇଁ ଜି ଜନା ଜି ତା ନା ତେରେ ଆସନ ଲେନ ପସିଜେଞ୍ଜ ଜି ନେଲେ କେମିତି ମାନେ ଏଙ୍ଗାଲ ଗୁତବୁ ଅଙ୍ଗା ଟାଇମ୍ ସାର ପକାଇଦବୁ ଏଙ୍ଗାଲ ଡାହାନ୍ତି ଦବୁ ଅଙ୍ଗା ଜିନିଷ ଏଙ୍ଗାଲ ଗୁତବୁ ଆସନଲା ପସିଜେଞ୍ଜ ଜାଙ୍ଗନିଆ ଯେ ସୋଇ ଗାମ କେନ୍ତି
1: ଗ୍ରାମ ବିକାଶ ଗାଲ କରା କଥା ଗ୍ରାମ ଗାଲ ଘରଦା ଗାଁ ମାନେ ବିକାଶ ମେତବି କେନ୍ତା କେନ୍ତା ଏପଟେ ଜାଣନା ଜାଣତେ ଲିଙ୍ଗ ଲାମ ଯାଇ ଆଜି ଗାଲୁ ଲିଣ୍ଡ ନମି ଜାଙ୍ଗନା ତେରିଲେ ନମି ଅରନା ବାର ନେଙ୍ଗ ବଗିଚା ନା ବାର
0: ଆଦିବାସୀ ସାତଟା ଆସିଲେ ନା ଆଠଟା ଆଡି ନା ତୁମ ଡେତି ପସିଜେଞ୍ଜି ତାଗଲ ଡାଁ ଓନ୍ଲି ରବାର ଆନ୍ ତୁମ ଡେତି ଆଙ୍ଗଡି ନିଜ ରବାର
1: ଯାଇ ଆମ୍ବି ତେନେ ତୁମ ପସେଇ ନବୋଦୟ ଆଙ୍ଗଡି
0: ନାମି ଲଙ୍ଗ ବର୍ଷିଂ ଆସିଲେ
1: ତୁମ ପସେଇ ଆମ୍ବି କୋଚିଂ ଆସିଲେ ନବା ମିନମଲି ତୁମ ପସେଇ ନବୋଦୟ ଆଙ୍ଗଡି
0: 15 ଜଣ ଦେଇଥିଲୁ ଏଥିରୁ 10 ଜଣ ଯାଉଛି
1: 15 ଜଣ ଲିଙ୍ଗ ଆମେ କୋଚିଂ ଆସିଲେ ଦେ ଆଜି ଆଜାଙ୍ଗଲଜି ହଁ ଦିନେ ପସେଇ ପଖାନି 15 ଜଣ ଆପସେଇ ଜି ମଲେ ନବଦେ ପାଇ ପାଲକେ ଆନୋ କରବି ନେ କୋ ହଁ ଆନୋ ଗତେଲେ କଲ ପସେଇ ଯାଉଛି ମାସେ ମାସେ ବଂଶ ଯାଇ ମାସେ ସେତବେ ହଁ ତେ ନା ମାଷ୍ଟର ସେନ୍ତା ଜି ତେ ନା ମାଷ୍ଟର ବି ସେନ୍ତା ଜି ତେ ନା ଷ୍ଟାଫ ସେନ୍ତା ଜି ମାସେ ମାସେ ଧନ୍ୟବାଦ ତା ଜି ଏତେଲେ ନମି ସ୍କଲାରସିପ ବର ଯାଉଛି
0: ସାତ ଜଣ
1: ଯେତେବେଳେ ଯେହେତୁ ମାଷ୍ଟର ମାଷ୍ଟରଣୀ ଆବେ ପାଚନ୍ତି ଭବିଷ୍ୟତ ଆସିଲେ ଆମ୍ବେ ଆବା ଭାଇ ଜନଙ୍ଗ ଗଲେ ସନମ ଆବା ଭାଇ ମହାପୁର ଲେଖା ଆମ୍ବେ ଆଞ୍ଜାକ ପାଚନ୍ତି ଆୱାଜ ଆଜ୍ଞା ଆମ୍ବେ କେନ ଆସିଲେ ଆବେ ପସିଜେ ନା ଭବିଷ୍ୟତ ଆମ୍ବେ ଗଠନ ଆମେ ତ ଗାଲେ ଫମ୍ପତେ ଗଠନ ଗଲେ ଫମ୍ପତେ ବେଟେ ଜାଙ୍ଗା ଥିକା ଆବ ଚିତ୍ର ଆବେ କଣ୍ଡେଇ ଗାମଛି ବମା ମେଲ ବେଟେ ନମି ସେଠ ଚିତ୍ର କାରଣ ଆବେ କଣ୍ଡେଇ ଗାମଛନ୍ତି ଲବମ୍ବା ଫମ୍ଲେ ଫମ୍ଲେ ଆବେ ବମା ମେଚଡ ମୂର୍ତ୍ତି ଆମେ ଚଢ଼ ଯା ଏଥିଲେ ଆବେ ପସେଇ ଭବିଷ୍ୟତ ଆମେ ଘଟଣା ମେତେ ଆପଣ ମାସ ମାସ ସେନ୍ତିବି ତେନେ କହିପୁର ଷ୍ଟାଫ ଆଜ୍ଞା ଜି ମ୍ୟାଡମ ଯିବାର ଷ୍ଟାଫ ମାସ ମାସ ସେନ୍ତା ଜି ଆମେ ସମୟ ନଷ୍ଟ ଆମେ କେନେ ଆକାଶବାଣୀ ଜୟପୁର ରେଡ଼ିଓ କେନ୍ଦ୍ର ସମୟ ଥିଲେ ମାସେ ସେନ୍ତମ ଏନେଲ ବାର ଆମେ ଜିତାଏ ହଁ ଏନେଲ ଆବେର ନେବା ବାର ନମି କେନେ ଡିଲ ବୁଧବାର ଗୁରୁବାର ତମ୍ବା ବାରଟା ଅତେ ଗଲେ ବାରଟା ତିରିଶ ଲେଖେନୁ ରେଡ଼ିଓ ମାଧ୍ୟମ ଲେଖେନ ପ୍ରସାର ମେତାଏ ହଁ ଶ୍ରଦ୍ଧାତି ଆମ୍ବେ ଯଦି ଆଣ୍ଡାଙ୍ଗେ ତମ୍ବା ବୁଧବାର ଲକ୍ଷ୍ମୀବାର ଗୁରୁବାର ବାରଟା ଅଧିଲେ ରେଡ଼ିଓ ଆଣ୍ଡାଙ୍ଗବା କେନେ ସୋର ନା ପ୍ରୋଗ୍ର ଆମ୍ବେ ଆଗଲମତେ ସମୟ ସମୟ ଇଜ ବାର ଆଇଡଲ ମାନେ ପ୍ରୋଗ୍ରାମ ବି କେତେ ଅନୁସାରେ ମାନେ ପ୍ରସାର ମେ ଥାଏ ମା ସେଇ ଆଲୁମ ଲେନି ଟାଇମ ତି ବାର ସମୟ ତି ମେମ୍ବର ରୂପ ନେଇ ଆମ୍ବର ମା ଲିମ୍ସି ଲିମ୍ ତ ଆମ ଲେପ୍ତନ

ଶୁଣିଲେ ସୌର ଭାଷାର କାର୍ଯ୍ୟକ୍ରମ ତାର୍ଭା କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ପୂର୍ଣ୍ଣ ସବର ଏବଂ କଦନ୍ସନ୍ ସବର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ ଓଡ଼ିଆ ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ହେଲେ ସ୍ମିତା ମହାନ୍ତି, ଗୀତ ରଚନା କରିଛନ୍ତି ଅଲେଖ ଚନ୍ଦ୍ର ପଢିଆରୀ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣମାନେ ଶୁଣିଛନ୍ତି ଭକ୍ତିଗୀତ। ହୃଷିକେଶ ପଣ୍ଡାଙ୍କ ଗୀତରଚନାରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ସୁବାସ ଦାସ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ସୁଗମ ସଙ୍ଗୀତ। ଏଥର ଶିଳ୍ପୀ ହେଲେ ନିକିତା ଗାନ୍ଧୀ। ଗୀତ ରଚନା କରିଛନ୍ତି କୌଶଲ କିଶୋର, ସଙ୍ଗୀତ ପରିଚାଳନା ସୌରଭ।

ଶୁଣିଲେ ହିନ୍ଦୀ ସୁଗମ ସଙ୍ଗୀତ। ଆଜି ପାଇଁ ଶିଳ୍ପୀମାନେ ଥିଲେ ରାହୁଲ ମିଶ୍ର ଏବଂ ଆକାଂକ୍ଷା ଶର୍ମା। ପରବର୍ତ୍ତୀ ଶିଳ୍ପୀ ଥିଲେ ନିକିତା ଗାନ୍ଧୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ।

ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 1:20 ଶୁଣନ୍ତୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ମୈତ୍ରୀ ପ୍ରହରାଜ ଏବଂ ସୌଭାଗିନୀ ନନ୍ଦ। ତାହେଲେ ଶୁଣିବା ଘର ଓ ଘରଣୀ କାର୍ଯ୍ୟକ୍ରମ।

0: ଶ୍ରୋତା ଭଉଣୀ, କ୍ଷମା କରିବା ଦୁର୍ବଳତା ନୁହେଁ, ଏହା ଏକ ମହାନ ହୃଦୟର ପରିଚୟ।
1: ଏହି ସୁନ୍ଦର ଅନୁଚିନ୍ତାର ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନ ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ମୈତ୍ରୀ ପ୍ରହରାଜ
0: ଆଉ ମୁଁ ଡକ୍ଟର ଶୋଭାଗିନୀ ନନ୍ଦ।
1: ନମସ୍କାର। କନ୍ୟା ନୁହେଁ ଭାର ସମାଜର, ସେ ତ ଭବିଷ୍ୟତର ଆଲୋକଧାର। ତାର ହସରେ ଘର ହୁଏ ଖୁସି, ତାର ସଫଳତାରେ ଦେଶ ଯାଏ ହସି।
0: ବହୁତ ସୁନ୍ଦର। ତେବେ ଆଉ ଗୋଟେ ପଙ୍କ୍ତି, ବେଟି ବଚାଓ ବେଟି ପଢ଼ାଓ, ଜ୍ଞାନର ଦୀପଟି ହାତେ ଧରାଓ, ଶିକ୍ଷାର ଆଲୋକେ ଉଜ୍ଜଳ ହେବ, ନୂଆ ସ୍ୱପ୍ନରେ ଆକାଶ ଛୁଇଁବ।
1: ବେଟି ବଚାଓ ବେଟି ପଢ଼ାଓ, ଏହା ହେଉଛି କନ୍ୟା ସନ୍ତାନଙ୍କ ସୁରକ୍ଷା, ସମ୍ମାନ ଓ ଶିକ୍ଷାର ବିକାଶ ପାଇଁ ଆରମ୍ଭ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ। ଆମ ସମାଜରେ ଦୀର୍ଘ ଦିନ ଧରି ପୁଅ ଓ ଝିଅ ମଧ୍ୟରେ ଭେଦଭାବ ଦେଖାଯାଉଥିଲା। ଏହି ଅସମାନତା ଦୂର କରି ଝିଅମାନଙ୍କୁ ସମାନ ଅଧିକାର ଓ ସୁଯୋଗ ଦେବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ।
0: ହଁ ମୈତ୍ରୀ, ଠିକ କହିଛ। ଝିଅ ହେଉଛନ୍ତି ପରିବାର ଓ ସମାଜର ଗୌରବ। ସେ ମା, ଭଉଣୀ, ସ୍ତ୍ରୀ ଓ କନ୍ୟା ରୂପେ ସମାଜ ଗଠନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ଯଦି ଝିଅମାନେ ଶିକ୍ଷିତ ହୁଅନ୍ତି, ତେବେ ପରିବାର ଓ ଦେଶର ଉନ୍ନତି ଦ୍ରୁତ ହୋଇଥାଏ। ଶିକ୍ଷା ଝିଅମାନଙ୍କୁ ସ୍ୱାବଲମ୍ବୀ, ସଚେତନ ଓ ଆତ୍ମବିଶ୍ୱାସୀ କରିଥାଏ।
1: ଆଜିର ଦିନରେ ଝିଅମାନେ ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, ରାଜନୀତି ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି। କଳ୍ପନା ଚାୱଲା, ପିଭି ସିନ୍ଧୁ, ମେରିକମ୍ ଭଳି ଅନେକ ମହିଳା ନିଜ କୃତିତ୍ୱ ଦ୍ୱାରା ଦେଶର ନାମ ଉଜ୍ଜଳ କରିଛନ୍ତି। ଏହା ପ୍ରମାଣ କରେ ଯେ ସୁଯୋଗ ମିଳିଲେ ଝିଅମାନେ କୌଣସି କ୍ଷେତ୍ରରେ ପଛରେ ରହିବେ ନାହିଁ।
0: ବେଟି ବଚାଓ ବେଟି ପଢ଼ାଓ କେବଳ ସରକାରଙ୍କ ଯୋଜନା ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ। ପ୍ରତ୍ୟେକ ପରିବାର ଓ ନାଗରିକଙ୍କ କର୍ତ୍ତବ୍ୟ ହେଉଛି କନ୍ୟା ସନ୍ତାନଙ୍କୁ ସୁରକ୍ଷା ଦେବା, ଶିକ୍ଷାର ସୁଯୋଗ ଦେବା ଓ ସମାନ ଅଧିକାର ପ୍ରଦାନ କରିବା।
1: ପରିଶେଷରେ କୁହାଯାଇପାରେ ଯେ ଝିଅମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ସୁରକ୍ଷା ଓ ଶିକ୍ଷା ନିଶ୍ଚିତ ହେଲେ ଦେଶର ସର୍ବାଙ୍ଗୀନ ବିକାଶ ସମ୍ଭବ ହେବ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ବେଟି ବଚାଓ ବେଟି ପଢ଼ାଓର ବାର୍ତ୍ତାକୁ ସଫଳ କରିବା।

0: ଅପା, ଆମ ଶ୍ରୋତା ଭଉଣୀମାନେ କଲ୍ କରିବାକୁ ନିଶ୍ଚୟ ଅପେକ୍ଷାରେ ଥିବେ। ଆଜିର କାର୍ଯ୍ୟକ୍ରମ ହେଉଛି ହ୍ୟାଲୋ ଘର ଘରଣୀ। ତାହେଲେ ଅପା ଆଉ ଭଉଣୀମାନେ କୋଉଠୁ କଲ୍ କରିଛନ୍ତି, କଣ କହୁଛନ୍ତି ଶୁଣିବା ତାହେଲେ।
1: ହଁ, ତେବେ ଚାଲନ୍ତୁ ପ୍ରଥମ କଲ୍ଟି କିଏ କହୁଛନ୍ତି ଏବଂ କୋଉଠୁ କହୁଛନ୍ତି।
0: ହଁ ଅପା, ସେ କଣ କହୁଛନ୍ତି ଆସନ୍ତୁ ଶୁଣିବା। ହ୍ୟାଲୋ
2: ହ୍ୟାଲୋ
0: ହ୍ୟାଲୋ ଭଉଣୀ ନମସ୍କାର।
2: ନମସ୍କାର, ମୁଁ ଭୁବନେଶ୍ୱର ବାସନ୍ତୀ କହୁଛି।
0: ବାସନ୍ତୀ ଭଉଣୀ କେମିତି ଅଛନ୍ତି?
2: ବହୁତ ଭଲ ଅଛି।
0: ଆପଣ କଣ କରୁଥିଲେ?
2: ମୁଁ ତ ୱାଇଫାଇ।

0: ଫ୍ରୁତି ବହୁତ କାମ, କେତେବେଳେ କାମ ହିଁ ସରେନି।
1: ଆଜ୍ଞା ସେଇଟା ତ ଆମ ଭାଷା, ଆମର ସବୁ କରିବାକୁ ପଡିବ ଆଉ।
0: ପୁଣି କୁହନ୍ତୁ ଆଜି କୋଉ ଗୀତ ଶୁଣିବେ ଆପଣ?
1: ବାଜିଘର ଫିଲ୍ମର ଗୋଟେ ଅପା ଗୀତ ଦିଅନ୍ତୁ, କାହିଁକି ଶୁଣିଥାନ୍ତେ?
0: ଟାଇଟଲ ସଙ୍ଗ ଶୁଣି ଆପଣଙ୍କୁ, କିନ୍ତୁ ତା ପୂର୍ବରୁ କୁହନ୍ତୁ ଯୋଉ ଆମର ରହିଛି ବେଟି ବଚାଓ ବେଟି ପଢାଓ, ଏ ବିଷୟରେ ଆପଣ କଣ କହିବେ କୁହନ୍ତୁ?
1: ସେଇଟା ମାନେ ବେଶୀ ପଢା ବେଶୀ ବଚା ସେଇଟା ଭଲ କଥା, କିନ୍ତୁ ଆଜିକାଲି ଝିଅମାନେ ଆଗରୁ ପଢୁଥିଲେ ପିଲାମାନେ, ଆଜିକାଲି ଯୋଉମାନେ ଗରିବ ଶ୍ରେଣୀର ଲୋକମାନେ ସେମାନେ ପିଲାମାନଙ୍କୁ ପଢଉନାହାନ୍ତି। ମୋ ମତରେ ଝିଅମାନେ ସମସ୍ତେ ପଢିବା ଦରକାର, ଆଉ ନିଜ ଗୋଡରେ ନିଜ ଠିଆ ହେବା ଆବଶ୍ୟକତା।
0: ଠିକ କଥା କହିଲେ ଭଉଣୀ, ଯେହେତୁ ଆମେ ମଧ୍ୟ ଗୋଟେ ଗୋଟେ ଝିଅ ନା, ତ ଝିଅମାନଙ୍କର କେମିତି ଉନ୍ନତି ହବ ଆମେ ହିଁ ଚିନ୍ତା କରିବା।
1: ପିଲାମାନେ ଯେତେ ଆଗକୁ ଯିବେ ମା ବାପାଙ୍କ ପାଇଁ ସେଇଟା ବହୁତ ଭଲ। ଆଜିକାଲି ତ ପିଲାମାନେ ପଢିବାକୁ ଟିକେ ରାଜି ଥିଲେ, କିନ୍ତୁ ବର୍ତ୍ତମାନ ପିଲା ବହୁତ ପାଠ ପଢା ଆଗେଇଲେଣି। ଆଜିକାଲି ଝିଅମାନେ ତ ସବୁଥିରେ ଆଗୁଆ ଅଛନ୍ତି ନା।
0: ଆପଣଙ୍କର ପୁଅ ଝିଅ କେତେଟା?
1: ମୋର ପୁଅ ଝିଅରେ,
0: ତ ଝିଅ କଣ କରୁଛି?
1: ଝିଅ ପ୍ଲସ ଥ୍ରୀ ପଢିକି ଗୋଟେ କମ୍ପ୍ୟୁଟର ଦୋକାନରେ କାମ କରୁଛି, ଆଉ ପୁଅର ଏବର୍ଷ ପ୍ଲସ ଥ୍ରୀ ସରିଲା। କିନ୍ତୁ ସେଇଟା ତାଙ୍କ ଭବିଷ୍ୟତ, ସେଟା ଆମେ ତ ପଢେଇ ଦେଲେ ତାଙ୍କ ବର୍ତ୍ତମାନ ସିଏ କେମିତି ମାନେ ଗୋଡରେ ଠିଆ ହେବେ ପାଠ ପଢିକି, ମାନେ ତାଙ୍କର ଚାକିରି କ୍ଷେତ୍ରରେ ସେ କେମିତି କାମ କରିବେ ସେଟା ସିଏ ଚିନ୍ତା କରିକି ବାହାର କରିବ ଆଉ। ଆମ କଥା ଆମେ କରିଦେଲେ, କିନ୍ତୁ ବାହାଘର ଚିନ୍ତା ତ ହେଲେ କିଛି ମୁଣ୍ଡରେ ପଶିନି ଆମର।
0: ସେମାନେ ଯେବେ ପର୍ଯ୍ୟନ୍ତ ନିଜ ଗୋଡରେ ନିଜେ ସେମାନେ ଠିଆ ହେଇନାହାନ୍ତି, ଆମେ ସେମାନଙ୍କୁ କୌଣସି ଦାୟିତ୍ୱ ଉପରେ ଲଦି ଦେବାଟା ଠିକ ନାହିଁ।
1: ଆଜ୍ଞା, କିନ୍ତୁ ସେ ତାଙ୍କ ନିଜ ଗୋଡରେ ନିଜେ ଠିଆ ହୁଅନ୍ତୁ।
0: ତାହେଲେ ଭଉଣୀ, ଆପଣଙ୍କ ପସନ୍ଦର ବାଜିଗରର ଗୀତ ଶୁଣନ୍ତୁ, ଏମିତି ଆମ କାର୍ଯ୍ୟକ୍ରମକୁ ଆପଣ କଲ୍ କରୁଥାନ୍ତୁ, ଆଉ ଆମେ ଏମିତି ହିଁ କଥା ହଉଥିବା।
1: ରହିଲି, ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଭଉଣୀ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର, ମୁଁ ବିଜୟଲକ୍ଷ୍ମୀ ମହାନ୍ତି, ଜୟପୁରରୁ।
0: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଧନ୍ୟବାଦ ମ୍ୟାଡମ।
0: କଣ କରନ୍ତି ଭଉଣୀ ଆପଣ?
1: ଶିକ୍ଷୟିତ୍ରୀ।
0: ଭଉଣୀ, ଆପଣ ଯେହେତୁ ଶିକ୍ଷୟିତ୍ରୀ, ତ ଆପଣ ସୁନ୍ଦର ଭାବରେ ଆଜିର ବିଷୟଟିକୁ ଆପଣ କହିପାରିବେ ଯେ ଆଜିର ବିଷୟ

0: ରେ ରହିଛି ବେଟି ପଢ଼ାଓ ବେଟି ବଚାଓ। ଯେହେତୁ ଆପଣ ଜଣେ ଶିକ୍ଷୟିତ୍ରୀ, ତ କ୍ଲାସରୁମ୍ରେ ଆପଣଙ୍କର ବି ଝିଅମାନେ ଥିବେ। ଆମେ ତ ଦେଖୁଛେ ଯେ ସାଧାରଣତଃ କ୍ଲାସରୁମ୍ରେ ଆଜିକାଲି ଝିଅ ସଂଖ୍ୟା ଅପେକ୍ଷା ପୁଅ ସଂଖ୍ୟା ବଢ଼ିଯାଇଛି।
1: ଆଜ୍ଞା,
0: ଝିଅମାନଙ୍କର ଇମ୍ପ୍ରୁଭ ପାଇଁ ଆମେ କ'ଣ କରିବା?
1: ଝିଅମାନଙ୍କୁ ଯେତେ ସମ୍ଭବ ଆମେ ତାଙ୍କୁ ଶିକ୍ଷିତ ହିଁ କରିବା। ଝିଅ ଶିକ୍ଷିତ ହେଲେ ଦେଶ ବି ଶିକ୍ଷିତ ହୋଇପାରିବ। ଝିଅମାନେ ପୁଅ ପାଦ ମିଳେଇ ବହୁତ ଆଗକୁ ଆଜିକାଲି ଗଲେଣି। ଗୋଟେ ପରିବାରର ମୁଖ୍ୟ ହେଉଛି ଜଣେ ମା। ମା ଶିକ୍ଷିତ ହେଲେ ହିଁ ଶିଶୁ ହିଁ ଶିକ୍ଷିତ ହୋଇପାରିବ।
0: ନିଶ୍ଚୟ ଭଉଣୀ, ବଢିଆ କଥାଟେ କହିଲେ ଆପଣ। ଆମେ ତ ମା ହିସାବରେ ଚିନ୍ତା କରିବା, ଶିକ୍ଷୟିତ୍ରୀ ହିସାବରେ ଚିନ୍ତା କରିବା, କେମିତି ଆମେ ଗାଁ ଗହଳିରେ ଗ୍ରୁପ ଗ୍ରୁପ ଝିଅମାନେ ଥାନ୍ତି, ତ ସେମାନଙ୍କର ଇମ୍ପ୍ରୁଭ ପାଇଁ ଆମେ କ'ଣ କରିପାରିବା?
1: ସେମାନେ କିପରି ଆଗକୁ ବଢି ଉଚ୍ଚ ଶିକ୍ଷିତ ହେଇପାରିବେ, ଆଉ ନିଜ ଗୋଡ଼ରେ ନିଜେ ଛିଡ଼ା ହେଇପାରି ନିଜେ ଉପାର୍ଜନ କରିପାରିବେ, ସେ ଦିଗରେ ଧ୍ୟାନ ଦେବା।
0: ତ ଏଇ କାର୍ଯ୍ୟକ୍ରମ ତରଫରୁ ଆପଣ କୋଉ ଗୀତ ଶୁଣିବାକୁ ଚାହୁଁଛନ୍ତି?
1: ମୁଁ ବ୍ଲାକ୍ ମେଲ୍ ଫିଲ୍ମର ପଲ୍ ପଲ୍ ଦିଲ୍ କେ ପାସ୍ ତୁମ ରହତେ ହୋ।
0: ଆପଣ ବୋଧହୁଏ ପୁରୁଣା ଗୀତକୁ ବହୁତ ପସନ୍ଦ କରନ୍ତି, ହଁ ନା?
1: ଆଜ୍ଞା,
0: ଆପଣ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ମନପସନ୍ଦର ଗୀତ ଶୁଣନ୍ତୁ, ଏମିତି ହିଁ ଆମ କାର୍ଯ୍ୟକ୍ରମକୁ ଆପଣ କଲ୍ କରୁଥାନ୍ତୁ। ଧନ୍ୟବାଦ।
1: ଧନ୍ୟବାଦ।

0: ହ୍ୟାଲୋ,
1: ହ୍ୟାଲୋ,
0: ହଁ, କିଏ କହୁଛନ୍ତି? କୋଉଠୁ କହୁଛନ୍ତି?
1: ମୁଁ ଜୟପୁରରୁ କହୁଛି, ସସ୍ମିତା ଦାସ,
0: ସସ୍ମିତା ଦାସ ଭଉଣୀ, କ'ଣ କରନ୍ତି ଆପଣ?
1: ଟିଚର୍ସିପ୍ କୋର୍ସ।
0: ଆଚ୍ଛା, ଆପଣଙ୍କ ଘରେ କିଏ କିଏ ଅଛନ୍ତି?
1: ଆମ ଘରେ ଶାଶୁ ଅଛନ୍ତି,

0: ହଜବ୍ୟାଣ୍ଡ ପୁଅ ଝିଅ ଦୁଇ ଜଣ
1: ଆପଣ ଯେଉଁ ସମୟ ବିତାନ୍ତି ବା ସମୟ ସାପେକ୍ଷ ନଥିଲେ ମଧ୍ୟ ସମୟ ବାହାର କରି ଆପଣଙ୍କୁ କ'ଣ କରିବାକୁ ଭଲ ଲାଗେ?
0: ମୋତେ କିଛି ଲେଖାଲେଖି କରିବାକୁ ଭଲ ଲାଗେ, ବହି ପଢ଼ିବାକୁ।
1: ଆମେ ସମସ୍ତେ ଜାଣିଛେ ବେଟି ବଚାଓ ବେଟି ପଢ଼ାଓ ଏଇ ସ୍ଲୋଗାନଟି ତ ଯାହା ଅଛି ତାହା ସତରେ କେତେ ଦୂର ଯୁକ୍ତିଯୁକ୍ତ ଯେ ଆମେ ପ୍ରକୃତିରେ କ'ଣ ଗୋଟିଏ ଝିଅକୁ ଭଲ ଶିକ୍ଷା ଦେଇପାରୁଛେ, ଭଲ ସଂସ୍କାର ପରମ୍ପରା ଦେଇପାରୁଛେ କି?
0: ବେଟି ବଚାଓ ବେଟି ପଢ଼ାଓ କେବଳ ଗୋଟେ ସ୍ଲୋଗାନ ନୁହେଁ, ଏଟା ଝିଅମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନ।

0: ଯୁକ୍ତିଯୁକ୍ତ ଯେ ଆମେ ପ୍ରକୃତିରେ କ'ଣ ଗୋଟିଏ ଝିଅକୁ ଭଲ ଶିକ୍ଷା ଦେଇପାରୁଛେ, ଭଲ ସଂସ୍କାର ପରମ୍ପରା ଦେଇପାରୁଛେ କି?
1: ବେଟି ବଚାଓ ବେଟି ପଢ଼ାଅ କେବଳ ଗୋଟେ ସ୍ଲୋଗାନ ନୁହେଁ, ଏଟା ବରଂ ଝିଅମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନ ହେବାର ଗୋଟେ ମାଧ୍ୟମ ଅଟେ, ଯେଉଁଥିରେ କି କନ୍ୟା ସନ୍ତାନ ମାନଙ୍କୁ ସୁରକ୍ଷା ଦେବା, ସେମାନଙ୍କର ଶିକ୍ଷା କ୍ଷେତ୍ରରେ ସେମାନେ କିପରି ଆଗକୁ ବଢ଼ିପାରିବେ ସେଥିପାଇଁ ବୋଲିକିନା ଯୋଜନା ଆରମ୍ଭ କରିଛନ୍ତି। ଏଇ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେମିତିକି ସମାଜରେ କନ୍ୟାମାନଙ୍କର ଭ୍ରୂଣ ହତ୍ୟାକୁ ରୋକିବା, ଆଉ ଝିଅମାନେ କିପରି ଉଚ୍ଚଶିକ୍ଷା ଆଗକୁ ବେଶୀ ବଢ଼ିପାରିବେ, ନିଜେ ଆତ୍ମନିର୍ଭରଶୀଳ ହୋଇପାରିବେ, ଏଥିପାଇଁ ସମାଜକୁ ସଚେତନ କରାଯାଉଛି। କିନ୍ତୁ ବହୁତ କ୍ଷେତ୍ରରେ ଏଇଟା ସମ୍ଭବ ହେଲେ ମଧ୍ୟ କେତୋଟି ଜାଗାମାନଙ୍କରେ ଯେଉଁଠି କନ୍ୟାମାନେ ଟିକେ ପଛରେ ରହିଯାଉଛନ୍ତି।
0: ଆପଣଙ୍କର ପୁଅ ଝିଅ କେତୋଟି?
1: ଦୁଇଟି ଝିଅ ଗୋଟେ ପୁଅ।
0: ତେବେ ଆପଣ ଆପଣଙ୍କର ଝିଅକୁ ଭବିଷ୍ୟତରେ କିପରି ଫ୍ରିଡମ୍ ଦେବାକୁ ଚାହାନ୍ତି?
1: ତାକୁ ତ ପୁରାପୁରି ଯେପରି ଆଗକୁ ବଢ଼ିପାରିବ ସେଥିରୁ ପୁରାପୁରି ଫ୍ରିଡମ୍ ଆମେ ଦେବାକୁ ଚାହୁଁଛୁ, ସେ ଯେପରି ଭଲ ପଢ଼ିପାରିବ ଆଗକୁ ଯାଇକିନା କିଛି ଗୋଟେ ଭଲ କାମ କରିବ, କିନ୍ତୁ ତା ଇଚ୍ଛାରେ ସେ ଯାହା ବି କରିପାରିବ, ଯାହା ହେବାକୁ ଚାହୁଁଛି, ଟିଚର ବା ଡକ୍ଟର ଯାହା ବି ହେବାକୁ ଚାହୁଁଛି, ଆମେ ସେତିକି ତାକୁ ସପୋର୍ଟ କରିବାକୁ ଚାହୁଁଛୁ। ଦେଖିବା ଆଗକୁ କ'ଣ ହେଉଛି।
0: ବହୁତ ସୁନ୍ଦର ଭାବରେ ତ କହିଲେ, ହେଲେ ଆପଣଙ୍କର ମନ ପସନ୍ଦର ଗୋଟେ ଗୀତଟେ କହନ୍ତୁ।
1: ମୋ ମନ ପସନ୍ଦର ଗୀତ ହେଉଛି ଧୀରେ ଧୀରେ ମେରି ଜିନ୍ଦଗି ମେ ଆନା।
0: ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆପଣ ଯୋଉ ଆପଣଙ୍କର ସମୟ ଦେଲେ, ମନ ପସନ୍ଦର ଗୀତ କହିଲେ, ପୁଣି ଝିଅମାନଙ୍କ ପାଇଁ ଆପଣଙ୍କର ଯୋଉ ଉଚ୍ଚ ଭାବନା, ସେଥିପାଇଁ ଆପଣଙ୍କୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଧନ୍ୟବାଦ।

0: କରିବା ପାଇଁ ତାକୁ କ'ଣ ସାହାଯ୍ୟ କରିଥାଏ?
1: ତାକୁ ପାଠ ହିଁ ସାହାଯ୍ୟ କରିପାରିବ। ସେ ଯଦି ପାଠ କିଛି ପଢିଥିବ, କିଛି ଗୋଟେ ରୋଜଗାର କରିକି ବି ସେ ତାର ସ୍ୱାବଲମ୍ବୀ ହେଇପାରିବ।
0: ନିଶ୍ଚୟ ଠିକ କଥା କହିଲେ ଭଉଣୀ। ତ ଆଜି ଆମର ବିଷୟ ରହିଛି ବେଟି ପଢ଼ାଓ ବେଟି ବଚାଓ। ତ ଆମେ ନିଶ୍ଚୟ ଭାବେ କହିବା ଯେ ଗୋଟେ ଝିଅକୁ କେବଳ ଜୀବନରେ ତାକୁ ବଞ୍ଚିବାକୁ ଦେବା ତାର ଅଧିକାର ନୁହେଁ, ତା ସହିତ ପାଠ ପଢ଼ିବା ମଧ୍ୟ ତାହାର ଅଧିକାର। ଝିଅଟେ ଶିକ୍ଷିତ ହେଇଗଲା ତାହେଲେ ତାର ସମଗ୍ର ପରିବାର ଶିକ୍ଷିତ ହେଇଯିବ। ତ ଭଉଣୀ ଆପଣ ଆମ କାର୍ଯ୍ୟକ୍ରମକୁ ଫୋନ କରିଛନ୍ତି, ତେଣୁକରି ଅଶେଷ ଅଶେଷ ଧନ୍ୟବାଦ। ଆପଣ କୋଉ ଗୀତ ଶୁଣିବେ କୁହନ୍ତୁ?
1: ମୁଁ ଗୋଟେ ଓଡ଼ିଆରେ ଗୀତ ଅଛି, ଚାନ୍ଦନ ତୁମେ ତାରା।
0: ଠିକ ଅଛି ଭଉଣୀ, ତ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଆପଣଙ୍କର ମନପସନ୍ଦ ଗୀତ ଶୁଣନ୍ତୁ, ଏମିତି ଆମ କାର୍ଯ୍ୟକ୍ରମକୁ କଲ୍ କରୁଥାନ୍ତୁ। ଧନ୍ୟବାଦ, ରହିଲୁ, ନମସ୍କାର।

0: हेलो
1: हेलो।
0: हेलो भोनी, नमस्कार।
1: हाँ नमस्ते।
0: किए कहुचंती? कोठ कहुचंती भोनी?
1: मैं स्मिता राठौर कहुथिली, जयपुर रु कहुथिली।
0: स्मिता भोनी, आपणको आम कार्यक्रम को बहुत बहुत स्वागत। भोनी,
1: धन्यवाद।
0: खाई सारलानी? लंच सरलानी आपणकर?
1: हाँ सरलानी,
0: झियो माने पाठ पढ़िबा दरकार कि नाही कहिले?
1: ବହୁତ ଦରକାର। ଆଜିକାଲିର ଦୁନିଆ ଯେମିତି, ପାଠ ପଢିବା ନିହାତି ଦରକାର, ଆଉ ନିଜ ଗୋଡ଼ରେ ଠିଆ ହେବା ବି ବହୁତ ଦରକାର।
0: ଆମେ ଗୋଟେ ଏକ୍ଜାମ୍ପଲ୍ ହିସାବରେ ନେବା, ଯଦି ଝିଅଟେ ପାଠ ସାଠ କିଛି ପଢ଼ିନି, ବଡ଼ ହେଇଗଲା, ବାହା ହେଲା ପରେ ଯଦି କିଛି ଅସୁବିଧା ହେଲା ଘର ପରିବାରରେ, ତ ନିଜର ଗୁଜୁରାଣ ମେଣ୍ଟ

0: ହ୍ୟାଲୋ,
1: ହ୍ୟାଲୋ। ଘର ଘରଣୀର ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
0: ଥ୍ୟାଙ୍କ ୟୁ।
1: କିଏ କହୁଛନ୍ତି ଏବଂ କୋଉଠୁ କହୁଛନ୍ତି?
0: ମୁଁ ବର୍ଷା କହୁଛି, ଜୟପୁରରୁ, ପିଆର ପେଟା, ଗୌତମ ନଗରରୁ।
1: ତେବେ ଆପଣ କ'ଣ କରନ୍ତି?
0: ମୁଁ ଗୋଟେ ଟିଚର ଅଛି।
1: ତ ଆମେ ସମସ୍ତେ ଜାଣିଛେ ଯେ ଟିଚର କହିଲେ ଶିକ୍ଷୟିତ୍ରୀ ବା ଯିଏ ଶିକ୍ଷାଦାନ କରନ୍ତି।
0: ହଁ,
1: ତ ଆମ ଭିତରେ ଆମେ ଯେତେବେଳେ ପୁଅ ଝିଅକୁ ଦେଖିଥାଉଁ, ଲିଙ୍ଗ ପ୍ରଭେଦ ବୋଲି ଆମେ ତ ଜଣେ ଜଣେ ଶିକ୍ଷା ଦେଉଛୁ, ତ ଶିକ୍ଷୟିତ୍ରୀ ଭାବରେ ଆପଣଙ୍କ ମତରେ କ'ଣ, ପୁଅ ଝିଅ ଭିତରେ ତାରତମ୍ୟ ରଖିବା ନା ସେମାନଙ୍କୁ ଇକ୍ୱାଲ ଭାବରେ ଦେଖିବା କଥା, ଯାହାକି ଆମର ଆଜିର ଯେଉଁ ପ୍ରସଙ୍ଗ ଅଛି, ବେଟି ବଚାଓ ବେଟି ପଢ଼ାଓ। ତ ବେଟି ବଚାଓ ବେଟି ପଢ଼ାଓ ଖାଲି ପାଟିରେ କହିଦେଲେ ତ ହେବ ନାହିଁ, ତା ପାଇଁ ଜଣେ ଶିକ୍ଷୟିତ୍ରୀ ଭାବରେ ଆପଣଙ୍କର ମତ କ'ଣ?
0: ପୁଅ ଝିଅ ହେଉଛନ୍ତି ସମାନ, ତାଙ୍କର ମସଲ ପାୱାର ହିସାବରେ ଆମେ ତାଙ୍କୁ ତୁଳନା କରିପାରିବା, କିନ୍ତୁ ଆମେ ତାଙ୍କୁ ଶିକ୍ଷିତ କରିବା, କାମ ଶିଖେଇବା, ସେଇ ହିସାବରେ ଦେଖିଲେ ଦି ଜଣ ଯାକ ଦି ଜଣ ପାଇଁ ହିଁ ସମାନ। ଏବେ ହୁଏ ନା ଝିଅ ଘର କାମ ହିଁ କରେ, ପୁଅ ବାହାର କାମ ହିଁ କରେ, ଏସବୁ ଯୋଉ ବାଉଣ୍ଡ୍ରିଜ ଯାକ କ୍ରିଏଟ୍ ହଉଛି, ସେ ବାଉଣ୍ଡ୍ରିଜ ରୁ ଆମେ ବାହାରିକିନା ଆମେ ଭାବିବା ଆମ ନିଜ କାମ ଆମେ ନିଜେ କେମିତି କରିବା, ସେଟା ପୁଅ ହଉ ବା ଝିଅ ହଉ, ମୋର ଭାବନା ସେଇଟା।
1: ବହୁତ ସୁନ୍ଦର ଭାବନା ଝିଅମାନଙ୍କୁ ନେଇକି, କାରଣ ଏହା କେବଳ ଗୋଟେ ସ୍ଲୋଗାନ୍ ନୁହେଁ, ଯାହାକି ଆମେ ଆମ ଝିଅମାନଙ୍କ ପ୍ରତି ଭଲ ବ୍ୟବହାର ଦେବା, ଭଲ ସଂସ୍କାର ଦେବା ଏବଂ ସମାଜରେ ଜଣେ ସୁପ୍ରତିଷ୍ଠିତ କରିବା, ଏହା ଆମ ସମସ୍ତଙ୍କର ଭାବନା। ତେବେ ବର୍ତ୍ତମାନ ଆପଣଙ୍କର ମନପସନ୍ଦର ଗୀତଟି କ'ଣ କହିଦିଅନ୍ତୁ?
0: ମୋ ପାଇଁ ଗୋଟେ ଓଡ଼ିଆ ଗୀତ ଲାଗନ୍ତୁ, ହୃଦୟର ଏଇ ଶୂନ୍ୟତା।
1: ବହୁତ ସୁନ୍ଦର। ଆଜି ନାରୀମାନେ ବା ଝିଅମାନେ ଯାହା ବି ଆମେ କହୁ ଯେ ସେମାନେ ଯଦି ଗୋଟେ ଘରକୁ ଗଢ଼ି ତୋଳନ୍ତି, ତ ନିଶ୍ଚୟ ସେମାନେ ଭବିଷ୍ୟତରେ ଗୋଟେ ଦେଶକୁ ମଧ୍ୟ ଗଢ଼ି ତୋଳିବେ। ଏଥିରେ ଆପଣଙ୍କର ବହୁତ ସୁନ୍ଦର ମତ ଦେଲେ।
0: ଥ୍ୟାଙ୍କ ୟୁ ମ୍ୟାମ୍।

0: ଅପା
1: ହଁ
0: ଭଉଣୀମାନଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ହଁ ନା
1: ହଁ ତାଙ୍କର ବହୁତ ସୁନ୍ଦର ମନପସନ୍ଦର ଗୀତ ଯେ ଶୁଣିଲେ।
0: ହଁ ଗୀତ ଶୁଣୁ ଶୁଣୁ ଆଉ କଥା ହେଇ ହଉ ସମୟ କୁଆଡେ ଚାଲିଗଲା ଜଣା ହିଁ ପଡିଲାନି।
1: ହଁ ଯେହେତୁ ଭଲ କଥା ଆଉ ଭଲ ଗୀତ ଯେତେବେଳେ ଆମେ ଶୁଣିଥାଉ ନା ସମୟକୁ ବି ଆମେ ମନେ କରି ନଥାଉ।
0: ହଁ ତାହେଲେ ସମୟ ଇସାରା ଦେଲାନି ଆଜିର କାର୍ଯ୍ୟକ୍ରମ ସାରିବାକୁ, ତାହେଲେ କଣ କହୁଛ କାର୍ଯ୍ୟକ୍ରମକୁ ଏଠି ରଖିବା?
1: ନା କାର୍ଯ୍ୟକ୍ରମରୁ ଯିବା ପୂର୍ବରୁ ଆଗାମୀ କାଲିର ଆକର୍ଷଣ ସେ ବିଷୟରେ ଆମ ଶ୍ରୋତା ଭଉଣୀମାନଙ୍କୁ ଜଣାଇ ଦିଅ।
0: ହଁ ନିଶ୍ଚୟ ବାପା। ହଁ ଶ୍ରୋତା ଭଉଣୀ ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ସାକ୍ଷାତକାର ମାନସିକ ଅବସାଦ ଦୂର ହେବ କିପରି, ତା ସହିତ ଆଉ ଗୋଟିଏ ସାକ୍ଷାତକାର ରହିଛି ସୁସ୍ଥ ପରିବାର ଗଠନରେ ମହିଳାଙ୍କ ଭୂମିକା। ତାହେଲେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଛି ମତାମତ ଦେବାକୁ ଯେପରି ନ ଭୁଲନ୍ତି। ଆମକୁ ମତାମତ ଦେବାର ମୋବାଇଲ ନମ୍ବରଟି ହେଲା 9438268568। ଏହି ନମ୍ବରରେ ଆପଣ ଲିଖିତ ଆକାରରେ କିମ୍ବା ଭଏସ୍ ମେସେଜ ମାଧ୍ୟମରେ ଆମକୁ ଆପଣଙ୍କ ମତାମତ ଜଣାଇ ଦେଇପାରିବେ।
1: ତ ଆଉ ଥରେ ମନେ ରଖନ୍ତୁ 9438268568।
0: ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଏତେବେଳେ ଯାଏ ଶୁଣୁଥିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ମୈତ୍ରୀ ପ୍ରହରାସ ଏବଂ ସୌଭାଗିନୀ ନନ୍ଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 2.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆକାଶବାଣୀ

0: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ନବମ ଜାତୀୟ ପୋଷଣ ମାସର ଶୁଭାରମ୍ଭ। ସନ୍ତୁଳିତ ପୋଷଣ ଏକ ସୁସ୍ଥ ସମୃଦ୍ଧ ଭାରତର ଦୃଢ଼ ଭିତ୍ତିଭୂମି ବୋଲି କହିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ମୁମ୍ବାଇଠାରେ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ବ୍ରିକ୍ସ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆସନ୍ତା 17 ତାରିଖରୁ ଏକ ମାସ ପାଇଁ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରିବ ବିଜେପି। କଲମ୍ବୋଠାରେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ବାରାଣସୀର ଅନ୍ତର୍ଜାତୀୟ ରୁଦ୍ରାକ୍ଷ କନ୍ଭେନ୍ସନ୍ ସେଣ୍ଟରଠାରେ ଆଜି ନବମ ଜାତୀୟ ପୋଷଣ ମାସର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ଉତ୍ତରପ୍ରଦେଶ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି। ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ନବମ ଜାତୀୟ ପୋଷଣ ମାସ ମାଧ୍ୟମରେ ପୋଷଣଯୁକ୍ତ ଓ ସଶକ୍ତ ଭାରତ ଗଠନ ପାଇଁ ସଂକଳ୍ପ ନିଆଯାଇଛି। ଏହି ଅଭିଯାନ ପ୍ରତ୍ୟେକ ମା'ଙ୍କ ସ୍ୱାସ୍ଥ୍ୟ, ଶିଶୁର ପୋଷଣ ଏବଂ ପରିବାରର ସମୃଦ୍ଧି ସହିତ ଜଡ଼ିତ। ସେ କହିଛନ୍ତି, ଶୁଦ୍ଧ ଓ ସନ୍ତୁଳିତ ପୋଷଣ ହେଉଛି ଏକ ସୁସ୍ଥ ଏବଂ ସମୃଦ୍ଧ ଦେଶର ଦୃଢ଼ ଭିତ୍ତିଭୂମି। କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2014 ମସିହାରୁ ଗରିବ ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତିମାନଙ୍କ ପୋଷଣକୁ ପ୍ରାଥମିକତା ଦିଆଯାଇ ଆସୁଛି। ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ମୁମ୍ବାଇଠାରେ ଆଜିଠାରୁ ଦୁଇଦିନିଆ ଚୂଡ଼ାନ୍ତ ବ୍ରିକ୍ସ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକ ଆରମ୍ଭ ହେଉଛି। ଚଳିତ ବର୍ଷର ବ୍ରିକ୍ସ ଫାଇନାନ୍ସ ଟ୍ରାକ୍ ପ୍ରତିରୋଧକ ଶକ୍ତି, ନବଉନ୍ମେଷ ଏବଂ ସ୍ଥାୟିତ୍ୱ ନିର୍ମାଣ ଦ୍ୱାରା ପରିଚାଳିତ ହେଉଛି। ଏହା ପୂର୍ବରୁ ଗତମାସ ଜୟପୁରଠାରେ ଅର୍ଥମନ୍ତ୍ରୀ ଓ ଗଭର୍ଣ୍ଣରମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ମୁମ୍ବାଇରେ ପ୍ରସ୍ତାବିତ ଚୂଡ଼ାନ୍ତ ବୈଠକ ପୂର୍ବରୁ ବ୍ରିକ୍ସ ଫାଇନାନ୍ସ ଟ୍ରାକ୍ର ନିଷ୍କର୍ଷଗୁଡ଼ିକର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନରେ 25 ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା 17 ତାରିଖରୁ ତାଙ୍କ ଜନ୍ମଦିନରୁ ବିଜେପି ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରିବ। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ଆସନ୍ତା 7 ଅକ୍ଟୋବର ତାରିଖରେ ନିଜ ଜନସେବାର 25 ବର୍ଷ ପୂରଣ କରିବେ। ସୂଚନାଯୋଗ୍ୟ, 2001 ମସିହା ଏହି ଦିନରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିଲେ। ସେ ଆହୁରି କହିଛନ୍ତି, ଏହି ବର୍ଷଗୁଡ଼ିକ ମଧ୍ୟରେ ଶ୍ରୀ ମୋଦି ଜନସେବାରୁ ଦେଶସେବା ମନ୍ତ୍ରରେ ଅନୁପ୍ରାଣିତ ହୋଇ ନିରନ୍ତର ଭାବେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ଶ୍ରୀ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତର ପ୍ରଗତି ସହ ସାଂସ୍କୃତିକ ପରିଚୟ ଏବଂ ଐକ୍ୟବଦ୍ଧତା ସୁଦୃଢ଼ ରହିଛି। ଯେତେବେଳେ ଶ୍ରୀ ମୋଦି ଦେଶର ନେତୃତ୍ୱ ନେଲେ ସେତେବେଳେ ଭାରତ ନୀତିଗତ ଅଚଳାବସ୍ଥାର ସମ୍ମୁଖୀନ ହୋଇଥିଲା ଏବଂ ଏହାକୁ ଫ୍ରାଜାଇଲ୍ 5 ଅର୍ଥନୀତି ମଧ୍ୟରେ ଗଣାଯାଉଥିଲା। କିନ୍ତୁ ଆଜି ଭାରତ ବିଶ୍ୱର ସବୁଠାରୁ ଦ୍ରୁତଗତିରେ ପ୍ରମୁଖ ଅର୍ଥନୀତି ପାଲଟିଛି ବୋଲି ଶ୍ରୀ ନବୀନ କହିଛନ୍ତି।
1: ସବୁ ଲୋକ ସେ ଉମ୍ମିଦ କି ଜାରି ହେ କି 25 ମିନିଟ୍ କା କମ୍ ସେ କମ୍ ଶ୍ରମଦାନ ହୋ ଦେ। ଇସମେ କରିବ 25 ଅଲଗ ଅଲଗ କାର୍ଯ୍ୟକ୍ରମ ଲିଏ ଗଏ ହେ। ହର ବ୍ୟକ୍ତି ଜୋ ଆମ ଜନମାନସ ସେ ଇସମେ ହମ ଅପିଲ କରେଙ୍ଗେ କି ଉନକେ ଭି ଯୋଗଦାନ ସେ ଇସ ଦେଶ କେ ବିକାଶ ମେ ଯୋଗଦାନ ମିଲେ, ପରିବର୍ତ୍ତନ ଆଏ। ଇସ ଦୃଷ୍ଟି ସେ ଏ କାର୍ଯ୍ୟକ୍ରମ ଲିଏ ଗଏ ହେ। ଇସମେ ସମାଜ କେ ଜୁଡେ ହୁଏ ବିଭିନ୍ନ ବିଷୟ କୋ ଲିଆ ଗୟା ହେ। ସେବା ସେତୁ ଅଭିଯାନ 17 ସେପ୍ଟେମ୍ବର ସେ 17 ଅକ୍ଟୋବର କେ ବିଚ୍ ମେ ପ୍ରତ୍ୟେକ ବ୍ଲକ ସ୍ତର ପର ଶିବିର କ୍ୟାମ୍ପ ଆୟୋଜିତ କିଏ ଯାଏଙ୍ଗେ।
0: ଏହି ଅବସରରେ ରକ୍ତଦାନ ଶିବିର ଆୟୋଜନ କରାଯିବା ସହିତ ସଂକଳ୍ପ ଅଭିଯାନ ଆରମ୍ଭ ହେବ। ଶ୍ରୀ ନବୀନ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ 7 ଅକ୍ଟୋବରରେ ଗାଁ ଏବଂ ସହରାଞ୍ଚଳକୁ ଯୋଡ଼ି ସେବାଜ୍ୟୋତି କଳଶ ଯାତ୍ରା ମଧ୍ୟ ବାହାର କରାଯିବ। ସେ ଆହୁରି କହିଛନ୍ତି, ଆସନ୍ତା 17 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ସହଭାଗିତାରେ ସେବା ମେରା ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ଅଧୀନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ନବୀନ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ପରମବୀର ଚକ୍ର ବିଜେତା କ୍ୟାପ୍ଟେନ୍ ବିକ୍ରମ ବାତ୍ରାଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହ କହିଛନ୍ତି, କ୍ୟାପ୍ଟେନ୍ ବାତ୍ରା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଶୃଙ୍ଗଗୁଡ଼ିକୁ କବ୍ଜା କରିବା ସହ ଅତୁଳନୀୟ ନେତୃତ୍ୱ ଓ ଅସୀମ ବୀରତ୍ୱ ମାଧ୍ୟମରେ ସହଯୋଗୀ ସୈନିକମାନଙ୍କ ମନୋବଳକୁ ପ୍ରେରଣା ପ୍ରଦାନ କରିଥିଲେ। ସେ ଆହୁରି କହିଛନ୍ତି, ମାତ୍ର 24 ବର୍ଷ ବୟସରେ ପ୍ରାଣବଳୀ ଦେଇଥିବା କ୍ୟାପ୍ଟେନ୍ ବାତ୍ରା ଦେଶର କଲ୍ୟାଣକୁ ସର୍ବୋଚ୍ଚରେ ରଖିବା ପାଇଁ ସମସ୍ତଙ୍କୁ ସର୍ବଦା ଅନୁପ୍ରାଣିତ କରିଚାଲିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି କଲମ୍ବୋଠାରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଅଭିନ୍ନ ବୋଲି ଅଭିହିତ କରିଛନ୍ତି।

କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 2.45 ମିଟର ତଥା 1467 କିଲୋହର୍ଟ୍ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ ଦିଲ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା ସମୀର। ସଙ୍ଗୀତ ପରିଚାଳନା ଆନନ୍ଦ ମିଲିନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥିରେ ଶୁଣନ୍ତୁ ଚମତ୍କାର ଚଳଚ୍ଚିତ୍ରରୁ ଗୀତଟି। ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ସମୟ ଦିନ 2:30 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନବମ ଜାତୀୟ ପୋଷଣ ମାସ ଆଜିଠାରୁ ଆରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏହାର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ନବମ ଜାତୀୟ ପୋଷଣ ମାସ ମାଧ୍ୟମରେ ସୁପୋଷିତ ଓ ସଶକ୍ତ ଭାରତ ଗଠନ ପାଇଁ ସଂକଳ୍ପ ନିଆଯାଇଛି। ଏହି ଅଭିଯାନ ପ୍ରତ୍ୟେକ ମା'ଙ୍କ ସ୍ୱାସ୍ଥ୍ୟ, ଶିଶୁର ପୋଷଣ ଏବଂ ପରିବାରର ସମୃଦ୍ଧି ସହ ଜଡ଼ିତ। ସୁସ୍ଥ ଜୀବନ ପାଇଁ ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶାରେ ଆଜିଠାରୁ ରାଷ୍ଟ୍ରୀୟ ପୋଷଣ ମାସ ଆରମ୍ଭ ହୋଇଛି। ଏହା ଆସନ୍ତା ମାସ 9 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୋଷଣ ପ୍ରଦର୍ଶନୀ, ଆଲୋଚନାଚକ୍ର ଓ ସ୍ୱାସ୍ଥ୍ୟ ଶିବିର

ଯୋଜନା ମାତୃତ୍ୱର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ସହାୟତା ଓ ସଚେତନତା ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛି। ପର୍ଯ୍ୟାପ୍ତ ପୋଷଣ ଏବଂ ଶୈଶବର ପ୍ରାରମ୍ଭିକ ଯତ୍ନ ଶିଶୁର ମସ୍ତିଷ୍କ ବିକାଶ, ଶିକ୍ଷା ଓ ବିଦ୍ୟାଳୟ ପାଇଁ ପ୍ରସ୍ତୁତିର ଏକ ଦୃଢ଼ ମୂଳଦୁଆ। ଭାଦ୍ରବ କୃଷ୍ଣ ତ୍ରୟୋଦଶ ତିଥିରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣ ବେଶରେ ବଡ଼ଠାକୁର ବଳଭଦ୍ର, ବଳରାମ ଓ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଇବେ। ବର୍ଷକୁ ଥରେ ଆଜିର ଦିନରେ ଦେବୀ ସୁଭଦ୍ରା ଚାରିଭୁଜ ଧାରଣ କରିଥାନ୍ତି। ମହାପ୍ରଭୁଙ୍କ ଏହି ବେଶରେ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବାର ବିଧି ରହିଛି। ଦେଶବ୍ୟାପୀ ଆସନ୍ତା 17 ତାରିଖରୁ ଅକ୍ଟୋବର ମାସ 17 ତାରିଖ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେବ। ନୂଆଦିଲ୍ଲୀଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଅକ୍ଟୋବର ମାସ 7 ତାରିଖରେ ଜନସେବାରେ ତାଙ୍କର 25 ବର୍ଷ ପୂରଣ କରିବେ। 2001 ଏହି ଦିନରେ ସେ ଗୁଜରାତର ମୁଖ୍ୟମନ୍ତ୍ରୀ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିଲେ। ଶ୍ରୀ ମୋଦି ଜନସେବାରୁ ଦେଶସେବା ମନ୍ତ୍ରରେ ଅନୁପ୍ରାଣିତ ହୋଇ ନିରନ୍ତର ଭାବେ ସେବା କାର୍ଯ୍ୟ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ପ୍ରଗତି କେବଳ ବିକାଶ ମଧ୍ୟରେ ସୀମିତ ହୋଇ ରହିନାହିଁ, ବରଂ ଭାରତର ସାଂସ୍କୃତିକ ପରିଚୟ ଏବଂ ଐକ୍ୟବଦ୍ଧ ସୁଦୃଢ଼ ହୋଇଛି ବୋଲି ଶ୍ରୀ ନବୀନ କହିଛନ୍ତି। ସେବା ଦିବସ ଅବସରରେ ରକ୍ତଦାନ ଶିବିର ଓ ସଂକଳ୍ପ ଅଭିଯାନ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ଅକ୍ଟୋବର 7 ତାରିଖରେ ଗାଁ ଏବଂ ସହରାଞ୍ଚଳକୁ ଯୋଡ଼ି ସେବାଜ୍ୟୋତି କଳସଯାତ୍ରା ମଧ୍ୟ ବାହାର କରାଯିବ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କୁ ଆଜି ତାଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ତ୍ରିପାଠୀଙ୍କ ଜନସେବା ଓ ରାଜ୍ୟ ପ୍ରତି ତାଙ୍କର ଅବଦାନ ସଦା ସ୍କରଣୀୟ ହୋଇ ରହିବ। ଏହି ଅବସରରେ ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ସ୍ୱର୍ଗତ ତ୍ରିପାଠୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଗୌରୀଶଙ୍କର ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗତ ତ୍ରିପାଠୀଙ୍କ ସ୍କୃତିଚାରଣ କରିଥିଲେ। ଭୁବନେଶ୍ୱର ଲୋକସେବା ଭବନଠାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍ ସଂଯୋଗୀକରଣ ଓ ଭିଭିଭୂମିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟୁତ୍ ସେବାକୁ ଆହୁରି ସୁଦୃଢ଼ ଓ ନିରବଚ୍ଛିନ୍ନ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ଭୁବନେଶ୍ୱର ଲୋକସେବା ଭବନସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ସହଯୋଗରେ ପ୍ରସ୍ତୁତ 4 ଗବେଷଣା କାର୍ଯ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆଡ୍ସଫ୍ଟ ରେଲ୍ଟେଲ୍ ଦ୍ୱାରା ବିକଶିତ କେସ୍ ମନିଟରିଂ ସିଷ୍ଟମର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗର ଅଧ୍ୟକ୍ଷା ଶୋଭନା ମହାନ୍ତି, ବିଭାଗୀୟ କମିଶନର ତଥା ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜବାହର ନବୋଦୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ 27ତମ ଜାତୀୟ ଯୁବ ସଂସଦ ପ୍ରତିଯୋଗିତା 2025-26 ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ହେବ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏହି ଉତ୍ସବରେ ଅଧ୍ୟକ୍ଷତା କରିବେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯିବ। ସ୍ୱଚ୍ଛ ଓ ପରିବେଶ ଅନୁକୂଳ ଯାତାୟାତ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ବୈଦ୍ୟୁତିକ ଯାନ ବା ଇଭି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ବିଦ୍ୟୁତ୍ ଯାନକୁ ଆପଣାଇ ଖର୍ଚ୍ଚ କମାଇବା। 2017 ଭାରତରେ ମୋଟ 1 କୋଟିରୁ ଅଧିକ ଇଲେକ୍ଟ୍ରିକ୍ ଯାନ ବିକ୍ରି ହୋଇଛି। 2026 ବିଦ୍ୟୁତ୍ ଯାନର ବଜାର ଅଂଶ ପ୍ରାୟ 11% ପହଞ୍ଚିଛି। ବିଶ୍ୱ ଇଭି ଦିବସ ଅବସରରେ ବିଦ୍ୟୁତ୍ ଚାଳିତ ଯାନବାହନକୁ ଆପଣାଇବା ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆହ୍ୱାନ ଦେଇଛନ୍ତି। ବିଦ୍ୟୁତ୍ ଚାଳିତ ଯାନବାହନକୁ ଆପଣାଇ ସ୍ୱଚ୍ଛତା ଆଡ଼କୁ ଅଗ୍ରସର ହେବା ସହ ନବସୃଜନକୁ ଆପଣାଇବା ପାଇଁ ଶ୍ରୀ ସିଂହଦେଓ କହିଛନ୍ତି। ରାୟଗଡ଼ା ଜିଲ୍ଲାରେ ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରାୟ 696 କୋଟି ଟଙ୍କା ବ୍ୟୟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଅର୍ଥରେ ଜିଲ୍ଲାର ବିଭିନ୍ନ ପ୍ରମୁଖ ସଡ଼କର ପ୍ରାୟ 114 କିଲୋମିଟର ଅଂଶକୁ 4 ଲେନ୍ରେ ଉନ୍ନୀତ କରାଯିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଏହି ପ୍ରକଳ୍ପ ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷ କୃତ୍ରିମ ପ୍ରଜନନ ଉପାୟରେ 19 ବଉଳା କୁମ୍ଭୀର ଶାବକ ଜନ୍ମ ହୋଇଛନ୍ତି ବୋଲି ରାଜନଗର ବନଖଣ୍ଡ ପକ୍ଷରୁ କୁହାଯାଇଛି। ଭିତରକନିକା ବନାଞ୍ଚଳର ଏକ ମାଇ କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ପ୍ରଜନନ କୌଶଳରେ ଏହି କୁମ୍ଭୀରମାନଙ୍କର ଜନ୍ମ କରାଯାଇଛି। ବିଲୁପ୍ତ ପ୍ରାୟ ଏହି ବଉଳା କୁମ୍ଭୀରଙ୍କ ବଂଶବୃଦ୍ଧି ନିମନ୍ତେ ବନ ବିଭାଗ ପକ୍ଷରୁ ଏଠାରେ କୃତ୍ରିମ ପ୍ରଜନନ କେନ୍ଦ୍ର ଖୋଲାଯାଇଛି। ସୂଚନା ଅନୁସାରେ ଭିତରକନିକା ଜାତୀୟ ଉଦ୍ୟାନରେ 1858 କୁମ୍ଭୀର ରହୁଛନ୍ତି। ଚଳିତ

ବର୍ଷ ଜାତୀୟ ଉଦ୍ୟାନରେ ମୋଟ 117 କୁମ୍ଭୀର ବସା ଠାବ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ଶୁକ୍ରବାର ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା 24 ଘଣ୍ଟା ମଧ୍ୟରେ 9 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତର ଦ୍ୱିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ନିବେଶକ ଓ ବ୍ୟବସାୟୀ ଗୋଷ୍ଠୀଙ୍କ ସହ କରିବେ ଆଲୋଚନା। ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ରୋଗର ଚିକିତ୍ସା ଓ ନିୟନ୍ତ୍ରଣ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରୁଛନ୍ତି ସରକାର। ସୁଷମ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜିଠାରୁ ଆରମ୍ଭ ହେଲା ରାଷ୍ଟ୍ରୀୟ ପୋଷଣ ମାସ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ 9 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମର ପ୍ରଥମ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଗୀତ ସୁରେ ମଧୁ ଝରେ, ପରେ ରହିଛି ସାକ୍ଷାତକାର, ପରୀକ୍ଷା ଓ ପ୍ରତିଯୋଗିତାର ଚାପ ଯୁବପିଢ଼ି କିପରି ସମ୍ମୁଖୀନ ହେବେ, ଶେଷରେ ଶୁଣିବେ ନିଯୁକ୍ତି ସୂଚନା। ଅପରାହ୍ନ 5:30ରେ ପ୍ରଚାର କରିବୁ ହ୍ୟାଲୋ ସାଦା ଲାଗବା ଗୀତ, ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ। ସନ୍ଧ୍ୟା 6:10ରେ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ଶୁଣିବେ ଉଜ୍ଜଳ ଆମ ଦେଶ।

ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:30ରେ ପ୍ରଚାର କରିବୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ସମ୍ପର୍କରେ। ଚାଷୀ ଭାଇଙ୍କୁ ଦୀପଦ କଥାରେ ଶୁଣିବେ ଡକ୍ଟର ସତ୍ୟବ୍ରତ ସାମନ୍ତରାୟଙ୍କ ସହ ସାକ୍ଷାତକାର। ପରେ ଆଜିର ଚାଷୀକ୍ରମରେ ଶୁଣିବେ ଗୋପୀନାଥଙ୍କ ସହ ଅନ୍ୟ ଏକ ସାକ୍ଷାତକାର। ରାତି 8:00ରେ ପ୍ରଚାର କରିବୁ ଚିରସବୁଜ କାର୍ଯ୍ୟକ୍ରମ। ରାତି 8:15ରେ ଶୁଣିବେ ଏ ମାସର ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା। ଆଜି ପାଇଁ ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତ ରଚନା ଲିଙ୍ଗରାଜ ରଥ, ସଙ୍ଗୀତ ପରିଚାଳନା ଗୁରୁପ୍ରସାଦ ଦାସ। ରାତି 8:30ରେ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସୀତାର ବାଦନ, ପରିବେଷଣ କରିଛନ୍ତି ଶିଳ୍ପୀ ପଣ୍ଡିତ ନିଖିଲ ବାନାର୍ଜୀ। ଏ ମାସର ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ ଶୁଣିବେ ଆଜି ରାତି 9:30ରେ। ରାତି 10:00ରେ ପ୍ରଚାର କରିବୁ ଆଞ୍ଚଳିକ ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସମ୍ବଲପୁର ଅଞ୍ଚଳର ଗୀତ, ଝୁମର ଗୀତ ଏବଂ କଳାହାଣ୍ଡି ଅଞ୍ଚଳର ଗୀତ। ଏକକ ନିର୍ଦ୍ଦେଶକ ରାଜେଶ ରୋଶନଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:30ରେ। ଶୁଣିଲି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ଦିନ 2:48 ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିପାରିବେ ଆଜି ଅପରାହ୍ନ 5:00ରେ। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣମାନେ ଶୁଣନ୍ତୁ ବିବିଧ ଭାରତୀରେ ପ୍ରସାରଣ କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ, ନମସ୍କାର।

ଫୋକସ୍ ଅନ୍ ଏଆଇଆର୍ ଆପ୍ ଜରିଆରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଅଛନ୍ତି ପ୍ରିୟଙ୍କା ପାତ୍ର ଏବଂ ନରେନ୍ଦ୍ର ହରିଜାନ।

0: ଲେଟ୍ ହେଲାଣି, ଆହୁରି ଆସିନାହାନ୍ତି ଯେ। ବାଃ, ବିରକ୍ତ ଲାଗିଲାଣି।
1: ହାଏ,
0: ତମକୁ ଟାଇମ୍ ଜଣାପଡ଼ୁନି ନା କ'ଣ?
1: ଆରେ ବାବା ସରି, ଟ୍ରାଫିକରେ ଫସି ଯାଇଥିଲି ଆଉ।
0: ତମର ସବୁବେଳର ବାହାନା ଏଇଟା। ଆଜି ସତ କୁହ ତ, ଘରରୁ ଲେଟ୍ରେ ବାହାରିଲ ନା? ମତେ ମିଛ ବିଲକୁଲ ପସନ୍ଦ ନାହିଁ।
1: ହଁ ପରା, ଟିକେ ଲେଟ୍ ହେଇଗଲା ଆଉ।
0: ସବୁବେଳେ ଏମିତି କରୁଛ ତମେ, ଏମିତି ଲେଟ୍ କଲେ ସବୁବେଳେ ସବୁ କାମ ଲେଟ୍ ହବ। ଡିସିପ୍ଲିନ୍ କହିବା ଜିନିଷ ନାହିଁ ତମ ପାଖରେ। ଡିସିପ୍ଲିନ୍ ଜୀବନରେ ବହୁତ ଗୁରୁତ୍ୱପୂର୍ଣ୍ଣ, ତା ବିନା ଆଗକୁ ବଢ଼ି ହବନି, ଜାଣିଛ ତ?
1: ହଉ ବାବା ସରି, ଆଉ କେବେ ଲେଟ୍ କରିବିନି। ମତେ ଗାଳି କରି କରି ତମେ ଲେଟ୍ କରିଦେଲଣି, ଦେଖ ଟାଇମ୍ ହେଇଗଲାଣି, ଆଜିର କାର୍ଯ୍ୟକ୍ରମକୁ ଆରମ୍ଭ କରିବା ନା।
0: ହଁ ହଁ, ଶ୍ରୋତା ବନ୍ଧୁମାନଙ୍କ ସହ କଥା ହେଲେ ମନ ପୁରା ଖୁସି ହେଇଯିବ।
1: ଯା ହଉ, ଶ୍ରୋତା ବନ୍ଧୁମାନେ ମତେ ଆଜି ବଞ୍ଚାଇ ଦେଲେ।
0: ହେ, କ'ଣ କହିଲ କି?
1: ନାଇଁ ନାଇଁ, କିଛି ନାହିଁ କିଛି ନାହିଁ।
0: ତେବେ ସାଥୀ, ଆରମ୍ଭ କରୁଛୁ ଆଜିର ସମ୍ଭାର କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ପ୍ରିୟଙ୍କା ପାତ୍ର
1: ଆଉ ମୁଁ ନରେନ୍ଦ୍ର ହରିଜନ।
0: ନମସ୍କାର।

0: ତମର ଗୁଣଯାକକୁ ଦେଖିକି ନା ମୋ ମନରେ ଗୋଟେ ସୁନ୍ଦର ବିଚାରଟେ ଆସୁଛି।
1: କ'ଣ ସେ ବିଚାର କହିଲ?
0: ଶୃଙ୍ଖଳା ହେଉଛି ସଫଳତାର ସବୁଠାରୁ ମଜବୁତ ଚାବିକାଠି। ଜୀବନରେ ପ୍ରତିଭା ଓ ପରିଶ୍ରମ ଯେତେ ଦରକାର ତାହାଠାରୁ ଅଧିକ ଦରକାର ନିଜକୁ ନିୟମିତ ଓ ଶୃଙ୍ଖଳିତ ରଖିବା।
1: ତେବେ ଚାଲନ୍ତୁ ସାଥୀ, ଆରମ୍ଭ କରିବା ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ଗୀତ ସୁରେ ମଧୁଝରେ।
0: ଆଚ୍ଛା ନରେନ୍ଦ୍ର, କହିଲ ପ୍ରଥମଥର ଯେବେ ତମେ ମୋତେ ଦେଖିଥିଲ ମୁଁ ତମକୁ କେମିତି ଲାଗିଥିଲି?
1: ପ୍ରଥମଥର? ହଁ, ପ୍ରଥମଥର ଦେଖି ମୁଁ ତୁମକୁ ମୋର ମନର ରାଣୀ ବୋଲି ଭାବି ନେଇଥିଲି। ତମ ମୁହଁର ସେଇ ହସ, ତମର ସେଇ ଲାଲ ଡ୍ରେସ୍ର ଲୁକ୍ ଏବଂ ତମର ସେଇ ସରଳ ବ୍ୟବହାର ଯୋଉଟା ମୋତେ ବହୁତ ଆକର୍ଷିତ କରିଦେଇଥିଲା।

ବାକି ତମେ ବି ମୋତେ ବହୁତ ତଳ୍ପେଇଥିଲ, ଏତେ ସମୟ ନେଲ ହଁ କହିବାକୁ, ପୁରା ବର୍ଷେ। ସେ ବର୍ଷ ସାରା ମୁଁ ଖାଲି ତମକୁ କଳ୍ପନା ଦୁନିଆରେ ନିଜର ବନେଇ ନେଇଥିଲି।

0: ଆଚ୍ଛା ଶୁଣ ପ୍ରିୟଙ୍କା, ତୋ ପାଇଁ ମୁଁ ଗୋଟେ କବିତା ଲେଖିଛି, ଶୁଣିବ ନା?
1: ତମେ ଆହୁରି କବିତା ଲେଖିଛ, ସେଟା ବି ମୋ ପାଇଁ?
0: ଆରେ ପ୍ରେମ ମଣିଷକୁ କବି କରିଦିଏ, ହେଲା?
1: ଆଚ୍ଛା ଆଚ୍ଛା, ହଉ କୁହ।
0: ଝିଟି ପିଟି ବରଷାକୁ ଭିଜାନା ମୋ ପ୍ରିୟାକୁ, କଥା ଥିଲା ଆସିବାକୁ ସଞ୍ଜବେଳେ ଗାଁକୁ। ମଥାରେ ଅଢ଼ଣି ଟାଣି ସାଜିବ ସେ ମୋ କନିଆରାଣୀ, ତାକୁ ଯେବେ ଦେଖେ ପାଖେ ମୁଁ ଆଉ ମୁଁ ନାହିଁ।
1: ଆରେ ବାଃ।

0: ବହୁତ ବଢ଼ିଆ ଲେଖିଛ ତ, ଧନ୍ୟବାଦ। ହେଲେ ଶୁଣ, ଖାଲି ଆମେ କା ଗପୁଛୁ, ସମୟ ହୋଇଗଲାଣି, ଦେଖୁଛ ତ କାର୍ଯ୍ୟକ୍ରମକୁ ଆଗକୁ ନେବା ନା ନାହିଁ?
1: ହଁ ନବା ନା।
0: ହେଲେ ଶୁଣ ନରେ, ମତେ ନା ଭାରି ଚିନ୍ତା ହେଲାଣି।
1: ଚିନ୍ତା କ'ଣ ପାଇଁ?
0: ଆଗକୁ କମ୍ପିଟେଟିଭ୍ ଏକ୍ସାମ ସବୁ ଆସିବ, ପ୍ରିପେରେସନ୍ ତ କରୁଛି କିନ୍ତୁ ସବୁବେଳେ ମନରେ ଚିନ୍ତା ଥାଉଛି ପରୀକ୍ଷାରେ ସଫଳ ହୋଇପାରିବି କି ନାହିଁ। ଆଜିକାଲିକା ପ୍ରତିଯୋଗିତାମୂଳକ ଯୁଗରେ ସଫଳତା ପାଇବା ବହୁତ କଷ୍ଟ।
1: ଆଚ୍ଛା, ତାହେଲେ ସେଥିପାଇଁ ଚିନ୍ତା ହେଉଛି ତୁମକୁ ନାଇକି? ଏବେ ତୁମର ଚାପ ଦୂର ହୋଇଯିବ, କାହିଁକି ନା ଏବେ ଆମେ ଏଇ ସମ୍ପର୍କରେ ଶୁଣିବା ଗୋଟେ ସୁନ୍ଦର ସାକ୍ଷାତକାର।
0: ଏଇ ସମ୍ପର୍କରେ?
1: ହଁ ସାଥୀ, ଏଇ ସାକ୍ଷାତକାରର ବିଷୟ ହେଉଛି ପରୀକ୍ଷା ଓ ପ୍ରତିଯୋଗିତାର ଚାପ ଯୁବମାନେ କିପରି ସମ୍ମୁଖୀନ ହେବେ।
2: ମ୍ୟାମ୍ ନମସ୍କାର।
3: ନମସ୍କାର,
2: ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମ ଯୁବବାଣୀକୁ।
3: ଧନ୍ୟବାଦ।
2: ପ୍ରଥମେ କୁହନ୍ତୁ ମ୍ୟାମ୍, ଆପଣ କେମିତି ଅଛନ୍ତି?
3: ମୁଁ ବହୁତ ଭଲ ଅଛି।
2: ମ୍ୟାମ୍ ବର୍ତ୍ତମାନ କୁହନ୍ତୁ ଆପଣଙ୍କ ନାଁ କ'ଣ, ଆପଣଙ୍କ ଘର କୋଉଠି ଏବଂ ଆପଣ କ'ଣ କରନ୍ତି?
3: ମୋ ନାଁ ହଉଛି କାଜଲ ଗନ୍ତା। ମୁଁ ବର୍ତ୍ତମାନ ପୋଷ୍ଟ ଗ୍ରାଜୁଏଟ ଟିଚର ଅଛି ଇନ୍ ପଲିଟିକାଲ ସାଇନ୍ସ, ଆଉ ମୁଁ ଜୟପୁରରେ ରହୁଛି।
2: ତାହେଲେ ଆପଣ ଜଣେ ଶିକ୍ଷୟିତ୍ରୀ?
3: ମୋର ପରିଚୟ ଜଣେ ଶିକ୍ଷୟିତ୍ରୀର।
2: କିଛି ଦିନ ତଳେ ଗୁରୁ ଦିବସ ଥିଲା, ତ ଲେଟ୍ ହେଲେ ମଧ୍ୟ ପବିତ୍ର ଗୁରୁ ଦିବସ ଉପଲକ୍ଷେ ଆପଣଙ୍କୁ ଆମ ତରଫରୁ ଏବଂ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଢେର ସାରା ଶୁଭେଚ୍ଛା।
3: ଧନ୍ୟବାଦ, ତୁମକୁ ମଧ୍ୟ ଧନ୍ୟବାଦ ଏବଂ ଆକାଶବାଣୀ ଜୟପୁରକୁ ମଧ୍ୟ ଧନ୍ୟବାଦ ଜଣାଇବି।
2: ମ୍ୟାମ୍ ଯେହେତୁ ଆପଣ ଜଣେ ଶିକ୍ଷୟିତ୍ରୀ, ଆପଣ ପୂର୍ବରୁ ଜଣେ ଛାତ୍ରୀ ମଧ୍ୟ ଥିଲେ ଏବଂ ବର୍ତ୍ତମାନ ଆପଣଙ୍କ ମହାବିଦ୍ୟାଳୟରେ ଆପଣଙ୍କର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଖୁଥିବେ ଯେ ପରୀକ୍ଷାକୁ ନେଇ ବିଭିନ୍ନ ପ୍ରକାରର ଚାପ ସବୁ ଦେଖାଯାଏ।
3: ନିହାତି ଭାବେ ବର୍ତ୍ତମାନ ଏଭଳିଆ ଜୀବନ ଆମେ ଯାପନ କରୁଛେ, ସମସ୍ତ ମନୁଷ୍ୟ ବର୍ତ୍ତମାନ ଚାପଗ୍ରସ୍ତ ଏବଂ ଛାତ୍ରଛାତ୍ରୀ ମାନଙ୍କ କଥା ଯଦି କହିବା, ସେମାନେ ବି ଅତ୍ୟଧିକ ମାତ୍ରାରେ ଚାପଗ୍ରସ୍ତ ହେବାର ବର୍ତ୍ତମାନ ଆମେ ଦେଖିବାକୁ ପାଉଛେ।
2: ଠିକ ସେମିତି ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ପରୀକ୍ଷା ଓ ପ୍ରତିଯୋଗିତାର ଚାପ ଯୁବମାନେ କିପରି ସମ୍ମୁଖୀନ ହେବେ। ତ ମୋର ପ୍ରଥମ ପ୍ରଶ୍ନ ରହିବ ଯେ ପରୀକ୍ଷା ଓ ପ୍ରତିଯୋଗିତାର ଚାପ କହିଲେ ଆମେ କ'ଣ ବୁଝୁ?
3: ଯଦି ଆମେ ମନୁଷ୍ୟ ଜୀବନ ଦେଖିବା, ସାଧାରଣତଃ ରୂପେ ବିଭିନ୍ନ ସମୟରେ ମନୁଷ୍ୟ ଚାପରେ ଆସିଥାନ୍ତି। ଛାତ୍ର ଛାତ୍ରୀ ଜୀବନରେ ଯଦି ଆମେ ବର୍ଣ୍ଣନା କରୁଛେ, ପରୀକ୍ଷାରେ ଭଲ ଫଳାଫଳ କରିବା ଏବଂ ବର୍ତ୍ତମାନ ଯୋଉ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ସଫଳ ହେବାର, ସେଥିପାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନସିକ ଚାପ ସୃଷ୍ଟି ହେଉଛି, ଯାହାକୁ କି ଆମେ ପରୀକ୍ଷା ଓ ପ୍ରତିଯୋଗିତାର ଚାପ ହୋଇପାରିବା। ଏହା ସହିତ ମୁଁ ବିଶ୍ୱାସ କରେ ଏବଂ ଏହା ଆମେ ସମସ୍ତେ ମଧ୍ୟ ଉପଲବ୍ଧି କରିଥିବା, ଛାତ୍ର ଜୀବନ କେବଳ ତାହାର ଜୀବନ ନୁହେଁ, ତାହା ସମାଜ ସହିତ ଜଡିତ, ପରିବାର ସହିତ ଜଡିତ, ଶିକ୍ଷକଙ୍କ ସହିତ ଜଡିତ ଏବଂ ଛାତ୍ରଛାତ୍ରୀଙ୍କ ସହ ଏହି ସମସ୍ତ ସଂସ୍ଥାର ଆଶା ମଧ୍ୟ ଜଡିତ ଥାଏ, ଯାହାକି ଛାତ୍ରଛାତ୍ରୀଙ୍କୁ ଚାପ ଅନ୍ତର୍ଭୁକ୍ତ କରାଇଥାଏ।
2: ତେବେ ଯୁବମାନଙ୍କ ମଧ୍ୟରେ ପରୀକ୍ଷାର ଚାପ ବଢିବାର ମୁଖ୍ୟ କାରଣ ଗୁଡିକ କ'ଣ?
3: ବର୍ତ୍ତମାନର ସାମ୍ପ୍ରତିକ ସମୟ ଆମେ ଯଦି ଦେଖୁଛେ, ପ୍ରତିଦ୍ୱନ୍ଦ୍ୱିତା ଏତେ ମାତ୍ରାରେ ବଢିଯାଇଛି, ତୀବ୍ର ପ୍ରତିଯୋଗିତା, ଭବିଷ୍ୟତ କ୍ୟାରିୟରକୁ ନେଇ ଚିନ୍ତା ସମସ୍ତଙ୍କ ମଧ୍ୟରେ ଆମେ ଦେଖିବାକୁ ପାଉଛେ। ଏହା ସହିତ ପ୍ୟାରେଣ୍ଟସ ବା ଅଭିଭାବକଙ୍କର ଯୋଉ ଆଶା ରହିଛି ନିଜ ପୁଅ ଝିଅଙ୍କ ଠାରୁ, ତାହା ମଧ୍ୟ ଶିଶୁଟିକୁ ଚାପଗ୍ରସ୍ତ କରାଉଛି। ଅନ୍ୟ ଏକ ବିଷୟବସ୍ତୁ ହେଲା ଅନ୍ୟମାନଙ୍କ ସହିତ ତୁଳନା କରିବା। ବର୍ତ୍ତମାନ ଏହା ସାଧାରଣ ଜୀବନର ଏକ ପ୍ରମୁଖ ସମସ୍ୟା, ଦାଟ୍ ଆମେ ନିଜ ଜୀବନକୁ ଅନ୍ୟର ଜୀବନ ସହିତ ତୁଳନା କରୁ, ଅନ୍ୟର ବିକାଶ, ଅନ୍ୟର ସଫଳତା ଏବଂ ନିଜର ସ୍ଥିତିକୁ ନେଇ ଆମ ମଧ୍ୟରେ ଏକ ବିଷାଦ ସୃଷ୍ଟି ହେଉଛି, ଯାହାକି ଚାପ ସୃଷ୍ଟି କରୁଛି। ଏବଂ ଅନ୍ୟ ବିଷୟ ଯଦି କହିବା, ସୋସିଆଲ ମିଡିଆ ଯେଉଁଥିରେ କି ଆମେ ପ୍ରତ୍ୟେକ ଦେଶ ବିଦେଶର ତଥ୍ୟ ପାଉଛେ, ଖବର ପାଉଛେ ଏବଂ ସଫଳତାର କାହାଣୀ ମଧ୍ୟ ଶୁଣୁଛେ, ଯାହାକି ଆମକୁ ଏକ ଏଭଳି ପରିସ୍ଥିତିରେ ପକେଇ ଦଉଛି, ଆମେ ଚିନ୍ତା କରୁଛେ ଦାଟ୍ ଆମେ ପଛରେ ରହି ଦୁନିଆ ଆଗକୁ ବଢିଗଲା, ଛାତ୍ରଛାତ୍ରୀ ଅନ୍ୟମାନେ ଯୋଉମାନେ ଅଛନ୍ତି ସେମାନେ ସଫଳ ହେଉଛନ୍ତି ଏବଂ କାଳେ ମୁଁ ଯୋଉଠି ରହିଯାଇଛି, ମୋର ସ୍ଥାନ ଦୁର୍ବଳ ଅଟେ। ଏଥିଯୋଗୁ ଚାପ ନିହାତି ଭାବେ ବଢୁଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ।
2: ତୁଳନା ସବୁବେଳେ ଦୁଃଖଦାୟକ ନାଇଁ?
3: ନିହାତି।
2: ତେବେ ଏହି ଚାପକୁ କମେଇବା ପାଇଁ ଯୁବମାନେ କ'ଣ କରିବା ଉଚିତ?
3: ଆମେ ନିଜ ଛାତ୍ର ଜୀବନରୁ ବା ଆମେ ଯେବେ ଆମେ ଶିକ୍ଷାର ପ୍ରକ୍ରିୟା ଆମର ଆରମ୍ଭ ହୁଏ, ଆମେ ଛୋଟବେଳୁ ଶୁଣି ଆସିଛେ ଦାଟ କ୍ୱେଶ୍ଚିନ୍ ଆମକୁ ପଚରାଯାଏ, ତୋର ଜୀବନର ଲକ୍ଷ୍ୟ କ'ଣ? ଏବଂ ଛୋଟ ଶିଶୁଟେ ଯିଏକି

0: ବହୁତ କିଛି ଜାଣି ନଥାଏ, ଫିର ବି ତା ମନରେ ଗୋଟେ ଥାଏ, ମୁଁ ଡକ୍ଟର ହେବା ପାଇଁ ଚାହୁଁଛି, ମୁଁ ଇଞ୍ଜିନିୟର ହେବା ପାଇଁ ଚାହୁଁଛି, କି ମୁଁ ଜଣେ ଶିକ୍ଷକ ହେବା ପାଇଁ ଚାହୁଁଛି। ସେହି ଲକ୍ଷ୍ୟ ହେଉଛି ବାସ୍ତବରେ ଏଭଳି ଏକ କଳ୍ପନା ଯେଉଁ ଦିଗରେ ଆମେ ଯେତେ ପରିଶ୍ରମ କରିବା, ଯେଉଁ ଦିଗରେ ଆମେ ଅଧିକ ସମୟ ଦେବା, ତାହେଲେ ଯାଇ ସେହି ଲକ୍ଷ୍ୟ ନିର୍ଦ୍ଧାରିତ ଯାହା ହେଇଛି ସେହି ସ୍ଥଳରେ ପହଞ୍ଚି ପାରିବା। ଏବଂ ସେଥିପାଇଁ ନିହାତି ଭାବେ ପ୍ରଥମତଃ ସ୍କେଡ୍ୟୁଲ କଥା କୁହାହଉଛି, ସମୟ ସୂଚୀ ପ୍ରସ୍ତୁତ ହେବା ଦରକାର। ଏବଂ କୌଣସି ବିଷୟବସ୍ତୁକୁ ଛୋଟ ଛୋଟ ଯଦି ଆମେ ଲକ୍ଷ୍ୟରେ ବାଣ୍ଟି ପାରୁଛେ, ତାହେଲେ ଚାପ କମିଥାଏ। ଏବଂ ତା ସହିତ ଶାରୀରିକ ରୂପେ ନିଜର ଯତ୍ନ ନେବା ନିହାତି ଆବଶ୍ୟକ। ପର୍ଯ୍ୟାପ୍ତ ନିଦ୍ରା, ବିରତି, ଶାରୀରିକ କାର୍ଯ୍ୟକଳାପକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ତାହେଲେ ଯାଇ ମାନସିକ ସ୍ତରରେ ଆମେ ଏଭଳି ସ୍ଥିତିରେ ରହିବା, ଆମେ ଯାହା ପଢିବାକୁ ଚେଷ୍ଟା କରୁଛେ ତାହା ଆମେ ଉଚିତ ରୂପେ, ଜ୍ଞାନ ରୂପେ ଆମେ ଗ୍ରହଣ କରିପାରିବା। ଏହା ସହିତ ମୁଁ ବିଶ୍ୱାସ କରେ ଛାତ୍ର ଜୀବନରେ ପରିବାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଆମେ ଯେମିତି କହୁ ମା ଆମର ପ୍ରଥମ ଗୁରୁ, ସେଭଳି ଭାବେ ମା, ବାପା, ବଡ ଭାଇ, ଭଉଣୀ, ପରିବାର ସଦସ୍ୟ, ଶିକ୍ଷକ, ବିଶ୍ୱସ୍ତୀୟ ବ୍ୟକ୍ତି ଯୋଉମାନେ ଅଛନ୍ତି, ତାଙ୍କ ସହ ନିହାତି ଭାବେ ଆମେ କଥା ହେବା ଆବଶ୍ୟକ। କମ୍ୟୁନିକେସନ ବହୁତ ଜରୁରୀ ଅଟେ, ନିଜର ସେୟା ହେଉ କିମ୍ବା ନିଜେ ନିର୍ଦ୍ଧାରଣ କରିଥିବା କୌଣସି ଲକ୍ଷ୍ୟ, ତା ବିଷୟରେ ଯଦି ଆମେ କଥା ହେଇପାରୁଛେ ଆମ ଗୁରୁଜନ ମାନଙ୍କ ସହିତ, ତାହା ଦ୍ୱାରା ମଧ୍ୟ ଆମର ଚାପ ନିୟନ୍ତ୍ରଣ ହୋଇଥାଏ।
1: ବହୁତ ସୁନ୍ଦର ମ୍ୟାମ୍। ହେଲେ ସମୟ ପରିଚାଳନା ପରୀକ୍ଷା ଚାପ କମେଇବାର କିପରି ସହାୟକ ହୋଇପାରିବ?
0: ପ୍ରଥମେ ଯଦି କହିବା, ସମୟ ବହୁତ ମୂଲ୍ୟବାନ ଅଟେ, ଏହା ଆମେ ସମସ୍ତେ ଉପଲବ୍ଧି କରୁଛେ, ଦାଟ ବିତି ଯାଇଥିବା ସମୟ ଆଉ ଫେରି ଆସେ ନାହିଁ। ଆଉ ସମୟର ସଦୁପଯୋଗ ବିଷୟରେ ଆମେ ଛୁଆବେଳୁ ଶୁଣି ଆସିଛେ, ଆଉ ଯାହାକୁ ଯେତେ ଶୀଘ୍ର ଆମେ କାର୍ଯ୍ୟରେ ଲଗେଇ ପାରିବା ତାହେଲେ ତାହାର ଉଚିତ ମୂଲ୍ୟ ମଧ୍ୟ ଆମେ ପାଇବା। ସମୟ ପରିଚାଳନା ଦ୍ୱାରା ପଢାକୁ ବ୍ୟବସ୍ଥିତ କରିହୁଏ ଏବଂ ଶେଷ ସମୟରେ ଏହି ବ୍ୟବସ୍ଥା ଦ୍ୱାରା ଅଧିକ ଚାପ ପଡେ ନାହିଁ।
1: ହେଲେ ପରିବାର, ଆମ ବାପା ମା, ଭାଇ ବନ୍ଧୁ ମାନେ ଯୁବକ ମାନଙ୍କର ପରୀକ୍ଷା ଚାପ କମେଇବାର କିଭଳି ଭାବରେ ସହଯୋଗ କରିପାରିବେ?
0: ପ୍ରଥମତଃ ଶିଶୁ ଯେତେବେଳେ ଜନ୍ମ ନେଉଛି ତାହାର ପ୍ରଥମ ଅନୁଷ୍ଠାନ ଅଟେ ତାର ପରିବାର। ଏବଂ ବର୍ତ୍ତମାନର ପରିସ୍ଥିତି ଯଦି ଦେଖିବା, ସେହି ପରିବାରର ଭୂମିକା ଅତ୍ୟଧିକ ମାତ୍ରାରେ ବଢିଯାଇଛି। ଅଭିଭାବକ ମାନେ କେବଳ ମାର୍କ ଓ ରାଙ୍କ ଉପରେ ଗୁରୁତ୍ୱ ନ ଦେବା ଉଚିତ, ସେମାନେ ପିଲାଙ୍କ ପରିଶ୍ରମକୁ ପ୍ରଶଂସା କରିବା ନିହାତି ଆବଶ୍ୟକ। ଅନ୍ୟ ପିଲାଙ୍କ ସହ ତୁଳନା କରି ଦୂରେଇ ରହିବା, ନିଜ ପୁତ୍ର ବା ପୁତ୍ରୀ ଅଛନ୍ତି ତାଙ୍କର ଦକ୍ଷତା ନିହାତି ଭାବେ ଉତ୍ସାହିତ କରିବା ଆବଶ୍ୟକ, ସେମାନଙ୍କ ସମସ୍ୟା ଓ ଆବଶ୍ୟକ ସମୟରେ ସାହସ ଦେବା ନିହାତି ଆବଶ୍ୟକ। ଯାହା ହେଲେ ଶିଶୁଟି ବା ଛାତ୍ର ଛାତ୍ରୀ ନିଜକୁ କେବେ ମଧ୍ୟ ଏକାକୀ ଭାବିବେ ନାହିଁ ଏବଂ ତାଙ୍କ ମନରେ ଏହି ସାନ୍ତ୍ୱନା ରହିବ, ମୁଁ ଯେଉଁ ପ୍ରୟାସ କରୁଛି ମୋ ପରିବାର ସେଥିରେ ମୋ ସାଥିରେ ଅଛନ୍ତି, ଏବଂ ପରିବାରର ସକାରାତ୍ମକ ପରିବେଶ ତାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ମଧ୍ୟ ବଢେଇ ଦେଇ ପାରିବ, ଯାହାକି ସଫଳତା ପାଇଁ ନିହାତି ଆବଶ୍ୟକ ଅଟେ।
1: ବହୁତ ସୁନ୍ଦର ମ୍ୟାମ୍। ତେବେ ସୋସିଆଲ ମିଡିଆ ପରୀକ୍ଷା ଚାପକୁ କିପରି ପ୍ରଭାବିତ କରେ?
0: ସୋସିଆଲ ମିଡିଆ କଥା ଯେତେବେଳେ ଆସେ, ପ୍ରଶ୍ନଟି ଉଠେ ଦାଟ ସୋସିଆଲ ମିଡିଆ ଇଜ୍ ଅ ବୁନ୍ ଅର୍ ଅ କର୍ସ, ଏହା ଏକ ଆଶୀର୍ବାଦ ନା ଅଭିଶାପ। ଆମେ ବୁଝିବା ଯେଉଁ ଦିଗରୁ ଆମର ସକାରାତ୍ମକ ଲାଭ ହେଉଛି ତାହାକୁ ଆମେ କେବେ ମଧ୍ୟ ଅଭିଶାପ ରୂପେ ଗ୍ରହଣ କରିବା ଉଚିତ ନୁହେଁ। ସୋସିଆଲ ମିଡିଆ ଦ୍ୱାରା ଜ୍ଞାନ ଓ ଶିକ୍ଷା ଆମକୁ ଉଚିତ ରୂପେ ମିଳିପାରେ, କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ପଢାରେ ବାଧା ମଧ୍ୟ ସୃଷ୍ଟି କରିପାରେ। ସୋସିଆଲ ମିଡିଆ ଦ୍ୱାରା ଆମେ ଅନ୍ୟ ଦେଶ, ନିଜ ଦେଶରେ ଘଟୁଥିବା ବିଭିନ୍ନ ବିଷୟରେ ଜାଣିବାକୁ ପାଉ ଏବଂ ଅନ୍ୟମାନଙ୍କ ସଫଳତା ସହ ନିଜକୁ ତୁଳନା କରିଲେ ଏହା ମାନସିକ ଚାପ ସୃଷ୍ଟି କରିବ। ତେଣୁ ପଢା ସମୟରେ ଫୋନ ଓ ସୋସିଆଲ ମିଡିଆର ବ୍ୟବହାରକୁ ସୀମିତ ରଖିବା ଭଲ। ବର୍ତ୍ତମାନ ଆମେ ଅନଲାଇନ କ୍ଲାସେସ କଥା କହୁଛେ, ଏହା ମଧ୍ୟ ଏକ ପ୍ରଶ୍ନ ଦାଟ ଆମେ ମୋବାଇଲକୁ ଟୋଟାଲି ଆଭଏଡ କରିପାରିବା କି? ଯଦି କହିବାକୁ ଯିବା ଟୋଟାଲି ଆମେ ଆଭଏଡ କରିପାରିବା ନାହିଁ, କିନ୍ତୁ ଯଦି ତାହାର ବ୍ୟବହାର ଦ୍ୱାରା ଆମର ସମୟ ଅପଚୟ ହେଉ, ସମୟର ଅପବ୍ୟବହାର ହେଉଛି, ତାହାକୁ ନିୟନ୍ତ୍ରଣ କରିବା ନିହାତି ଜରୁରୀ।
1: ବହୁତ ସୁନ୍ଦର ମ୍ୟାମ୍। ଯେହେତୁ ଆପଣ ଜଣେ ଶିକ୍ଷୟିତ୍ରୀ ଏବଂ କଲେଜରେ ଆପଣଙ୍କର ଛାତ୍ରଛାତ୍ରୀ ମାନଙ୍କର ସହିତ ଆପଣଙ୍କର ସମ୍ପର୍କ ନିହାତି ବହୁତ ଭଲ ଥିବ, ତେବେ ଆପଣ ନିଜର ଛାତ୍ରଛାତ୍ରୀ ଏବଂ ଆମର କାର୍ଯ୍ୟକ୍ରମ ଶୁଣୁଥିବା ପ୍ରତ୍ୟେକ ଶ୍ରୋତା ମାନଙ୍କୁ କଣ ବାର୍ତ୍ତା ଦେବେ?
0: ପ୍ରଥମତଃ ମୁଁ ଏହା ମୋର ଶ୍ରେଣୀ କକ୍ଷରେ ମଧ୍ୟ କହେ ଏବଂ ଶ୍ରୋତା ମାନଙ୍କୁ ମଧ୍ୟ ମୋର ଏହି ବାର୍ତ୍ତା ରହିବ, ପରୀକ୍ଷା ଛାତ୍ରଛାତ୍ରୀ ଜୀବନର ଏକ ଅଂଶ ଅଟେ, ଏହା ସମ୍ପୂର୍ଣ୍ଣ ଜୀବନ ରୁହେ। ଆମେ କିଛି ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥାଉ, କିନ୍ତୁ ଜ୍ଞାନ ଆହରଣ ଆମେ ବଞ୍ଚିଥିବା ପର୍ଯ୍ୟନ୍ତ କରୁ। କୌଣସି ପରୀକ୍ଷାରେ ବିଫଳ ହେବା ଦ୍ୱାରା ନିଜକୁ ମର୍ମାହତ କରିବା ନାହିଁ, ସଫଳତା ପାଇଁ ସର୍ବଦା ଚେଷ୍ଟା କରିବା, ନିଜ ଉପରେ ବିଶ୍ୱାସ ରଖିବା ନିହାତି ଆବଶ୍ୟକ, ନିୟମିତ ପରିଶ୍ରମ

0: ବିଫଳତା ଆସିଲେ ନିଜକୁ ଦୋଷ ନ ଦେଇ ଆମେ ଭୁଲରୁ ଶିକ୍ଷା ଗ୍ରହଣ କରିବା ନିହାତି ଆବଶ୍ୟକ। ଯେମିତିକି କୁହାଯାଏ, ପର୍ବପର୍ବାଣି ଯେତେବେଳେ ହଉଛି ଆମ ସଂସ୍କୃତିରେ, ସେଥିପାଇଁ ଯାହା ବ୍ୟବସ୍ଥା ଥାଏ ଆମେ କିଛି ଦିନ ପୂର୍ବରୁ ତାହା ଆରମ୍ଭ କରୁ। ମୁଁ ବିଶ୍ୱାସ କରେ ଛାତ୍ର ଜୀବନରେ ପରୀକ୍ଷା ହେଉଛି ଆମର ପର୍ବ, ଯୋଉଥିପାଇଁ ଆମେ ସମୟ ଅତିବାହିତ କରିବା ବା ସମୟକୁ ବ୍ୟବସ୍ଥିତ ରୂପେ ନିୟୋଜିତ କରିବା ନିହାତି ଆବଶ୍ୟକ। ମୁଁ ଏହା ବିଶ୍ୱାସ କରୁଛି ଏବଂ ଏହି ବାର୍ତ୍ତା ଦେବା ପାଇଁ ଚାହୁଁଛି। ମାର୍କ ଠାରୁ ଅଧିକ ମୂଲ୍ୟବାନ ଯେ ଆପଣଙ୍କର ଜ୍ଞାନ, ଦକ୍ଷତା, ଆତ୍ମବିଶ୍ୱାସ ଓ ମାନସିକ ସୁସ୍ଥତା। ବର୍ତ୍ତମାନର ଚାପଗ୍ରସ୍ତ ଜୀବନରୁ ଦୂରେଇ ରହି କୌଣସି ନକାରାତ୍ମକ ଦିଗରେ ପ୍ରଭାବିତ ନ ହେଇ ଯଦି ଆମେ ନିଜର ଲକ୍ଷ୍ୟ ସାଧନ ଦିଗରେ ଆଗେଇ ବଢୁ, ତାହେଲେ ନିହାତି ଭାବେ ଯୁବବର୍ଗ ଯୋଉମାନଙ୍କ କଥା ଆମେ କହି ଆସିଛେ ଏବଂ ସ୍ୱାମୀ ବିବେକାନନ୍ଦ ମଧ୍ୟ କହି ଆସିଛନ୍ତି, ଏକ ସଶକ୍ତ ରାଷ୍ଟ୍ର ଗଠନରେ ଯୁବକର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ସେହି ଯୁବକମାନଙ୍କୁ ଉଚିତ ଦିଗରେ ପ୍ରୋତ୍ସାହିତ କରିବା ମଧ୍ୟ ଆବଶ୍ୟକ, ଯାହାକି ଉଚିତ ଶିକ୍ଷା ମାଧ୍ୟମରେ ଏବଂ ନିଜର ପ୍ରୟୋଜିତ ଲକ୍ଷ୍ୟ ଆଡକୁ ଆଗେଇ ନେଲେ ଆମେ ନିହାତି ଭାବେ ପରୀକ୍ଷା ଚାପରୁ ମୁକ୍ତ ହେବା ଏବଂ ସଫଳତା ଆଗକୁ ଯାଇପାରିବା।
1: ବହୁତ ସୁନ୍ଦର ମ୍ୟାମ, ବହୁତ ସୁନ୍ଦର ବାର୍ତ୍ତା ଦେଲେ ଏବଂ ଆପଣଙ୍କ ସହ କଥା ହେଇ ଆମେ ବହୁତ ଖୁସି। ଆପଣଙ୍କର ବହୁମୂଲ୍ୟ ସମୟ ଆମକୁ ଏବଂ ଆମ ଆକାଶବାଣୀ ଜୟପୁର କେନ୍ଦ୍ରକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।

0: କାଜଲ ମ୍ୟାମଙ୍କ ସହ ସାକ୍ଷାତକାର ବହୁତ ଭଲ ଲାଗିଲା ନରେନ୍ଦ୍ର, ମୋତେ ଟିକେ ହାଲକା ଫିଲ୍ ହେଲା, ଆଉ ତାଙ୍କଠୁ ଅନେକ କିଛି କଥା ଶିଖିବାକୁ ମଧ୍ୟ ମିଳିଲା। ବହୁତ ବହୁତ ଧନ୍ୟବାଦ କାଜଲ ମ୍ୟାମ, ଆପଣ ଆମକୁ ସମୟ ଦେଲେ ଏବଂ ଏତେ ସୁନ୍ଦର ସୁନ୍ଦର କଥା ଶିଖେଇ ଦେଇଗଲେ। ତେବେ ସାଥୀ, ଆପଣମାନଙ୍କ ସହ କଥା ହଉ ହଉ ସମୟ କେମିତି ଗଢ଼ିଗଲା କିଛି ଜଣାପଡ଼ିଲାନି। ଏବେ ସମୟ ଆସିଯାଇଛି ବିଦାୟ ନେବାର, କିନ୍ତୁ ନରେନ୍ଦ୍ର, ତା ପୂର୍ବରୁ ଆମେ ଆମ ଶ୍ରୋତାବନ୍ଧୁମାନଙ୍କୁ ଆଗାମୀକାଲିର ଆକର୍ଷଣ ସମ୍ପର୍କରେ ଜଣାଇଦେବା।
1: ହଁ ଶ୍ରୋତାବନ୍ଧୁ, ଆସନ୍ତାକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଶୁଣିବାକୁ ପାଇବେ ଏକ ପ୍ରତିକ୍ରିୟା, ଯାହାର ବିଷୟ ରହିଛି ସମସ୍ୟାର ସମାଧାନ ଆତ୍ମହତ୍ୟା କି, ଏବଂ ପରେ କିଛି ଜାଣିବା କଥା।
0: ତେବେ ସାଥୀ, ଆଜିର ଆମର ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଜଣାଇବାକୁ ଯେମିତି ନ ଭୁଲନ୍ତି, ଆପଣମାନେ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ପଠାଇ ପାରିବେ। ସେଥିପାଇଁ ଆମ ନମ୍ବରଟି ହେଉଛି
1: 9438268568
0: ଏବଂ ଇମେଲ ଆଇଡିଟି ହେଉଛି
1: airjaipur@gmail.com।
0: ତେବେ ସାଥୀ, ଆଉ ଏକ ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ନେଇ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ପ୍ରିୟଙ୍କା ପାତ୍ର
1: ଆଉ ମୁଁ ନରେନ୍ଦ୍ର ହରିଜନ।
0: ନମସ୍କାର।

ଏଥିଲା ଯୁବଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହେଲୋ ସର୍ଦ୍ଦା ଲାଗିବା ଗୀତ।

0: ତାହାକା ଏଇ ତମର ପେଟର ପାଣିପାଗ କେନ୍ତା ଅଛେ?
1: ପାଣିପାଗ ତ ମାଉସୀ ହେଲା ନା, ତିନ ଚାର ଦିନ ହେଲା ନା ମାଉସୀ, ପାଣି ପୁଣା ଟିକେ ବି ନାଇଁ ପଡ଼ବା, ଖରା କରୁଛି
0: ବଡେ ଶ୍ରଦ୍ଧା ହେଇଗଲେ କେମିତି ହେଲେ ସୂର୍ଯ୍ୟ ମହାପ୍ରଭୁ ହେଲେ ଆଜି ତ ଶ୍ରଦ୍ଧା ଲାଗବା ଗୀତ ଅଛି, କାଇ ଗୀତ ଶୁଣିବା କାଜେ ମନ କରିଲା ଚାଷ
1: ଘେନେ ଦେବି ତୋକେ ଗୋଡର ପାଞ୍ଜୁଲୋ ମୋର ଚିକନା ଗାଲି ତୁ ଏକା ମୋର ଅଲୁଆ ଚାଉଳ ଏଇ ଗୀତ ଶୁଣେଇ ଦେବେ ମାଉସୀ ଜୁଆର ମାଉସୀ ଜୁଆର।

0: ହ୍ୟାଲୋ ଶ୍ରଦ୍ଧା ଲାଗବା ଗୀତ
1: ଜୁହାର ଲାଗ ବାପା।
0: ଜୁହାର ଜୁହାର ବାବୁ, କିଏ କହିଲା ସ୍ନେ କନ୍ତିର ନି କହିଲା ସ୍ନେ?
1: ମୁଇଁ ପଙ୍କଜ ମିଶ୍ର କହିଲି ଆପଣ ଜୟପୁର ନାଇଁ।
0: ଆଲେ ପଙ୍କଜ ବାବୁ, କେନ୍ତା ରା ଚାଷ?
1: ମୁଇଁ ନିମାନ ଅଛେ ଆପା।
0: ଆଲେ ତମର ବସ୍ତି ବାଟ କେନ୍ତି ହାଲଚାଲ?
1: ହଁ, ସବୁ ବଢିଆ ଏକା।
0: ଏ ବର୍ଷା କେନ୍ତି ମାରଲା ନି କି ନାଇଁ? ହେଲେ
1: ପାନି ତ ମାରଲା ଆପା, ଉପରା ବୋଲି ପାନି ମାରଲା। 12 ବେଲେ ମାରଲା, 2 ବେଲେ ଛାଡ଼ଲା ପାନି, ଜବର ପାନି ହେଲା। ଆଜି
0: 2 ଘଣ୍ଟା ମାରଲା?
1: 2 ଘଣ୍ଟା ପାନି ମାରଲା ଅଛି ଆମର ବାଟେ।
0: ଏ ବାବା, ଜବର ମାରଲା ହେଲେ
1: ଜବର ଆଗା।
0: କେନ୍ତି ନଦୀ ନାଲି ଭର୍ତ୍ତି ହେଇଗଲା ବେଗି କେନ୍ତି ହେଲେ?
1: ହଏ ନଦୀ ନାଲି ସବୁ ଇଏ ହେଇଗଲା।
0: ଆଲେ ଆଲେ
1: ଆଲେ,
0: ହଁ ଆଜି ତ ଶ୍ରଦ୍ଧା ଲାଗବା ଗୀତା ଅଛେ, କାଇ ଗୀତ ଶୁଣବା କାଜେ ମନ କରଲା? ଆଚ୍ଛା,
1: ଏ ମନୋଜ ଦାସ ବାବୁ କହିଲେ ଅଛେ, ଆଲେ ରିସା ନ ହୁଆନି ଖଣ୍ଡେ ପାରା ହସି ଦିଏନି, ଏ ଗୀତ ଗୋଟେ ଶୁଣାଇ ଦିଅ।

0: ହ୍ୟାଲୋ ସଦା ଲାଗୁଆଗୀତ ଜୁହାର ଜୁହାର ବାବୁ, କିଏ କହିଲାସନି? କନ୍ତିନି କହିଲାସନି?
1: ରମେଶ କାନ୍ତ କହୁଛି ନା, ବାଟିଘାଟ ନରମପୁର ଜିଲ୍ଲା।
0: ଆଲେ ରମେଶ ବାବୁ, କେନ୍ତାରେ ଅଛାସ?

0: ହ୍ୟାଲୋ ସୁଦେଲା ବାଗି,
1: ନମସ୍କାର ବାବା।
0: ଜୁହାର ଜୁହାର ବାବୁ, କିଏ କହିଲାସନି? କନ୍ତିନି କହିଲାସନି?
1: ମୁଁ ଜୟପୁର ଦାସାଇଲି ପ୍ରକାଶ ଦଳି କହିଲି।
0: ଆଲ ବାବୁ, କେନ୍ତାରେ ଅଛାସ?
1: ଦୌଲା ବାବା
0: ହେଲେ ଆଜି ତ ଶ୍ରଦ୍ଧା ଲାଗବା ଗୀତ ଅଛେ, କା ଗୀତ ଶୁଣବା କାଜେ ମନ କରଲା ଅଛାସ?
1: ମୋ ଗୋଟେ କାଳାବତୀ ନୀଲାବତୀ ଶୁଣ ଦେଇ ମତେ ଇଜିତ ଗୋଟେ ଶୁଣିଯା ବା।
0: ଆଲ ବାବୁ

0: ସେ କାହିଁକି ଶୁଣିବା କାଯେ ମନ କଲା ଆଚାସ
1: ଆଜି ଶୁଣିଦେବା ପାଣି ମାରି ଦେଲେ ଝାଇ ପାଣି ମାରି ଦେଲା ଝାଇ
0: ଆଲେ ଆଲେ ଆଲେ ତମର ପସନ୍ଦ କଲା ଗୀତ ଆମେ ଶୁଣେଇ ଦେବୁ ଆମର କାର୍ଯ୍ୟକ୍ରମ ଏମିତି ଏକା ଶୁଣତେ ରୁହା ଆରେ ଆମେ କେମିତି ଫୋନ କରତେ ରୁହା ଆଜିର କାଜେ ରେଲିନି ଜୁଆର ଜୁଆର
1: ଜୁଆର ଜୁଆର।

0: ஹலோ
1: ஜார்
0: சார், தலக
1: ஜார்
0: வகித்.
1: ஜார் ஜார் ମୁଁ ନରେନ୍ଦ୍ର ହଁ
0: ବିଲକୁଲ
1: ମୁଁ ନରେନ୍ଦ୍ର କୁମାର ସାହୁ ଆରକପାଟନା ଆଠଗଡ଼ା କଟକରୁ କହୁଛି।
0: ଆଲେ ବାବୁ କେନ୍ତା ରେ ଅଛସ୍?
1: ଭଲ ଅଛି।
0: ଆଲେ ଆଜି ତ ସର୍ଦ୍ଦା ଲାଗବା ଗୀତା।

0: ହ୍ୟାଲୋ ସରଦାର ଲାଗବା ଗୀତ
1: ଜୁହାର
0: ଜୁହାର ଜୁହାର ବାବୁ, କିଏ କହିଲାସନି? କନ୍ତିନି କହିଲାସନି?
1: ମୁଁ ଜୟପୁର କୁମ୍ଭାର ସେ ଜାଣୁ ନବୀନ କୁମ୍ଭାର କହିଲେ ନି
0: ଆଲେ ନବୀନ ବାବୁ, କେନ୍ତାରେ ଅଛ? ଜବରଦିନ କେ ଭେଟ ଘାଟ ହେଲା ବେ, କଥାବାର୍ତ୍ତା ହେଲିନି ତମର ସାଙ୍ଗେ।
1: ହଏ ଆପା ବେ ଦିନ କଥା ହେଲେ
0: କେନ୍ତା ଅଛ ତ?
1: ଭଲ ଅଛି।
0: ହେଲେ ଆଜି ତ ସରଦା ଲାଗବା ଗୀତ ଅଛେ, କାଇ ଗୀତ ଶୁଣବା କାଜେ ମନ କରଲା ଚାଷ?
1: ଜୁହାର
0: ଜୁହାର।

0: ହ୍ୟାଲୋ ସୌଦଲା ବାଗି,
1: ନମସ୍କାର ଆଜ୍ଞା।
0: ଜୁହାର ଜୁହାର ବାବୁ, କିଏ କହିଲାସନି? କନ୍ତିନି କହିଲାସନି?
1: ଶାଶ୍ୱତ କହୁଛି।
0: ଆଲେ ଶାଶ୍ୱତ ବାବୁ, କେନ୍ତାରେ ଅଛାସ?
1: ଆଜ
0: ତ ସର୍ଦା ଲାଗବା କି ତାଚେ କାଇ ଗୀତ ଶୁଣବା କାଜେ ମନ କରଲା ଚାଷ? କାର୍ଯ୍ୟକ୍ରମ ଶୁଣତେ ରୁହା ଆରି ଏମିତି ଫୋନ କରତେ ରୁହା, ଆଜର କାଜେ ରେଲିନି। ଜୁହାର ଜୁହାର,
1: ନମସ୍କାର।

ଚୈତ୍ୟଜନ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ଆତ୍ମହତ୍ୟାରୁ ଦୂରେଇ ରହିବା। ପ୍ରାୟୋଜିତ କାର୍ଯ୍ୟକ୍ରମ ଇଣ୍ଟରପ୍ରାଇଜ୍ ଇନକ୍ୟୁବେସନ ପ୍ରୋଗ୍ରାମ ରିଲେ କରି ପ୍ରଚାର କରିବୁ ସନ୍ଧ୍ୟା 6 ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେବାକୁ ଥିବା 2026 ଏସିଆ କପ୍ T20 କ୍ରିକେଟର ସେମିଫାଇନାଲ ପ୍ରତିଯୋଗିତାର ଦ୍ୱିଭାଷୀ ଧାରାବିବରଣୀ ରାତି 8 ଶୁଣିବେ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ଏବଂ କାଲି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ଅନାରୀ ଚଳଚ୍ଚିତ୍ରରୁ। ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
2: ପରବର୍ତ୍ତୀ ଗୀତଟି ଚମତ୍କାର ଚଳଚ୍ଚିତ୍ରରୁ ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ ଗୀତିକାର ଆନନ୍ଦ ବକ୍ସି ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ

ଶିଶୁପାଳ ଏବଂ ଦନ୍ତବକ୍ର ପ୍ରଥମ ଜନ୍ମରେ ହିରଣ୍ୟକଶିପୁ ଏବଂ ହିରଣାକ୍ଷ ରୂପରେ କଶ୍ୟପଙ୍କ ଔରସରୁ ଦିତିଙ୍କ ଗର୍ଭରୁ ଜନ୍ମ ହୋଇ ଦେବଦାନବଙ୍କୁ ପାଦରେ ଖଟାଇଲେ। ଦ୍ୱିତୀୟ ଜନ୍ମରେ ରାବଣ ଏବଂ କୁମ୍ଭକର୍ଣ୍ଣ ହୋଇ ରାମଙ୍କ ହସ୍ତରେ ନିହତ ହେଲେ। ହିରଣାକ୍ଷର ଔଦ୍ଧତ୍ୟ ସହି ନପାରି ଭଗବାନ ବରାହ ରୂପରେ ଗଦାଘାତରେ ତାକୁ ବଧ କଲେ। ହିରଣ୍ୟକଶିପୁ ଭ୍ରାତାର ମୃତ୍ୟୁ ଦେଖି ଭଗବାନ ବିଷ୍ଣୁଙ୍କୁ ନିଜର ଘୋର ଶତ୍ରୁ ମନେ କରି ଶୂଳ ଦ୍ୱାରା ତାଙ୍କୁ ବଧ କରିବାକୁ ଏବଂ କୃଷ୍ଣ ଭକ୍ତ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ତପସ୍ୱୀ ତଥା ଗୋବ୍ରାହ୍ମଣ ଆଦିଙ୍କ ଯଜ୍ଞସ୍ଥଳୀ ଧ୍ୱଂସ କରିବାକୁ ନିଜର ଅନୁଚରମାନଙ୍କୁ ଆଦେଶ ଦେଲା।

0: ଶୁଣିଲେ ଶ୍ରୀମଦ୍ ଭାଗବତର 192ତମ ଭାଗ। ଆକାଶବାଣୀ ଜୟପୁର। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଶୁଣିବେ ଉଜ୍ଜଳ ଆମ ଦେଶ, ପରେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ତେବେ ପ୍ରଥମେ ଶୁଣନ୍ତୁ ଉଜ୍ଜଳ ଆମ ଦେଶ।
1: ଆକାଶବାଣୀ କଟକ ଶୁଣନ୍ତୁ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ପ୍ରଯୋଜନା ଅନିତା ତିର୍କି ଉପସ୍ଥାପନା କଳ୍ପନାରାଣୀ ସାହୁ।

0: ଡାଇରେକ୍ଟର, ତାଙ୍କ ଜଣେ ସହଯୋଗୀ ଅଫିସର ଥିଲେ, ତାଙ୍କୁ କହିଲେ ଆମେ ଏଇ ବିଦ୍ୟାଳୟଟିକୁ ଯେବେ ବି ଆସୁ ଏମିତି ହିଁ ଥାଇ, ଏହା ନୁହେଁ ଯେ ଆମେ ଆସୁଛୁ ବୋଲି ସଫା ହେଇଛି।
1: ତ ସାର୍ ଏଇଠି ଗୋଟେ ଆପଣ କହିଲେ ଯେ ପିଲାମାନଙ୍କ ଦ୍ୱାରା ଯେତିକି କାମ ଆପଣ କରନ୍ତି ନହେଲେ ଆପଣ ନିଜେ ଟିଚର ମାନେ ସବୁ ମିଶିକି କରନ୍ତି, କିନ୍ତୁ ପ୍ରାକ୍ଟିକାଲି ପିଲାମାନେ ଯଦି ସ୍ୱଚ୍ଛତା ଉପରେ କାମ କଲେ, ନିଜେ ଫୁଲ ଗଛଟିଏ ଲଗେଇଲେ ସେ ଗଛଟି ବଡ଼ ହେଇକି ଫୁଲଟି ଫୁଟିବ, କିମ୍ବା ନିଜେ ଗୋଟେ ପରିବା ଗଛ ଲଗେଇଲେ ଯୋଉଟାକି ବଡ଼ ହେଇକିରି ଫଳଟେ ହବ, ସେଥିରେ ସେମାନେ ନିଜେ ଖୁସି ହେବେ ମୁଁ ଲଗେଇଥିବା ଗଛଟି ଆଜି ଏତେ ସୁନ୍ଦର ଫଳ ହେଇଛି କି ଫୁଲ ହେଇଛି, ତେଣୁ ସେଇଭଳି ପ୍ରୋତ୍ସାହନ ଆପଣ ମାନେ ଦିଅନ୍ତି ନା ନାହିଁ, ସେ ଦିଗରେ ଆପଣ ପିଲାଙ୍କୁ କାମ କରେଇବେନି ବୋଲି ପଛଘୁଞ୍ଚା ଦିଅନ୍ତି?
0: ନାଇଁ, ଆମେ ସେଟା ବାଲାନ୍ସ କରିଥାଉ। ଆକ୍ଚୁଆଲି ବର୍ତ୍ତମାନ ସୋସାଇଟିରେ କଣ ହଉଛି ନା, ପିଲାମାନଙ୍କର ଆଗ୍ରହ ଅଛି, ସେମାନେ ଚାହୁଁଛନ୍ତି ଆମ ମାଟି ଖୋଳିବୁ ଗୋଟେ କୋବି ଗଛ ଲଗେଇ ପାରିବା, କିନ୍ତୁ ଗାର୍ଡିଆନ ଚାହୁଁନାହାନ୍ତି। ଗୋଟେ ରଙ୍ଗ କନସେପ୍ଟ ସମାଜକୁ ଚାଲିଯାଉଛି ଯେ ବିଦ୍ୟାଳୟରେ ପିଲାମାନଙ୍କୁ ସଫେଇ କାମରେ ନିୟୋଜିତ, ହଁ ଯୋଉଠି ମାନଙ୍କର ଝଙ୍କାଳିଆ ବୁଦା ହେଇଥିବ, ପଡ଼ିଶା ପଟି ଥିବ, କିମ୍ବା ଗୋଟେ କଣ୍ଟା ଗଛଟେ ଥିବେ, ସେଇ ପ୍ରତି ଆମେ ପାଖକୁ ନେଉନି। କିନ୍ତୁ ଯୋଉଠି ଦେଖିଲୁ ଯେ କୌଣସି ରିକ୍ସ ନାହିଁ, ସଫା ଜାଗା ଅଛି, ଗୋଟେ ଫୁଲ ଗଛ ଲଗେଇବା, ପିଲାଙ୍କୁ କହୁ ଆସ ଆମେ ନିଜେ ମାନେ ଗୋଟେ ଘଟଣା କହୁଛି ମ୍ୟାମ୍, ଆମର ଗୋଟେ ମୁକ୍ତାକାଶ ପାଠାଗାର ଅଛି, ଚାରୋଟି ଗଛ ଅଛି, ଶାଳ ଗଛ ପିଣ୍ଡି ଲାଗିଛି, ଛୁଆମାନେ ଲାଇବ୍ରେରୀ ବହି ନେଇସାରି ପଢ଼ନ୍ତି, ତ ଶୀତ ଦିନ ଗଛ ପତ୍ର ପଡ଼ିଛି, ତାକୁ ଆମେ ଝାଡୁ କରାହବ, ତ ସେଠୁ ମୁଁ ଦଶମ ଶ୍ରେଣୀ ପିଲାଙ୍କୁ କହିଲି ପିଲାମାନେ ରେ ଏବେ ତ ଛୁଟି ହବ ଆଉ 15 ମିନିଟ୍ ଅଛି, ଚାଲ ଆମେ ସଫା କରିବା। ଆମେ 10 ଜଣ ଝାଡୁ କରୁଛି ଇନକ୍ଲୁଡିଂ ମୁଁ ନିଜେ, ସେଟା ମୁଖ୍ୟ ପାଠକ ପାଖରେ ଥିଲା ଦୈବାତ, ସେଇ ଜାଗାକୁ ଜଣେ ଦଶମ ଶ୍ରେଣୀର ଗାର୍ଡିଆନ ଯାଉଥିଲେ, ସେଥିଲେ ତା ଝିଅଟି ଝାଡୁ କରୁଛି, ପୁରା ଗେଟ୍ ପାଖକୁ ଚାଲି ଆସି ପାଟି କଲେ, ମୁଁ ଆଗରେ ଝାଡୁ କରୁଛି, ସେଠି ସେ ମନ୍ତବ୍ୟ ଥିଲେ ଓହୋ ଭେଡ଼ ସାର୍ ଝାଡୁ କରୁଛନ୍ତି, ଠିକ୍ ଅଛି ଚାଲିଗଲେ। ତ ଏମିତି ଗୋଟେ ବୁଦ୍ଧି ଖଟେଇକରି ଆମେ କାମ କରିଥାଉ, କିନ୍ତୁ ଆମ ପିଲାମାନେ କୋଉ ଗଛରେ କୋଉ ସମୟରେ ସାର ଦିଆଯିବ କି କୋଉ ଗଛର କୋଉ ମାଟିରେ ହେବ, କେତେବେଳେ ଆମ ମାଟି ଖୋସା ହବ, ସବୁ ଜାଣିଯାଇଛନ୍ତି। ଆଉ ଯୋଉଟା ଜିଆ ଚାଷ ଆମେ ପିଲାଙ୍କ ଉପସ୍ଥିତିରେ ହିଁ ସେୟା କରିଥାଉ, କଦାଳିଟି ମୁଁ ଧରିଥାଏ, କିନ୍ତୁ ଛୁଆମାନେ ସବୁ ଦେଖନ୍ତି ଆମେ ବାହାରୁ ଜିଆ ମଗେଇକିରି ଆମ ସେ ଡଷ୍ଟବିନ୍ ରେ ଜିଆ ଚାଷ କରୁଛୁ ଏବଂ ସୁନ୍ଦର ଗ୍ରୋ ହେଇଛି।
1: ଏଇ ଯୋଉ ସ୍କୁଲର ପରିବେଶ ଏତେ ପରିଷ୍କାର ପରିଚ୍ଛନ୍ନ ରହିଛି, ଏହା ଦ୍ୱାରା ପିଲାମାନେ କେତେ ପ୍ରଭାବିତ ହଉଛନ୍ତି?
0: ଆଜ୍ଞା, ଆମର ଯୋଉ ନୂଆ ଶିକ୍ଷାର୍ଥୀ ନୀତି ଆସିଛି ହୋଲିଷ୍ଟିକ ପ୍ରୋଗ୍ରେସ କାର୍ଡ, ସାମୂହିକ ପ୍ରଗତି ପତ୍ର, ଆମେ ଆଗରୁ ଯୋଉ ପ୍ରଗତି ପତ୍ର ପିଲାଙ୍କୁ ଦଉଥିଲୁ ଖାଲି ପିଲାଙ୍କର 2-4 ଏକ୍ଜାମର ମାର୍କ ଥିବ ଆଉ 2-3 କମେଣ୍ଟ ସବୁ ଥାଏ, ଏବେ କିନ୍ତୁ ଏଇ ଯୋଉ ପ୍ରଗତି ପତ୍ରରେ 4 ଜିନିଷ ଅଛି, ସାଙ୍ଗସାଥି ନିଜେ ଏବଂ ତାଙ୍କର ଗାର୍ଡିଆନ ସହିତ ପ୍ରଶ୍ନପତ୍ର ପଚାରି ତାକୁ ଆମେ ସେଠି ପ୍ରତିଫଳିତ କରେଇବା। ଅଲରେଡି ସରକାର ପ୍ରଗତି ପତ୍ରରେ ଏଇସବୁ କ୍ୱେଶ୍ଚନ ଦେଇଛନ୍ତି, ଆମେ ପିଲାଙ୍କୁ ପ୍ରଶ୍ନ ପଚାରୁ, ମାନେ ତାଙ୍କ ବାପା ମାଙ୍କୁ ପ୍ରଶ୍ନ ପଚାରନ୍ତି ପିଲାଟି ଘରେ କିପରି ସଫାସୁତୁରା ରହେ କି ନାହିଁ, ତା ଜିନିଷପତ୍ର ସଜାଡ଼ି ରଖେ କି ନାହିଁ, ତା ଲୁଗାପଟା ନିଜେ ସଫା କରେ କି ନାହିଁ, ଜୋତା ସଫା କରେ କି ନାହିଁ, ଏଇ ପ୍ରଶ୍ନପତ୍ର ପ୍ରତ୍ୟେକ ବର୍ଷ 4 ସ୍ତରରେ କରିଥାଉ। ତେଣୁ ଆମେ ସେଇଥିରୁ ଜାଣୁ ଯେ ପିଲାମାନେ ମଧ୍ୟ ଘରେ ସଫାସୁତୁରା ରହୁଛନ୍ତି, ପିଲାମାନଙ୍କର ଅଭାବ ବି ରହିଥାଏ, ଯେମିତି ସେ ପିଲା ପୋଲିସ କରିପାରନ୍ତି ନାହିଁ, ଗରିବ ଛୁଆ ତାଙ୍କ ପାଖରେ ବ୍ରସ୍ ନାହିଁ, ତେଣୁ ଆମେ ଆମ ସ୍କୁଲରେ ମଧ୍ୟ ସବୁ ପୋଲିସ ଚେରି ଆଉ ବ୍ରସ୍ ସବୁ ଉପଲବ୍ଧ ବାହାରେ ଥାଏ ସବୁ। ଥରେ ଜଣେ ମା କହିଲା ଆମ ଛୁଆମାନଙ୍କୁ କେତେ ସୁନ୍ଦର ସ୍କୁଲଟାକୁ ସଜେଇ ରଖୁଛନ୍ତି, ଘରଟା କାହିଁକି କେମିତି ଅପରିଷ୍କାର, ଏମିତି ମଧ୍ୟ ମନ୍ତବ୍ୟ ଆମେ ପାଇଛୁ। ତେଣୁ ନିଶ୍ଚିତ ଭାବରେ ଘରେ ମଧ୍ୟ ଗାଁରେ ମଧ୍ୟ ପ୍ରଭାବ ପଡ଼ିଛି। ଆମ ବିଦ୍ୟାଳୟରେ 3 ପାଚିକା ଅଛନ୍ତି, ସେଗୁଡ଼ିକ ପ୍ରତି ଆମେ ଅଧିକ ଧ୍ୟାନ ଦେଉ, ଯୋଉଦିନ ଯଦି ପାଚିକା ମହୋଦୟ ମୁଣ୍ଡରେ ଟୋପି ନ ପିନ୍ଧିକି ଆସିଥିଲେ ତାଙ୍କ ଘରକୁ ଫେରେଇ ଦେଉ, ଏଥିରେ ଆମର 0 ଟଲରାନ୍ସ, ପୁରା ପରିଷ୍କାର ପରିଚ୍ଛନ୍ନ ଘର ରହୁଛି, ଆଲୋକ ବ୍ୟବସ୍ଥା ଅଛି, ସବୁବେଳେ ଖାଦ୍ୟ ପଦାର୍ଥ ଘୋଡ଼େଇ ରଖିବା, ଏସବୁ ଗୁଡିକ ଯତ୍ନଶୀଳ ହେଇଥାଉ। ଏଥିପାଇଁ ମଧ୍ୟ ଆମର ଗୋଟେ ଟିଚର ମାନଙ୍କର କମିଟି ରହିଛି ଯୋଉଥିରେ କି ଛାତ୍ରଛାତ୍ରୀମାନେ ଅଛନ୍ତି। ହାତ ଧୁଆ ପାଇଁ ଯୋଉଠି ଆମର ହାତ ଧୁଆର ମଲ୍ଟି ଟ୍ୟାପ୍ ପଏଣ୍ଟ ଯୋଉଥିରେ ଅଛି, ସେଠି ଅଲରେଡି ଆମେ ପୋଷ୍ଟର ଲଗେଇ ଦେଇଛୁ, ପ୍ରଥମ ଷ୍ଟେପ୍ରେ କେମିତି ହାତ କରିବ, ଦ୍ୱିତୀୟରେ କେମିତି, ଯେତେବେଳେ ଟ୍ୟାପ୍ଟାକୁ ଆସିବ ପିଲା ତା ଆଖିଟା ଆପେ ଆପେ ସେଇ ହାତ ପଡ଼ିଯିବ। ତତ୍ ସହିତ ଆମର ଯୋଉ ହାତ ଧୁଆ ପାଇଁ ହ୍ୟାଣ୍ଡୱାସ୍ କିମ୍ବା ବାସନ ମଜା ପ୍ରଚୁର ପରିମାଣ ଉପଲବ୍ଧ ଥାଏ, ପିଲାମାନଙ୍କୁ ଯୋଉ କମିଟି ଅଛି ତାଙ୍କୁ ଦାୟିତ୍ୱ ଦେଇଥାନ୍ତି। ତତ୍ ସହିତ ଆମର ଯେତେ ସବୁ ଆବର୍ଜନା ଆସୁଛି, ଯୋଉଟାକି ଆମର ଜୈବ ନବୀକରଣ ବାୟୋଡିଗ୍ରେଡେବଲ, ସେଟା ସେଣ୍ଟ୍ରାଲ ବିନ୍କୁ ଯାଉଛି, ଯୋଉଠି ଆମର ଜିଆ ଖତ ତିଆରି ହେଉଛି, ଏବଂ ଅନ୍ୟାନ୍ୟ ଯୋଉଟା ଆମମାନଙ୍କର ପ୍ଲାଷ୍ଟିକ ଆସିଲା କି ଏମିତି କଣ ଆସିଲା, ତାକୁ ସପରେଟ୍ ସବୁ ବିଭିନ୍ନ କଲର ଡଷ୍ଟବିନ୍ ହୋଇଛି, ସେଠାରେ କରୁଛୁ। ପିଲାମାନେ ବେଳେବେଳେ ଅସାବଧାନତା ବଶତଃ ଭଲ ଧୁଅନ୍ତି ନାହିଁ, ତ ସେଇ ସମୟରେ ଆମେ କଣ କରୁ, ତାଙ୍କୁ ହାତରେ ଯୋଉ ଜୀବାଣୁ ଅଛି ସେଇଗୁଡ଼ିକୁ ନେଇ ଆମ ଲ୍ୟାବ୍ରେ ମାଇକ୍ରୋସ୍କୋପ୍ରେ ବି ଆମେ ପିଲାଙ୍କୁ ଦେଖେଇଦେଉ, ଦେଖରେ ପିଲେ ତୁମ ଆଜି ଆଜି ହାତ ଭଲ ଧୋଇଲ ନାହିଁ, ତୁମ ହାତରେ ଜୀବାଣୁ ଦେଖ, ଏଇଟା ତ ପେଟକୁ ଯାଇଥାନ୍ତ। ପାଣିର ମ୍ୟାଡାମ ଆମର ଗୋଟେ ବଡ ବୋରିଂ ଅଛି, ଓଭରହେଡ୍ ଟ୍ୟାଙ୍କ ଆମର 4 ଅଛି, ଏବଂ ଏଇ ଓଭରହେଡ୍ ଟ୍ୟାଙ୍କ ଆମେ ନିୟମିତ ବ୍ୟବଧାନରେ ତାକୁ ବ୍ଲିଚିଂ ପକାଇ ତାକୁ ସଫା କରୁ, ଏବଂ ମୋର ଦସ୍ତଖତ ସହିତ ସେଠି ଗୋଟେ ସାର୍ଟିଫିକେଟ୍ ଦିଆଯାଏ ଯେ ଏଇ ଟାଙ୍କିଟି ଏଇ ତାରିଖ ଦିନ ସଫା ହେଇଛି। ତତ୍ ସହିତ ଆମର ଆକ୍ୱାଗାର୍ଡ ଅଛି, ଆକ୍ୱାଗାର୍ଡରୁ ପିଲାମାନେ ପିଇବା ପାଣିଟା ପିଅନ୍ତି। ଆମେ ପ୍ରତ୍ୟେକ ବର୍ଷ 2 ବର୍ଷା ଋତୁ ପୂର୍ବରୁ ବର୍ଷା ଋତୁ ପରେ ୱାଟର ଟେଷ୍ଟ କରାଯାଏ, ଯୋଉଟାକି ଆମର ଚମ୍ପୁଆର ସରକାରଙ୍କର ଲ୍ୟାବ୍ ରହିଛି, ସେ ଲ୍ୟାବ୍ରେ ଆମେ ତାକୁ ପରୀକ୍ଷା କରି ସାର୍ଟିଫାଏ ଆଣି ଦେଖୁ ଯେ ଏଥିରେ କଣ ଅଛି, ଯଦି କୌଣସି ଲବଣ ଟିକେ ତାରତମ୍ୟ ରହିଥାଏ ତାହେଲେ ସେଠି ଆମର ଏକ୍ସପର୍ଟ ଅଛନ୍ତି, ତାଙ୍କୁ ବୁଝି

0: ଗାଁ ଭଣ୍ଡା ସହିତ ଯୋଗାଯୋଗ କରି ତାର ଟ୍ରିଟମେଣ୍ଟ ବି କରୁ। ବେଳେବେଳେ ବୋରିଂରେ ବ୍ଲିଚିଂ ପକାଇ ପଡ଼ିଥାଏ। ଦ୍ୱିତୀୟ ସହିତ ଛୁଆମାନଙ୍କ ଭିତରେ ଗୋଟେ ସଚେତନତା ବୃଦ୍ଧି କରିବା ପାଇଁ ଆମ ବିଦ୍ୟାଳୟରେ ଗୋଟେ କାର୍ଯ୍ୟକ୍ରମ ବର୍ଷା ଜଳ ଅମଳ ରହିଛି, ଯେଉଁଥିରେ କି ଆମର ଯେତେ ଛାତ ଘର ଅଛି କୌଣସି ପାଣି କୁଆଡ଼େ ଯାଇନି, ସବୁ ଆଣି ଅଣ୍ଡରଗ୍ରାଉଣ୍ଡ ଷ୍ଟୋରେଜ୍ ଅଛି, ଯାହାର କ୍ଷମତା ହେଲା 6,000 ଗ୍ୟାଲନ। ସେଇଟାକୁ ଆମେ ମୋଟର ଯୋଗେ ପାଣି ଉଠେଇ ତାକୁ ଏଇ ଫୁଲ ବଗିଚା କି କିଚେନ୍ ଗାର୍ଡେନ୍ ଏଇଥିରେ ଦେଇଥାଉ, କିମ୍ବା କେତେବେଳେ କିଛି ଧୁଆ ଧୁଇ ହେବ ସେଇ ପାଣିଟାକୁ ଆମେ ବ୍ୟବହାର କରିଥାଉ।
1: ନମସ୍କାର।
0: ନମସ୍କାର।

0: ଶୁଣୁଥିଲେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ପ୍ରଯୋଜନା ଅନିତା ତିର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, 10,783 କୋଟି ଟଙ୍କା ବ୍ୟୟରେ 3 ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଖଡ଼ପୁର ଝାରସୁଗୁଡ଼ା 4 ବିଶିଷ୍ଟ ରେଳ ଲାଇନ୍କୁ ମିଳିଲା ଅନୁମୋଦନ। ଓଡ଼ିଶା ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ବାଣିଜ୍ୟ, ରପ୍ତାନୀ ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ନିକଟରେ କର୍କଟ ରୋଗର ଉତ୍ତମ ଚିକିତ୍ସା ସେବା ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଏବଂ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 11 ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି 10,783 କୋଟି ଟଙ୍କା ବ୍ୟୟରେ 3 ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। 4 ବିଶିଷ୍ଟ ଅଧିକ ରେଳ ଚଳାଚଳ କରୁଥିବା 7 ରେଳ ନେଟୱର୍କକୁ ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ କରାଯାଇଛି। ଏଥିରେ ଦିଲ୍ଲୀରୁ ମୁମ୍ବାଇ, ମୁମ୍ବାଇରୁ ଚେନ୍ନାଇ, ଚେନ୍ନାଇରୁ କୋଲକାତା ଏବଂ କୋଲକାତାରୁ ଦିଲ୍ଲୀ ପ୍ରକଳ୍ପ ରହିଛି। କ୍ୟାବିନେଟ୍ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି 7 କରିଡରରେ ରେଳବାଇର ପ୍ରାୟ 40% ଯାତାୟତ ହୋଇଥାଏ ଏବଂ ପ୍ରାୟ 2000 କିଲୋମିଟର 4 ବିଶିଷ୍ଟ କାର୍ଯ୍ୟ ଶେଷ ହୋଇଛି।
1: खड़गपुर से लेके उड़ीसा में झारसुगुड़ा तक का एक पूरा प्रोजेक्ट है, जहाँ पे 4th लाइन बन। ये लाइन बन जाने से बहुत बड़ा जो कंजेशन होता है इस एरिया में वो खत्म होगा, कई नई गाड़ियां चला पाएंगे और जो ट्रैफिक की सीरियस प्रॉब्लम्स आती थी वो सारी प्रॉब्लम्स इससे सॉल्व होती। तो इस प्रोजेक्ट को हम जल्दी से जल्दी आगे बढ़ाएं। इसके सारे डिटेल्स है प्रोजेक्ट के, 367 किलोमीटर, 6528 करोड़ रुपीज का और एस्पिरेशनल डिस्ट्रिक्ट्स को जोड़ने वाला प्रोजेक्ट है।
0: ଶ୍ରୀ ବୈଷ୍ଣବ କହିଛନ୍ତି, କ୍ୟାବିନେଟ୍ ମଧ୍ୟ 10,783 କୋଟି ଟଙ୍କା ବ୍ୟୟ ଅଟକଳରେ 3 ବହୁ ଟ୍ରାକ୍ ବିଶିଷ୍ଟ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି। ଏଗୁଡ଼ିକ ହେଉଛି ଖଡ଼ଗପୁର ଝାରସୁଗୁଡ଼ା 4th ଲେନ୍, କଟ୍ନୀରୁ ପେନ୍ଦ୍ରା ରୋଡ୍ 4th ଲେନ୍ ଏବଂ ବିଳାସପୁରରୁ ପେନ୍ଦ୍ରା ରୋଡ୍ 3rd ଲେନ୍। ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ପାଇଁ 3 ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହାଦ୍ୱାରା 5 ରାଜ୍ୟର 14 ଜିଲ୍ଲାର ପ୍ରାୟ 56 ଲକ୍ଷ ଲୋକ ଉପକୃତ ହେବେ। ଏହି ପ୍ରକଳ୍ପଗୁଡ଼ିକ ଭାରତୀୟ ରେଳବାଇ ନେଟୱର୍କକୁ 656 କିଲୋମିଟର ବୃଦ୍ଧି କରିବ।
1: रेलवे के मॉडर्नाइजेशन का जो काम पिछले 12 वर्षों में चल रहा है उसमें माननीय प्रधानमंत्री श्री नरेंद्र मोदी जी के कंप्लीट ओवरहॉलिंग जो रेलवे की हो रही है, कंप्लीट मॉडर्नाइजेशन हो रहा है उसके प्रोजेक्ट्स। रेलवे के 7 हाई डेंसिटी कॉरिडोर्स प्लस मेनी अदर कॉरिडोर्स जो कि बहुत ज्यादा भविष्य में ट्रैफिक लेने वाले हैं, उन सब कॉरिडोर्स को 4 लाइनिंग क्वाड्रुपलिंग कर रहे हैं। दिल्ली से मुंबई, मुंबई से चेन्नई, चेन्नई से कोलकाता, कोलकाता से वापस मुंबई, ये हो गया गोल्डन क्वाड्रिलेटरल।
0: ଖଡ଼ଗପୁର ଝାରସୁଗୁଡ଼ା ମଧ୍ୟରେ 367 କିଲୋମିଟର ବିଶିଷ୍ଟ ଚତୁର୍ଥ ରେଳ ଲାଇନ୍ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ଭଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। ପ୍ରାୟ 6,528 କୋଟି ଟଙ୍କାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଓଡ଼ିଶାର ସୁନ୍ଦରଗଡ଼, ସମ୍ଭଲପୁର ଓ ଝାରସୁଗୁଡ଼ା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ମୋଟ 8 ଜିଲ୍ଲାକୁ ସଂଯୋଗ କରିବ। ଏହି ନୂଆ ରେଳ ଲାଇନ୍ ଦ୍ୱାରା ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହ ଶିଳ୍ପ ଓ ବ୍ୟବସାୟର ବିକାଶ ହେବ। ପରିବହନ ଖର୍ଚ୍ଚରେ ବାର୍ଷିକ 967 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସଞ୍ଚୟ ହେବା ସହ ପରିବେଶ ସୁରକ୍ଷାରେ ମଧ୍ୟ ବିଶେଷ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି ଇଣ୍ଡିଆନ୍ ବିଜିନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ ଆଇବିପିଜିଙ୍କ ସହ

ଗୋଲଟେବୁଲ ବୈଠକରେ ଯୋଗ ଦେଇଛନ୍ତି। ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ବାଣିଜ୍ୟ ରପ୍ତାନୀ ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଏହି ବୈଠକରେ ଆଲୋଚନା ହୋଇଛି। ହଳଦୀ ଅଦା ସାମୁଦ୍ରିକ ଖାଦ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡଗୁଡ଼ିକ ପାଇଁ ରାଜ୍ୟର ଦକ୍ଷ ମାନବ ସମ୍ଭଳ ଉପଯୋଗ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ରୁଚି ଫାର୍ମା ବି ୱାନ୍ ଓରିକ୍ଲିନ୍ ଭଳି କମ୍ପାନୀ ସମେତ ଆଇବିପିଜିର ସଭାପତି ରାଜୀବ ଶାହା ମଧ୍ୟ ଯୋଗ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ କର୍କଟ ରୋଗ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ଆଜି ଭୁବନେଶ୍ୱରଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀ ମହାଲିଙ୍ଗ କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଓ ସହଜରେ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦେବା ଉପରେ ଆଲୋଚନା କରିଛନ୍ତି। କ୍ଲୋଜିଂ ଦ କ୍ୟାନ୍ସର କେୟାର ଗ୍ୟାପ୍ ଲକ୍ଷ୍ୟକୁ ସାକାର କରି ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ନିକଟରେ କର୍କଟ ରୋଗର ଉତ୍ତମ ଚିକିତ୍ସା ସେବା ପହଞ୍ଚାଇବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ କର୍କଟ ରୋଗର ନିରାକରଣ ଓ ଉନ୍ନତ ଚିକିତ୍ସା ସେବାକୁ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଆୟୁଷ୍ମାନ ଯୋଜନା ଅଧୀନରେ 73 ନୂତନ ରାଜ୍ୟ ପ୍ୟାକେଜ୍ ଏବଂ ପରବର୍ତ୍ତୀ ସମୟରେ 91 ନୂତନ କର୍କଟ ରୋଗ ଚିକିତ୍ସା ପ୍ୟାକେଜ୍କୁ ସାମିଲ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ 311 କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଯୋଜନା ଆରମ୍ଭ କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 32 କେମୋଥେରାପି ସେଣ୍ଟର ସ୍ଥାପନ କରାଯାଇଛି। ସମୟ ଉପଯୋଗୀ ସ୍କ୍ରିନିଂ ଓ ପ୍ରାଥମିକ ଚିହ୍ନଟ କର୍କଟ ବିରୋଧୀ ଲଢ଼େଇରେ ପ୍ରଥମ ପଦକ୍ଷେପ। ଏହାକୁ ସଫଳ କରିବା ନିମନ୍ତେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଭାଦ୍ରବ କୃଷ୍ଣ ତ୍ରୟୋଦଶ ତିଥିରେ ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନ ସିଂହାସନରେ ଶ୍ରୀଜୀଉଙ୍କର କୃଷ୍ଣ ବଳରାମ ବେଶ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀକୃଷ୍ଣ ବେଶରେ ବଡ଼ଠାକୁର ବଳଭଦ୍ର ବଳରାମ ଓ ଦେବୀ ସୁଭଦ୍ରା ଭଗିନୀ ରୂପରେ ଶୋଭା ପାଉଛନ୍ତି। ବର୍ଷକୁ ଥରେ ଆଜିର ଦିନରେ ଦେବୀ ସୁଭଦ୍ରା ଚାରିଭୁଜ ଧାରଣ କରିଥାନ୍ତି। ମହାପ୍ରଭୁଙ୍କୁ ଏହି ବେଶରେ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବାର ବିଧି ରହିଛି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଆଇଆର୍ସିଟିସି ସହଯୋଗରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ତୀର୍ଥଯାତ୍ରା ଆସନ୍ତା 11 ତାରିଖରେ ବ୍ରହ୍ମପୁରରୁ ଆରମ୍ଭ ହେବ। ଏଥିରେ ଗଞ୍ଜାମ ଗଜପତି କନ୍ଧମାଳ ବୌଦ୍ଧ ଏବଂ ନୟାଗଡ଼ରୁ 775 ଜଣ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିବେ। ସେପ୍ଟେମ୍ବର 10 ତାରିଖରେ ତୀର୍ଥଯାତ୍ରୀମାନେ ବ୍ରହ୍ମପୁରରେ ପହଞ୍ଚବା ପରେ ସେମାନଙ୍କର ପଞ୍ଜୀକରଣ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। 11 ତାରିଖରେ ବ୍ରହ୍ମପୁର ରେଳ ଷ୍ଟେସନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଅନ୍ୟ ଅତିଥିମାନେ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ତୀର୍ଥଯାତ୍ରୀମାନେ ସେପ୍ଟେମ୍ବର 11-16 ତାରିଖ ପର୍ଯ୍ୟନ୍ତ ଅଯୋଧ୍ୟା ଓ ବାରାଣସୀର ବିଭିନ୍ନ ତୀର୍ଥସ୍ଥଳ ପର୍ଯ୍ୟଟନ କରିବେ। ଆଇଆର୍ସିଟିସି ପକ୍ଷରୁ ତୀର୍ଥଯାତ୍ରୀଙ୍କ ପାଇଁ ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026ର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନ ସମୀକ୍ଷା ପାଇଁ ସମବାୟ ବିଭାଗର ଶାସନ ସଚିବ ତଥା ଏସ୍ଆଇଆର୍ର ପର୍ଯ୍ୟବେକ୍ଷକ ରାଜେଶ ପ୍ରଭାକର ପାଟିଲ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଛନ୍ତି। କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ ମୂଳବସନ୍ତ ଅଞ୍ଚଳର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୁଥ୍ ମଧ୍ୟ ସେ ଦେଖିଛନ୍ତି। ଏହି ଅବସରରେ ସେ ବୁଥ୍ସ୍ତରୀୟ ଅଧିକାରୀ ସୁପରଭାଇଜର ଓ ଏଜେଣ୍ଟମାନଙ୍କ ସହିତ ଆଲୋଚନା କରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ପରେ ସର୍କିଟ୍ ହାଉସ୍ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର୍ ଆୟାରଙ୍କ ସମେତ ଜିଲ୍ଲାର 5 ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ସହ ଜିଲ୍ଲାସ୍ତରୀୟ ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାସିର୍କେଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ମାସିକ ରାଜସ୍ୱ ଓ ପିଏମ୍ଜି ପ୍ରଗତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଭିଭିଭୂମି ଉନ୍ନୟନ ଗମନାଗମନ ପାନୀୟ ଜଳ ଏବଂ ଗ୍ରାମୀଣ ବିକାଶ ଯୋଜନାର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଛି। ଏଥିସହ ଜିଲ୍ଲାର ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ଭୂ ରାଜସ୍ୱ ଖଣିଜ ରାଜସ୍ୱ ଏବଂ ଅନ୍ୟାନ୍ୟ ସରକାରୀ ଟିକସ ଆଦାୟର ଲକ୍ଷ୍ୟଧାର୍ଯ୍ୟ ଉପରେ ସମୀକ୍ଷା କରାଯିବା ସହ ବକେୟା ରାଜସ୍ୱକୁ ତ୍ୱରାନ୍ୱିତ କରିବା ଉପରେ ନିର୍ଦ୍ଦେଶ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ନିଆଳି ଅଞ୍ଚଳରେ ଟାଟା ପାୱାର ଦ୍ୱାରା ପରିଚାଳିତ ବିଦ୍ୟୁତ୍ ସଞ୍ଚାରଣ ବ୍ୟବସ୍ଥା ଓ ସେବା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେଇ ଉପମୁଖ୍ୟମନ୍ତ୍ରୀ ସମସ୍ତ ଭିଭିଭୂମି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମଗ୍ର ଅଞ୍ଚଳରେ ପ୍ରମୁଖ 33 KV ବିଦ୍ୟୁତ୍ ସଞ୍ଚାରଣ ଲାଇନ୍ ନେଟ୍ୱର୍କର ନିରନ୍ତର ବିଦ୍ୟୁତ୍ ଯୋଗାଣ ଓ କ୍ଷମତା ବୃଦ୍ଧି ଉପରେ ପ୍ରାଥମିକତା ଦେବାକୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି। ସର୍ଟ ସର୍କିଟ୍ ଓ ଅପ୍ରତ୍ୟାଶିତ ବିଦ୍ୟୁତ୍ କାଟ କରାଯିବାକୁ ରୋକାଯିବାକୁ ଏବଂ ତାହାର ରକ୍ଷଣାବେକ୍ଷଣ ଆରମ୍ଭ କରିବାକୁ ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ପରିସଂଖ୍ୟାନ ସଭାଗୃହରେ ବାଳିକାଙ୍କ ସୁରକ୍ଷା ଶିକ୍ଷା ସ୍ୱାସ୍ଥ୍ୟ ପୋଷଣ ଓ ସଶକ୍ତିକରଣ ଆଦି ବିଭିନ୍ନ ବିଷୟକୁ ନେଇ ବେଟି

0: ଉଚ୍ଚଶିକ୍ଷା ଓ ବେଟି ପଢ଼ାଓ ଅଭିଯାନରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମର କୁମାର ଦରୱାନ କାର୍ଯ୍ୟକ୍ରମରେ ଯୋଗଦେଇ ବାଳିକାଙ୍କ ସୁରକ୍ଷା ଶିକ୍ଷା ଓ ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି। ପାଣିପାଗ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ସମେତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 11ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। 10,783 କୋଟି ଟଙ୍କା ବ୍ୟୟରେ ତିନୋଟି ରେଳ ପ୍ରକଳ୍ପ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଖଡ଼ଗପୁର ଝାରସୁଗୁଡ଼ା ଚାରିଲେନ୍ ବିଶିଷ୍ଟ ରେଳ ଲାଇନ୍କୁ ମିଳିଲା ଅନୁମୋଦନ। ଓଡ଼ିଶା ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ବାଣିଜ୍ୟ ରପ୍ତାନୀ ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ଏବଂ ବଙ୍ଗୋପସାଗରରେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ନବମ ରାଷ୍ଟ୍ରୀୟ ପୋଷଣ ମାସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଦେଶବ୍ୟାପୀ ରାଷ୍ଟ୍ରୀୟ ପୋଷଣ ମାସ ଅଭିଯାନ କାର୍ଯ୍ୟକାରୀ କରାଯାଇଥାଏ। ପୁଷ୍ଟିଯୁକ୍ତ ଖାଦ୍ୟ ଅଭ୍ୟାସ, ସୁସ୍ଥତା ଏବଂ ଶିଶୁଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତିକୁ ଅଧିକ ସୁଦୃଢ଼ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ପିଲାଙ୍କ ସୁସ୍ଥ ଭବିଷ୍ୟତ ଜୀବନ ଗଠନରେ ସହାୟକ ହେଉଛି। ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଥିବା ଏହି ଅଭିଯାନ ଦ୍ୱାରା 10 କୋଟିରୁ ଅଧିକ ହିତାଧିକାରୀ ସୁଫଳ ପାଉଛନ୍ତି। ସେମାନଙ୍କ ମଧ୍ୟରେ ଗର୍ଭବତୀ ତଥା ପ୍ରସୂତି ମହିଳା, ଶିଶୁ, କିଶୋରୀ ଆଦି ଅନ୍ତର୍ଭୁକ୍ତ। ଉତ୍ତରପ୍ରଦେଶର ବାରଣାସୀସ୍ଥିତ ଅନ୍ତର୍ଜାତୀୟ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ରଠାରେ ଆଜି ନବମ ରାଷ୍ଟ୍ରୀୟ ପୋଷଣ ମାସର ଶୁଭାରମ୍ଭ ହୋଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଛନ୍ତି। ଏହି ଅଭିଯାନ ପୋଷଣଯୁକ୍ତ ତଥା ସଶକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ସୁସ୍ଥ ମାତୃତ୍ୱ ଏବଂ ପୋଷଣଯୁକ୍ତ ଶିଶୁ ପ୍ରତ୍ୟେକ ପରିବାରର ସମୃଦ୍ଧି ସହ ଜଡ଼ିତ। ପୁଷ୍ଟିସାର ଦେଶର ସାର୍ବଜନୀନ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ବଡ଼ ଆହ୍ୱାନ ହୋଇ ରହିଆସୁଛି। କୁପୋଷଣ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ, ଅଭିବୃଦ୍ଧି, ଶିକ୍ଷା ଏବଂ ଦକ୍ଷତାକୁ ପ୍ରଭାବିତ କରିଥାଏ। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018 ମାର୍ଚ୍ଚ 8 ତାରିଖରେ ରାଜସ୍ଥାନର ଝୁନ୍ଝୁନ୍ଠାରେ ପ୍ରଥମ ଥର ପାଇଁ ପୋଷଣ ଅଭିଯାନର ଶୁଭାରମ୍ଭ କରିଥିଲେ। ସାମଗ୍ରିକ ପୁଷ୍ଟିକରଣ ଯୋଜନା ବା ପୋଷଣ ନାମରେ ନାମିତ ଏହି ଅଭିଯାନ ଏକ ସୁସ୍ଥ ଓ ସଶକ୍ତ ରାଷ୍ଟ୍ର ଗଠନରେ ଗୁରୁତ୍ୱ ପ୍ରଦାନ କରୁଛି। 6 ବର୍ଷରୁ କମ୍ ବୟସର ଶିଶୁ, କିଶୋରୀ, ଗର୍ଭବତୀ ମହିଳା, ପ୍ରସୂତିଙ୍କ କ୍ଷେତ୍ରରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ପ୍ରଯୁକ୍ତିବିଦ୍ୟା ଆଧାରିତ ତଥା ସମ୍ପ୍ରଦାୟ କୈନ୍ଦ୍ରିକ ଆଭିମୁଖ୍ୟ ମାଧ୍ୟମରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି। ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆମ ଅଙ୍ଗନବାଡ଼ି ଆମ ଦାୟିତ୍ୱ ପ୍ରସଙ୍ଗ ଆଧାରରେ ଚଳିତ ପୋଷଣ ମାସ କାର୍ଯ୍ୟକାରୀ ହେଉଛି। ସାମୁହିକ ଉଦ୍ୟମ ତଥା ଦାୟିତ୍ୱକୁ ଅଧିକ ସୁଦୃଢ଼ କରିବା ଏହାର ମୂଳ ଲକ୍ଷ୍ୟ। ପୁଷ୍ଟିସାର ଯତ୍ନ ଏବଂ ପ୍ରାରମ୍ଭିକ ଶୈଶବ ବିକାଶ ପାଇଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଅଧିକ ସୁବ୍ୟବସ୍ଥିତ କରିବା ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି। ଚଳିତ ପୋଷଣ ମାସ ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ମଧ୍ୟ 10 ବର୍ଷ ପୂର୍ତ୍ତି ପାଳନ କରାଯିବ। ମହିଳାଙ୍କ କ୍ଷେତ୍ରରେ ସୁସ୍ଥ ଜୀବନଶୈଳୀ ଏବଂ ଗର୍ଭାବସ୍ଥାରେ ନିରନ୍ତର ଆୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଗତ ଦଶନ୍ଧି ଧରି ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ରକ୍ତହୀନତା ପ୍ରବଣତାକୁ ହ୍ରାସ କରିବା ଲକ୍ଷ୍ୟରେ ପୋଷଣ ମାସ ମଧ୍ୟରେ ସ୍ଥାନୀୟ ପୁଷ୍ଟିକର ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ଗର୍ଭଧାରଣର 2 ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରଥମ 1000 ଦିନକୁ ଏହି ଅଭିଯାନ ମାଧ୍ୟମରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଏପରିକି କୁପୋଷଣ ଜନିତ ଆହ୍ୱାନକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରହିଛି। 2021 ମାର୍ଚ୍ଚ ମାସରେ ପୋଷଣ ଟ୍ରାକର ଆପ୍କୁ କାର୍ଯ୍ୟକାରୀ କରାଯାଇଥିଲା। ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ଏହି ଆପ୍ ଦ୍ୱାରା ଅଙ୍ଗନବାଡ଼ି କର୍ମୀ ସେବା ପ୍ରଦାନର ପ୍ରକୃତ ସମୟକୁ ତଦାରଖ କରିବାରେ ସଫଳ ହେଉଛନ୍ତି, ଫଳରେ ଆବଶ୍ୟକ ସ୍ଥଳେ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରିବା ସମ୍ଭବ ହୋଇପାରୁଛି। ଚଳିତ ବର୍ଷର ପୋଷଣ ମାସ ବିଭିନ୍ନ

0: ପ୍ରସଙ୍ଗ ଆଧାରରେ କାର୍ଯ୍ୟକାରୀ ହେଉଛି। ସେଗୁଡ଼ିକ ହେଲା ଖାଦ୍ୟ ବିବିଧତା ଏବଂ ପର୍ଯ୍ୟାପ୍ତ ପ୍ରୋଟିନ୍, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପ୍ରସ୍ତୁତ ଗରମ ରନ୍ଧା ଖାଦ୍ୟ, ସମ୍ପ୍ରଦାୟ ଭିତ୍ତିକ ଦାୟିତ୍ୱ, ଶୈଶବ ବିକାଶ ପାଇଁ ପୁଷ୍ଟିସାର ଓ ପ୍ରାରମ୍ଭିକ ଉତ୍ସାହ ଏବଂ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା। ଚଳିତ ବର୍ଷ ଗତ ଏପ୍ରିଲ 9 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷର 8ମ ସଂସ୍କରଣ ପାଳିତ ହୋଇଯାଇଛି। ଜୀବନର ପ୍ରଥମ 6 ବର୍ଷରେ ମସ୍ତିଷ୍କ ବିକାଶକୁ ଗୁରୁତ୍ୱ ଦେବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଏହି ପକ୍ଷ ପାଳିତ ହୋଇଥିଲା। ଗତବର୍ଷ 8ମ ରାଷ୍ଟ୍ରୀୟ ପୋଷଣ ମାସ ସେପ୍ଟେମ୍ବର 17 ତାରିଖରେ ଆରମ୍ଭ ହୋଇଥିଲା। ମଧ୍ୟପ୍ରଦେଶର ଧାର୍‌ରୁ ଆରମ୍ଭ ହୋଇଥିବା ଏହି ମାସିକ ଅଭିଯାନ ସମୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ରାୟ 20ରୁ ଅଧିକ ମନ୍ତ୍ରଣାଳୟ ସହ ସମନ୍ୱୟ ମାଧ୍ୟମରେ ଦେଶବ୍ୟାପୀ 14,33,00,000 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଭଳି ଅଭିଯାନ ଖାଦ୍ୟ ବିବିଧତାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ଏକ ସୁସ୍ଥ ପୋଷଣଯୁକ୍ତ ଭାରତ ଗଠନ କରିବାରେ ସହାୟକ ହେଉଛି। ଶେଷ ହେଲା ଆଜିର ପ୍ରସଙ୍ଗ।
1: ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଭେଟି ଦେଉଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ଚକାଚକା ଭୂଇଁରୀ ଚଳଚ୍ଚିତ୍ରରୁ। ଶିଳ୍ପୀ ତପୁ ମିଶ୍ର ଏବଂ ଶରତ ନାୟକ, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଶରତ ନାୟକ।

ଏଥର ଶୁଣନ୍ତୁ ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ। ଶିଳ୍ପୀ ଉଦିତ ନାରାୟଣ, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ତୁ ଏକା ଆମ ସାହା ଭରସା ଚଳଚ୍ଚିତ୍ରରୁ, ଶିଳ୍ପୀ ମହମ୍ମଦ ଅଜିଜ, ଗୀତିକାର ଦେବଦାସ ଚୋଟ୍ରାଏ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, 20,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ କେତେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଆଜି କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦିତ। ଖଡ଼ଗପୁର ଝାରସୁଗୁଡ଼ା ଚତୁର୍ଥ ଲାଇନ୍ ସମ୍ପନ୍ନ କାର୍ଯ୍ୟକୁ ମଞ୍ଜୁରୀ। ଗୁଜରାଟର ସୁରଟରୁ ଭାପି ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ସେବା ଆସନ୍ତା ବର୍ଷଠାରୁ ହେବ କାର୍ଯ୍ୟକ୍ଷମ, କହିଲେ ରେଳମନ୍ତ୍ରୀ। ଭାରତ ଓ ଶ୍ରୀଲଙ୍କା ସଭ୍ୟତାଗତ ଉତ୍ତମ ପଡ଼ୋଶୀ ହୋଇଥିବା ଦୃଷ୍ଟିରୁ ଦେଶବାସୀଙ୍କ ବିକାଶ ଲାଗି ମିଳିତ ପ୍ରଚେଷ୍ଟା କରିବାକୁ ଦୋହରାଇଲେ ପ୍ରତିବଦ୍ଧତା। ଏବଂ ବିଶ୍ୱ ପାରା ତୀରନ୍ଦାଜ ପ୍ରତିଯୋଗିତାର ଆଜି ଅନ୍ତିମ ଦିବସରେ 2 ସ୍ୱର୍ଣ୍ଣ ଓ 4 ବ୍ରୋଞ୍ଜ ପଦକ ହାସଲ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 3 ମଲ୍ଟି ଟ୍ରାକିଂ ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ବୈଠକ ପରେ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି 3 ପ୍ରକଳ୍ପ ଲାଗି 10,700 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ମଧ୍ୟପ୍ରଦେଶର 14 ଜିଲ୍ଲାକୁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ଭାରତୀୟ ରେଳବାଇର ନେଟୱାର୍କ ପ୍ରାୟ 656 କିଲୋମିଟର ବୃଦ୍ଧି ପାଇବ ବୋଲି ରେଳମନ୍ତ୍ରୀ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ପ୍ରକଳ୍ପ ଅଧୀନରେ ଖଡ଼ଗପୁରରୁ ଝାରସୁଗୁଡ଼ା ଏବଂ କଟ୍ନୀରୁ ପେନ୍ଦ୍ରା ରୋଡ୍ ମଧ୍ୟରେ ଚତୁର୍ଥ ଲାଇନ୍, ବିଳାସପୁରରୁ ପେନ୍ଦ୍ରା ରୋଡ୍ ତୃତୀୟ ଲାଇନ୍ ଅନ୍ତର୍ଭୁକ୍ତ। ରେଳ ଲାଇନ୍ କ୍ଷମତା ବୃଦ୍ଧି କରିବା ଦ୍ୱାରା ରେଳ ଗମନାଗମନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିପାରିବ, ଫଳରେ ଭାରତୀୟ ରେଳବାଇ ନିଜର କାର୍ଯ୍ୟଦକ୍ଷତା ଏବଂ ସେବା ଯୋଗାଣ ପ୍ରକ୍ରିୟାକୁ ଅଧିକ ସୁସଂହତ କରିପାରିବ ବୋଲି ସେ କହିଛନ୍ତି। ଖଡ଼ଗପୁର ଝାରସୁଗୁଡ଼ା ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ଚତୁର୍ଥ ଲାଇନ୍ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି,
2: ଖଡ଼ଗପୁର ସେ ଲେକେ ଓଡ଼ିଶା ମେ ଝାରସୁଗୁଡ଼ା ତକ କା ପୁରା ପ୍ରୋଜେକ୍ଟ ହେ ଯହାଁ ପେ ଫୋର୍ଥ ଲାଇନ୍ ବନ ୟେ ଲାଇନ୍ ବନ ଜାନେ ସେ ବହୁତ ବଡ଼ା ଯୋ କଞ୍ଜେସନ ହୋତା ହେ ଇସ୍ ଏରିଆ ମେ ଓ ଖତମ ହୋଗା, କଇ ନଇ ଗାଡ଼ିଆ ଚଲା ପାଏଙ୍ଗେ ଔର ଯୋ ଟ୍ରାଫିକ କି ସିରିୟସ ପ୍ରୋବ୍ଲେମ୍ସ ଆତି ଥି ଓ ସାରି ପ୍ରୋବ୍ଲେମ୍ସ ଇସ୍ ସେ ସଲ୍ଭ ହୋ ତୋ ଇସ୍ ପ୍ରୋଜେକ୍ଟ କୋ ହମ ଜଲ୍ଦି ସେ ଜଲ୍ଦି ଆଗେ ବଢ଼ାଏ। ଇସ୍କେ ସାରେ ଡିଟେଲ୍ସ ହେ ପ୍ରୋଜେକ୍ଟ ହେ 367 କିଲୋମିଟର୍ସ 6,528 କରୋଡ଼ ରୁପିଜ କା ଔର ଆସ୍ପିରେସନାଲ ଡିଷ୍ଟ୍ରିକ୍ଟସ୍ କୁ ଯୋଡ଼ନେ ୱାଲା ପ୍ରୋଜେକ୍ଟ ହେ।
1: ଶ୍ରୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ ଆଜି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନାର 17 ଜିଲ୍ଲା ଦେଇ ଗତି କରୁଥିବା ଅନ୍ୟ 5 ମଲ୍ଟି ଟ୍ରାକିଂ ରେଳ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ଭାରତୀୟ ରେଳବାଇ ନେଟୱାର୍କରେ ଅଧିକ 540 କିଲୋମିଟର ସଂଯୋଗ ହୋଇପାରିବ। 2029-30 ବର୍ଷ ସୁଦ୍ଧା ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ଲାଗି 10,021 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ଆରାକୁନାମରୁ ରେନିଗୁଣ୍ଟା ଏବଂ ହ୍ୱାଇଟ୍ ଫିଲ୍ଡରୁ ବାଙ୍ଗାରାପେଟ୍ ପର୍ଯ୍ୟନ୍ତ ତୃତୀୟ ଓ ଚତୁର୍ଥ ଲାଇନ୍ ସମେତ ହୋସୁରରୁ ଓମାଲୁର ଲାଇନ୍ ଦୋହରୀକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରେଳ ସଂଯୋଗୀକରଣ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହିତ ପ୍ରାୟ 2,100 ଗ୍ରାମର 52 ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ରେଳମନ୍ତ୍ରୀ କହିଛନ୍ତି, କେନ୍ଦ୍ର କ୍ୟାବିନେଟ୍ର ଆଜି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସମସ୍ତ 7 ହାଇ ଡେନ୍ସିଟି ରେଳ କରିଡରକୁ 4 ଲାଇନ୍ କରାଯିବ। ଏହି ରେଳପଥଗୁଡ଼ିକ ହେଲା ଦିଲ୍ଲୀରୁ ହାଓଡ଼ା, ମୁମ୍ବାଇରୁ ହାଓଡ଼ା, ଦିଲ୍ଲୀରୁ ମୁମ୍ବାଇ, ଦିଲ୍ଲୀରୁ ଗୌହାଟୀ, ଦିଲ୍ଲୀରୁ ଚେନ୍ନାଇ, ହାଓଡ଼ାରୁ ଚେନ୍ନାଇ ଏବଂ ମୁମ୍ବାଇରୁ ଚେନ୍ନାଇ ରୁଟ୍। ଏହି ରେଳପଥରେ ଭାରତୀୟ ରେଳବାଇ ନେଟୱାର୍କର 11,000 କିଲୋମିଟର ରହିଛି। ସେଥିମଧ୍ୟରୁ 2,000 କିଲୋମିଟରକୁ 4 ଲେନ୍ ବିଶିଷ୍ଟ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ରେଲୱେ କି ମଡର୍ଣ୍ଣାଇଜେସନ କା ଯୋ କାମ ପିଛଲେ 12 ବର୍ଷ ମେ ଚଲ ରହା ହେ ଉସମେ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ କେ କମ୍ପ୍ଲିଟ ଓଭରହଲିଙ୍ଗ ଯୋ ରେଲୱେ କି ହୋ ରହି ହେ, କମ୍ପ୍ଲିଟ ମଡର୍ଣ୍ଣାଇଜେସନ ହୋ ରହା ହେ ଉସକେ ପ୍ରୋଜେକ୍ଟସ। ରେଲୱେ କେ 7 ହାଇ ଡେନ୍ସିଟି କରିଡୋର୍ସ ପ୍ଲସ ମେନି ଅଦର କରିଡୋର୍ସ ଯୋ କି ବହୁତ ଜ୍ୟାଦା ଭବିଷ୍ୟ ମେ ଟ୍ରାଫିକ ଲେନେ ୱାଲେ ହେ, ଉନ ସବ କରିଡୋର୍ସ କୋ 4 ଲାଇନିଂ କ୍ୱାଡ୍ରୁପ୍ଲିଙ୍ଗ କର ରହେ। ଦିଲ୍ଲୀ ସେ ମୁମ୍ବାଇ

0: ବିହାରରେ ବନ୍ୟା ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଛି। ବିଶେଷକରି ଗଙ୍ଗା, ଗଣ୍ଡକ, କୋଶି, ସୋନ୍, ପୁନପୁନ୍ ସମେତ ଅନ୍ୟାନ୍ୟ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇଥିବା ବେଳେ ଅନ୍ୟ କେତେକ ନଦୀର ଜଳସ୍ତର ଆଜି ଅପରାହ୍ନ ସୁଦ୍ଧା ଅପରିବର୍ତ୍ତିତ ରହିଛି। ରାଜ୍ୟର ପାଟନା, ସରନ, ବୈଶାଳୀ, ବେଗୁସରାଇ, ଖାଗାରିଆ, ସମସ୍ତିପୁର, ଜେହନାବାଦ ଓ ଆରୱାଲ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଯୋଗାଣ ଜାରି ରହିଛି। କୋଡ଼ିଏ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ କେତେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଆଜି କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦିତ। ଖଡ଼ଗପୁର ଝାରସୁଗୁଡ଼ା ଚତୁର୍ଥ ଲାଇନ୍ ସମ୍ପନ୍ନ କାର୍ଯ୍ୟକୁ ମଞ୍ଜୁରୀ। ଗୁଜରାଟର ସୁରଟରୁ ଭାପି ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ସେବା ଆସନ୍ତା ବର୍ଷଠାରୁ ହେବ କାର୍ଯ୍ୟକ୍ଷମ, କହିଲେ ରେଳମନ୍ତ୍ରୀ। ଏବଂ ବିଶ୍ୱ ପାରା ତୀରନ୍ଦାଜ ପ୍ରତିଯୋଗିତାର ଆଜି ଅନ୍ତିମ ଦିବସରେ ଦୁଇଟି ସ୍ୱର୍ଣ୍ଣ ଓ ଚାରୋଟି ବ୍ରୋଞ୍ଜ ପଦକ ହାସଲ କଲା ଭାରତ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନବରଙ୍ଗପୁର ସମ୍ବାଦଦାତା ପ୍ରଭାତୀ କୁମାରୀ ବିଷୟ ଓ ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ଜାତୀୟ ଶିକ୍ଷାନୀତି 2020 ଅନୁଯାୟୀ ଶିକ୍ଷାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ନବରଙ୍ଗପୁର ଜିଲ୍ଲାରେ ଉଲ୍ଲାସ ସାକ୍ଷରତା କାର୍ଯ୍ୟକ୍ରମ ଚାଲିଛି। ସିନ୍ଧି ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ 28 ଜଣ ବୟସ୍କ ଶିକ୍ଷାର୍ଥୀ ପାଠ ପଢୁଛନ୍ତି। ଅକ୍ଷର ଚିହ୍ନିବାଠାରୁ ପଢ଼ିବା, ଲେଖିବା ଓ ଦୈନନ୍ଦିନ ଜୀବନର ଆବଶ୍ୟକ ଜ୍ଞାନ ହାସଲ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରାଯାଉଛି। ପ୍ରଧାନ ଶିକ୍ଷକଙ୍କ ସହ ଚାରିଜଣ ସ୍ୱେଚ୍ଛାସେବୀ ଶିକ୍ଷକ ଏଥିରେ ସହଯୋଗ କରୁଛନ୍ତି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ମାର୍କଣ୍ଡ ସତନାମୀ କହିଛନ୍ତି,
3: ଭାରତ ସରକାରଙ୍କ ଦ୍ୱାରା 2023 ମାର୍ଚ୍ଚ ମାସରେ ଏହା ଏନ୍ଇପି 2020 ଅନ୍ତର୍ଭୁକ୍ତ କରାଯାଇଥିଲା। ଏନ୍ଇପି 2020 ହିସାବରେ ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ ତାର ମୁଖ୍ୟ ଲକ୍ଷ୍ୟ। ତେଣୁ ଆମର ନବରଙ୍ଗପୁର ଜିଲ୍ଲା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି କ୍ରମେ, ନବରଙ୍ଗପୁର ବ୍ଲକର ବ୍ଲକ ଶିକ୍ଷା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଚିଠି କ୍ରମେ ଆମେ ଗୋଟେ ସର୍ଭେ କରିଥିଲୁ। ଏହି ସର୍ଭେରେ ଆମର ଶିକ୍ଷକମାନେ ଅନ୍ତର୍ଭୁକ୍ତ ଥିଲେ। ଗାଁରେ ଗୋଟେ ଗୋଟେ ଭେଟି ସେ ଶିକ୍ଷକମାନେ ସେଥିରେ ସଂଯୋଗ କରିକି ସର୍ଭେ କରିକି ଗୋଟେ ରିପୋର୍ଟ ପ୍ରଦାନ କରିଥିଲୁ ଆମେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ। ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆମ ବିଦ୍ୟାଳୟରେ ପ୍ରତି ରବିବାର ଯୋଉ ପଢି ପାରୁନାହାନ୍ତି, ଲେଖି ପାରୁନାହାନ୍ତି ସେମାନଙ୍କୁ ଆମର ଶିକ୍ଷକ ଭାଇମାନେ ଆଉ ସମସ୍ତଙ୍କ ଟିମ୍ର ସହଯୋଗରେ, ଗାଁର ସହଯୋଗ, କମିଟିର ସହଯୋଗ, ମୋ ସ୍କୁଲ ପରିଚାଳନା ପଞ୍ଚଶାଖା ଶିକ୍ଷା ସେତୁ ର କମିଟିର ସହଯୋଗ ର ସମସ୍ତଙ୍କର ସହଯୋଗରେ ଆମର ସେ ଛାତ୍ରଛାତ୍ରୀ ସେ ଲୋକମାନଙ୍କୁ ପାଠପଢା ଚାଲିଛି।
2: ଜଣେ ଶିକ୍ଷାର୍ଥୀ ହେମ ଭତରା କହିଛନ୍ତି,
4: ଆମେ ସ୍କୁଲରେ ଆଜିକିରି ଓ ଆ ଇ ଏକ ଦୁଇ ଇଟା ମାନେ ସବୁ ପାଠ ପଢ଼ିଲୁନି ଆଜ୍ଞା ମାନେ ଆମକେ ଲେଖାଇଲେନି ଆମକେ ଘର ଘରକେ ଡାକଲେ ବୁଢା ବୁଢି ପାଠ ପଢ଼ବାର ନିୟମ କାନୁନ ମାନ ଜାଣବାର ବେଗ ଟାନେ ଗଲେ ଲେଖାପଢା ଶିଖବାର ପୁଣି ବାଟେ ଘାଟେ ଗଲେ ନମ୍ବର ପଡ଼ବାର ଏବେ ନା ଗଲେ ଗାଁ ଗଲେ ନା ବୁଲବାସ ସେ ବଡ଼ ମାନ ପଢି ପାରବାସ ତମେ ସବୁ ବାଟେ ଯାଇ ପାରବାସ ଆରେ ଯାଇକିରି ଆଇ ପାରବାସ ତମେ ନା ଶିଖିଲେ ସବୁ ଶିଖବାସ ବୋଲିକିରି ଆଜ୍ଞା ଆମ ନାମକେ କହିକିରି ଶିଖାଇଲେନି। ରବିବାର ଦିନ ଆସିବୁ ଆମେ ଘଣ୍ଟେ ଦୁଇ ଘଣ୍ଟା ପଢ଼ବୁ ଶିଖବୁ ଆରି ଯିବୁ ଓ ଆ ଇ ଇ ଏଇ ଶିଖତେ ଗଲୁ।
2: ନବରଙ୍ଗପୁର ସହରର ନୂଆବନ୍ଧ ସାହିରେ ସମବାୟ ବିଭାଗ ପକ୍ଷରୁ କାମଧେନୁ ଗୋଖାଦ୍ୟ ଭଣ୍ଡାର ଉଦ୍ଘାଟିତ ହୋଇଛି। ବିଧାୟକ ଗୌରୀଶଙ୍କର ମାଝି ଏହାକୁ ଉଦ୍ଘାଟନ କରିଥିଲେ। ଏଠାରେ ଚାଷୀ ଓ ଗୋପାଳକମାନେ ସୁଲଭ ମୂଲ୍ୟରେ ଉନ୍ନତମାନର ଗୋଖାଦ୍ୟ ସହ କୁକୁଡ଼ା ଓ ବତକ ଖାଦ୍ୟ ପାଇପାରିବେ। ଏହା ପଶୁପାଳନ ବୃଦ୍ଧି ସହ ଚାଷୀଙ୍କ ଆୟ ବଢ଼ାଇବାରେ ସହାୟକ ହେବ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର 17ରୁ ଅକ୍ଟୋବର 17 ପର୍ଯ୍ୟନ୍ତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର 17ରୁ ଅକ୍ଟୋବର 17 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସେବା ସଂକଳ୍ପ ଅଭିଯାନ ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଛି। ଜିଲ୍ଲା ସଭାପତି କୁଞ୍ଜବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସାଂସଦ ବଳଭଦ୍ର ମାଝୀଙ୍କ ସମେତ ବିଧାୟକ ଓ ଦଳୀୟ ନେତାମାନେ ଯୋଗଦେଇଥିଲେ। ଆଗାମୀ ଧାନମଣ୍ଡିରେ ଧାନ ସଂଗ୍ରହ ପାଇଁ ନବରଙ୍ଗପୁର ଜିଲ୍ଲାରେ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଧାନ ସଂଗ୍ରହକୁ ସୁଚାରୁରୂପେ ପରିଚାଳନା ପାଇଁ ଆଲୋଚନା କରିଥିଲେ।

0: ଲଗାଣ ବର୍ଷା ଯୋଗୁଁ ଭାରତମାଳା ରାସ୍ତାରେ ପାଣି ଜମିଥିବାରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ସାଂସଦ ବଳଭଦ୍ର ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନିର୍ମାଣାଧୀନ ବାଇପାସ୍ ଓ ରେଳପଥ ରାସ୍ତାରେ ଭବିଷ୍ୟତ ଟ୍ରାଫିକ୍ ସମସ୍ୟା ଏଡ଼ାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା ଓ ବାଇପାସ୍ କାର୍ଯ୍ୟ ଶୀଘ୍ର ଶେଷ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ନବରଙ୍ଗପୁର ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି। ଏହି ଅବସରରେ ପ୍ରାୟ 2 କୋଟି ଟଙ୍କା ବ୍ୟୟରେ ନିର୍ମିତ ଓସ୍ୱାନ ହଲ୍, ଚିଲ୍ଡ୍ରେନ୍ ପାର୍କ ଓ 70 ନମ୍ଘର ୱାର୍ଡରେ ପ୍ରତାପ ସାଗର ରୋଡ୍ ଲୋକାର୍ପିତ ହୋଇଛି। ସହରର ପରିମଳ ପାନୀୟ ଜଳ, ରାସ୍ତାଘାଟ, ଆଲୋକୀକରଣ, ଉନ୍ନତ ପୌରସେବା ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲ ଶୁଣିଲେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
2: ଏତୁଳଜୟୀ କାର୍ଯ୍ୟକ୍ରମରେ ଲେଖଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର।
3: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ।
4: ଯୋଜନା ଉନ୍ ନୌଜବାନୋଂ କେ ଲିଏ ହୈ ତାକି ଆପ୍ ଜବ୍ 60 ସାଲ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ ନ ପଡେ ଆପ ଅପନା ବୁଢ଼ାପା ଭି ଗୌରବ କେ ସାଥ ବିତା ସକୋ।
3: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 9,50,00,000ରୁ ଅଧିକ ଲାଭାର୍ଥୀ ଯୋଡ଼ି ହେଇ ସାରିଲେଣି। ଯଦି ଆପଣ 18-40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ।
2: ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ସୁପ୍ରଭା ପାତ୍ର ଏବଂ ମୋନାଲିସା ପଣ୍ଡା।

0: କାଇଁ କୁଆଡ଼େ ଗଲେ? ବୈଠକର ସମୟ ହେଇଗଲାଣି, ଦୁଶୁନାହାନ୍ତି କିଏ? ମୁଁ ଏଇଠି ଆସିକି ସବୁ ସଫା ସୁତୁରା କରିଦେଲିଣି, ଲଟା ପୋତା ସବୁ, ମାତ୍ର କିଏ ବି ଆସିନାହାନ୍ତି ଆହୁରି।
1: ଆସିଲି ଆସିଲି, କୁହନ ଆଉ, ବାହାରିଲା ବେଳେ ଏକା ଟିକେ ଲେଟ୍ ହେଇଯାଉଛି ବୋଲଛ।
0: ଏଇ କଣ ଦେହ ଭଲ ନାହିଁ ନା କଣ? ତମେ ଆସୁ ଆସୁ କାଶିଲଣି ଯେ।
1: ହଇ ପରେ କଣ କରିବା, ଏଇ ବର୍ଷା କମିକି ଖରା ହେଲା ବେଳକୁ ହଠାତ୍ ପାଗ ଚେଞ୍ଜ ହେଲେ ତ ଦେହ ଖରାପ ଆଉ।
0: ହଇ ସତ କଥା କା, ଆହୁରି ତାର ଯୋଉ ଆଜିକାଲି ଏବେ ଦେଖୁଛ ଖରା ହଉଛି, ଆଉ ଥରେ ଦେଖୁ ଦେଖୁ ବର୍ଷା ହେଇଯିବ, ସେମିତିରେ ବି ଦେହ ଖରାପ ହଉଛି। ଆଉ ଏଇ ବର୍ଷା ଦିନରେ ତ ଚାରିଆଡେ ଲଟା ବୁଦା ଥାଉଛି, ସେଇଟା ଯଦି ଆମେ ସଫା ନ କରିବା ବୋଲେ ମଶା ମାଛି ଏଗୁଡା ତ ଥାଉଛି ଥାଉଛି, ଆହୁରି ତା ବାଦ ବି ମାରାତ୍ମକ କୀଟ ଯାକ ବି ହେଇଯାଉଛି।
1: ହଇ ସେଟା ଲାଗି ଏକା ବେଳା ବେଗି ଆଇକି ସଫା ସୁଫି କରିଦେଇଛ ପରା ବୈଠକ ଘର ଚାରିଆଡେ।
0: ହଇ ନହେଲେ ହଉଛି କି, ନହେଲେ ଏମିତି ମଶା ହଉଛି ଯେ ବୈଠକରେ ବସେଇ ଦଉନାହାନ୍ତି ମଶା ମାନେ, ଆହୁରି କି କି ପ୍ରକାର ପୋକ ଜୋକ ଯାକ ପଳିଆଉଛି, ସେ ପୋକ ଜୋକ ମୁଁ କେବେ ଦେଖିନି।
1: ହେଲେ ସେମିତିରେ ଏକା ବୋଲଛ, ଏବେ ତ ମ୍ୟାଲେରିଆ ଡେଙ୍ଗୁ କେତେ ଏମିତି ରୋଗ ଯାକ ହଉଛି, ଇ ମଶା ମାଛିଠୁ ଯେତେ ଜାଗ୍ରତ ହେଇକି ରହିବା, ନିଜ ଚାରିପାର୍ଶ୍ୱ ଯେତେ ସଫା ରଖିବା, ସେତେ ଆମ ଦେହ ପାଇଁ ଭଲ।
0: ହଇ ଖାଲି ଆମ ଦେହ ବୋଲି ନାହିଁ, ଇଆଡେ ଗାଈ ଗୋରୁ ମାନଙ୍କର ବି ଦେହକୁ ଦେଖିବାର ଅଛି, ଆମକୁ ସିନା କଣ ହେଲେ ଆମେ କହିଦଉଛୁ, ହେଲେ ସେମାନେ ତ ନିରୀହ ନା, ସେମାନେ ଜାଣୁନାହାନ୍ତି। ଆଉ ସେମାନଙ୍କର ବି ତାଙ୍କର ଗୁହାଳ ସଫା କରିବାର ଅଛି, ବ୍ଲିଚିଂ ପାଉଡର ପକେଇବାର ଅଛି, ଆଉ ଯେମିତି ମଶା ହଉନଥିବ କି ଗନ୍ଧ ହଉନଥିବ ସେମିତି ଦେଖିବାର ଅଛି।
1: ହଇ ଖାଲି ତାଙ୍କମାନଙ୍କୁ କି ଆମମାନେ ମିଶା ଟିକେ ବେଶିକା ଜାଗ୍ରତ ରହିବାର ଅଛି, ଇ ସନ୍ଧ୍ୟା ହେଲେ ଟିକେ ଝୁଣା ଧୂପ ଦବା କି ନିଆଁ କାଠ ଫଡ଼ିଆ ଟିକେ ଚାଳିବା, ସେମିତି ହେଲେ ଏକା ଇ ମଶା ମାଛିଠୁ ଟିକେ ବଞ୍ଚି ହେବ। ଆହୁରି ଆମେ ତ ଚାଷୀ ଲୋକ, ସକାଳେ ପାଇଲେ ବେଢ଼ାକୁ ଯିବା କାମ କରିବାକୁ, ସେଟା ଲାଗି ଇ ବେଢ଼ାରେ ସାପ ଜୋକ ବର୍ଷା ଦିନ ଯୋଉଠି ସେଠି ଥିବେ, ସେଟାକୁ ମିଶା ଦେଖିକି କା ଯିବା କଥା।
0: ହଇ ସତ କଥା ଏକା, ଖାଲି ସେଟା ବି ନାହିଁ, ଘରେ ବୁଢା ବୁଢୀ ଲୋକମାନେ ବି ଥିବେ, ଆହୁରି ଗର୍ଭବତୀ

0: ମାନେ ବି ଥିବେ ସେମାନଙ୍କର ବି ବିଶେଷ ଯତ୍ନ ନେବାର ଅଛି। ଗର୍ଭବତୀ ମହିଳାମାନଙ୍କୁ ଟିକେ କ'ଣ ହେଲେ ସାଙ୍ଗେ ସାଙ୍ଗେ, ଆଜିକାଲି ତ ଆଖପାଖରେ ଆଶାକର୍ମୀ ଆଉ ଅଙ୍ଗନବାଡ଼ି ରହୁଛନ୍ତି, ସେଇଠି ବି ଡକ୍ଟର ମାନେ ରହୁଛନ୍ତି, କିଛି ନହେଲେ ନର୍ସ ମାନେ ବି ରହୁଛନ୍ତି, ତାଙ୍କ ପାଖକୁ ଯାଇକି ସ୍ୱାସ୍ଥ୍ୟର ପରୀକ୍ଷା କରିବାର ଅଛି।
1: ହେଲେ ଆମେ ଏମିତି କଥାବାର୍ତ୍ତା ହଉଥିବା ନା ଆଜି କ'ଣ ଅଛି?
0: ଅଛି ନା, ଆମର ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ତ କିଛି ନା କିଛି ଆଣିଥାଉଛୁ କା, ଆହୁରି ଏଇଠି କେତେ ବୈଠକରେ ବି ବସିଛନ୍ତି, ଆମେ ନୂଆ ନୂଆ କଥାମାନ ଆଣିଥିବୁ ଆହୁରି ଶୁଣିବେ ସେମାନେ। ସେଇଟା ପାଇଁ କାମଧେନୁ ଯୋଜନା ଗୋଟେ ଅଛି, ସେ କାମଧେନୁ ଯୋଜନାରୁ କେମିତି ଲାଭ ଉଠେଇବା ସେ ବିଷୟରେ ଚାଲନ୍ତୁ ଶୁଣିବା।
2: ସାର୍ ନମସ୍କାର।
3: ନମସ୍କାର ମ୍ୟାଡମ୍।
2: ସାର୍ ପ୍ରଥମେ ଆପଣଙ୍କ ପରିଚୟ ମୋ ଚାଷୀ ମା ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋର ନାମ ଡକ୍ଟର ସତ୍ୟବ୍ରତ ସାମନ୍ତରାୟ, ପ୍ରାଣୀ ଚିକିତ୍ସକ କୁସୁମୀ।
2: ସାର୍ କାମଧେନୁ ଯୋଜନା କହିଲେ କ'ଣ, ବା କାମଧେନୁ ଯୋଜନା କହିଲେ ଆମ ଚାଷୀ ଭାଇ ଭଉଣୀ ମାନେ କ'ଣ ବୁଝିବେ?
3: ସମସ୍ତ ଚାଷୀ ଭାଇ ମାନଙ୍କୁ ମୋର ନମସ୍କାର। ଓଡ଼ିଶା ସରକାରଙ୍କର ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏକ ନୂତନ ଯୋଜନା, ଯେଉଁ ଯୋଜନାରେ ଆମର ଗୋପାଳକ ଚାଷୀମାନେ ଏବଂ ମଇଁଷି ପାଳନ କରୁଥିବା ଚାଷୀମାନେ ଲାଭବାନ ହେବେ, ଏବଂ ଏଇଥିରେ ସରକାରଙ୍କର ତରଫରୁ ଆମେ ମାନେ ଏହି ଯୋଜନା ମାଧ୍ୟମରେ 2 ଗାଈ କ୍ରୟ କରି ଏଥିରେ ସରକାରୀ ରିହାତି ପାଇବା ପାଇଁ ସୁବିଧା ଅଛି। ଏହା ବ୍ୟତୀତ ଆହୁରି 5-6 କାର୍ଯ୍ୟକ୍ରମ ଆଧାରରେ ମଧ୍ୟ କାମଧେନୁ ଯୋଜନା ମାଧ୍ୟମରେ ଓଡ଼ିଶା ସରକାରଙ୍କର ଯୋଜନାକୁ ନିଆଯାଇଛି, ଯେପରିକି ଆପଣଙ୍କର ମଇଁଷି ଗ୍ରେଡେଡ୍ ମୁରା ବଫାଲୋ 1+1 ଯୋଜନା, ଗୋପାଳନ ପାଇଁ ଶଙ୍କର ଜାତୀୟ ଗାଈର ଯୋଜନା, ଗୋ ସମ୍ପଦ ବୀମା ଯୋଜନା, ମାଈ ବାଛୁରୀ ପାଳନ ପାଇଁ ଯୋଜନା, ଦୁଗ୍ଧ ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ ଯୋଜନା, ଏବଂ ଓମ୍ଫେଡ ସଂସ୍ଥାକୁ ସଶକ୍ତିକରଣ ପାଇଁ ମଧ୍ୟ ସହାୟତା ରାଶି ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ଗୋଖାଦ୍ୟ, ସବୁଜ ଘାସ ଉତ୍ପାଦନ ଏବଂ ଘାସ ଉତ୍ପାଦନକାରୀ ସରକାରୀ ଫାର୍ମକୁ ମଧ୍ୟ ସହାୟତା ପ୍ରଦାନ କରିବା ସହିତ ଯେଉଁ ଚାଷୀ ଭାଇମାନେ ନିଜର ଜମିରେ ଘାସ ଚାଷ କରିବେ ସେମାନଙ୍କୁ ମଧ୍ୟ ସରକାରୀ ସହାୟତା ଯୋଗାଇ ଦିଆଯାଏ।
2: ହେଲେ ଏହି ଯୋଜନା ଦ୍ୱାରା ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ କ'ଣ?
3: ଓଡ଼ିଶା ସରକାରଙ୍କର ପ୍ରାଣୀ ସମ୍ପଦ ବିକାଶ ବିଭାଗ ସଦାସର୍ବଦା ଚାଷୀଙ୍କର ଉନ୍ନତି, ପ୍ରାଣୀଧନର ଉନ୍ନତି ହେଲେ ଚାଷୀର ପ୍ରଗତି ପାଇଁ ସର୍ବସଦା ଚେଷ୍ଟିତ ଅଛନ୍ତି। ସେଥିପାଇଁ ଚାଷୀମାନଙ୍କର ଗୁଣାତ୍ମକ ସ୍ତରରେ ଯେପରି ତାଙ୍କର ରୋଜଗାର ବଢିବ ଏବଂ ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେବା ସହିତ ଚାଷୀମାନେ ଏବଂ ଆମ ଘରର ଗ୍ରାମାଞ୍ଚଳରେ ରହୁଥିବା ମହିଳାମାନେ ଯେପରି ଗୋପାଳନ କରି ଆର୍ଥିକ ସ୍ତରରେ ସମୃଦ୍ଧି ହେଇପାରିବେ ଏବଂ ସେମାନଙ୍କର ଆର୍ଥିକ ପ୍ରଗତି ହେଇପାରିବ, ଏହା ହିଁ ଓଡ଼ିଶା ସରକାରଙ୍କର ମୂଳ ଲକ୍ଷ୍ୟ।
2: ଏହି ଯୋଜନାରେ ପଞ୍ଜୀକରଣ ପାଇଁ କି କି ଡକ୍ୟୁମେଣ୍ଟ ଆବଶ୍ୟକ ହୋଇଥାଏ, ସେମାନେ କାହା ପାଖରେ ଯାଇକି ଆବେଦନ କରିବେ?
3: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ଆମର ଯେଉଁ ଗୋପାଳକ ଚାଷୀ ଭାଇ ଭଉଣୀ ମାନେ ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ସେମାନେ ନିକଟସ୍ଥ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଏହି ଯୋଜନାରେ 2 ପ୍ରକାର ନିୟମ ଅଛି। ଯଦି ଚାଷୀ ଭାଇ ମାନେ ନିଜର ଜାଗା ଅଛି, ସେମାନେ ନିଜେ ଗୁହାଳ ବନେଇବା ପାଇଁ ଇଚ୍ଛୁକ ଅଛନ୍ତି ଏବଂ ବାହାର ରାଜ୍ୟରୁ 2 ଗାଈ କ୍ରୟ କରିବା ପରେ ଗାଈର ଇନ୍ସୁରାନ୍ସ ହବ, ଏବଂ ଏଇ ଯୋଉ ଡକ୍ୟୁମେଣ୍ଟେସନ ପ୍ରୋସେସ ଅଛି ସେ ଡକ୍ୟୁମେଣ୍ଟେସନ ପାଇଁ ଆପଣଙ୍କୁ ଆଧାର କାର୍ଡ ଦରକାର ଚାଷୀ ଭାଇ ମାନଙ୍କର, ଏବଂ ଯେଉଁ ହିତାଧିକାରୀ ଆପ୍ଲାଏ କରିବାକୁ ଚାହୁଁଛନ୍ତି ସେମାନେ ନିଜର ଆଧାର କାର୍ଡ ଆଣିବେ ଏବଂ ଆଧାର କାର୍ଡରେ ତାଙ୍କର ମୋବାଇଲ ନମ୍ବର ଲିଙ୍କ ଥିବାର ଅଛି, ଯାହାଫଳରେ OTP ଭେରିଫିକେସନ ହେଇପାରିବ। ଆଧାର କାର୍ଡ ଲିଙ୍କ ଥିବ ମୋବାଇଲ ନମ୍ବର ସହିତ ଏବଂ ଆପଣଙ୍କର ପାସପୋର୍ଟ ସାଇଜ ଫଟୋ, ବ୍ୟାଙ୍କ ପାସବୁକ୍ର ପ୍ରଥମ ପୃଷ୍ଠା, ଏବଂ ଯଦି ଆପଣ ଗୁହାଳ ବନେଇବାକୁ ଇଚ୍ଛୁକ ଅଛନ୍ତି ତେବେ ଜମି କାଗଜପତ୍ର ଦରକାର।
2: ହେଲେ କାମଧେନୁ ଯୋଜନା ମିଳିବା ପରେ ସେମାନେ କେତେ ଦିନ ଭିତରେ କାମ ଆରମ୍ଭ କରିବେ?
3: ଆପଣମାନଙ୍କର କାମଧେନୁ ଯୋଜନାର ବହୁତ ଗୁଡ଼ାଏ ଅନ୍ତର୍ଗତ ଯୋଜନା ଅଛି, ଯେପରିକି ଯେଉଁ ଚାଷୀ ଭାଇ ଭଉଣୀ ମାନେ ମଇଁଷି ପାଳନ କରିବେ ସେମାନେ କଷ୍ଟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଅଫିସରେ ହଉ କିମ୍ବା ଜନସେବା କେନ୍ଦ୍ରରେ ଆପ୍ଲାଏ କରିସାରିଲା ପରେ ଆମେ ସେଇଟା ଆପଣଙ୍କର ନିକଟସ୍ଥ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ ବ୍ଲକ ଭେଟନାରୀ ଅଫିସର ଯାଇକି ଆପଣଙ୍କର ଜାଗା ଭେରିଫିକେସନ କରିବେ। ଜାଗା ଭେରିଫିକେସନ କରିସାରିଲା ପରେ ଜାଗାର 5 ଫଟୋ ଆପଣଙ୍କର ପୋର୍ଟାଲରେ ଅପଲୋଡ ହବ, ଏବଂ ଅପଲୋଡ ହେଇସାରିଲା ପରେ ସେଇଟା ଡିଷ୍ଟ୍ରିକ୍ଟ ଲେବୁଲ କମିଟି ମାଧ୍ୟମରେ ପୁଣି ଆଉ ଥରେ ଭେରିଫିକେସନ ହବ। ଡିଷ୍ଟ୍ରିକ୍ଟ ଲେବୁଲ କମିଟି ଭେରିଫିକେସନ ହେଇସାରିଲା ପରେ ଆପଣଙ୍କୁ ଏକ ଗୁହାଇଡ ପତ୍ର ବା ଯୋଉ କାର୍ଯ୍ୟାଦେଶ ପ୍ରଦାନ କରାଯିବ, ଏବଂ ଏହି କାର୍ଯ୍ୟାଦେଶ ପାଇଲା ପରେ ଆପଣମାନେ 2 ମାସ ମଧ୍ୟରେ ଆପଣଙ୍କର ଗୁହାଳ ନିର୍ମାଣ କରି ବାହାର ରାଜ୍ୟରୁ

0: ଗାଈ କିଣିକି ଆଣିଲେ ଆପଣ ସରକାରୀ ସହାୟତା ଲାଭ ପାଇବେ।
1: ହେଲେ ଏଇ ଯୋଜନାରେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ସରକାରୀ ସହାୟତା କଣ ଅଛି କି?
0: ମ୍ୟାଡାମ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏକ ନୂତନ ଯୋଜନା ଏବଂ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଓଡ଼ିଶା ସରକାରଙ୍କର, ଯେଉଁଥିରେ ବହୁତ ଗୁଡ଼ାଏ ସରକାରୀ ସହାୟତା ରହିଛି। ଏହା 5-6 ଯୋଜନା ମାଧ୍ୟମକୁ ନେଇକି ତିଆରି ହେଉଛି, ଯେପରିକି ଆପଣଙ୍କର ଗୋପାଳନ ଯୋଜନା। ଗୋପାଳନ ଯୋଜନାର ନିୟମାବଳୀ ଏହା କି ଯେ ଆପଣମାନେ ଯେଉଁ ହିତାଧିକାରୀମାନେ ଗୋସୁଗମ ପୋର୍ଟାଲ ମାଧ୍ୟମରେ ଆପ୍ଲାଏ କରୁଛନ୍ତି, ଆପ୍ଲାଏ କରିବା

0: ମାଧ୍ୟମ କୁ ନେଇକି ତିଆରି ହେଇଛି, ଯେପରିକି ଆପଣଙ୍କର ଗୋପାଳନ ଯୋଜନା। ଗୋପାଳନ ଯୋଜନାର ନିୟମାବଳୀ ଏହା କି ଯେ ଆପଣ ମାନେ ଯେଉଁ ହିତାଧିକାରୀ ମାନେ ଗୋ ସୁଗମ ପୋର୍ଟାଲ ମାଧ୍ୟମରେ ଆପ୍ଲାଏ କରୁଛନ୍ତି, ଆପ୍ଲାଏ କରିବା ପରେ ଗୁହାର ମିଳିଲା ପରେ ଆମେ ସେ ବାହାର ରାଜ୍ୟରୁ ଗାଈ କ୍ରୟ କରି ଆଣିବେ, ଏବଂ ବାହାର ରାଜ୍ୟରେ କିଣିବା ସମୟରେ କ୍ରେତା ଏବଂ ବିକ୍ରେତା ଦୁଇ ଜଣଙ୍କର କ୍ଲିୟର ଜିଓ ଟ୍ୟାଗ୍ ଫଟୋ ଆଉ ଗାଈର କାନକୁଲ ନମ୍ବର ଭିଜିବୁଲ ଥିଲା ବାଲା ଆପଣଙ୍କର ଜିଓ ଟ୍ୟାଗ୍ ଫଟୋ ଦରକାର। ଏବଂ ଏଥିରେ ଆମର ସରକାରୀର ପ୍ରକଳ୍ପ ମୂଲ୍ୟ ଯୋଉ ଅଟକଳ ମୂଲ୍ୟ ଅଛି 2,30,400, ଯେଉଁଥିରେ ସରକାରୀ ସହାୟତା ସାଧାରଣ ବର୍ଗର ଚାଷୀମାନଙ୍କ ପାଇଁ 138,240 ଥିବା ବେଳେ ଆମର ଅନୁସୂଚିତ ଜନଜାତି ଚାଷୀ ଭାଇମାନଙ୍କୁ ଏବଂ ମହିଳାମାନଙ୍କୁ 161,280 ଟଙ୍କା ସହାୟତା ରାଶି ଅଛି। ଏହା ବ୍ୟତୀତ ମଇଁଷି ପାଳନ ପାଇଁ ଗ୍ରେଡେଡ୍ ମୁରା ବଫାଲୋ ପାଳନ ପାଇଁ ମଧ୍ୟ ଆପଣଙ୍କର ସରକାରୀ ସହାୟତା ସେହିପରି ଭାବରେ 138,240 ଆରମ୍ଭ କରି 161,280 ପର୍ଯ୍ୟନ୍ତ ଅଛି। ଏବଂ ଗୋ ସମ୍ପଦ ବୀମା ଯୋଜନା ମାଧ୍ୟମରେ ସରକାର ମଧ୍ୟ ବହୁ ସରକାରଙ୍କର ତରଫରୁ ପ୍ରାଣୀ ସମ୍ପଦର ସୁରକ୍ଷା ନିମନ୍ତେ ଗୋ ସମ୍ପଦ ବୀମା ଯୋଜନା କରିଛନ୍ତି, ଯେଉଁଥିରେ କି ଏଇ ଯୋଜନାରେ ଆପଣଙ୍କର ଅନ୍ତର୍ଭୁକ୍ତ ଥିବା ଗାଈମାନଙ୍କର ବୀମାର ପ୍ରିମିୟମର ଯୋଉ ମୂଲ୍ୟ ରହିଛି ତାର 85% ପର୍ଯ୍ୟନ୍ତ ରିହାତି ସୁବିଧା ଉପଲବ୍ଧ କରିପାରିବେ। ଏହା ବ୍ୟତୀତ ମାଇ ବାଛୁରୀ ପାଳନ ପାଇଁ ଯୋଜନା ଯେଉଁ ରହିଛି, ଯେଉଁଥିରେ କୃତ୍ରିମ ପ୍ରଜନନ ଯୋଜନାରୁ ଜନ୍ମିତ ହୋଇଥିବା ମାଇ ବାଛୁରୀ ପାଳନ ପାଇଁ ମଧ୍ୟ ସରକାରୀଙ୍କ ତରଫରୁ 50% ରିହାତି ମୂଲ୍ୟରେ ଦାନା ପ୍ରଦାନ, ବିନା ମୂଲ୍ୟରେ ବୀମାକରଣ, ଟୀକାକରଣ, କୃମିନାଶକ ଔଷଧ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଏହା ବ୍ୟତୀତ ଦୁଗ୍ଧ ଚାଷୀମାନଙ୍କୁ ଯେଉଁମାନେ ଦୁଗ୍ଧ ଉତ୍ପାଦନ କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ସରକାର ଏହି ଯୋଜନାରେ ପ୍ରଦାନ କରିଛନ୍ତି, ଯେଉଁଥିରେ ଦୁଗ୍ଧ ସଂଗ୍ରହ କରିବା ପାଇଁ ଯେଉଁ ଓମ୍ଫେଡ୍ ତରଫରୁ ଦୁଗ୍ଧ ଚାଷୀମାନଙ୍କୁ ଯେଉଁ ସମୟରେ କ୍ଷୀରର ଅଭାବ ଦେଖାଯାଇଥାଏ, ଯଦି ଯେଉଁ ଚାଷୀ ଭାଇମାନେ ବର୍ଷକର ସବୁ ସବୁ ସମୟରେ ଓମ୍ଫେଡ୍କୁ କ୍ଷୀର ଦେଉଛନ୍ତି, କ୍ଷୀରର ଲିଟର ପିଛା ଅଧିକ ଟଙ୍କା 5 ଟଙ୍କା ଦରରେ ପ୍ରୋତ୍ସାହନ ରାଶି ଏକ୍ସଟ୍ରା ଦିଆଯାଉଛି। ଏହା ବ୍ୟତୀତ ଓମ୍ଫେଡ୍ ସଂସ୍ଥାକୁ ମଧ୍ୟ ସଶକ୍ତିକରଣ କରିବା ପାଇଁ ମଧ୍ୟ ସରକାର ସହାୟତା ଦେଉଛନ୍ତି, ଯାହାଫଳରେ ଦୁଗ୍ଧ ନେବା ଆଣିବା ଏବଂ ଦୁଗ୍ଧ କାରଖାନାରେ ରୂପାନ୍ତରୀକରଣ ଓ ଦୁଗ୍ଧ ଶୀତଳୀକରଣ ଓ ଦୁଗ୍ଧ ସଂଗ୍ରହ କେନ୍ଦ୍ରର ଉନ୍ନତିକରଣ ପାଇଁ ମଧ୍ୟ ସରକାରୀ ସହାୟତା ଦିଆଯାଉଛି। ଏହା ବ୍ୟତୀତ ଗୋଖାଦ୍ୟ ଏବଂ ସବୁଜ ଘାସ ଉତ୍ପାଦନ ପାଇଁ ଯେଉଁ ଚାଷୀ ଭାଇମାନଙ୍କର ନିଜର ଜାଗା ଅଛି ସେମାନେ ସବୁଜ ଘାସ ଉତ୍ପାଦନ କରିବା ପାଇଁ ସରକାର 1 ଏକର ପିଛା 35,000 ଟଙ୍କା ସହାୟତା ଦେଉଛନ୍ତି 3 ବର୍ଷ ପର୍ଯ୍ୟନ୍ତ। ଏଥିରେ ଆପଣ ଯେଉଁ ଚାଷୀ ଭାଇ ଭଉଣୀ ମାନେ ଘାସ ଚାଷ କରିବେ, ପ୍ରଥମ ବର୍ଷ 15,000, ଦ୍ୱିତୀୟ ବର୍ଷ 12,000 ଏବଂ ତୃତୀୟ ବର୍ଷ 8,000 ସରକାରୀ ସହାୟତା ପାଇବେ।
1: ସାର୍, ଏବେ ଆପଣ କହିଲେ ବାହାରୁ ଆଣିବା ଗାଈ, ହେଲେ କୋଉ ଭେରାଇଟିର ଗାଈ ଆଣିଲେ ଆମର ଚାଷୀ ଭାଇ ଭଉଣୀ ମାନେ ଉପକୃତ ହେବେ, ସେମାନେ ଜାଣିବେ କେମିତି ଏ ଭେରାଇଟିଟା ଭଲ ବୋଲି?
0: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଯୋଉ ଗାଇଡଲାଇନ ଅଛି, ସେଇ ଗାଇଡଲାଇନ ମାଧ୍ୟମରେ ଓଡ଼ିଶା ସରକାର ଶଙ୍କର ଜାତୀୟ ଗାଈର କ୍ରୟ କରିବା ନିମନ୍ତେ ସରକାର ନିୟମ ରଖିଛନ୍ତି, ଯେଉଁଥିରେ ଆପଣ ସିବି HF ଗାଈ ଆଉ ସିବି ଜର୍ସି କିମ୍ବା ଗିର୍ ପ୍ରଜାତିର ଗାଈ ଆପଣ ବାହାର ରାଜ୍ୟରୁ ପରଚେଜ କରିପାରିବେ, ଏବଂ ବାହାର ରାଜ୍ୟରୁ ପରଚେଜ କଲା ସମୟରେ ଗାଈର ଜିଓ ଟ୍ୟାଗ୍ ଫଟୋ ଯୋଉ କାନଫୁଲ ନମ୍ବର ଅଛି ସେ କାନଫୁଲ ନମ୍ବରକୁ ନିକଟସ୍ଥ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କଲେ ସେ କାନଫୁଲରେ ଯୋଉ ଗାଈର କାନଫୁଲ ଯାହା ନାଁରେ ରେଜିଷ୍ଟ୍ରେସନ ଥିବ ତାଙ୍କର ଓନରଙ୍କ ନାଁ ଦେଖେଇବ, ଏବଂ ଗାଈର ବୟସ ମଧ୍ୟ ଦେଖେଇବ, ଗାଈ କୋଉ ବ୍ରିଡ୍ର ଅଛି ସେଇଟା ମଧ୍ୟ ଦେଖେଇବ। ଏହା ବ୍ୟତୀତ ସରକାର ଆମର ନ୍ୟାସନାଲ NDDB ନ୍ୟାସନାଲ ଡାଇରୀ ଡେଭଲପମେଣ୍ଟ ବୋର୍ଡଙ୍କ ସହିତ ମଧ୍ୟ ସରକାରଙ୍କ ସହିତ ଯୋଗାଯୋଗ ହେଇଛି, ଆଗାମୀ ଦିନରେ ସରକାର ମଧ୍ୟ NDDB ମାଧ୍ୟମରେ ଚାଷୀମାନଙ୍କୁ ଗାଈ ଦେବା ପାଇଁ ଯୋଜନା ଅଛି। ବର୍ତ୍ତମାନ ସମୟ ପାଇଁ ଚାଷୀ ନିଜ ବ୍ୟବସ୍ଥାରେ ନିଜେ ବାହାର ରାଜ୍ୟରୁ ଗାଈ କ୍ରୟ କରିପାରିବେ।
1: ହେଲେ ସାର୍, ସରକାର ଡାଇରେକ୍ଟ ଚାଷୀ ଭାଇ ଭଉଣୀ ମାନଙ୍କୁ ଟଙ୍କା ଦେବେ ନା ବ୍ୟାଙ୍କ ମାଧ୍ୟମରେ ଦେବେ?
0: ଆମର ଯୋଉ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଛି, ଏହି ଯୋଜନା ମାଧ୍ୟମରେ ଆଗ ପ୍ରଥମେ ହିତାଧିକାରୀ ଯେଉଁ ଚାଷୀ ଭାଇ ମାନେ ଅଛନ୍ତି ଯେଉଁମାନେ ଆପ୍ଲାଏ କରିବେ ସେମାନେ ପ୍ରଥମେ ନିଜ ପୁଞ୍ଜି ନିବେଶ କରିବେ, ଏବଂ ନିଜେ ପୁଞ୍ଜି ନିବେଶ କରିସାରିଲା ପରେ ନିଜେ ନିଜ ହାତରୁ ନିଜ ପଇସା କ୍ରୟ କରି ଅନଲାଇନ୍ ଟ୍ରାନ୍ଜାକ୍ସନର ରସିଦ ଦେଖାଇଲା ପରେ ଏବଂ ଆବଶ୍ୟକ ଦସ୍ତାବିଜ ଯୋଉ ରହିଛି ଯେପରିକି ଗାଈର କିଣା ବିକାର ଫଟୋ, ବାହାର ରାଜ୍ୟର ଜିଓ ଟ୍ୟାଗ୍ ଫଟୋ ଯୋଉଥିରେ ଜିଓ ଟ୍ୟାଗ୍ ନମ୍ବର ଭିଜିବୁଲ ଥିବ, ଏବଂ ଓଡ଼ିଶା ରାଜ୍ୟରେ ଆସିଲା ପରେ

0: ଗୁହାଳ ସହିତ ଗୋଟେ ଗାଈର ଫଟୋ, ପୁଣି ଆଉ ଗୋଟେ ଗାଈ ମଧ୍ୟ, ମାନେ ଦିଟା ଗାଈର ଫଟୋ ଏକାଠି ହେଲେ ହେବ, ନହେଲେ ଗୋଟେ ଗାଈ କ୍ରୟ କରିସାରିଲା ପରେ ଦ୍ୱିତୀୟ ଗାଈ ମଧ୍ୟ କ୍ରୟ କରିପାରିବେ। ସେଠାକାର ଫଟୋ ଏବଂ ଯୋଉଠୁ ଯାହାଙ୍କ ଠାରୁ ଗାଈ କିଣିଛନ୍ତି ସେଇ ଗାଈର ବିକ୍ରେତାଙ୍କ ଠାରୁ, ବିକ୍ରେତାଙ୍କୁ ପଠାଇଥିବା ଯୋଉ ଅର୍ଥ ରାଶିର ଟ୍ରାନଜାକ୍ସନ ଡିଟେଲ୍ସ ଆପଣ ଦେଲେ ତାପରେ ଆମେ ଡକ୍ୟୁମେଣ୍ଟେସନ ଅପଲୋଡ ହବ, ଭେରିଫିକେସନ ସରିଲା ପରେ ସରକାରୀ ସହାୟତା ଯୋଗାଇ ଦିଆଯିବ।
1: ଠିକ ଅଛି ସାର୍, ଆପଣ ଆମ ଅନୁଷ୍ଠାନକୁ ବହୁମୂଲ୍ୟ ସମୟ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର ସାର୍।
2: ବାହ, ବଢିଆ କରିକିନା ଆଜ୍ଞା କହିଲେ ନେଇକି କେଡେ ସୁନ୍ଦର, ଗୋଟେ ଗୋଟେ କରିକି ତମେ ପଚାରିବାକୁ, ତାଙ୍କେ ଗୋଟେ ଗୋଟେ କରିକି ବୁଝେଇକି କହିବାକୁ, ବଢିଆ ଲାଗିଲା। ଏ ଯୋଜନା ବିଷୟରେ ମୁଇଁ ମିଶା ଆଜି ଏକା ଜାଣିଲି ବୋଲଛ
3: କି?
2: ହେଲେ ଏମିତି କଥା ହଉଥିବା ନା କଣ କରିବା?
3: ନାଇଁ ଅଛି ନା, ମୁଁ ଜାଣିଛି ତମକୁ ବୈଠକକୁ ଆସିଲ ବୋଲେ କଣ ନା କଣ ଗୋଟେ ଦରକାର। ଆମର ମନୋରଞ୍ଜନ ପାଇଁ ଗୋଟେ ଗୀତର ବ୍ୟବସ୍ଥା ଅଛି, ଚାଲ ଶୁଣି ଦବା।

0: ବାଃ, ଗୀତ ଗୋଟେ ଶୁଣିଲାରୁ କେଡେ ମଜା ଲାଗିଲା ନେଇ କି, ମନ ଚଞ୍ଚଳ ଆଗା ହେଇଗଲା।
1: ହେଇ ଏବେ ଆସିଲା ବେଳକୁ କାଶି କାଶି ଆସିଥିଲ, ଟିକେ ମୁହଁ ଶୁଖେଇକି ଥିଲ, ଏବେ କେତେ ଚଞ୍ଚଳ ହେଇଗଲ ଯେ ଗୀତ ଶୁଣିକି। ହେଲେ ମୋର ତ ଆଲୋଚନା ତମେ ଶୁଣିଲ, ଆଉ ତମେ କଣ ଆଣିଛ କି ଆମ ଚାଷୀ ଭାଇ ଭଉଣୀଙ୍କ ପାଇଁ?
0: ହଁ ଆଣିଛି ନା, ଆଉ ସେ ଭାଇ ବୋଲଛ କେଡେ ସୁନ୍ଦର ମାଣ୍ଡିଆ ଡାଲି କେତେ କଣ ଚାଷ କରୁଛନ୍ତି। ଆହୁରି ଆଜିକାଲି ତ ତମେ ଜାଣିଛ ମାଣ୍ଡିଆର ଡିମାଣ୍ଡ କେମିତି ବଢିଲାଣି। ଆଗରେ ସିନା ଆମେ ଖାଲି ମାଣ୍ଡିଆ ଯାଉ ବୋଲିକା ଜାଣୁଥିଲୁ, ଆଜିକାଲି ତ ମାଣ୍ଡିଆରେ ଲଡୁ ଚକୁଳି କେକ୍ କେତେ କଣ ହେଲାଣି। ସେ ଭାଇ ସବୁ ବୁଝେଇକିନା କହିଛନ୍ତି, କୋଉ ଚାଷ କଲେ କେତିକି ଲାଭ କେତେ ଦିନ କରିବାର, ବଢିଆ କିନା କହିଛନ୍ତି। ଚାଲ ଶୁଣିବା।
1: ଚାଲ
2: ଭାଇନା ଜୁହାର। ଇବାଟେ ଗଲାବେଳେ ଦେଖିଲି ଯେ କେତେ କଣ ସବୁ ଲଗେଇଛ ପରା। ହେଲେ ଭାଇନା ତମ ସାଙ୍ଗରେ ତ କଥା ହବୁ, କିନ୍ତୁ ଆଗ ଜାଣି ରଖିବୁ ତମର ନାଁ କେଇଟା, ଏଇଟା କି ଗାଁ, ମୁଁ ରୋଡ ବାଟେ ଯାଉଛି ସିନା ଜାଣି ନାହିଁ ବୋଲଛ।
3: ମୋର ନାଁ ଗୋପୀନାଥ, ଗାଁ ନାଁ ହଉଛି କୋରାପୁଟ ବ୍ଲକ।
2: ହେଲେ ଏଇଟା କି କି ଚାଷ ମାନେ କରୁଛ ସବୁ?
3: ଏଇଟା ମାଣ୍ଡିଆ କରୁଛି ଦିଦି, ତାପରେ ଧାନ କରିଛୁ, ଶୁଆ ବି କରିଛି ଦିଦି।
2: ହେଲେ ଭାଇନା ଏଇ ଚାଷବାସ କରିବା ଭିତରୁ କୋଉ

0: ଚାଷଟା ବେଶୀ ସହଜ ଯୋଉଟା କି ଏମିତି କମ ଦିନରେ ଏମିତି ଭଲ ଫସଲ ଦବ।
1: ଚାଷବାସ ବୋଲିଲା ବେଳକୁ ଶୁଆ ଏଟା ଟିକେ ଜଲ୍ଦି ହବ ଦିଦି, ସେଟା ମାଣ୍ଡିଆ ଘାଣ୍ଟ ଅପେକ୍ଷା ଶୁଆ ଆଉ ଅଳସି ଦିଦି ଏଟା ବହୁତ ସହଜ, ତାକୁ ବସା ଘାସ ବସା କିଛି କରିହବ ନାଇଁ କିଛି ନାଇଁ, ତାକୁ ଟିକେ ରୋଦି ହଲ କରିକିରି ଗୁଣ ଦେଲେ ସେଟା ଆରାମସେ ତାର ବାପ ହବ, ଖାଲି ତାକୁ ଟିକେ ବାଡ଼ ଫାଡ଼ ଟିକେ ଦେବା ପଡୁଛି, ନହେଲେ ସେଟା ଆଗ ବେଶୀ ସହଜ।
0: ହେଲେ ଏବେ ଯୋଉ ମାଣ୍ଡିଆ ଲଗେଇଛ ଏଇଟା କେବେଠୁ ଲଗେଇଲ, ଏଇଟା କେମିତି ଲଗେଇବାର, କେତେ ଦିନ ଲାଗୁଛି ଏଇଟାକୁ ହବାକୁ?
1: ମାଣ୍ଡିଆ କିଛି ନହେଲେ ସେ 3 ମାସ ଏକା ହବ ଦିଦି, ପାଖାପାଖି 3 ମାସ ହବ, ଏବେ କାଇଟା ବୋଲେ ଆଗର ଦିନ ଟିକେ କମ ବୁନାବୁନି କରିକିରି ତାକୁ ଇଏ କରିଥିଲି, ଏବେ ତାକୁ ପଲା ପକେଇକିରି ଧାଡ଼ି ଧାଡ଼ିକି ରଖିଲୁନି ଦିଦି।
0: ହେଲେ ମାଣ୍ଡିଆ ହେଲେ କି ଧାନ ହେଲେ କୋଉଠି ସବୁ ବିକିବା ପାଇଁ ନଉଛ, ନା କିଏ ଆସିକି ନଉଛନ୍ତି ଗଭର୍ଣ୍ଣମେଣ୍ଟ?
1: ସେଟା ଦିଦି ଆମେ ଦୁଇଟା ଅମଲ ହେଲା ପରେ ତାକୁ ଯେତିକି ଖାଇବା ଏଠି ଖାଇବାଟା ରଖି ଦେଇଛୁ, ଆହୁରି ବଳକାଟା ଆମେ ମଣ୍ଡି ଆଜିକାଲି ହେଲାନି ଦିଦି, ମଣ୍ଡି ଲଗେଇ ନେଇଦେଲୁନି।
0: ମଣ୍ଡିକୁ ନେଇକି ବିକିବାରେ କିଛି ଅସୁବିଧା ହଉନାହିଁ ତ?
1: ନାଇଁ ଦିଦି ଅସୁବିଧା ବୋଲେ ଆମର ନିଜେ ଏକା ଗାଡି ଭଡ଼ା କରି ନେବାକୁ ପଡ଼ିଲାନି, ଆହୁରି ଦୂରୀ ଦୂରୀ ମଣ୍ଡି ହେଲାନି ତ ସେଟା ଏକା ଟିକେ ଅସୁବିଧା, ନହେଲେ କିଛି ଅସୁବିଧା ନାହିଁ। ଆଉ ମଣ୍ଡି ଲଗେଇ ମାଣ୍ଡିଆ ଆମେ ଦେଲୁ, ମାଣ୍ଡିଆ ଦେଲା ପଛରେ ଟିକେ ପେମେଣ୍ଟଟା ଅଲଗ ଲେଟ୍ ହେଲା ଦିଦି, କିନ୍ତୁ ଜଲ୍ଦି ଟିକେ ମିଳିଲେ ଭଲ ହେତା, ସେଟା ଏକା ଟିକେ ଅସୁବିଧା ହେଲା ଆହୁରି।
0: ହେଲେ ଭାଇନା ଆଗରେ ତ ଏଇ ମାଣ୍ଡିଆକୁ ଖାଲି ଆମର ଗୋଟେ ଲୋକମାନେ ଏକା ଜାଣିଥିଲେ, ଆମେ ଖରାଦିନ ହେଲେ ମାଣ୍ଡିଆ ଯାଉ କରିବାର କି ମାଣ୍ଡିଆ ଯାଉ ଖାଇକିନା ଯିବାର ଆମେ ଏକା ଜାଣିଥିଲୁ, ଏବେ ଏଇ ମାଣ୍ଡିଆରେ କେକ୍ ବିସ୍କୁଟ କେତେ କଣ କଲେଣି, ତ ଆର ଡିମାଣ୍ଡ ବଢ଼ିଲାଣି, ତ ଆଗ ଅପେକ୍ଷା ଏବେ ଟିକେ ବେଶୀ ହଉଛି କି ମାଣ୍ଡିଆ ଚାଷ?
1: ହଁ ଦିଦି ଆପଣ କହିବାଟା ଠିକ ଦିଦି, ଆଜି ମାଣ୍ଡିଆ ବୋଲେ ଏତେ କରତେନର ଲାଗି ଖାଲି ଗାଁ ଗାଁ କରିକିରି ନିଜେ ଖାଇବା ପାଇଁ ଏକା ଇଚ୍ଛା, ଏବେ କାଇଟା ବୋଲେ ଦିଦି ସବୁ ବାଟେ ଆପଣ କହିଲା ପରା ମାଣ୍ଡିଆ ଲଗେ ପକୁଡ଼ି ଛାଣିଲେନି, ମାଣ୍ଡିଆ ଲଗେ ବଡ଼ା ହେଲାନି, ମାଣ୍ଡିଆ ଲଗେ ପିଠା ହେଲାନି, ମାଣ୍ଡିଆ ଲଗେ ଲଡ଼ୁ ମିଶା ବନାଇଲାନି, ମାଣ୍ଡିଆ ଲଡ଼ୁ ବୋଲିକିରି ସେଟା ସ୍କୁଲ ପିଲା ଟୁକୁ ମାନକେ ଦେଲାନି, ସବୁ ପ୍ରକାର କାମ ଲଗେ ମାଣ୍ଡିଆ ହେବା ବୋଲେ ବ୍ୟବହାର କଲାଣି, ସେଟା ପାଇଁ ମାଣ୍ଡିଆ ଚାଷ ଏବେ ଲୋକ ଅଲପ ଅଧିକ କଲାଣି ଦିଦି।
0: ହେଲେ ଭାଇନା ଏଇ ମାଣ୍ଡିଆ ହବା ପାଇଁ କେତେ ଦିନ ଲାଗୁଛି, ତାକୁ କେମିତି ରହୁଛ କି କେମିତି ତାକୁ କଣ କରାହଉଛି, କେତେ ଜମି ଦରକାର ପଡୁଛି?
1: ଆଜ୍ଞା ମାଣ୍ଡିଆ ଦେଖ ଫାର୍ଷ୍ଟ ତାକେ ଆମେ ଜମି ହୁଡ଼ା କୁଚା କଲା ପରେ ମାଣ୍ଡିଆ ଜମି ଲଗେ ଗୋବର ଖତ ଆମର ବର୍ତ୍ତମାନ ପ୍ରାୟ ବେଶୀ ଲୋକ ଗୋବର ଖତ ୟୁଜ କଲୁନି, ଲୋକ ଏକା ଅଲଗ ସେ ସରକାରୀ ଖତ ମାନେ କଲାଣି, ଆଗେ ହୁଡ଼ା କୁଚା କଲା ପରେ ମାଣ୍ଡିଆ କେ ଏବେ ଆଗେ ଗୁଣ ଦେଇଥିଲୁ ଦିଦି, ଏବେ ଅଲଗ ଗେହୁଁ ପକାଇଲୁନି, ଗେହୁଁ ପକାଇକିରି ତାକେ କିଛି ନହେଲେ ଗୋଟେ 15 ଦିନ କି 25 ଦିନ ଭିତରେ ସେ ଗେହୁଁ ବାହାରିଛି ଦିଦି, ବାହାରିଲା ପରେ ଆମେ ଲାଇନ କରିକିରି ରଖିଲୁନି, ରଖିଦେଲା ପରେ ତାକେ ବାଡ଼ ଗୁଡ଼ା ଦେଇକିରି ତାକେ ଭଲ କରି କାଠ କଲୁନି, ଆରି ଏ ଘାସ ପତ୍ର ବାଟା ବୁଟି କରିବାକୁ ଏବେ ଆଗର ଅପେକ୍ଷା ଦିଦି ଗୁଣିବା ଅପେକ୍ଷା ରଖିବାଟା ନାହିଁ ଅଲଗ ସହଜ ହେଲାନି।
0: ହେଲେ ଏବେ ସହଜ ହେଲାଣି ବୋଲଛ?
1: ହଁ ଦିଦି କାର୍ଯ୍ୟ ବୋଲେ ଆଗେ ଗୁନାଗୁନି କରିଦେଇ ରହିଲୁ ଜମି ଭଡ଼ା ଲଗେ ମନ ଇଚ୍ଛା ଗୁଣି ଦେବାର କି ନାହିଁ, କୁନ୍ତି ଟିକେ ବେଶୀ ହେବାର କୁନ୍ତି ଟିକେ କମ ହେବା ଠିକ ଭାବରେ ନେବ, ଏଟା ବାଟ ବାଟା ଠିକ ଭାବରେ ନେବାର ହେଲା, ଏବେ ରଖବା ଗଲା ବେଳକୁ ରଖବାଟା ଏବେ ଭଲ କରି ହେଲାନି, ଆରି ଅମଲ ଅଲଗ ଅଧିକ ହେଇଛି ଦିଦି, ବୁନ୍ଦା ଅପେକ୍ଷା ଅମଲ ଟିକେ ଅଧିକ ହେଇଛି, ପାଚି ଅଲଗ ଅଧିକ ହେଇଛି ଆରି।
0: ହେଲେ ଭାଇନା ଆମର ପଟେ ତ ବର୍ଷାର ମିଶା ଦେଖୁଛ କେମିତି ଠିକ ଠିକଣା ନାହିଁ, ମାରିଲା ବେଳେ ଗୁଟକୁଟା ସମାନ 7 ଦିନ ଲେଖା ମାସେ ଲେଖା ମାରୁଛି, ତ ଏଇ ବର୍ଷା ଲାଗି କିଛି ଅସୁବିଧା ହଉନାହିଁ ନା ଅମଳରେ?
1: ନାଇଁ ଦିଦି ବର୍ଷା ତ ତମେ କହିଲେ ଖରାପଟା ହେଲାନି, ଏବେ ବର୍ଷା ଆମର କୋରାପୁଟ ଡିଷ୍ଟ୍ରିକ୍ଟ ବୋଲେ ଭୋର ଭୋର ଭୋର ଭୋର ବର୍ଷା ମାରୁଛି, ପୁର ପାଣି ଯେମିତିକି ଇଏ କଲା ଖରା ହେଇଛି ଯେ ମାରିବା ପାଇଁ ଟିକେ ଅସୁବିଧା ନାହିଁ ବୋଲେ କାହିଁକି ମାଣ୍ଡିଆ ଅମଲ ହେଲା ବେଳକୁ ହେବ ଅସୁବିଧା, ଏବେ ଯେତେ ପାଣି ମାରିଲେ ମିଶା ତାକୁ କିଛି ଅସୁବିଧା ନାହିଁ ଦିଦି ମାଣ୍ଡିଆ ପାଇଁ ବୋଲେ, ଏ ଧାନ ପାନ ପାଇଁ ବୋଲେ ଅଲଗ ବେଡ଼ା କୁଡ଼ା ଲୋକଟା ଅସୁବିଧା ହେଲାନି।
0: ହଇ ହେଲେ ଭଲ, ହେଲେ ଭାଇନା ଏବେ ଯୋଉଟା ଯାକ ସବୁ ଲଗେଇଛ ଏଇଟା ହେଇଗଲା ପରେ ପାଚି ବାହାରିଲା ପରେ ଆଉ କିସ୍ଟା ଲଗେଇବ ବୋଲି ଭାବିଛ?
1: ଏଇଟା ହେଇଗଲା ପରେ ଦିଦି ଆମେ ଏବାର ତ ବିରି ଆମେ କଲୁନି, ବିରି ଲଗାଇବୁ ବୋଲି ଭାବୁ ଅଛି ଦିଦି, ବିରି ହିଅ କି ଘିଅ ଦୁଇଟା ଦୁଇଟା ଲଗାଇଲେ ତା ଉପରେ ଆସିଛି ବୋଲି ପାଟକେ ବିରି ନହେଲେ ମୁଗ ବୁଲିବୁ ନହେଲେ ବିରି ବିରି।
0: ହେଲେ କୋଉଟାରେ ବେଶୀ ଲାଭ ଭାଇ ନା, ଏଇ ବିରିରେ ନା ମୁଗରେ ନା ଧାନରେ, କୋଉଟାରେ ବେଶୀ ଟିକେ ଲାଭ ମିଳୁଛି?
1: ଲାଭ ବୋଲେ ଏବେ ତ

କୃଷି ଓ କୃଷକ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚିର ସବୁଜ। ପ୍ରଥମ ଗୀତଟି ଆମେ ନେଇଛୁ ବ୍ରହ୍ମଚାରୀ ଚଳଚ୍ଚିତ୍ରରୁ, ଶିଳ୍ପୀ ମହମ୍ମଦ ରଫି ଏବଂ ସୁମନ କଲ୍ୟାଣପୁର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଶ୍ରୀ 420 ଚଳଚ୍ଚିତ୍ରରୁ। ଶିଳ୍ପୀ ମନ୍ନା ଦେ ଏବଂ ଲତା ମଙ୍ଗେସ୍କର।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏ ମାସର ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ପ୍ରଥମେ ଶିଳ୍ପୀ ହେଲେ ସନାତନ ପୁରେ ଦାସ, ଗୀତିକାର ଲିଙ୍ଗରାଜ ରଥ, ସଙ୍ଗୀତ ସଂଯୋଜନା ଗୁରୁପ୍ରସାଦ ଦାସ।

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ, ଗୀତିକାର ଲିଙ୍ଗରାଜ ରଥ, ସଙ୍ଗୀତ ସଂଯୋଜନା ଗୁରୁପ୍ରସାଦ ଦାସ।

ଶୁଣିଲେ ଏ ମାସ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ଥିଲେ ସନାତନ ପୁରୋହିତ ଦାସ ଏବଂ ଜୟଶ୍ରୀ ତ୍ରିପାଠୀ। ଗୀତ ରଚନା କରିଥିଲେ ଲିଙ୍ଗରାଜ ରଥ। ସଙ୍ଗୀତ ସଜନା କରିଥିଲେ ଗୁରୁପ୍ରସାଦ ଦାସ। ବିଭିନ୍ନ ବାଦ୍ୟଯନ୍ତ୍ରରେ ଥିଲେ କିବୋର୍ଡରେ ଯୁଗଳ କିଶୋର ତ୍ରିପାଠୀ, ତାବ୍ଲାରେ ଉମେଶ କୁମାର ପାଣିଗ୍ରାହୀ, ଇଲେକ୍ଟ୍ରିକ୍ ଗିଟାରରେ କରୁଣାନିଧି ଭତ୍ରା, ଢୋଲକରେ ଆକାଶ ସାମନ୍ତରାୟ ଏବଂ ଫ୍ଲୁଟ୍ରେ ସରୋଜ କୁଲଦୀପ। ରେକର୍ଡିଂରେ ସହଯୋଗିତାରେ ଥିଲେ ରଞ୍ଜନ କୁମାର ବେହେରା। ଆକାଶବାଣୀ ଜୟପୁର।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସୀତାର ବାଦନ, ଶିଳ୍ପୀ ପଣ୍ଡିତ ନିଖିଲ ବେନାର୍ଜୀ।

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା ପରେ ନ୍ୟୁଜ୍ 8-9 ଶେଷରେ ଶୁଣନ୍ତୁ ସ୍ପୋର୍ଟ ଲାଇଟ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी से समाचार संध्या के साथ मैं मुकेश कुमार। केंद्रीय मंत्रिमंडल ने रेल संपर्क बढ़ाने के लिए 9 राज्यों में 20,800 करोड़ रुपए से अधिक की 8 रेलवे मल्टीटैकिंग परियोजनाओं

ଶୁଣିଲେ ହିନ୍ଦୀ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଭାରତୀ। ଉପସ୍ଥାପନ କରିଥିଲେ ଅମିନା ହୁସେନ, ପ୍ରଯୋଜନା କରିଥିଲେ ଶ୍ରୀ ମନୋଜ କୁମାର ପୂଜାରୀ, ସମ୍ବାଦନାରେ ଥିଲେ ଦମୟନ୍ତୀ ବୈକାର। ଆକାଶବାଣୀ ଜୟପୁର।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଆଞ୍ଚଳିକ ଗୀତ। ପ୍ରଥମେ ଶୁଣନ୍ତୁ ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀ ହେଲେ ମନୁଷ୍ମିନୀ ନାୟକ।

ପ୍ରଚାର କଲୁ ଆଞ୍ଚଳିକ ଗୀତ କ୍ରମରେ ବିଭିନ୍ନ ଅଞ୍ଚଳର ଗୀତ ଆକାଶବାଣୀ ଜୟପୁର ଶୁଣନ୍ତୁ ଏକକ ସଙ୍ଗୀତ ନିର୍ଦ୍ଦେଶକ ରାଜେଶ ରୋଶନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ କରନ୍ ଅର୍ଜୁନ ଚଳଚ୍ଚିତ୍ରରୁ। ଶିଳ୍ପୀ କୁମାର ସାନୁ, ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଖୁଦଗର୍ଜ ଚଳଚ୍ଚିତ୍ରରୁ। ଶିଳ୍ପୀ ମହମ୍ମଦ ଅଜିଜ ଏବଂ ସାଧନା ସରଗମ।

ଶୁଣିଲେ ରାଜେଶ ରୋଶନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର।

ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେବାକୁ ଥିବା 2026 ଏସିଆ କପ୍ T20 କ୍ରିକେଟର ସେମିଫାଇନାଲ ପ୍ରତିଯୋଗିତାର ଦ୍ୱିଭାଷୀ ଧାରାବିବରଣୀ ରାତି 8:00 ଶୁଣିବେ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଏଇଠି ଶେଷ କରୁଛୁ ଆଜିକାର ରାତ୍ର ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ସକାଳ 5:53 ଆମର ପ୍ରାତଃ ଅଧିବେଶନକୁ। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ।